ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।

0: ଚନ୍ଦନ କିଏ କିଏ ମୁଁ ପଛରେ କିଏ ନା କେହି ତ ନାହାନ୍ତି ତେବେ ଚନ୍ଦନ ତୁଳସୀ କସ୍ତୁରୀର ମହକ ବଂଶୀର ସ୍ୱର ନୂପୁରର ଋଣଝୁଣୁ ଶବ୍ଦ ଏସବୁ ଏସବୁ ଆସିଲା କୋଉଠୁ ମତେ ଲାଗୁଛି ଏ ମୋର ବାଇଗଣ ବାଡ଼ି ନୁହଁ ଇଏ ବଡ଼ ଦେଉଳ ମୋ ଆଗରେ ପଛରେ ଚଉ ଦିଗରେ ଘୁରି ବୁଲୁଛନ୍ତି ମୋ ପ୍ରିୟ କାଳିଆ ଠାକୁର
1: ଆଶ୍ଚର୍ଯ୍ୟ ପ୍ରଭୁ ଜଗନ୍ନାଥଙ୍କ ପରିଧାନ ବସ୍ତ୍ରରେ ଅଶୁଭ ଲକ୍ଷଣର ଚିହ୍ନ ବଡ଼ ପଣ୍ଡାଏ ଏ ଅଘଟଣ ଘଟିଲା କିପରି
2: ମୁଣ୍ଡ ରହିଲେ ତୁଣ୍ଡ ଖୋଲିବୁ ମହାରାଜ ଆଜି ପ୍ରଭାତରେ ମଙ୍ଗଳ ଆଳତୀ ସମୟରେ ଦେଖିବାକୁ ମିଳିଲା ପ୍ରଭୁଙ୍କ ପିନ୍ଧା ବସ୍ତ୍ରରେ ବାଇଗଣ କଣ୍ଟା ଲାଗିଛି କିଛି ଅଂଶ କଣ୍ଟାରେ ଚିରି ବି ଯାଇଛି
3: ଆମକୁ ବିଶ୍ୱାସ କରନ୍ତୁ ମଣିମା ଆମେ କାଲି ରାତିରେ ଅତି ନିଷ୍ଠାର ସହ
4: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।

0: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
1: ପଣ୍ଡାଏ ପଣ୍ଡାଏ, ମୋତେ ଟିକେ ରଥ ଉପରକୁ ଛାଡ଼ ପଣ୍ଡାଏ, ମୁଁ ଟିକେ ମୋ ଜଗାକୁ ଦେଖନ୍ତି।
2: ହଁ ଦେଖେ ଦେଖେ ନା ଚାଖେ ମ, ଯା ଯା, ଗାଧୁଆ ନାହିଁ ପାଧୁଆ ନାହିଁ, ଗାଲ ସାରା ପାନ ଥୁକ, ଦେହରେ କୁଙ୍କୁମ ଚିହ୍ନ, କୋଉ ବେଶିଆ କଳରେ କେଳି କରୁଥିଲା ଆସିଗଲା, ଦିଅ ଦେଖିବାକୁ ଭକ୍ତି ଦେଖେଇ ହଉଛି, ପାପି ଅଧମ, ଯା ଯା ଯା ଯା ଯା ଯା।
1: କାଳିହାରି, ହଁ ହଁ, ମୁଁ ଅପବିତ୍ର ପାପି, ହେଲେ ତୁ ତୁ ପରା ପତିତ ପାବନ, ମୋ ପରି ପତିତ ନଥିଲେ ତୁ ପତିତ ପାବନ କାହା ପାଇଁ, ତମ ଭକ୍ତ ହେଇ ତମେ ରଥ ଉପରେ ଥାଇ ତମରି ଆଗରେ ମୋତେ ସେମାନେ ମାଡ଼ ଦେଇ ତଡ଼ିଦେଲେ, ଏଡ଼େ ଏଡ଼େ ଚକା ଆଖି ତମର, କିଛି ଦିଶିଲାନି ତମକୁ। ଠିକ୍ ଅଛି, ତମ ରଥରେ ସିନା ସେମାନଙ୍କ ହକ୍ ବୋଲି ସେମାନେ ମୋତେ ମାଡ଼ ମାରିଲେ, ତମ ଦାସ ତମ ଭକ୍ତ ଏଇଠି ସମୁଦ୍ର କୂଳରେ ତମରି ପାଇଁ ବାଲିରେ ରଥ ତିଆରି କଲା, ସତରେ ଯଦି ତମେ ଭକ୍ତକୁ ଆଦର କର ନିଶ୍ଚେ ମୋ ରଥରେ ଆସି ତମେ ବିଜେ କରିବ, ନହେଲେ ନହେଲେ ଯଦି ତମ ପାଇଁ
3: ଆପଣ ଶୁଣୁଛନ୍ତି ଅଭିମାନ ଭରା ଭଜନ

0: ଆହେ ଶୁଭୁଛି, ଆରେ ସେ ଚଉରା ମୂଳରେ ସନ୍ଧ୍ୟା ପରେ ଦେବ, ଘରକୁ ଆମର ଜଣେ ଯୋଗୀ ଆସିଲେଣି, କ'ଣ କରିବା କହିଲ? ଅତିଥି ସତ୍କାର ପାଇଁ ଘରେ ବୋଧେ କିଛି ନାହିଁ।
1: ତମେ ବ୍ୟସ୍ତ କାହିଁ ହଉଛ ଯେ, ଆଜି ଯାଏଁ କ'ଣ ଆମ ଘରୁ କେହି କିଛି ନ ଖାଇ ଫେରିଛନ୍ତି? ତମେ ଗୋଟେ କାମ କର, ଗୋଟେ କତୁରୀରେ ମୋ ମୁଣ୍ଡର ଲମ୍ବା କେଶକୁ କାଟିଦିଅ, ମୁଁ ସେଥିରେ ଚଉଁରି ବୋଳିଦେବି, ତାକୁ ତମେ ନେଇ ବିକି ସେଥିରେ ସଉଦାପତ୍ର ନେଇ ଆସିବ, ରୋଷେଇବାସ କରି ଆମେ ଅତିଥିଙ୍କ ଚର୍ଚ୍ଚା କରିବା।
0: ତମେ ଏ କ'ଣ କହୁଛ, ନାରୀର ସୌନ୍ଦର୍ଯ୍ୟ ହେଲା କେଶ, ଅତିଥିଙ୍କ ପାଇଁ ତମେ ତମର ସୌନ୍ଦର୍ଯ୍ୟକୁ ବଳି ଦେଇଦେବ? ଏ ଗରିବ ବ୍ରାହ୍ମଣ ଦାମୋଦର ଦାସ ପାଇଁ ତମେ ଏତେ ବଡ଼ ତ୍ୟାଗ କରିବ?
1: ଏ ଶୁଭୁଛି, କାଲି ରାତିରେ ମୁଁ ମୋର କେଶ କାଟି ଦେଇଥିଲି ନା, ଆଉ ସେଇ କେଶକୁ ବିକି ଆମେ ଅତିଥି ସତ୍କାର କରିଥିଲେ।

0: ବଡ଼ ଦାଣ୍ଡରେ ମୋ ନନ୍ଦିଘୋଷ ପାଖରେ ଠିଆ ହୋଇ କ'ଣ ଦେଖୁଛ ବିଭୀଷଣ?
1: ଦେଖୁଛି ମୋ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ କିପରି ପାଟ ଦୌଡ଼ିରେ ବନ୍ଧା ହୋଇ ରଥରେ ସାରା ଦୁନିଆକୁ ଦର୍ଶନ ଦେଉଛନ୍ତି, ଆଉ ବନ୍ଧନ ଯନ୍ତ୍ରଣାରେ କିଭଳି ପ୍ରଭୁଙ୍କର ଶ୍ରୀଅଙ୍ଗ ନିସ୍ତେଜ ହୋଇପଡ଼ିଛି।
0: ତମ ସହ ମୁଁ ଏକଥାରେ ଏକମତ ନୁହେଁ ବିଭୀଷଣ। ବନ୍ଧନ ମୋତେ ଯନ୍ତ୍ରଣା ଦିଏନି, ଦିଏ ଆନନ୍ଦ, ପରମ ସନ୍ତୋଷ।
1: ପ୍ରଭୁ
0: ହଁ ଲଙ୍କେଶ୍ୱର, ପାଟ ଦୌଡ଼ିରେ ବନ୍ଧନ ହେଲେ ମୁଁ କ'ଣ ପହଣ୍ଡିରେ ଆସିପାରେ ନା ରଥରେ ସ୍ଥିର ହୋଇ ବସିପାରେ? ଏଇ ଅସ୍ଥିର ଚଗଲା ଠାକୁରକୁ ସ୍ଥିର କରି ରଖିବାକୁ ହେଲେ ଆବଶ୍ୟକ ହେଇଥାଏ ବନ୍ଧନ। ସେଦିନ ମୁଁ ଦୁଷ୍ଟାମୀ ପାଇଁ ମା ଯଶୋଦା ଜାମଳା ଅର୍ଜୁନ ଗଛରେ ମୋତେ ବାନ୍ଧିଥିଲେ କୁଆ ଦୌଡ଼ିରେ, ଭାଇ ବଳଭଦ୍ରଙ୍କ ସହ ମିଶି ପଣସ ଚୋରି

0: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
1: ମୁଁ ୟାଙ୍କୁ ମନା କରୁଥିଲି, ଆମର ଯାଜପୁରରୁ ପୁରୀ ଆସିବା ଲୋଡ଼ା ନାହିଁ କି ନୀଳାଚଳିଆ ବନ୍ଧୁକୁ ଭେଟିବା ଦରକାର ନାହିଁ। ମୋ କଥା କ'ଣ ଇଏ ମାନିଲେ? ଏକାଜିତ୍, ମୋ ପୁରୀ ଯିବି ଆଉ ମୋ ବନ୍ଧୁଙ୍କୁ ଭେଟିବି। ଏତେ କଷ୍ଟ କରି ପିଲା ଛୁଆଙ୍କୁ ଧରି ପୁରୀ ଆସିଲୁ, କି ଲାଭ ହେଲା? 6-7 ଦିନ ବଡ଼ ଦେଉଳ ପେଜ ନଳା ପାଖରେ ଉପାସ ଭୋକରେ ପଡ଼ି ରହିଲା ପରେ ରାତିରେ କେହି ଜଣେ ସୁନା ଥାଳିରେ ମହାପ୍ରସାଦ ଆଣି ଆମକୁ ଭେଟିଦେଲେ। ୟାଙ୍କୁ କହିଲେ କ'ଣ ନା ତମ ବନ୍ଧୁ ଦେଇଛନ୍ତି। ଖୁସିରେ ଆମେ ସେ ମହାପ୍ରସାଦକୁ ଖାଇ ସମସ୍ତେ ଶୋଇଗଲୁ। ହେଲେ ସକାଳୁ ଖୁସି ଆମର ସବୁ ମିଳେଇଗଲା। ରାଜାଙ୍କ ନୋକ ଆସି ୟାଙ୍କୁ ଚୋର କହିକି ବାନ୍ଧି ନେଇଗଲେ। ବନ୍ଧୁ ଘରକୁ ଆସି ବନ୍ଧୁ ସତ୍କାର ଆମକୁ ଢେର ମିଳିଲା। ଯିଏ ବନ୍ଧୁର ମନ କଥା ନ ବୁଝିଲା, ବନ୍ଧୁକୁ ଚୋର ସଜେଇ କାରାଗାରକୁ ପଠେଇ ଦେଲା, ସେ କି ବନ୍ଧୁ? ସେ ଶ୍ରୀକ୍ଷେତ୍ର ସାଇଁ କେବେ ବନ୍ଧୁ ହେଇପାରନ୍ତିନି, କେବେ ନୁହେଁ।
2: ନା, ତମେ ଏମିତି କୁହନି। ଏ ବନ୍ଧୁ ମହାନ୍ତିର ବନ୍ଧୁଙ୍କୁ ନିନ୍ଦନି, ଅପବାଦ ଦିଅନି। ମୋ ପୁରିଆ ବନ୍ଧୁଙ୍କୁ ବନ୍ଧୁପଣ ଠିକ ଜଣା। ସେ ପରା ସୁଦାମାଙ୍କ ପାଦ ପଖାଳି ଦେଇଥିଲେ, ଶ୍ରଦ୍ଧାରେ ଖୁଦ ବଜା ନେଇ ଖାଇଥିଲେ, ସୁଦାମାଙ୍କ ଦୁଃଖ ସବୁଦିନ ପାଇଁ ଦୂର କରିଦେଇଥିଲେ।
1: ଠିକ ଯେ, ହେଲେ
2: ଆଉ ଚିନ୍ତା କରନି, ଆମ ଦୁଃଖର କାଳରାତି ପାଇଯାଇଛି। ମୋ ନୀଳା ଚଳିଆ ବନ୍ଧୁ ସ୍ୱପ୍ନରେ ରାଜାଙ୍କୁ ସବୁ କଥା ଜଣେଇ ଦେଇଛନ୍ତି। ଆଜି ସାରା ଦୁନିଆ ଜାଣିଗଲାଣି ଏ ବନ୍ଧୁ ମହାନ୍ତିଙ୍କ ସହିତ ଜଗନ୍ନାଥଙ୍କର କି ସମ୍ପର୍କ। ସେ ତ ଫକତ ଭାବରେ ବନ୍ଧା।

0: ସୁଭଦ୍ରା, ତୋର କ'ଣ ହେଇଛି?
1: ମୋ ସୁନା ମୁହିଁର ଚନ୍ଦ୍ରବଦନଟି ଝାଉଁଳି ପଡ଼ିଛି।
0: କ'ଣ,
1: ମୁଁ ନଥିବା ଅବସ୍ଥାରେ ବଡ଼ ଭାଇ ରାଗିଗଲେ କି?
0: ବଳଭଦ୍ର କ'ଣ କେବେ ସୁଭଦ୍ରା ଉପରେ ରାଗିପାରେ ଜଗନ୍ନାଥ?
1: ତାହେଲେ କାହିଁକି କାହିଁକି ଆମ ସାନ ଭଉଣୀ ମନ ଦୁଃଖ କରିଛି?
2: ମନ ଦୁଃଖ କରିବିନି ଭାଇ, ବଡ଼ ଦେଉଳର ଗମ୍ଭୀରା ଭିତରେ ବୈଶାଖର ପ୍ରଚଣ୍ଡ ତାତି ସହିପାରିଲନି ବୋଲି ଭାଉଜ ଶ୍ରୀଦେବୀ, ଭୂଦେବୀ ଆଉ ପଞ୍ଚୁ ପାଣ୍ଡବଙ୍କୁ ଧରି ନରେନ୍ଦ୍ରକୁ ଚାପ ଖେଳିବାକୁ ଚାଲିଗଲ। ଭୁଲିଗଲ ମୋ କଥା ଆଉ ବଡ଼ ଭାଇଙ୍କ କଥା। ମନ କ'ଣ ଟିକେ ବି ଡାକିଲାନି ଆମକୁ ତମ ସାଙ୍ଗରେ ନେବାକୁ?
0: ଚୁପ୍ ରହିଲୁ କାହିଁକି ଜଗନ୍ନାଥ? ଦେ ତୋ ସାନ ଭଉଣୀ ପ୍ରଶ୍ନର

0: ଭକ୍ତି ରସରେ ଭିଜେଇ ଦେଲା ପରି ଏମିତି ଭଜନ ଶୁଣିବା ପାଇଁ ଆଜି ହିଁ ସବସ୍କ୍ରାଇବ କରନ୍ତୁ ନନ୍ଦୀ ଘୋଷ ୟୁଟ୍ୟୁବ ଚ୍ୟାନେଲ।
1: ଏ ଘରେ କିଏ ଅଛ ଟିକିଏ ଶୁଣିବ?
2: ଏ ଦୀନବନ୍ଧୁ ଦାସର ପ୍ରଣାମ ଗ୍ରହଣ କରନ୍ତୁ ସନ୍ନ୍ୟାସୀ ମହାପୁରୁ।
1: ସାରା ଅବନ୍ତୀରେ ଶୁଣିଲି ତମେ ଜଣେ ବଡ଼ ଭକ୍ତ, ଦୟାଳୁ ଆଉ ଅତିଥି ପରାୟଣ, ସେଥିପାଇଁ ଦେଖା କରିବାକୁ ଚାଲି ଆସିଲି। ବହୁ ବାଟରୁ ଆସିଛି, ଭାରି ଭୋକ, କ'ଣ କିଛି ଖାଇବାକୁ ମିଳିବ?
2: ହଁ ପ୍ରଭୁ, ବସନ୍ତୁ ବସନ୍ତୁ ଆପଣ, ମୁଁ ଏଇ ସାଙ୍ଗେ ସାଙ୍ଗେ ବ୍ୟବସ୍ଥା କରୁଛି।
1: ହଁ ଶୁଣ, ମୁଁ ଆମିଷ ଭୋଜନ କରିବାକୁ ଚାହେଁ।
2: ଯେଉଁଥିରେ ଆପଣ ସନ୍ତୁଷ୍ଟ ହେବେ ତାହା ହିଁ କରିବି।
3: ସେପଟେ ବଡ଼ ପୁଅ ସର୍ପ ଦଂଶନରେ ମରି ଶୋଇଛି, ଆମର ଅଶୌଚ ଅବସ୍ଥା। ଏପଟେ ଅତିଥି ପୁଣି କହୁଛନ୍ତି ଆମିଷ ଭୋଜନ କରିବେ ବୋଲି, କ'ଣ କରିବି? ଅତିଥି ନ ଖାଇ ଫେରିଗଲେ ସମସ୍ତ ପୁଣ୍ୟ ନଷ୍ଟ ହୋଇଯିବ। ସେ ଯାହା ହଉ, ଅତିଥି ସେବା ହିଁ ମୋର ପ୍ରଥମ କର୍ତ୍ତବ୍ୟ।
2: ଆସନ୍ତୁ ସନ୍ନ୍ୟାସୀ ମହାପ୍ରଭୁ, ଭୋଜନ ପ୍ରସ୍ତୁତ।
1: ଶୁଣ, ମୁଁ ଏକା ଭୋଜନ କରିବିନି, ପରିବାରର ସମସ୍ତେ ମୋ ସହିତ ଭୋଜନ କରିବେ।
2: ପ୍ରଭୁ,
1: ତା ନହେଲେ ମୁଁ ନ ଖାଇ ଫେରିଯିବି।
2: ନାହିଁ ପ୍ରଭୁ, ନାହିଁ, ମୁଁ ସମସ୍ତଙ୍କ ପାଇଁ ପତ୍ର ପକାଉଛି।
1: ଏ କ'ଣ, ଚାରିଟା ପତ୍ର? ମୁଁ ଶୁଣି ଆସିଲି ତମ ପରିବାରରେ ପାଞ୍ଚ ଜଣ ଲୋକ ଅଛନ୍ତି, ଆଉ ଗୋଟେ ପତ୍ର ପକାଅ।
3: ତୋଷ କ୍ଷମା କରିବେ ସନ୍ନ୍ୟାସୀ ମହାପୁରୁ, ଗୋଟେ କଥା ଲୁଚେଇ ମୁଁ ମହା ପାପ କରିଛି। ବଡ଼ ପୁଅଟି ସର୍ପଧଂସନରେ ଗମ୍ଭୀରା ଭିତରେ ମରି ଶୋଇଛି, ଏ ପାପରୁ ମୁକ୍ତି ତ ମିଳିବ ନାହିଁ। ଆପଣ ନ ଖାଇ ଫେରିଗଲେ ତାଠାରୁ ଅଧିକ ପାପ ହବ ମହାପୁରୁ, ତାଠାରୁ ଅଧିକ ପାପ ହବ।
1: କିଏ କହିଲା ସେ ମରିଛି ବୋଲି? ତା ପାଇଁ ପତ୍ର ପକାଅ, ନିଜେ ଯାଇ ଡାକିଲେ ସେ ନିଶ୍ଚୟ ଉଠି ଆସିବ।
3: ଆପଣ ଆପଣ ଏ କ'ଣ କହୁଛନ୍ତି ମହାପୁରୁ?
1: କ'ଣ, ମୋ କଥାରେ ବିଶ୍ୱାସ ହଉନି? ଯାଅ, ତାକୁ ଡାକି ଆଣ।
3: ଯାଉଛି ମହାପୁରୁ, ଯାଉଛି। ସନ୍ନ୍ୟାସୀ ମହାପୁରୁ କୁଆଡ଼େ ଚାଲିଗଲେ? ମୋ ମଲା ପୁଅକୁ ଜୀବନ ଦେଇ ସିଏ କୁଆଡ଼େ ଚାଲିଗଲେ? ନା ନା, ସେ ଆଉ କେହି ନୁହନ୍ତି, ସେ ସ୍ୱୟଂ ପ୍ରଭୁ ଜଗନ୍ନାଥ। ମୋ ଭକ୍ତିର ପରୀକ୍ଷା ନେବା ପାଇଁ ସନ୍ନ୍ୟାସୀ ରୂପରେ ଆସିଥିଲେ। ଚନ୍ଦନ ତୁଳସୀ ବାସ୍ନାରେ ମୋ ଘର ମହକି ଉଠୁଛି। ହେ ପ୍ରଭୁ କରୁଣା ସାଗର ଭାବଗ୍ରାହୀ, ତୁମ ନୀଳାଏ ମଣିଷ ବୁଝିବ କେମିତି ପ୍ରଭୁ? ସତରେ ତମେ ଭକତ ଭାବରେ ବନ୍ଧା ପ୍ରଭୁ, ତମେ ଭକତ ଭାବରେ ବନ୍ଧା।

0: ସୁଦୂର ଦିଲ୍ଲୀ ରାଜ୍ୟ ପାରୁଶରେ ଜୟନଗରର ରାଜା ଜୟସିଂହଙ୍କ ଅଲିଅଳ କନ୍ୟା ବିଷ୍ଣୁପ୍ରିୟା ଥିଲେ ସ୍ୱର୍ଗର ଅପ୍ସରା ଭଳି ସୁନ୍ଦରୀ, କିନ୍ତୁ ତାଠୁ ଅଧିକ ଥିଲେ ହରିଭକ୍ତା। ଶ୍ରୀଜଗନ୍ନାଥଙ୍କ ଚରିତ ମହିମା ଶ୍ରବଣରେ ଆତ୍ମହରା ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବ୍ୟାକୁଳ ଚିତ୍ତରେ ଅଧୀରା ହୋଇଯାଇଥିଲେ। କିନ୍ତୁ ସେ ଜଣେ ନାରୀ ଓ ପରାଧୀନା ହୋଇଥିବାରୁ ପ୍ରଚୁର କ୍ଷୋଭ କରି ନୀରବରେ ଅଶ୍ରୁପାତ କରିବାକୁ ଲାଗିଲେ। ପ୍ରଭୁ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ ତିଳଚ୍ଛ ମହାପାତ୍ର ଶ୍ରେଷ୍ଠ, ତାଙ୍କ ବଂଶରେ ଜଣେ କୁଟୁମ୍ବୀ ବନ୍ଧୁ ମହାପାତ୍ର। ସେ ଥିଲେ ଅତ୍ୟନ୍ତ ଅର୍ଥଲୋଭୀ। ପ୍ରଭୁ ଜଗନ୍ନାଥଙ୍କ ମହିମା ଓ ତିଳଚ୍ଛ ମହାପାତ୍ରଙ୍କ ନାମକୁ ବ୍ୟବହାର କରି ସେ ଧନ ଉପାର୍ଜନ କରିବାକୁ ଦେଶ ବିଦେଶ ବୁଲୁଥିଲେ। ଶେଷରେ ଜୟନଗର ରାଜ୍ୟରେ ପହଞ୍ଚି ବିଷ୍ଣୁପ୍ରିୟାଙ୍କୁ ଚିଠିଟିଏ ଲେଖିଲେ।
1: ହେ ରାଜକନ୍ୟା, ଶୁଣିଛି ତୁମେ ଜଣେ ଜଗନ୍ନାଥ ଭକ୍ତା, ଆଉ ଦାନୀ ବି। ଶ୍ରୀଜଗନ୍ନାଥଙ୍କ ନିମନ୍ତେ ହୃଦୟର ଶ୍ରଦ୍ଧା ସହିତ ରାଜକୁମାରୀ ଯଦି କିଛି ଦିଅନ୍ତି, ତେବେ ଆମେ ତାହା ନେଇ ମହାପ୍ରଭୁଙ୍କ ଛାମୁରେ ପହଞ୍ଚାଇ ଦେବୁ। ଆମେ ହେଉଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ପାର୍ଷଦ।
0: ଏପରି ଏକ ଚିଠି ପାଇ ବିଷ୍ଣୁପ୍ରିୟା ଆତ୍ମହରା ହୋଇଗଲେ। ସେ ଅତ୍ୟନ୍ତ ଭାବବିହ୍ୱଳା ହୋଇ ଜଗନ୍ନାଥଙ୍କୁ ସ୍ମରଣ କରିବାକୁ ଲାଗିଲେ। ମନେ ମନେ ଭାବିଲେ, ଏପରି କି ଅପୂର୍ବ ଦ୍ରବ୍ୟ ଅଛି ଯାହା ମହାପ୍ରଭୁଙ୍କ ପାଇଁ ଦୁଷ୍ପ୍ରାପ୍ୟ। ଜଗତର ସକଳ ସମ୍ପଦର ଅଧିକାରିଣୀ ମାତା ମହାଲକ୍ଷ୍ମୀ, ଯାହାର ଛାୟା ଭଳି ବିରାଜମାନ, ଯିଏ ନିଜେ ରତ୍ନାକର, ତାଙ୍କୁ କି ବା ଉପହାର ସେ ଦେବେ। ସେ ମହାପ୍ରଭୁଙ୍କୁ ଚିଠିଟିଏ ଲେଖିଲେ।
2: ପ୍ରଭୁ, ଆପଣଙ୍କୁ କ'ଣ ଦେବି ଜାଣିପାରୁନାହିଁ। ହେ ପ୍ରଭୁ ବଳିଆର ଭୁଜ, ଗୋଟେ ନାରୀ ପାଇଁ ସବୁଠାରୁ ବଡ଼ ହେଲା ତା ମନ। ଆଜିଠାରୁ ମୁଁ ମୋ ମନ ଆପଣଙ୍କୁ ଦେଲି, ମୁଁ ପୁରାପୁରି ଆପଣଙ୍କର ହୋଇଗଲି। ପ୍ରଭୁ, ଆପଣ ହେଉଛନ୍ତି ବାଞ୍ଛା କଳ୍ପତରୁ, ଏବେ ଦାସୀ ଆପଣଙ୍କର, ଯାହା ଆପଣଙ୍କ ଇଚ୍ଛା ତାହା କରନ୍ତୁ।
0: ମୃଗମଦ କାଳିରେ ବିଷ୍ଣୁପ୍ରିୟା ଚିଠିଟିଏ ଲେଖିଲେ। ଚିଠି ନୁହଁ, ମାତ୍ର ଗୋଟିଏ ଶ୍ଳୋକ, ଆଉ ସେହି ଗୋଟିଏ ଶ୍ଳୋକ କହିଦେଉଥିଲା ତାଙ୍କ ମନର କଥା। ଚିଠିଟିକୁ 10 ସ୍ୱର୍ଣ୍ଣ ଅସରପି ସହ ମହାପାତ୍ରଙ୍କ ନିକଟକୁ ପଠାଇଦେଲେ।
3: ସମସ୍ତେ କହୁଥିଲେ ଜୟସିଂହର କନ୍ୟା ବଡ଼ ଦାନୀ ବୋଲି, ହେଲେ ଏତେ ଅଳ୍ପ ଧନ ଦେଲା କାହିଁକି? ମାତ୍ର 10 ଅସରପି, ଆଉ ଗୋଟେ ଚିଠି ଦେଇଛି ମହାପ୍ରଭୁଙ୍କୁ ଦେଇଦେବାକୁ। ବୋଧେ ଚିଠି ପୁଡ଼ିଆ ଭିତରେ କିଛି ମଣିମୁକ୍ତା ଲୁଚାଇ ପଠେଇଛି, ଖୋଲିକି ଦେଖେ। ଆରେ, କିଛି ତ ନାହିଁ, ଆଉ ଏଥିରେ କ'ଣ ଗୋଟେ ଲେଖା ହେଇଛି, ଶ୍ଳୋକଟେ, କ'ଣ ଏହାର ଅର୍ଥ ତ କିଛି ବୁଝି ହେଉନି। ଯାହା ହେଇଥାଉ, କିଏ ଆକୁ ବୋହିକି ନେବ, ଏଇଠି ଫୋପାଡ଼ି ଦିଏ।
0: ମହାପାତ୍ରଙ୍କର ତ ଆଶା ଥିଲା ଧନ ଅଳଙ୍କାରରେ, ସେ କିପରି ବୁଝିବେ ଅତି ଅମୂଲ୍ୟ ନିଜର ଅନ୍ତଃକରଣର ମଣି ବୋଲି ଯେଉଁ ମନକୁ କୁହାଯାଏ, ତାହା ରାଜକୁମାରୀ ବିଷ୍ଣୁପ୍ରିୟା ମହାପ୍ରଭୁଙ୍କୁ ସମର୍ପଣ କରିଦେଇଛନ୍ତି। ମହାପାତ୍ର ସିନା ସେ ଚିଠିଟିକୁ ଫୋପାଡ଼ି ଦେଇଥିଲେ, କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଥିଲା ତାହା ତାଙ୍କ ଭକ୍ତର ମନ। ମହାପ୍ରଭୁ ମନମାଳି ସେ ଚିଠିଟିକୁ ଗୋଟାଇ ଆଣି ପାଟସୂତାରେ ବାନ୍ଧି ନିଜ ଗଳାରେ ଓହଳାଇ ଦେଲେ। ତାହା ଯାଇ ହୃଦୟସ୍ଥିତ କୌସ୍ତଭ ମଣି ସହିତ ମିଶି ରହିଲା। ଆଉ ସେଦିନ ରାତ୍ରିରେ ମହାପାତ୍ରଙ୍କ ସ୍ୱପ୍ନରେ ଆସିଲେ ସ୍ୱୟଂ ମହାପ୍ରଭୁ।
4: ଏଇ ବ୍ରାହ୍ମଣ, ଧନ ଅର୍ଚ୍ଚନ ଆଶରେ ତୁ ଜୟନଗର ଗଲୁ, ତତେ ଯାହା ମିଳିଲା ତା ନେଲୁ, ହେଲେ ମୋ ଦ୍ରବ୍ୟ ମତେ ଦେଲୁନି। ବିଷ୍ଣୁପ୍ରିୟା ଯାହା ଦେଇଥିଲା ତା ମୋ ପାଇଁ ଅମୂଲ୍ୟ ରତ୍ନ ଥିଲା, ତାକୁ ତୁ ଇତର ମଣି ଦୂରକୁ ଫିଙ୍ଗିଦେଲୁ, ତାକୁ ତୁ ସିନା ହେୟ ମନେ କରି ଫୋପାଡ଼ିଦେଲୁ। ମୋ ପାଇଁ କିନ୍ତୁ ତାହା କଣ୍ଠି ଧନ ଥିଲା, ମୁଁ ତାକୁ ଯତ୍ନରେ ଗୋଟେଇ ଆଣି ମୋ ଗଳାରେ ଝୁଲେଇଛି।
3: ଆହେ କରୁଣା ସାଗର ଚକ୍ରଧର, ଏ ଅଧମକୁ କ୍ଷମା କର, ଭକ୍ତକୁ ଆପଣ ଏତେ ସାହା ବୋଲି ମୁଁ ଜାଣିନଥିଲି। ଧନ୍ୟ ତୁ କାଳିଆ, ଧନ୍ୟ ତୋର ଲୀଳା।

0: ନାରାୟଣ ନାରାୟଣ।
1: ଦେବର୍ଷି ନାରଦ, ଅସମୟରେ ସବୁ କୁଶଳ ତ?
0: ପ୍ରଣାମ ପ୍ରଭୁ। ଆପଣ ବଡ଼ ଦେଉଳର ଅଣସର ଘରେ ଜ୍ୱରରେ ଆଉଟୁ ପାଉଟୁ ହେଉଥିବେ, ଏ ନାରଦ କିପରି କୁଶଳରେ ରହିପାରିବ ପ୍ରଭୁ?
2: ଶରୀର ଥିଲେ ତ ବ୍ୟାଧି ଅଛି, ଯନ୍ତ୍ରଣା ଅଛି।
0: ଜ୍ୱର ଯନ୍ତ୍ରଣା କିଛି ମାତ୍ରାରେ ଉପଶମ ହେଲାଣି ପ୍ରଭୁ।
1: ଫୁଲୁରି ତେଲର ପ୍ରଲେପ, ଦଶମୂଳ ମୋଦକ ସେବନ ଦ୍ୱାରା ମୁଁ ପ୍ରାୟତଃ ସୁସ୍ଥ ଅନୁଭବ କଲିଣି।
0: ଆପଣ ତ ଅନୁଭବର ଠାକୁର, ମୋ ହୃଦୟର ଆବେଗକୁ ନାରାୟଣ ନିଶ୍ଚୟ ଅନୁଭବ କରିପାରୁଥିବେ। ସ୍ନାନ ମଣ୍ଡପରେ ବର୍ଷକରେ ଥରେ ଏତେ ସମୟ ଧରି
3: ଆସନ୍ତୁ ଶୁଣିବା ବିଜୟ ଜେନାଙ୍କ କଣ୍ଠରେ ଭାବଭକ୍ତିରେ ଭିଜେଇ ଦେବା ଭଳି ଭଜନ ଭକ୍ତିର ଯମୁନା। ଗୀତ ଗୁରୁ ଶତପଥୀ, ସଙ୍ଗୀତ ବୁଲୁ ମିଶ୍ର।

0: ଭଜନର ଭିଡିଓକୁ ଦେଖିବା ପାଇଁ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ ନନ୍ଦିଘୋଷ ୟୁଟ୍ୟୁବ୍ ଚ୍ୟାନେଲ।
1: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
2: ହେ ପ୍ରଭୁ ଜନାର୍ଦ୍ଦନ, ତମେ ପରା ଶ୍ରୀମଦ୍ ଭଗବତ ଗୀତାରେ କହିଥିଲ, ସମସ୍ତ କର୍ମ ପରିହରି ଯେ ମୋର ପାଦେ ଆଶ୍ରା କରି ତାହାର ନିର୍ବାହାର ଭାର କନ୍ଧରେ ରହିଛି ମୋହର। ତମରି କଥା ଅନୁସାରେ ମୁଁ ମୋ ନିଜକୁ ଶ୍ରୀପୟରେ ସମର୍ପି ଦେଇଛି ପ୍ରଭୁ। ଶୟନେ ସପନେ ଜାଗରଣେ ପବିତ୍ର ପୋଥି ଗୀତାକୁ ଆବୃତ୍ତି କରିଚାଲିଛି, ନାମ ବହିଛି ଗୀତା ପଣ୍ଡା। ଏ ଗୀତା ପଣ୍ଡାର ଛୋଟିଆ ସଂସାରର ଦାୟିତ୍ୱ କ'ଣ ତମର ନୁହେଁ ପ୍ରଭୁ? ତମକୁ ଆଶ୍ରା କରି ମୋ ପିଲାଛୁଆ କ'ଣ ଭୋକ ଉପାସରେ ମରିଯିବେ?
3: ମରିଯିବେ ନୁହେଁ, ମରିବାକୁ ବସିଲେଣି। ଚାରିଦିନ ହେଲାଣି ପିଲାଙ୍କ ପେଟରେ ଆହାର ମୁଠେ ପଡ଼ିନି, ଡହଳ ବିକଳ ହେଇ କାନ୍ଦୁଛନ୍ତି। ମା ହେଇ ମୁଁ ଏସବୁ କେମିତି ସହିବି? ଆଉ ନୁହେଁ, ତମର ସବୁଦିନକୁ ମୋର ଦିନେ। ଏ ଗୀତା ବହି ଘରେ ଅଛି ବୋଲି ସିନା ତମେ ଗୀତା ପଢ଼ୁଛ, ଆଜି ଏଇ କ୍ଷଣି ଲେଖନୀରେ ଗୀତା ବହିକୁ ଟିକ୍ ଟିକ୍ କରିକି ଚିରିଦେବି। ମୂଳୁ ମାରିଲେ ଯିବ ସରି ଦେବଙ୍କ ସାଙ୍ଗେ କିମ୍ପା ଗଳି।
2: ନାହିଁ, ତମେ ଏ କ'ଣ କଲ? ମୋର ଅତି ଆପଣାର ଗୀତା ବହିଟିକୁ ଲେଖନୀରେ କାଟି ପକେଇଲ। ତମେ ଠିକ୍ କଲନି, ଠିକ୍ କଲନି। ତମେ ତମେ ଗୀତା ବହିଟିକୁ କାଟିଦେଲନି ଯେ ମୋ ହୃଦୟକୁ କାଟିଦେଲ, ମୋ ପ୍ରଭୁଙ୍କୁ କଷ୍ଟ ଦେଲ। ତମ ସାଙ୍ଗରେ ମୋର କିଛି କଥାବାର୍ତ୍ତା ନାହିଁ। ଯାଅ, ମୋତେ ଏକାକି ରହିବାକୁ ଦିଅ, ଯାଅ।

0: ସୁବୁଚି ସୁବୁଚି, ଆହେ କବାଟ ଖୋଲ, ତମ ବନ୍ଧୁ ଆମ ପାଇଁ ଧନ ରତ୍ନ ସହ ଢେର ଖାଇବା ଜିନିଷ ପଠେଇଛନ୍ତି।
1: ଖାଇବା ଜିନିଷ ମୋ ବନ୍ଧୁ ପଠେଇଛନ୍ତି?
0: ହଁ, ଗୋଟେ ସୁନ୍ଦର ବାଳକ ଏଇ କିଛି ସମୟ ପୂର୍ବରୁ ସେ ପରା ଆସି ସବୁ ଜିନିଷ ମତେ ଦେଇଗଲା। କହିଲା ତମ ଶ୍ରୀକ୍ଷେତ୍ର ବନ୍ଧୁ ଏସବୁ ପଠେଇଛନ୍ତି। ମୁଁ ତାକୁ ଖାଇବାକୁ ଯେତେ ବାଧ୍ୟ କଲି ସେ ମନା କଲା। କହିଲା ମା, ମୋ ଜିଭ କଟି ଯାଇଛି, ରକ୍ତ ଝରୁଛି, ଖାଇବି କେମିତି? କିଏ ସେଇ ଅମଣିଷ କେଜାଣି ଏମିତି ବାଳକଟାକୁ କଷ୍ଟ ଦେଲା।
2: ଆରେ ଆରେ, ସେ ଅମଣିଷ ହଉଛ ତମେ? ସେ ବାଳକ ଜଣକ କିଏ ଜାଣିଛ? ସେ ହଉଛନ୍ତି ମୋ ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥ।
0: ତମେ କଣ କହୁଛ? ଠାକୁର ଆଣି ଆମ ଘରେ ଖାଇବା ଜିନିଷ ଦେଇ ଯାଇଛନ୍ତି।
2: ହଁ
0: ପ୍ରଭୁ,
2: ମୋ ଠାକୁର ମୋ ଠାକୁର ମୋ ମନ କଥା ବୁଝିଛନ୍ତି। ନିଜେ କ୍ଷତାକ୍ତ ହୋଇ ମୋ ସଂସାର ପାଇଁ ଆହାର ଆଣି ଦେଇ ଯାଇଛନ୍ତି। କାହିଁକି ଜାଣିଛ? ସେ ତ ଭକତ ଭାବରେ ବନ୍ଧା, ସେ ତ ଭକତ ଭାବରେ ବନ୍ଧା।

0: ହେ ଶ୍ରୀକ୍ଷେତ୍ରମଣି, ହେ ଜଗନ୍ନାଥ, ଶୁଣିଛି ତୁମେ କାଳେ କଳ୍ପନାର ଠାକୁର, ଭାବନାର ଠାକୁର। ତୁମକୁ ଯିଏ ଯେମିତି ରୂପରେ କଳ୍ପନା କରେ, ତୁମେ ତାକୁ ସେମିତି ରୂପରେ ଦର୍ଶନ ଦିଅ। ଏହି ଭାବ ନେଇ ଏହି ଗଣପତି ଭଟ୍ଟ ଶ୍ରୀକ୍ଷେତ୍ର ଧାମକୁ ଧାଇଁ ଆସିଛି। ତମେ ଯଦି ସତରେ ଅନ୍ତର୍ଯ୍ୟାମୀ, ମନକୁ ପଢ଼ିପାର, ମୋ ଇଷ୍ଟ ଠାକୁର ବିଘ୍ନ ବିନାଶନ ଗଜାନନଙ୍କୁ କଣ ଶ୍ରୀକ୍ଷେତ୍ରର ସର୍ବତ୍ର ମୁଁ ଦେଖିପାରିବି? କୁହ କୁହ ଜଗନ୍ନାଥ କୁହ। ଏ କଣ ମୋ ଶରୀରରେ ଏପରି ଅହେତୁକ କମ୍ପନ କାହିଁକି ସୃଷ୍ଟି ହେଉଛି? ଭୁଲି ଯାଉଛି ମୁଁ ମୋର ସ୍ଥିତି ଗତି ସବୁକିଛି। ଯୁଆଡ଼େ ଆଖି ଯାଉଛି ସିଆଡ଼େ ଦେଖିପାରୁଛି ମୋ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଗଣେଶଙ୍କୁ। ଆଶ୍ଚର୍ଯ୍ୟ, ଟିକିଏ ପୂର୍ବରୁ ସ୍ନାନ ମଣ୍ଡପରେ ଦର୍ଶନ କରୁଥିଲି ଯେଉଁ ଚତୁର୍ଥା ମୂର୍ତ୍ତିଙ୍କୁ, ସେଠାରେ ବିଜେ ସ୍ୱୟଂ ଗଜାନନ। ମୋ ମୁଣ୍ଡ କିଛି କାମ କରୁନି, ମୁଁ ପାଗଳ ହେଇଯିବି ଜଗନ୍ନାଥେ, ମୁଁ ପାଗଳ ହେଇଯିବି।
1: ପାଗଳ ହେଲେ ହିଁ ଜଗନ୍ନାଥଙ୍କୁ ପାଇପାରିବ ଗଣପତି ଭଟ୍ଟ, କାରଣ ମୁଁ ଭାବରସିଆ, ପ୍ରୀତିରସିଆ, ମନରସିଆ। କିମିଆ କରି ସବୁରି ମନରେ ସୃଷ୍ଟି କରେ ମୋ ପ୍ରତି ଆକର୍ଷଣ, ଆକର୍ଷଣରୁ କରେ ଆଲିଙ୍ଗନ, ଆଉ ତାପରେ ଧୀରେ ଧୀରେ ଧୀରେ ମୋ ଶ୍ରୀଅଙ୍ଗରେ କରିଦିଏ ଲୀନ। ଆତ୍ମହରା ହେଇ ଦୁନିଆ କହେ ମୁଁ ରସିକ ଜଗନ୍ନାଥ।
2: ରସିକିଆ

0: ତାଙ୍କର ପ୍ରକୃତ ନାମ କେହି ଜାଣିନାହାନ୍ତି। ସେ ପ୍ରଭୁ ଜଗନ୍ନାଥଙ୍କୁ ଖେଚୁଡ଼ି କରି ଖାଇବାକୁ ଦିଅନ୍ତି। ଖେଚୁଡ଼ି ତିଆରି କେବେ ଡେରି ହୋଇଗଲେ ପ୍ରଭୁ ଜଗନ୍ନାଥ ଗୋପାଳ ରୂପରେ ତାଙ୍କ ପଣତକାନି ଟାଣି ଅଳି କରି କୁହନ୍ତି, ବେଗି କରମା, ବେଗି କରମା। ବାରମ୍ବାର କରମା କରମାରୁ ତାଙ୍କ ନାମ ହୋଇଗଲା କରମାବାଇ।
1: ଏ କଣ କରୁଛ ମା?
2: ମୁଁ ମୋ ପୁଅ ଗୋପାଳ ପାଇଁ ଖେଚୁଡ଼ି ରାନ୍ଧୁଛି।
1: ଗୋପାଳ ମାନେ?
2: ମାନେ ଆଉ କଣ, ମୋ ଜଗନ୍ନାଥଙ୍କୁ ମୋ ଗେଲ ବସରରେ ଗୋପାଳ ବୋଲି ଡାକେ।
1: ତେବେ ଜଗନ୍ନାଥଙ୍କ ପାଇଁ ତୁମେ ଏମିତି ଖେଚୁଡ଼ି ରାନ୍ଧୁଛ ଅଗାଧୁଆ ମୁହଁ ହାତ ନ ଧୋଇ?
2: ହଁ, କଣ ହୋଇଗଲା ସେଠୁ? ପିଲାଟା ବେଗି କର କହି ସକାଳୁ ଅଳି କରି ବସୁଛି, ତା କାମ ନ କରି ଅନ୍ୟ କାମ କିପରି କରିବେ?
1: ତୁମେ ଜାଣ ଏ ଜଗନ୍ନାଥ କିଏ? ଇଏ ହେଉଛନ୍ତି ସକଳ ସୃଷ୍ଟିର ଆଧାର, ବ୍ରହ୍ମା ରୁଦ୍ର ଇନ୍ଦ୍ର ପ୍ରଭୃତି ଦେବଗଣ ସର୍ବତା ଏହାଙ୍କର ଅଧୀନ। ଏଭଳି ଜଗତ ଠାକୁରଙ୍କୁ ତୁମେ ଏମିତି ଅଗାଧୁଆ ମୁହଁ ହାତ ନ ଧୋଇ ଦାନ୍ତ କାଠିରେ ଘାଣ୍ଟି ଖେଚୁଡ଼ି ଭୋଗ କରୁଛ?
2: ମତେ ଏତେ କଥା ଜଣା ନାହିଁ ବାବା, ମୁଁ ତୋ ପୁଅ ବୋଲି ଭାବି ବହୁ ଦିନରୁ ଏମିତି ହିଁ ଖୁଆଇ ଆସିଛି। କାଇଁ କେବେ ତମ ଗୋପାଳ ଖେଚୁଡ଼ି ଅସ୍ୱାଦ ହୋଇଥିବା କଥା ମତେ କହିନି, ସବୁଦିନ କିନ୍ତୁ ବଡ଼ ଆନନ୍ଦରେ ଖାଇ ଆସିଛି।
1: ଧନ୍ୟ ତୁ ମା, ପ୍ରଭୁ ଜଗନ୍ନାଥଙ୍କୁ ମମତାରେ କିଣି ନେଇଛୁ, ତୋ ପାଇଁ ଛୁଆଁ ଛୁଆଁ ଶୌଚ ଅଶୌଚ ନିୟମକାନୁନ କିଛି ବି ଦରକାର ନାହିଁ।

0: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
1: ମଣିମା ମଣିମା ମଣିମା ଘୋର ଅନର୍ଥ ମଣିମା।
2: ଅନର୍ଥ କେମିତି ଅନର୍ଥ ବଡ଼ ପଣ୍ଡା?
1: ମହାରାଜ, ଜଗନ୍ନାଥ ମହାପ୍ରଭୁଙ୍କର ଖଣ୍ଡୁଆ ପାଠ କିପରି ଚିରି ଯାଇଛି କିଛି ବୁଝା ପଡ଼ୁନି ମଣିମା।
2: ଚିରି ଯାଇଛି? ଜଗନ୍ନାଥଙ୍କ ଖଣ୍ଡୁଆ ପାଠ ଚିରି ଗଲା? କିଏ ଦାୟୀ? ଧରି ଆଣ ତାକୁ, ମୃତ୍ୟୁଦଣ୍ଡ ସୁନିଶ୍ଚିତ।
3: ନା ଗଜପତି, ଯାହା ପାଇଁ ଏ ଦଶା, ଯଦି ସେ ମୃତ୍ୟୁଦଣ୍ଡ ପାଏ ତାହେଲେ ମୋ ମନ ମରିଯିବ।
4: ମହାପ୍ରଭୁ ଆପଣ କ'ଣ, ଆପଣଙ୍କ ନିର୍ଦ୍ଦେଶ ଏ ଅଧମ କିଛି ବୁଝିପାରୁନି। ମହାପ୍ରଭୁ,
5: ତୁ କ'ଣ ଜାଣିନୁ ଗଜପତି, ଗୀତ ଗୋବିନ୍ଦରେ ମୋର କେତେ ଆଦର।
6: ରସିକିଆ।

0: କର୍ମାବାଇ
1: ଜୁହାର ଗୋସେଇ, ବଡ ଦେଉଳର ବାଟ ଭୁଲି କେମିତି ମୋ ଦୁଆରକୁ ଚାଲି ଆସିଲେ?
2: ତୁ ଘରେ ଚନ୍ଦନ କର୍ପୂର ତୁଳସୀର ମହକ, ବଡ ଦେଉଳର ବାସ୍ନା, ସତ କହିବୁ କି କର୍ମାବାଇ, ତୋ ଘରକୁ କିଏ ଆସିଥିଲେ? ତତେ ତ ଜଗନ୍ନାଥ ଘରାଣ।
1: ଏ ବୁଢ଼ୀ ଦେବଦାସୀ ଆଜି ମହାପୁରୁଙ୍କ ପାଇଁ ଅଲୋଡ଼ା ହୋଇଯାଇଛି। ମନ ମୋହିବା ପାଇଁ ଦେହରେ ଯୌବନ ନାହିଁ, ଛନ୍ଦ ତୋଳି ନାଚିବା ପାଇଁ ପାଦରେ ବଳ ବି ନାହିଁ। ସେ ଯେତେବେଳେ ମୋତେ ପାସରି ଗଲେ, ଆଉ କିଏ କାହିଁ ମୋ ଘରକୁ ଆସିବ? ହଁ, ଏଇ କେତେଦିନ ହେବ ଶ୍ୟାମଳ ବର୍ଣ୍ଣର ବାଳକ ମୋ ଘରକୁ ଆସୁଛି, ମୋ ହାତରୁ ଖେଚେଡ଼ି ଖାଇବାକୁ ଅଳି କରୁଛି, ମୋତେ ବସେ ଉଠେଇ ଦଉନି। ଏ ଅଭାବୀ ଘରେ ଯାହା ମିଳିଲା ସେଇଥିରେ ଖେଚେଡ଼ି ରାନ୍ଧିଦେଉଛି। ସେ ଭୋକିଲା ଛୁଆଟା ଖାଇବାକୁ ଏମିତି ତରତର କରୁଛି ଯେ ଖେଚେଡ଼ି ଘାଣ୍ଟିବାକୁ ଚଟୁ ବି ମୋତେ ଆଣିବାକୁ

0: ରେଡିଓ ଭକ୍ତିରେ ଆପଣମାନେ ଶୁଣୁଛନ୍ତି ପାଲା।
1: ଗାୟକ ଶ୍ରୀ ନିଶିକାନ୍ତ ପଣ୍ଡା ଓ ସାଥୀମାନଙ୍କ ଦ୍ୱାରା ପରିବେଷିତ ପାଲା।

ସମ୍ମାନୀୟ ମୋର ଉତ୍କଳୀୟ ଶ୍ରୋତୃମଣ୍ଡଳୀ, ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଏଫ୍ଏମ୍ ରେଡ଼ିଓ ମାଧ୍ୟମରେ ଆୟୋଜିତ ହୋଇଥିବା ପାଲା ସଂସ୍କୃତିର ପ୍ରଚାର ଦିଗରେ ଯେଉଁ ଅଭିନବ ପ୍ରୟାସ ଜାରି କରାଯାଇଛି ସେ ପ୍ରୟାସକୁ ସାଧୁବାଦ ଜଣାଇ ସର୍ବପ୍ରଥମେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରୁଛୁ ଗୋଟିଏ ମଙ୍ଗଳାଚରଣ। କବି କହିଲେ କ'ଣ, କାଳାଭଞ୍ଜନ ପୁଞ୍ଜ ସୁନ୍ଦର ମୁଖଂ ପଦ୍ମାଭି।

0: ନବ ତାରଣଂ ତ୍ରିଜଗତାଂ ନାଥଂ ଭଜେ କେଶବ। ସର୍ବପ୍ରଥମେ
1: ଆଜ୍ଞା
0: ଉତ୍କଳର ନାଥ
1: ବେଶ
0: ଜଗନ୍ନାଥଙ୍କର ଚରଣ ଯୁଗଳକୁ ବନ୍ଦନା କରି ଆମେ ମାନେ ଗନ୍ତବ୍ୟ ପଥର ପଥିକ ହବା। କବି କହିଲେ କଣ, କାଳା ଭଞ୍ଜନ ପୁଞ୍ଜ ସୁନ୍ଦର ମୁଖଂ, ଏଇ ଯୋଉ କାଳିଆ ମୁଖ, ଏ କାଳିଆ ମୁଖ ଭଳି ମୁଖ ସାରା ପୃଥିବୀରେ ଆଉ କୋଉଠି ନାହିଁ, ଏ ମୁଖ ଭଳି କମନୀୟ ମୁଖ ଆଉ ପୃଥିବୀରେ କେଉଁଠି ଦେଖିବାକୁ ମିଳିବନି। ପଦ୍ମାଭିଳାଶାସ୍ପଦଂ, ପଦ୍ମ ଭଳି ଯାହାଙ୍କର ଚରଣ ଯୁଗଳ, ସକାଦ୍ୟ ମରବୃନ୍ଦ ସେବିତ ଭୁଜଂ, ଦେବତା ମାନେ ଯେଉଁ ପ୍ରଭୁଙ୍କର ପାଦକୁ ଚିନ୍ତା କରନ୍ତି, ଯିଏ କି ତିନି ଜଗତର ନାଥ, ତିନି ଜଗତର ନାଥ ବୋଲି ଜଗନ୍ନାଥଙ୍କୁ କୁହାଯାଇଛି। ତିନି ଜଗତର ନାଥ ବୋଲି କାହିଁକି କୁହାଗଲା? ପ୍ରଥମ କଥା ଚିନ୍ତା କରାଯାଉ, ଆମର ଭାରତର ଚାରିଦିଗରେ ଚାରୋଟି ଧାମ ଅଛି, ଚାରିଦିଗରେ ଚାରୋଟି ଧାମ, କାଶୀଧାମ, ବଦ୍ରିକା ଧାମ, ରାମେଶ୍ୱର ଧାମ ଏବଂ ଶ୍ରୀ ପୁରୁଷୋତ୍ତମ ଧାମ। ଏ ଯୋଉ ଚାରିଧାମ, ଚାରିଧାମରେ ଚାରି ଠାକୁର ଅଛନ୍ତି। କାଶୀର ଠାକୁରଙ୍କୁ କୁହାଗଲା କାଶୀନାଥ, ବଦ୍ରିକା ଠାକୁରଙ୍କୁ କୁହାଗଲା ବଦ୍ରିନାଥ, ରାମେଶ୍ୱରର ଠାକୁରଙ୍କୁ କୁହାଗଲା ରାମନାଥ, କିନ୍ତୁ ଉତ୍କଳର ଠାକୁର କାହିଁକି ଉତ୍କଳନାଥ?

0: ଉତ୍କଳର ଠାକୁରଙ୍କୁ କୁହାଗଲା ଜଗତର ନାଥ।
1: କାହିଁକି ଆଜ୍ଞା?
0: କାହିଁକି ଜଗତର ନାଥ କୁହାଗଲା?
1: ଆମେ କହି
0: କାଶୀର ଠାକୁର ଯଦି କାଶୀନାଥ ହେଲେ, ବଦ୍ରିକାର ଠାକୁର ଯଦି ବଦ୍ରିନାଥ ହେଲେ, ରାମେଶ୍ୱର ଠାକୁର ଯଦି ରାମନାଥ ହେଲେ, ଉତ୍କଳର ଠାକୁର ଉତ୍କଳନାଥ ନହେଲେ ଜଗତର ନାଥ କାହିଁକି ହେଲେ? ଖାଲି ଗୋଟିଏ ଜଗତର ନାଥ ନୁହଁ, ସେ ହେଉଛନ୍ତି ତିନି ଜଗତର ନାଥ। ଜଗତ କେତେ
1: କେତେ ଆଜ୍ଞା?
0: ଜଗତ କେତେ
1: କେତେ ଆଜ୍ଞା?
0: କବି କହିଛନ୍ତି ତିନି ଜଗତ, ସ୍ୱର୍ଗ ମର୍ତ୍ୟ ପାତାଳ
1: ଆଜ୍ଞା।
0: ପୁଣି କବି କହିଛନ୍ତି ସାତ ବ୍ରହ୍ମାଣ୍ଡ, ବ୍ରହ୍ମାଣ୍ଡ ସାତ ଅଛି। ପୁଣି କବି କହିଛନ୍ତି ଚଉଦ ବ୍ରହ୍ମାଣ୍ଡ, ପୁଣି କବି କହିଛନ୍ତି ଏକୋଇଶ ବ୍ରହ୍ମାଣ୍ଡ।

ବ୍ରହ୍ମାଣ୍ଡ କେତେ ତା ଠିକ ନାହିଁ, ବ୍ରହ୍ମାଣ୍ଡ ଏକୋଇଶ ମାନେ ଏକୋଇଶ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଗଲାଣି, କିନ୍ତୁ ପୁଣି କବି କହିଛନ୍ତି କଣ ନା, ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯା ଲୋମ ମୂଳେ ବିରାଜୟ, ଏଇ ଯୋଉ ଜଗନ୍ନାଥ ସମସ୍ତ ସୃଷ୍ଟିର ଆଧାର ଯିଏ, ସମସ୍ତ ସୃଷ୍ଟିର କର୍ତ୍ତା ଯିଏ, ତାଙ୍କ ଲୋମ ମୂଳରେ କେତେ ବ୍ରହ୍ମାଣ୍ଡ ଜାତ ହଉଛି ତାର କିଛି ବି କଣ ନାହିଁ। ମୁଁ କହିବାର ତାତ୍ପର୍ଯ୍ୟ କଣ, ୟାକୁ କାହିଁକି କୁହାଗଲା ଜଗତର ନାଥ, ୟାକୁ କାହିଁକି କୁହାଗଲା ତିନି ଜଗତର ନାଥ। ମୋର ବିଚାରକ ମଣ୍ଡଳୀ ଟିକେ ସୁସ୍ଥ ଚିତ୍ତରେ ବିଚାର କରନ୍ତୁ, ଚାହିଁଲେ କାହାକୁ।

ବାବାରେ ଚାହିଁଲେ ଗୋଟିଏ ପିଲାକୁ ଆମେ ରାମ ବେଶରେ ସଜେଇ ଦେଇପାରିବା। କେମିତି? ହଳଦିଆ ଲୁଗା ଖଣ୍ଡିଏ ପିନ୍ଧେଇ ଦବା, ମୁଣ୍ଡରେ ମୁକୁଟଟିଏ ବାନ୍ଧିଦେବା, ହାତରେ ଧନୁର୍ବାଣ ଧରେଇଦେବା, ରାମାନନ୍ଦ ଚିତା କାଟିଦେବା, ଦେହରେ ନୀଳ ରଙ୍ଗ ବୋଳିଦେବା, ସେ ପିଲାଟି ରାମ ହେଇଯିବ। ଗୋଟିଏ ପିଲାକୁ ଆମେ କୃଷ୍ଣ ବେଶରେ ସଜେଇ ଦବା, ହାତରେ ଯଦି ମୋହନ ବଂଶୀ ଧରେଇ ଦେଲେ ତାହେଲେ ସେ ପିଲାଟି କୃଷ୍ଣ ହେଇଯିବ। କିନ୍ତୁ ବାପା ଚାହିଁଲେ କାହାକୁ

0: ଚାହିଁଲେ କାହାକୁ ଆମେ ଜଗନ୍ନାଥ ବେଶରେ ସଜେଇ ପାରିବା କି?
1: କାହିଁକି ହବନି?
0: ଜଗନ୍ନାଥ ବେଶରେ କାହାକୁ ସଜେଇ ହବନି, କାହିଁକି ସଜେଇ ହବନି? ନା ଜଗନ୍ନାଥ ବେଶରେ ସଜେଇବାକୁ ହେଲେ ଆମ ହାତ ଦିଟା କାଟିବାକୁ ପଡିବ, ହାତ ଦିଟା କାଟିପାରିବା କି? ଅଣ୍ଟାଠୁ କାଟିବାକୁ ପଡିବ, ଅଣ୍ଟାଠୁ କାଟିପାରିବା କି? କାନ ଦିଟା କାଟିବାକୁ ପଡିବ, କାନ ଦିଟା କାଟିପାରିବା କି? ଆଖି ଦିଟା ବିସ୍ଫାରିତ କରିବାକୁ ପଡିବ, ଆଖି ଦିଟା ବିସ୍ଫାରିତ କରିପାରିବା କି? ତେଣୁକରି ଜଗନ୍ନାଥ ବେଶରେ କାହାକୁ ସଜେଇ ହବନି। ଜଗନ୍ନାଥ ହେଉଛନ୍ତି ସୃଷ୍ଟିର ସ୍ୱୟଂ ସମ୍ପୂର୍ଣ୍ଣ ଦେବତା, ଏ ଦେବତାଙ୍କର ପଟାନ୍ତର ନାହିଁ, ଏ ଦେବତାଙ୍କର ଦ୍ୱିତୀୟ ନାହିଁ। ତେଣୁକରି କବି କହିଲେ କଣ ନା, ନାଥଂ ନେତ୍ରୀ ଜଗତଂ, ଇଏ ହେଉଛନ୍ତି ତିନି ଜଗତର ନାଥ, ଇଏ ସ୍ୱର୍ଗପୁରର ନାଥ, ଇଏ ମର୍ତ୍ତ୍ୟପୁରର ନାଥ, ଇଏ ପାତାଳପୁରର ନାଥ, ଇଏ ହେଉଛନ୍ତି ତିନି ଜଗତର ନାଥ। ତେଣୁକରି ମନ ଆଜି ସେଇ ତିନି ଜଗତର ନାଥ ଜଗନ୍ନାଥ ସମସ୍ତଙ୍କର ମନଭୀଷ୍ଟ ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ଉତ୍କଳବାସୀଙ୍କର ସମସ୍ତ ଦୁଃଖ ଦୂର କରନ୍ତୁ। ବୋଲ ଆନନ୍ଦ କବର
2: ହରି ବୋଲ ହରି ବୋଲ ହରି
0: ବାବୁ। ସେଇ ଜଗନ୍ନାଥଙ୍କ ସମ୍ବନ୍ଧରେ ଆଲୋଚନା। ପ୍ରଥମ କଥା, ଜଗନ୍ନାଥ କାହାର? ସେ ଜଗତର ନାଥ, ସେ ଗୋଟିଏ ଜାତିର ନୁହଁ, ସେ ଗୋଟିଏ ଗୋଷ୍ଠୀର ନୁହଁ, ସେ ଗୋଟିଏ ସମଷ୍ଟିର ନୁହଁ, ସେ ଗୋଟିଏ ସମ୍ପ୍ରଦାୟର ନୁହଁ। ସବୁ ସମ୍ପ୍ରଦାୟର ସମାହାର ଘଟିଛି ଜଗନ୍ନାଥଙ୍କର କ୍ଷେତ୍ରରେ। ଶୈବ କହ, ଶାକ୍ତ କହ, ଗାଣପତ୍ୟ କହ, ବୈଷ୍ଣବ କହ, ସୌର କହ, ସମସ୍ତେ ସେଇ ଜଗନ୍ନାଥ କ୍ଷେତ୍ରକୁ ଆକୃଷ୍ଟ ହୋଇ ଆସିଛନ୍ତି ଏବଂ ଜଗନ୍ନାଥଙ୍କ ଭିତରେ ନିଜର ସମସ୍ତ ସତ୍ତାକୁ ଉପଲବ୍ଧି କରି ଜଗନ୍ନାଥ ଧର୍ମକୁ ଶ୍ରେଷ୍ଠ, ବିଶ୍ୱର ଶ୍ରେଷ୍ଠ ଧର୍ମ ବୋଲି ମାନ୍ୟତା ଦେଇ ଯାଇଛନ୍ତି। ମୋର କହିବାର ତାତ୍ପର୍ଯ୍ୟ କ'ଣ, ଜଗନ୍ନାଥ ହେଉଛି ଓଡ଼ିଆର ଦେବତା, ଜଗନ୍ନାଥ ହେଉଛି ଓଡ଼ିଆର ପ୍ରାଣ, ଏ ଓଡ଼ିଆର ପ୍ରାଣ ଜଗନ୍ନାଥ। କାହିଁକି କାହିଁକି ଓଡ଼ିଆ ଲାଗି ଜଗନ୍ନାଥ, ଜଗନ୍ନାଥ ଲାଗି ଓଡ଼ିଆ? ସେହି ସମ୍ବନ୍ଧରେ କହିବାକୁ ଗଲେ ପ୍ରଥମ କଥା ଚିନ୍ତା କରାଯାଉ, ଯେତେ ଦିନ ପର୍ଯ୍ୟନ୍ତ ଯେଉଁ ଦେଶର ଭାଷା ସଂସ୍କୃତି ଯେତେ ଉନ୍ନତ ସେ ଦେଶ ସେତେ ଉନ୍ନତ। ଯଥାର୍ଥରେ କହିଛନ୍ତି କିଏ ସେ, ଆପଣମାନଙ୍କର ଉତ୍କଳମଣି ଗୋପବନ୍ଧୁ ଦାସ।

0: ଲକ୍ଷ୍ୟ କରିବେ ମୋର ବିଜ୍ଞ ସମାଜ ହେ ମୋର ଅଗଣିତ ଉତ୍କଳୀୟ ସୂତ୍ର ମଣ୍ଡଳୀ। ମୁଁ କହିବାର ତାତ୍ପର୍ଯ୍ୟ କଣ ନା, ଜଗନ୍ନାଥ ଓଡ଼ିଆ ପାଇଁ ଏବଂ ଜଗନ୍ନାଥଙ୍କ ପାଇଁ ଓଡ଼ିଆ,
1: କେମିତି ଆଜ୍ଞା?
0: ଜଗନ୍ନାଥ ସହିତ ଓଡ଼ିଶାର ସମ୍ପର୍କ କଣ ଏବଂ ଓଡ଼ିଆଙ୍କ ସହିତ ଜଗନ୍ନାଥଙ୍କର
1: ସମ୍ପର୍କ କଣ,
0: ସେଇ ସମ୍ବନ୍ଧରେ ଆଜି ଟିକେ ଆଲୋଚନା। କହିବାର କଥା ହଉଛି କଣ ନା, ଯେଉଁ ଜାତି ଯେତେ ଉନ୍ନତ, ଯେଉଁ ଜାତିର ଭାଷା ଯେତେ ଉନ୍ନତ, ଯେଉଁ ଜାତିର ସଂସ୍କୃତି ଯେତେ ଉନ୍ନତ, ଯେଉଁ ଜାତିର ଜାତୀୟତାବୋଧ ଯେତେ ଉନ୍ନତ, ଯେଉଁ ଜାତିର ବୀରତ୍ୱ ଯେତେ ଉନ୍ନତ, ସେ ଜାତି ବିଶ୍ୱରେ ସେତେ ଉନ୍ନତ। ଆଜି ଓଡ଼ିଆ ପୁଅ ଛାତିରେ ହାତ ବାଡ଼େଇ କହୁଛି ମୁଁ ଓଡ଼ିଆ ବୋଲି,
1: କାହିଁକି
0: ଓଡ଼ିଆ ପୁଅ ଛାତିରେ ହାତ ବାଡ଼େଇ କହେ ମୁଁ ଓଡ଼ିଆ
1: ବୋଲି?
0: ଆଜି ତ ଓଡ଼ିଆ, ଆଜି ତ ଓଡ଼ିଶା ଭାରତର ସବୁଠାରୁ ନିକୃଷ୍ଟତମ ରାଜ୍ୟ। ଏ ଦେଶର ସରକାର କେନ୍ଦ୍ର ନିକଟରେ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦାବି କରି ସଦାବେଳେ ଘୋଷଣା କରୁଛି ଯେ ମତେ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦିଆଯାଉ। ଯାହା ଦିଆଗଲେ ମଧ୍ୟ ଓଡ଼ିଆ ପୁଅ ଛାତିରେ ହାତ ବାଡ଼େଇ କହେ ମୁଁ ଓଡ଼ିଆ ବୋଲି, କାହିଁକି ଓଡ଼ିଆ ବୋଲି କହେ?
1: କାହିଁକି ଆଜ୍ଞା?
0: ପାଞ୍ଚଟା ଜିନିଷକୁ ନେଇ ଓଡ଼ିଆ ପୁଅ ଗର୍ବ କରେ।
1: କଣ ପାଞ୍ଚଟା ଆଜ୍ଞା?
0: ପାଞ୍ଚଟା ଜିନିଷକୁ ନେଇ ଓଡ଼ିଆ ପୁଅ ଗର୍ବ କରେ। ସେ ପାଞ୍ଚଟା ଜିନିଷ କଣ
1: କହିଲ?
0: ପ୍ରଥମ କଥା ହେଲା ତ୍ୟାଗ,
1: ତ୍ୟାଗ।
0: ଦ୍ୱିତୀୟ କଥା ହେଲା ବୀରତ୍ୱ, ତୃତୀୟ କଥା ହେଲା କଳା ନୈପୁଣ୍ୟତା, ଚତୁର୍ଥ କଥା ହେଲା ସଙ୍ଗୀତ, ଆଉ ପଞ୍ଚମ କଥା ହେଲା ଜଗନ୍ନାଥ। ଏଇ ପାଞ୍ଚଟା ଜିନିଷକୁ ନେଇ ଓଡ଼ିଆ ପୁଅ ଗର୍ବ କରେ। ଏବଂ ଏଇ ପାଞ୍ଚଟା ଯୋଉ ମହନୀୟ ଗୁଣ, ଏ ମହନୀୟ ଗୁଣ ସେ ଜଗନ୍ନାଥଙ୍କ ଠାରୁ ଶିଖିଛି ବା ଜଗନ୍ନାଥ ତାକୁ ଶିଖେଇଛି। କେମିତି? ପ୍ରଥମ କଥା
1: ତ୍ୟାଗ,
0: ତ୍ୟାଗ
1: ଆଜ୍ଞା।
0: ଏ ଜାତି ତ୍ୟାଗ କରି ଜାଣେ
1: କେମିତି?
0: ବିଚାରକ ମଣ୍ଡଳୀ ଟିକେ ସ୍ଥିର ଭାବରେ ଚିନ୍ତା କରନ୍ତୁ। ଆପଣ ମାନଙ୍କର ଆଜାଦ ହିନ୍ଦ ଫୌଜ କୋହିମା ପ୍ରାନ୍ତରେ ଯୁଦ୍ଧ ଚାଲିଛି, ସେ ଯୁଦ୍ଧରେ ଗୋଟିଏ ଫୌଜି ମରିଯାଇଛି, ତାର ମାଟି ନେତାଜୀ ସୁଭାଷଙ୍କ ନିକଟରେ କାନ୍ଦୁଛି। ଯେତେବେଳେ କାନ୍ଦୁଛି ଏଇ ସମୟରେ ନେତାଜୀ ସୁଭାଷ ସେ ମାକୁ ସାନ୍ତ୍ୱନା ଦେଇ କହିଲେ, କଣ କହିଲେ? ବାପା, ତା ଛଡା ଜନନୀ।

ଯେତେବେଳେ ମାଟି ନେତାଜୀ ସୁଭାଷଙ୍କ ନିକଟରେ କାନ୍ଦିଲା, ନେତାଜୀ ସୁଭାଷ କହିଲେ, ମା, ମୁଁ କଣ ତୋର ଗୋଟିଏ ପୁଅ ନୁହଁ, ମୋତେ କଣ କୋଳକୁ ଆଉ ଯେ ନେଲେ ତୋର ପୁଅ, ସେଦିନ ତୋ ଦୁଃଖ ତୁ ଭୁଲି ପାରିବୁନି। ଯେତେବେଳେ ଏତିକି କହିଲେ, ସେ ମା କଣ କହିଲା, କହିଲା, ରମଣୀ।

ଏଇ ସମୟରେ ସେ ମାଟି ଆଖିରେ ଲୁହ ଦିଦାରେ ପୋଛି ଦେଇ କହିଲା, ସୁବାସରେ ମୁଁ କଣ ଏଇଥିପାଇଁ କାନ୍ଦୁଥିଲି? ମୋ ପୁଅଟା ଯୁଦ୍ଧଭୂମିରେ ମରିଗଲା ବୋଲି ମୁଁ କାନ୍ଦୁଥିଲି? ନାଇଁ ରେ ପୁଅ, ଓଡ଼ିଆ ମାର ଲକ୍ଷଣ ସେଇଆ ନୁହଁ। ମୋ ଲକ୍ଷଣ କଣ କହୁଛି ଶୁଣ। ପୁତ୍ର ମରଣେ

ପୁଅ ମରିଯିବା ଲାଗି ମୁଁ ଦୁଃଖ କରୁନି, ମୋ ଦୁଃଖ କରିବାର କାରଣ କଣ ନା, ଦେଶ ସେବା ପାଇଁ ମୋର ଆଉ ପୁଅ ନାହିଁ, କୋହିମା ପ୍ରାନ୍ତରେ ଯୁଦ୍ଧ ଚାଲିଛି ବାପା, କୋହିମା ପ୍ରାନ୍ତରେ ଯୁଦ୍ଧ ଚାଲିଛି, ଫୌଜ ଚାଲିଛି।

0: ଏଇ ସମୟରେ ଶୋକ ସନ୍ତପ୍ତ ମା କହିଲା, କହିଲା, ସୁବାସରେ ମୋ ପୁଅଟା ମରିଯାଇଛି ବୋଲି ମୁଁ କାନ୍ଦୁନି, ମୁଁ କାନ୍ଦୁଛି କାହିଁକି? ମତେ ବିଧାତା କିଏ ଗୋଟିଏ ପୁଅର ମା କଲା? ଯଦି ଗାନ୍ଧାରୀ ଭଳି ମତେ 100 ପୁଅର ମା କରିଥାନ୍ତି, ଯଦି ଏ ଉତ୍କଳ ଦେଶ ପାଇଁ ମୋର 100 ପୁଅ ଶହୀଦ ହେଇଥାନ୍ତି, ମୋର 100 ପୁଅ ରକ୍ତଦାନ କରିଥାନ୍ତେ, ତାହେଲେ ବୀରପ୍ରସବିନୀ ମାର ଗୌରବ ମୁଁ ଅର୍ଜନ କରିଥାନ୍ତି। ମତେ ବିଧାତା ଗୋଟିଏ ପୁଅର ମା କରିବା ହେତୁ ମୁଁ ନିଜକୁ ଧିକାର କରୁଛି। ଏ ଜାତିର ମହନୀୟ ତ୍ୟାଗର ଆଉ ଗୋଟିଏ ନିଦର୍ଶନ
1: କଣ ଆଜ୍ଞା?
0: ଧୀରସ୍ଥିର ଭାବରେ ଶ୍ରବଣ କରନ୍ତୁ ମୋର ପଣ୍ଡିତ ମାନେ। ଆଉ ଗୋଟିଏ ଦୃଷ୍ଟାନ୍ତ କଣ ନା, ଆପଣ ମାନଙ୍କର ତାପଙ୍କର ଦଳ ବେହେରା କଥା। ଯେଉଁ ତାପଙ୍କର ଦଳ ବେହେରାଙ୍କୁ ଧରିବା ପାଇଁ ବ୍ରିଟିଶ ସରକାର ଜୀବିତ ଅବସ୍ଥାରେ ହେଉ ବା ମୃତ ଅବସ୍ଥାରେ ହେଉ, ଧରାଇଦେଲେ 10,000 ସୁନା ମୋହର ଦେବ ବୋଲି ଘୋଷଣା କରିଥିଲା। ସେଇ ତାପଙ୍କର ଦଳ ବେହେରାଙ୍କ କଥା କହୁଛି। ଜଙ୍ଗଲରେ ବୁଲୁଛନ୍ତି ତାପଙ୍କର ଦଳ ବେହେରା, ଜୀର୍ଣ୍ଣ ଶୀର୍ଣ୍ଣ ଶରୀର ହେଇଗଲାଣି, ପରିଧାନ ଗଛର ବଳକଳ, ଖାଦ୍ୟ ହେଉଛି ମାନେ ଜଙ୍ଗଲର ଫଳ ଏବଂ ଝରଣାର ଜଳ। ଏଇ ସମୟରେ ହେଇଛି କଣ? ଚିଲିକାର ଗୋଟେ କେଉଟର ଡଙ୍ଗାଟା ଆଜ୍ଞା ବୁଡ଼ି ଯାଇଛି। ପାଞ୍ଚ ପ୍ରାଣୀ କୁଟୁମ୍ବ ତାର ହାରନ ହାରନ ଚିତ୍କାର କରୁଛନ୍ତି। ଜଣେ କେହି ସହୃଦୟ ବ୍ୟକ୍ତି କହିଲେ, କହିଲେ, ବାବୁରେ, ତୁ ଯଦି ତାପଙ୍କର ଦଳ ବେହେରାଙ୍କ ନିକଟକୁ ଯିବୁ, ଯଦି ଦଳ ବେହେରାଙ୍କ ନିକଟରୁ କିଛି ଅନୁକମ୍ପା ମୂଳକ ସାହାଯ୍ୟ ପାଇବୁ, ତେବେ ତୋର ଆଶା ପୂରଣ ହେଇଯିବ। ଏଇ କଥାକୁ ଶ୍ରବଣ କରି ଯାଉଛି କେଉଟ ଆଜ୍ଞା ଜଙ୍ଗଲ ବାଟରେ, ଭେଟ ହେଇଗଲେ ତାପଙ୍କର ଦଳ ବେହେରା। ପଚାରିଲେ, ବାବୁରେ, ଯାଉଛୁ କୁଆଡେ? ଏଇ ସମୟରେ କେଉଟ ଉତ୍ତର ଦେଲା କଣ? କହିଲା, ଆଜ୍ଞା, ମୁଁ ଯାଉଛି ଟିକେ ତାପଙ୍ଗଗଡ଼। ନା ତାପଙ୍ଗଗଡ଼ ଯିବାର କାରଣ କଣ? ନା ତାପଙ୍ଗଗଡ଼ ଯିବାର କାରଣ ହେଉଛି ଦଳ ବେହେରାଙ୍କ ସହିତ ଭେଟ ହେବା। ଦଳ ବେହେରାଙ୍କ ସହିତ କାହିଁକି ଭେଟ ହେବୁ ରେ ବାବୁ?
1: ଡଙ୍ଗାଟା ବୁଡ଼ିଗଲା।
0: କେଉଟ କହୁଛି, କହୁଛି, ମହାଶୟ, ଡଙ୍ଗାଟି ମୋର ବୁଡ଼ି ଯାଇଛି, ପାଞ୍ଚ ପ୍ରାଣୀ କୁଟୁମ୍ବ ମୋର ହାରନ ହାରନ ଚିତ୍କାର କରୁଛନ୍ତି। ସେମାନଙ୍କର ଅଭୁକ୍ତ ମୁହଁରେ ଦାନା ପୁଞ୍ଜି ଦେବା ପାଇଁ ତାପଙ୍କର ଦଳ ବେହେରାଙ୍କ ନିକଟରୁ କିଛି ଅନୁକମ୍ପା ମୂଳକ ସାହାଯ୍ୟ ପାଇଲେ ଆଶା ମୋର ପୂରଣ ହବ। ଯେତେବେଳେ ଏକଥା କହିଛି କେଉଟ, ତାପଙ୍କର ମହାମାନୀ ଦଳ ବେହେରା ନିଜେ କହିଲେ କଣ? କହିଲେ, ବାପା, ଆଉ ତତେ ତାପଙ୍ଗଗଡ଼ ଯିବା ଆବଶ୍ୟକ ପଡିବ, ମୋ ହାତଟିକି ଧରରେ ଧନ, ମୋ ହାତଟି ଧରିକି ଖୋର୍ଦ୍ଧା ଚାଲ। କେଉଟ ଆଶ୍ଚର୍ଯ୍ୟ ହେଇଗଲା, କହିଲା, ହେ ମହାନୁଭବ, ଆପଣଙ୍କର ହାତ ଧରି ଖୋର୍ଦ୍ଧା ଚାଲିଗଲେ ମୋ ଆଶା କଣ ପୂରଣ ହେଇଯିବ? ଏଇ ସମୟ ତାପଙ୍କର ଦଳ ବେହେରା କହିଲେ, ଆଶା ତୋର ନିଶ୍ଚୟ ପୂରଣ ହବ ରେ ବାବୁ, କାହିଁକି ଏ କଥା ମୁଁ କହୁଛି? ମୋ ହାତ ଧରି ତୁ ନେଇଗଲେ ତୁ ତାର ଫଳ ପାଇଯିବୁ। ତାପଙ୍କର ଦଳ ବେହେରାଙ୍କ ହାତକୁ ଧରି କେଉଟ ଯାଇ ପହଞ୍ଚିଗଲା କୋଉଠି ନା ଖୋର୍ଦ୍ଧାର ଯେଉଁ ବ୍ରିଟିଶ ମାନଙ୍କର ଛାଉଣୀରେ। ଯେତେବେଳେ ପହଞ୍ଚି ଯାଇଛି, ଛାଉଣୀ ଭିତରେ ପ୍ରବେଶ କରିଯାଇଛି, କଣ ଶୁଣିବାକୁ ପାଇଲା? କଣ ଶୁଣିବାକୁ ପାଇଲା? ପୁଛିଲେ ଜଙ୍ଗଲୀ, କାହିଁକି ଆସିଛ?

ବାପଙ୍କର ଦଳ ବେହେରାଙ୍କର ଜୀର୍ଣ୍ଣ ଶୀର୍ଣ୍ଣ ଶରୀର ଜଙ୍ଗଲୀ ଭଳି ବେଶଭୂଷା ଯେତେବେଳେ ପଶି ଯାଇଛନ୍ତି ଛାଉଣୀ ଭିତରେ, ଏହି ସମୟରେ କେଉଟ ପଚାରି ଯୋଉ ଲାଷ୍ଟ ପଚାରିଲେ କହିଲା, ଜଙ୍ଗଲୀ ତୁ ଏଠି କିଏ ଆସିଛୁ? ବୀର ଗମ୍ଭୀର କଣ୍ଠରେ, ବଜ୍ରନି ଘୋଷ କଣ୍ଠରେ, ତାପଙ୍କର ଦଳ ବେହେରାଙ୍କ ମୁଖରୁ ନିଶୃତ ହେଲା, ଆପଣ ପୁରା ଘୋଷଣା କରିଛନ୍ତି ତାପଙ୍କର ଦଳ ବେହେରାକୁ ଜୀବିତ ଅବସ୍ଥାରେ ହେଉ ବା ମୃତ ଅବସ୍ଥାରେ ହେଉ, ଯିଏ ଧରେଇ ଦେବ ତାକୁ 10,000 ସୁନାମର ଦିଆଯିବ। ମୁହିଁ ସେଇ ଦଳ ବେହେରା ମୋତେ

0: ମୁଁ ହଉଛି ତାପଙ୍କର ସେଇ ମହାମାନୀ ଦଳ ବେହେରା। ମୋତେ କେଉଟ ଧରିକରି ଆଣିଛି, ଜୀବିତ ଅବସ୍ଥାରେ ହେଉ ବା ମୃତ ଅବସ୍ଥାରେ ହେଉ, 10,000 ସୁନାମୋହର ପ୍ରାପ୍ୟ ତାର, ତାକୁ ଆପଣ ସେ 10,000 ସୁନାମୋହର ଦେଇ ଦିଅନ୍ତୁ। ଯେତେବେଳେ ଏକଥା କହିଲେ ତାପଙ୍କର ଦଳ ବେହେରା, କଣ ହେଲା ପରିସ୍ଥିତି?
1: ଶୁଣି
0: କର୍ମଚାରୀ ସେଥା ପଡିଗଲେ।

ଯେତେବେଳେ ଏକଥା ଶ୍ରବଣ କଲେ ଦୀର୍ଘ 300 ବର୍ଷ ଧରି ଭାରତକୁ ଶାସନ କରିଥିବା ବ୍ରିଟିଶ ସାମ୍ରାଜ୍ୟର ମୁଣ୍ଡ ନଇଗଲା ଏ ଓଡ଼ିଆ ମାଟି ଉପରେ, ନଇଗଲା ଏ ଓଡ଼ିଆ ଉପରେ, ଧନ୍ୟ ଓଡ଼ିଆ, ଧନ୍ୟ ତୋର ତ୍ୟାଗ। ସାଧାରଣ ଗୋଟେ କେଉଟ ଲାଗି ତାପଙ୍ଗର ମହାମାନୀ ଦଳ ବେହେରା ନିଜର ଜୀବନକୁ ବିପନ୍ନ କରିପାରେ, ଏକଥା କେବେ ଆମେ ବିଶ୍ୱାସ କରୁନୁ। ଆରେ ବାବୁ, ଏଇ ଯୋଉ ତ୍ୟାଗ, ଏ ତ୍ୟାଗ ଓଡ଼ିଆକୁ ଶିଖେଇଛି କିଏ? ଓଡ଼ିଆକୁ ଶିଖେଇଛନ୍ତି ଜଗନ୍ନାଥ। ପ୍ରମାଣ, ଗୋଟିଏ ପଦ କବିତା ମୋର କଣ କହିଲେ।

0: ଲକ୍ଷ୍ୟ କରିବେ ମୋର ଧୀମନ୍ତ ଶ୍ୟାମ
1: ଆଜ୍ଞା
0: ଏ ତ୍ୟାଗ ଓଡ଼ିଆ ଜାତିକି ଶିଖେଇଛି କିଏ
1: ଶିଖେଇଛି
0: ଏ ତ୍ୟାଗ ଓଡ଼ିଆ ଜାତିକି ଶିଖେଇଛନ୍ତି ଜଗନ୍ନାଥ
1: କେମିତି
0: ତାର ପ୍ରମାଣ
1: କହିଲ
0: ନା ବନ୍ଧୁ ମହାନ୍ତି କି ସୁନା ଥାଳି ଭୋଗ ଯାଜପୁରର ବନ୍ଧୁ ବନ୍ଧୁ ମହାନ୍ତି ପିଲାଛୁଆର ସଂସାର କିନ୍ତୁ ଦିନ ଦରିଦ୍ର ଅବସ୍ଥା ସଦାବେଳେ ଜଗନ୍ନାଥଙ୍କର ନାମ କୀର୍ତ୍ତନ କରି କରି ଜଗନ୍ନାଥଙ୍କର ପ୍ରେମରେ ନିମଜିତ ରହିଗଲେ ବନ୍ଧୁ ମହାନ୍ତି ଦିନକ ପାଇଁ ଚିନ୍ତା କଲେନି ସଂସାର କଥା। दिने पत्नी कहिले नाथ
1: स्वामी
0: भोक उपास।

0: ସମୟରେ ପତ୍ନୀ କହିଲେ,
1: ସ୍ୱାମୀ
0: କହିଲେ, ହେ ନାଥ, ତମେ ପରା କହୁଛ ତମର କିଏ ଜଣେ ବଡ ବନ୍ଧୁ ଅଛନ୍ତି ଜଗତର ବନ୍ଧୁ ବୋଲି, ସେ ଜଗତ ବନ୍ଧୁ ଥାଉ ଥାଉ ମୋ ପିଲା ଛୁଆଙ୍କୁ ନେଇ ମୁଁ ଅଭୁକ୍ତ ଅବସ୍ଥାରେ ଜୀବନ ବିତାଉଛି, ତମେ ତ ସଦାବେଳେ ଜଗନ୍ନାଥଙ୍କର ନାମରେ ମଗ୍ନ ରହିଲ, ସେ ସଂସାର କେମିତି ଚଳିବ? ବନ୍ଧୁ ମହାନ୍ତି କହିଲେ, ପ୍ରିୟ ଚାଲ ଯିବା ସେଇ ବନ୍ଧୁଙ୍କ ପାଖକୁ, ସେଇ ଜଗତ ବନ୍ଧୁଙ୍କ ପାଖକୁ ଯାଇ ଆମ ଦୁଃଖ ଜଣେଇବା। ପୁରୀ ସହରରେ ପହଞ୍ଚି ଯାଇଛନ୍ତି, ପରିବାର ସହିତ କିଏ ସେ ନା ଭକ୍ତ ବନ୍ଧୁ ମହାନ୍ତି।
1: ଆଜ୍ଞା,
0: ଯେତେବେଳେ ବଡଦାଣ୍ଡରେ ବୁଲି ବୁଲି ଦିନ ଯାକ କ୍ଲାନ୍ତ ହେଇଗଲେ, ସନ୍ଧ୍ୟାବେଳେ କରିଛନ୍ତି କଣ, ଅଭୁକ୍ତ ଅବସ୍ଥାରେ ପେଟ ଜଳି ଯାଉଛି, ବଡଦାଣ୍ଡରେ କାନି ପକେଇ ଶୋଇଯାଇଛନ୍ତି। ବାବୁ, ରାତି ହେଲା, ଜଗନ୍ନାଥଙ୍କର ଶେଷ ଭୋଗ ଯାହାକୁ କୁହାଯାଏ ରାଜା ଭୋଗ, ସେ ରାଜା ଭୋଗ ଯେତେବେଳେ ଭୋଗ ହବାକୁ ଯାଉଛି, ସୁନା ଥାଳିରେ ଭୋଗ ହବାକୁ ଯାଉଛି, ଏଇ ସମୟରେ ହେଇଛି କଣ, ନିଜେ ଜଗନ୍ନାଥ ସୁନା ଥାଳିର ଭୋଗ ଧରି ପହଞ୍ଚି ଗଲେ ଭକ୍ତ ନିକଟରେ। ଉଠେଇଲେ, ବନ୍ଧୁ ଦିନ ଯାକ ଅଭୁକ୍ତ ହେଇ ପଡିଛ, ଏଠି ନିଅ ନିଅ ଖାଦ୍ୟ ଖାଇଦିଅ। ଯେତେବେଳେ ବନ୍ଧୁ ମହାନ୍ତି ଦେଖିଲେ ଜଗନ୍ନାଥଙ୍କର ପବିତ୍ର ମହାପ୍ରସାଦ ସେମାନଙ୍କ ନିକଟରେ ଥୁଆ ହେଇଛି, ସପରିବାର ଉଠି ସେ ଅର୍ଣ୍ଣକୁ ଭକ୍ଷଣ କଲେ, ଦେଖିଲା ବେଳକୁ ପାଖରେ ଆଉ କେହି ନାହାନ୍ତି, ସୁନା ଥାଳିଟା ଅଛି, ଇଏ ସୁନା ଥାଳି ଦେଇଯାଇଥିବା ଲୋକ ଜଣଙ୍କ ଗଲେ କୁଆଡେ, ଇଏ ସୁନା ଥାଳି ଫେରେଇବା କେମିତି? ବନ୍ଧୁ ମହାନ୍ତି ଥାଳି ଟିକେ ମୁଣ୍ଡ ଉପରେ ଦେଇ ଶୋଇଯାଇଛନ୍ତି। ରାତି

ଯେତେବେଳେ ରାତି ପାଇ ପ୍ରଭାତ ହେଲା, ବଡ ଦେଉଳରେ ହୁରି ପଡିଗଲା। ଯୌମୁତ ଦିଆଯାଇଥିବା ମନ୍ଦିର ଭିତରୁ ଥାଳି ଗଲା କୁଆଡେ, ଜଗନ୍ନାଥଙ୍କର ରତ୍ନ ଥାଳି ଗଲା କୁଆଡେ, ଯେଉଁ ଥାଳିରେ ଜଗନ୍ନାଥଙ୍କୁ ଭୋଗ ପ୍ରସାଦ ଦିଆଯାଏ ସେ ଥାଳି ଗଲା କୁଆଡେ। ରାଜାଙ୍କ ନିକଟକୁ ଖବର ଗଲା, ଗଜପତି ରାଜା ଚାରିଦିଗକୁ ଚାର ପଠେଇ ଦେଲେ। ଚାର ମାନେ ଖୋଜୁ ଖୋଜୁ ଦେଖିଲେ କାହାକୁ ନା ବନ୍ଧୁ ମହାନ୍ତି, ମୁଣ୍ଡ ତଳେ ଚିକି ଚିକି କରୁଛି ଛିଡ଼ା ଗାମୁଛା ଭିତରେ ସେ ସୁନା ଥାଳି। ଯେତେବେଳେ ବନ୍ଧୁ ମହାନ୍ତିକି ବାନ୍ଧି କରି ନେଇଗଲେ, ରାଜାଙ୍କ ନିକଟରେ ପହଞ୍ଚେଇ ଦେଲେ। ରାଜା ଆଦେଶ ଦେଲେ କାରାଗାରରେ ନିକ୍ଷେପ କରିଦିଅ। ବନ୍ଧୁ ମହାନ୍ତିକି କାରାଗାରରେ ନିକ୍ଷେପ କରି ଦିଆଗଲା। ଯେତେବେଳେ କାରାଗାରରେ ନିକ୍ଷେପ କରି ଦିଆଗଲା, ସପରିବାର କାରାଗାରରେ ଥାଇ ଡାକୁଛନ୍ତି, କହିଲେ ପ୍ରଭୁ ଏତିକି ଦୁଃଖ ଦେଲ, ଗୋଟିଏ ପଦ ଆପଣମାନଙ୍କର ଚନ୍ଦନ ହଜୁରୀ କ'ଣ କହିଲେ।

0: ସେତେବେଳେ କାତର କଣ୍ଠରେ କାରାଗାର ମଧ୍ୟରେ ବନ୍ଧୁ ମହାନ୍ତି ଜଗନ୍ନାଥଙ୍କ ନିକଟରେ ନିଜର ମନପ୍ରାଣକୁ ଅର୍ପଣ କରିଦେଇଛନ୍ତି। ଶୋଇଛନ୍ତି ଗଜପତି ରତ୍ନପଲଙ୍କ ଉପରେ। ଗଜପତିଙ୍କ ନିର୍ଦ୍ଦେଶ ହେଲା ପ୍ରଭୁଙ୍କର,
1: କଣ ହେଲା
0: ଏ ଗଜପତି, କି ଅନ୍ୟାୟ କଲୁ? ମୋର ଭକ୍ତ, ମୋର ବନ୍ଧୁ, ମୋର ଆତ୍ମା, ମୋ ଆତ୍ମାଙ୍କୁ ତୁ ଆଜି ଅମର୍ଯ୍ୟାଦା କଲୁ, ମୋ ଭକ୍ତକୁ ତୁ ଆଜି ଅମର୍ଯ୍ୟାଦା କଲୁ। ଶୀଘ୍ର ଯାଇ ମୋ ଭକ୍ତକୁ ମୁକ୍ତି ଦେଇ ତାକୁ ତାର ଉଚିତ ପ୍ରାପ୍ୟ ଦେଇ ତାକୁ ସସମ୍ମାନେ ବଡ଼ଦାଣ୍ଡରୁ ବିଦା କର। ଯେତେବେଳେ ରାଜାଙ୍କର ଏ ଆଦେଶ, ପ୍ରଭୁଙ୍କର ଏ ଆଦେଶ ରାଜା ପ୍ରାପ୍ତ ହେଲେ, ସଙ୍ଗେ ସଙ୍ଗେ କଲେ କଣ? ସେଇ ଅନ୍ଧାର ରାତିରେ କାରାଗାର ମଧ୍ୟରେ ପ୍ରବେଶ କରି ବନ୍ଧୁ ମହାନ୍ତିକି ମୁକ୍ତ କରି କଲେ କଣ ନା, ତାଙ୍କୁ ସସମ୍ମାନେ ଜମିବାଡ଼ି ଖଞ୍ଜି ଦେଇ ଆନନ୍ଦରେ ରହିବାର ସୁଯୋଗ ଯୋଗେଇ ଦେଲେ। ଇଏ ଗଲା ବନ୍ଧୁ ମହାନ୍ତିକି ସୁନା ଥାଳି ଭୋଗ।
1: ଆଜ୍ଞା,
0: ଦାସିଆ ବାହୁରି ନଡ଼ିଆ ପଛରାଗୁ, ବାଲିଗାଁର ଦାସିଆ, ବାଲିଗାଁର ଦାସିଆ ଯେଉଁ ଜଗନ୍ନାଥଙ୍କ ପ୍ରେମରେ ଉଦ୍ବୁଦ୍ଧ ହୋଇ ଘର ସଂସାରକୁ ତୁଚ୍ଛ ମନେ କରିଦେଇଥିଲା, ଦିନଯାକ ତନ୍ତ ବୁଣିଥିବା ଦାସିଆ ଜଗନ୍ନାଥଙ୍କର ପ୍ରେମରେ ଏତେ ମଜି ଯାଇଥିଲା, ଦିନେ ଶ୍ରୀକ୍ଷେତ୍ରରୁ ଦର୍ଶନ ସାରି ଘରକୁ ଫେରିଲା ବାଟରେ, ଘରକୁ ଫେରିଲା ପରେ ପତ୍ନୀ ତାର କରିଛି କଣ ନା, ଗୋଟିଏ ମାଟି ହାଣ୍ଡିରେ କିଛି ଯାଉ ଏବଂ କିଛି ଶାଗ ବାଢି ଦେଇଛି। ସେ ଶାଗକୁ ଦେଖି, ସେ ଯାଉକୁ ଦେଖି ଦାସିଆ କହିଛି କଣ, ହାଣ୍ଡି ସୁରଙ୍ଗ ଯାଉ ଧଳା, ତା ମଧ୍ୟ ଶାଗ ଚକା ଡୋଳା, ପ୍ରେମ କି ଭାବ। ହାଣ୍ଡିର ରଙ୍ଗ ହଉଛି ନାଲି, ହାଣ୍ଡିର ରଙ୍ଗ ହଉଛି ନାଲି, ତା ଦେହରେ ଯେଉଁ ଯାଉ ପୂର୍ଣ୍ଣ ହେଇଛି ଯାଉର ରଙ୍ଗ ହଉଛି ଧଳା, ତା ଉପରେ ଯେଉଁ ଶାଗ ମେଞ୍ଚାକ ଥୁଆ ହେଇଛି ଶାଗ ମେଞ୍ଚାକ ହଉଛି କଳା। ଇଏ ହଉଛି ଜଗନ୍ନାଥଙ୍କର ଚକା ଆଖି, ୟାକୁ ମୁଁ ଖାଇବି କେମିତି ହେ ବାବୁ। ସେଇ ବାଲି ବାଲିଗ୍ରାମର ଦାସିଆର ନଡ଼ିଆକୁ ଜଗନ୍ନାଥ ନିଜ ହାତରେ ଗ୍ରହଣ କରିଛନ୍ତି। ବୋଇଲା ବାଲିଗ୍ରାମ ଦାସ ଦେଇଛି ଘେନ ପିତ ବାସ। ଯେତେବେଳେ ବାଲିଗ୍ରାମ ଦାସର ନଡ଼ିଆକୁ ଜଗନ୍ନାଥ ନିଜ ହାତରେ ନେଇଯାଇଛନ୍ତି, ଏଭଳି ତ୍ୟାଗ ବା ଏଭଳି ଦୟା ଆଉ କିଏ କାହା ଉପରେ କରିପାରେ? ଆଉ ଗୋଟିଏ କଥା, ମାଳି ଝିଅ ତୁଲେ ବାଇଗଣ ବିଲେ ପାଟ ପିତାମ୍ବରି ଚିରିଛି, ମାଳି ଝିଅ ଗୀତ ଗୋବିନ୍ଦ ବୋଲି ବାଇଗଣ ବିଲରେ ବୁଲୁ ବୁଲୁ, ତା ପଛରେ ବୁଲି ବୁଲି ଜଗନ୍ନାଥଙ୍କର ପାଟ ପିତାମ୍ବରି ସବୁ ବାଇଗଣ କଣ୍ଟା ଲାଗି ଚିରି ଯାଇଛି। ଏତେ ବଡ ତ୍ୟାଗ ଯେଉଁ ଜାତିର ଠାକୁର କରିପାରେ, ସେ ଜାତିଏ ତ୍ୟାଗ ଶିଖିବନି ତ ଆଉ ଶିଖିବ
1: କିଏ?
0: ବିଚାରକ ମଣ୍ଡଳୀ, ଗୋଟିଏ ଜିନିଷ ଗଲା ଆପଣ ମାନଙ୍କର ତ୍ୟାଗ, ଏ ତ୍ୟାଗ ଶିଖେଇଛି କିଏ? ସେ ନା ଏ ଜାତି କି ତ୍ୟାଗ ଶିଖେଇଛି ଜଗନ୍ନାଥ। ଆଉ ଗୋଟିଏ କଥା, ଦ୍ୱିତୀୟ କଥା, ଓଡ଼ିଆର ବୀରତ୍ଵ, ସାରା ବିଶ୍ୱରେ ଯେତେ ଜାତି ଅଛି ଓଡ଼ିଆ ଭଳିଆ ବୀର ଜାତି ଆଉ କେହି
1: ନାହିଁ।
0: କାହିଁକି କଥା କହିଲି
1: କାହିଁକି
0: ବାପା, ଗୋଟିଏ ପଦ କବିତା କହିବି, ଓଡ଼ିଆର ବୀରତ୍ଵର ନିଦର୍ଶନ କଣ? ଓଡ଼ିଆର ବୀରତ୍ଵର ନିଦର୍ଶନ କଣ? ବହିଟାର ନାଁ ହଉଛି ହୀରାଖଣ୍ଡର ଗାଥା, ବହିଟାର ନାଁ ହଉଛି ହୀରାଖଣ୍ଡର ଗାଥା। ସମ୍ବଲପୁର ରାଜ ଦରବାରୁ ନିର୍ଦ୍ଦେଶ

ରେଢ଼ାଖୋଲର ରାଜା ଭାଗୀରଥୀ ଜେନାମଣିଙ୍କ ସହିତ ପାଲଲହଡ଼ର ରାଜାଙ୍କର ଯୁଦ୍ଧ ହେଇଛି, ସମ୍ବଲପୁର ସମ୍ବଲପୁର ରାଜାଙ୍କ ସହିତ ରେଢ଼ାଖୋଳ ରାଜାଙ୍କର ଯୁଦ୍ଧ ହେଇଛି। ସମ୍ବଲପୁରର ଗୋଟିଏ କରଦ ରାଜ୍ୟ ହଉଛି ଆପଣଙ୍କର ପାଲଲହଡ଼ ରାଜ୍ୟ। ସେ ପାଲଲହଡ଼ ରାଜ୍ୟ ଯୁବରାଜ ହଉଛନ୍ତି କିଏ? ସେ ନା ଜରାଉଜ ଦେବ। ସମ୍ବଲପୁରର ରାଜା ଜରାଉଜ ଦେବଙ୍କର ସାହାଯ୍ୟ ଲୋଡ଼ିଛନ୍ତି ଯୁଦ୍ଧରେ ସାହାଯ୍ୟ କରିବା ପାଇଁ। ସେ ଯୁଦ୍ଧକୁ ଯିବା ପାଇଁ ଜରାଉଜ ଦେବଙ୍କର ମା ତାଙ୍କୁ ବୀରବେଶରେ ସାଜି ଦେଇ କହୁଛନ୍ତି କଣ ନା, ସମ୍ବଲପୁର ରାଜ ଦରବାରୁ ନିର୍ଦ୍ଦେଶ ଆଜି ଆସିଛି, ବାପ ଛୁଟି ଯାଅ, ବେଗେ ସମର କେତେ ଦେଖାଅ ତୁମର ସୌର୍ଯ୍ୟ ଦ୍ରବ୍ୟ। ବୀରବେଶରେ ସଜିତ ହେଇ ଅଶି ଧାରଣ ପୂର୍ବକ ଅଶ୍ୱାରୋହଣ କରି ଚାଲିଛନ୍ତି କିଏ? ସେଟା ଜରାଉଜ ଦେବ। ପୁଅକୁ ଯୁଦ୍ଧ ବେଶରେ ଯୁଦ୍ଧଭୂମିକୁ ପଠେଇ ଦେଇ ମା କରିଛି କଣ, ଶୀତଳ ପ୍ରସାଦେ ଥାଇ ରାଜରାଣୀ ଦୃଷ୍ଟି ପ୍ରସରାଇ ପାରିଲେ।

ରାଣୀ ଚାହିଁଛନ୍ତି ଦୁଇ ମହଲାକୁ ଠା ଉପରେ, କେତେବେଳେ ପୁଅ ମୋର ଯୁଦ୍ଧରୁ ଫେରିବ, ଯେତେବେଳେ ରାଣୀ ଚାହିଁଛନ୍ତି। ଏହି ସମୟରେ ରାଣୀ ଦେଖିବାକୁ ପାଇଲେ ଜରାଓଜ ଘୋଡ଼ା ଛୁଟେଇ ଫେରି ଆସୁଛି, ଜରାଓଜ ଘୋଡ଼ା ଛୁଟେଇ ଫେରି ଆସୁଛି। ରାଣୀ କଲେ କଣ, ରାଣୀ ସିଧା ତଳକୁ ଓହ୍ଲେଇ ଆସିଲେ, ଛିଡ଼ା ହେଇଗଲେ ସିଂହଦରଜା ନିକଟରେ। ସିଂହଦରଜା ନିକଟରେ ଛିଡ଼ା ହେଇ ଯେତେବେଳେ ଜରାଓଜ ଅଶ୍ୱ ଅବତରଣ କରି କଣ କହିଲେ, କହିଲେ ଲଢୁଥିଲି ମା ଶତ୍ରୁ ସହିତ ପାଟ ଖଣ୍ଡ।

0: ଏହି ସମୟରେ ଜରାଓଜ କହିଲେ କହିଲେ ମା, ଶତ୍ରୁଙ୍କ ସହିତ ଲଢୁଥିଲି କିନ୍ତୁ ମୋ ପାଟ ଖଣ୍ଡଟା ଭାଙ୍ଗି
1: ଭାଙ୍ଗିଗଲା।
0: ଯେତେବେଳେ ପାଟ ଖଣ୍ଡଟା ଭାଙ୍ଗିଗଲା ମୁଁ ସେଇଠି ଫେରି ଆସିଛି। ଆଜି ଦିନକ ତୋ କୋଳରେ ମୋତେ ଆଶ୍ରୟ ଦେ, କାଲି ପ୍ରତ୍ୟୁଷରୁ ପୁଣି ଯୁଦ୍ଧ ବେଶରେ ମୁଁ ଚାଲିଯିବି। ଯେତେବେଳେ ଏକଥା କହିଲେ ଜରାଓଜ ଦେବ, ସେଇ ସମୟରେ ମା କଣ କଲେ? ରାଣୀ କିଛି ଉତ୍ତର ଦେଲେନି, ରାଣୀ କିଛି ଉତ୍ତର ଦେଲେନି, ଫେରି ଆସିଲେ, ଫେରି ଆସିଲେ ଅନ୍ତପୁରକୁ। ଅନ୍ତପୁର ମଧ୍ୟରୁ ଶାଢୀ ଗୋଟିଏ ନେଇ ପହଞ୍ଚିଗଲେ କୁମାର ନିକଟରେ, ଫିଙ୍ଗିଦେଲେ କୁମାର ମୁହଁକୁ ଶାଢୀ ଖଣ୍ଡିକ। କହିଲେ ବାପା, ଭାବିଥିଲି ବୀର ସନ୍ତାନ ତୁମ୍ଭେ ବୀର।

ବୀର ଯିଏ ସେ କେବେ ପଛଘୁଞ୍ଚା ଦେଇ ଜାଣେ ନା, ସମ୍ମୁଖ ଯୁଦ୍ଧରେ ସେ ମରି ଜାଣେ ସିନା କିନ୍ତୁ ପଛଘୁଞ୍ଚା ଦେଇ ଜାଣେ ନା। ତେଣୁ କରି ବାପା ତମେ ବୀର ସନ୍ତାନ ନୁହଁ, ଏ ଶାଢୀ ଖଣ୍ଡିକ ଦଉଛି, ଏ ଶାଢୀ ଖଣ୍ଡିକ ତୁମ ଯୋଗ୍ୟ ପୁରସ୍କାର। କଣ କହିଲେ ରାଣୀ? କହିଲେ କାହିଁକି ଆସିଛ ପଳାଇ।

0: ଜାଣି କହିଲେ କୁମାର ଯୋଉଠୁ ଆସିଛ ପୁଣି ସେଠିକି ଫେରିଯା, ମୁଁ ତୁମକୁ ପଠେଇଥିଲି ବିଜୟ ଲକ୍ଷ୍ୟ ଧରି ଆସିବା ପାଇଁ, କିନ୍ତୁ ତୁମେ ଯାଇ ପରାଜୟର ଗ୍ଲାନି ନେଇ ଫେରିବ ଏକଥା ମୁଁ ଚିନ୍ତା କରିନଥିଲି। ବାବୁ ସେଇଠୁ ଫେରିଲେ କୁମାର ଜରା ହଉଛି, ତା ପର ଦିନ ଯୁଦ୍ଧରେ ନିଜେ ଆତ୍ମବଳି ଦେଇ ଜୟୀ ହେଲେ, ନିଜ ରାଜ୍ୟକୁ ଜୟ କରେଇଲେ। ତେଣୁକରି ଏତେ ବଡ ବୀରତ୍ୱର ପରାକାଷ୍ଠା ଏ ଜାତିକି ଶିଖେଇଛି କିଏ? ସେ ଏ ଜାତିକି ଶିଖେଇଛି ଜଗନ୍ନାଥ। କେମିତି ଜାଣିବା ପୁଅ? ମୋର ବିଚାରକ ମଣ୍ଡଳୀ ବିଚାର କରନ୍ତୁ, ଯେତେବେଳେ କୃଷ୍ଣଦେବରାୟ କାଞ୍ଚିର ରାଜା କୃଷ୍ଣଦେବରାୟଙ୍କ ସହିତ ପୁରୀର ଗଜପତି ରାଜାଙ୍କର ଯୁଦ୍ଧ ହଉଛି, ପ୍ରତାପ ରୁଦ୍ରଦେବଙ୍କର ଯୁଦ୍ଧ ହେଇଛି, ସେ ଯୁଦ୍ଧରେ ପ୍ରତାପ ରୁଦ୍ରଦେବ ପରାସ୍ତ ହେଇ ଫେରି ଆସିଛନ୍ତି। ଯେତେବେଳେ ପରାସ୍ତ ହେଇ ଫେରି ଆସି ଜଗନ୍ନାଥଙ୍କ ନିକଟରେ ଜଣେଇଛନ୍ତି ନିଜର ଦୁଃଖ, ମହାବାହୁ ତମ ଭଳିଆ ମହାବାହୁ ଥାଉ ଥାଉ ଉତ୍କଳ ଜାତିର ସ୍ୱାଭିମାନ ଉତ୍କଳ ଜାତିର ଗୌରବ ଗର୍ବ ଗୌରବ ଆଜି ଦାକ୍ଷିଣାତ୍ୟରେ ଭୁଲୁଣ୍ଠିତ ହେଇଯିବ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ରେ ରାଉତ ଆନନ୍ଦ ଚିତ୍ତରେ କାଳି ପ୍ରତିଶ୍ୱର ଯୁଦ୍ଧ ଅନୁକୂଳ କରେ, ତା ପର ଦିନ ପ୍ରତିଶ୍ୱର ରାଜା ଯୁଦ୍ଧ ଅନୁକୂଳ କରିଛନ୍ତି, ନିଜେ ଜଗନ୍ନାଥ ବଳଭଦ୍ର ଦୁଇ ଭାଇ କଳା ଘୋଡ଼ା ଧଳା ଘୋଡ଼ା ଚଢ଼ି ସୈନିକ ବେଶରେ ରାଜାଙ୍କ ସହିତ ଯୋଗ ଦେଇ କାଞ୍ଚି ଅଭିଯାନରେ ଉତ୍କଳର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ତେଣୁକରି ଓଡ଼ିଆ ଜାତିକି ବୀରତ୍ୱ ଶିଖେଇଛି କିଏ? ସେ ନା ଜଗନ୍ନାଥ। ଲକ୍ଷ୍ୟ କରିବେ ମୋର ଧୀମନ୍ତ ସାମନ୍ତ, ଏ ଜାତି ଜଗନ୍ନାଥଙ୍କ ପାଇଁ ଉଦ୍ଦିଷ୍ଟ। ଜଗନ୍ନାଥ ହେଉଛନ୍ତି ଜାତିର ତ୍ରାଣକର୍ତ୍ତା, ଜଗନ୍ନାଥ ହେଉଛନ୍ତି ଜାତିର ମୁଖ୍ୟକର୍ତ୍ତା। ଆଜ୍ଞା, ଇଏ ଗଲା ଆପଣମାନଙ୍କର ବୀରତ୍ୱ ଏବଂ ତ୍ୟାଗ।
1: ତ୍ୟାଗ
0: ତୃତୀୟ କଥା ହେଲା ଉତ୍କଳ ଜାତିର କଳା ନୈପୁଣ୍ୟତା। ଉତ୍କଳ ଜାତିର କଳା ନୈପୁଣ୍ୟତା, ଏ ଜାତିକି ପ୍ରଭୁ କଳା ନୈପୁଣ୍ୟତା କଣ ଶିଖେଇଛି? ଲକ୍ଷ୍ୟ କରିବେ ମୋର ଧୀମନ୍ତ ସାମନ୍ତ, କଳାରେ ଶ୍ରେଷ୍ଠତା ଲାଭ କରିଥିବାରୁ ଏ ଦେଶର ନାଁ ହଉଛି ଉତ୍କଳ। କଳାରେ ଶ୍ରେଷ୍ଠତା ଲାଭ କରିଥିବାରୁ ଏ ଦେଶର ନାଁ ହଉଛି ଉତ୍କଳ। ଏ ଉତ୍କଳର କଳାକୁ ବଞ୍ଚେଇ ରଖିଛି ଜଗନ୍ନାଥ। ଜଗନ୍ନାଥ ଆମକୁ କଳା ଶିଖେଇଛି,
1: ଜଗନ୍ନାଥ ଶିଖେଇଛନ୍ତି
0: ତାର ନିଦର୍ଶନ
1: କହିଲା।
0: କୋଉ କଳା ଲାଗି ଆମେ ମାନେ ପ୍ରସିଦ୍ଧି ଲାଭ କରିଛୁ? ପ୍ରଥମ କଥା ହେଲା ପଥର କଳା।
1: ପଥର
0: ନିର୍ଜୀବ ପାଷାଣ ଦେହରେ ଜୀବନ ସଞ୍ଚାର ସଞ୍ଚାର କରିବାର କାରିଗରୀ କେବଳ ଉତ୍କଳିଆ ମାନଙ୍କୁ ଜଣା, ଏବଂ ଏ କଳା ଜଗନ୍ନାଥ ପାଇଁ ଉଦ୍ଦିଷ୍ଟ। କେମିତି? ଜଗନ୍ନାଥ ମନ୍ଦିର ଯେଉଁ 120 ହାତର ଦୀର୍ଘ ମନ୍ଦିର ନିର୍ଜୀବ ପଥର ଦେହରେ ପ୍ରାଣ ସଞ୍ଚାର କରାଯାଇ ତିଆରି କରାଯାଇଛି। ଆପଣମାନଙ୍କର କୋଣାର୍କ ମନ୍ଦିର, କୋଣାର୍କ ମନ୍ଦିର ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଛି କା ଲାଗି? ନାଇଁ ଉତ୍କଳୀୟ ଶିଳ୍ପୀ ମାନଙ୍କ ଲାଗି। ଉତ୍କଳୀୟ ଶିଳ୍ପୀ ପାଣିରେ କଳାକୁ ସୃଷ୍ଟି କରିଛି କିଏ? ସେ ନାଇଁ ଜଗତର ନାଥ ଜଗନ୍ନାଥ। ଲକ୍ଷ୍ୟ କରିବେ ମୋର ଧୀମନ୍ତ ସାମନ୍ତ, 1200 ବଢେଇ 12 ବର୍ଷ ସମାଧାନ କରି ଓଡ଼ିଶା ରାଜକୋଷରୁ 12 ବର୍ଷର ରାଜସ୍ୱକୁ ଦାନ କରି ତିଆରି କରାଗଲା ଆପଣମାନଙ୍କର କୋଣାର୍କ ମନ୍ଦିର। କିନ୍ତୁ ନାଁ ନେଲା କିଏ? ସେ ନାଁ ନେଲେ ଲାଙ୍ଗୁଳା ନରସିଂହ ଦେବ। କୋଣାର୍କ ମନ୍ଦିରର ନିର୍ମାତା ହେଉଛନ୍ତି ଲାଙ୍ଗୁଳା ନରସିଂହ ଦେବ। ବାବୁ କାହିଁକି? 1200 ବଢେଇଙ୍କର ଶ୍ରମ ଗଲା କୁଆଡେ? ଦୀର୍ଘ 12 ବର୍ଷ ଧରି ବ୍ରହ୍ମଚର୍ଯ୍ୟ ଜୀବନ ଯାପନ କରି ଯେଉଁ 1200 ବଢେଇ କୋଣାର୍କ ମନ୍ଦିର ତିଆରି କରିଥିଲେ ତାଙ୍କ ଶ୍ରମ ଗଲା କୁଆଡେ? ଓଡ଼ିଶାର ରାଜକୋଷର 12 ବର୍ଷର ରାଜସ୍ୱ, ଓଡ଼ିଶାର ଅଗଣିତ ଚାଷୀ ମାନଙ୍କର ରାଜସ୍ୱ ଜଣା,
1: ଆଜ୍ଞା,
0: ଯେଉଁ ମନ୍ଦିର ତିଆରି କରାଯାଇଥିଲା ତାଙ୍କର ଶ୍ରମ ଗଲା କୁଆଡେ? କିନ୍ତୁ ନାଁ ନେଲେ କିଏ? ସେ ଲାଙ୍ଗୁଳା ନରସିଂହ ଦେବ, କୋଣାର୍କ ମନ୍ଦିରର ନିର୍ମାତା। ବାବା ଏ ଜାତି କେଡ଼େ ମହାନ, ଏ ସଂସ୍କୃତି କେଡ଼େ ମହତ, ଏ ଜାତିର ପ୍ରାଣ ଯେଉଁ ଜଗନ୍ନାଥ ସେ କେଡ଼େ ମହାନ, ତାର ନିଦର୍ଶନ ଆପଣ ଏଇଠି ଟିକେ ଶ୍ରବଣ କରନ୍ତୁ। ମୋର ଧୀମନ୍ତ ସାମନ୍ତ, ମୋ କହିବାର ତାତ୍ପର୍ଯ୍ୟ କଣ? 1200 ବିନ୍ଧାଣି ଲାଗିଛନ୍ତି କୋଉଠି ନା

0: କୋଣାର୍କ
1: ମନ୍ଦିରରେ
0: ବିନ୍ଧାଣି କାହାକୁ କହିବା?
2: ବିନ୍ଧାଣି ଆଜ୍ଞା ସତ କରୁଛନ୍ତି
0: ନାଇଁ, ଯୋଉମାନେ ବଢେଇ କାମ କରୁଛନ୍ତି ସେମାନଙ୍କୁ ବିନ୍ଧାଣି କୁହାଯିବନି,
3: ତାହେଲେ କହିବା
0: ବିନ୍ଧାଣି କାହାକୁ କୁହାଯିବା? ନା ହାତୀ ହାତ ପାଲି।

0: ପ୍ରାଣୀ ସେଇମାନଙ୍କୁ କୁହାଯିବ।
1: କାହାକୁ ଆଜ୍ଞା?
0: ଯେଉଁମାନେ ହାତୀ ଗଢି ପାରିବେ।
1: ହାତୀ
0: ଯେଉଁମାନେ ହାତ ପାଲି ଗଢି ପାରିବେ।
1: ଆରେ ବାପ୍,
0: ହାତ ପାଲି କଣ?
1: ପାଲି
0: ନା ହାତର ଯୋଉ ମୁଦ୍ରା, କୋଣାର୍କ ମନ୍ଦିର ଦେଖନ୍ତୁ ବା ପୁରୀ ମନ୍ଦିର ଦେଖନ୍ତୁ, ଏଇ ଯୋଉ ନାଟ୍ୟ ମୂର୍ତ୍ତି ମାନଙ୍କର ସବୁ ସ୍ଥାପନା କରାଯାଇଛି, କିଏ ମୃଦଙ୍ଗୀ, କିଏ ଅଳସା, କିଏ ତୁରି ବଜଉଛି, କିଏ ଲେଖନୀ ଧରି ଲେଖୁଛି, ଏଇ ଯୋଉ ମୂର୍ତ୍ତି ମାନଙ୍କ, ଏଇ ଯୋଉ ଲାସ୍ୟମୟୀ ନାରୀ ମାନଙ୍କ ଯେଉଁ ହାତର ଭଙ୍ଗୀ, ସେ ହାତର ଭଙ୍ଗୀ କି ଯିଏ ତିଆରି କରିପାରନ୍ତି। ଦେଉଳ ଧ୍ୱଜା, ଦେଉଳ ଉପରେ ଯେଉଁ ଧ୍ୱଜା ବନ୍ଧା ଯାଏ ତାକୁ ଯିଏ ତିଆରି କରାଯାଏ କରିଯାଆନ୍ତି, ତାକୁ କୁହାଯାଏ ବିନ୍ଧାଣୀ ରଜା। ମୋର ଧୀମନ୍ତ ଶ୍ୟାମନ୍ତ କୋଣାର୍କ ମନ୍ଦିରରେ 1200 ବଢେଇ ଶ୍ରମଦାନ କଲେ, 12 ବର୍ଷ ଧରି ମୈଥୁନ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ଜୀବନ ଯାପନ କଲେ, କିନ୍ତୁ ଯଶ ନେଲେ କିଏ? ସେ ନା ଲାଙ୍ଗୁଳା ନରସିଂହଦେବ। କାହିଁକି କାହିଁକି ଏ ଜାତିର ମହତ କେତେ, ଏ ଜଗନ୍ନାଥର ମହିମା କେତେ? ଆପଣ ଟିକେ ଧୀରସ୍ଥିର ଭାବରେ ଶ୍ରବଣ କରନ୍ତୁ ମୋ କହିବାର ତାତ୍ପର୍ଯ୍ୟ। କୋଣାର୍କ ମନ୍ଦିରରେ ବିଭିନ୍ନ ପ୍ରକାର ଶିଳ୍ପୀ ଥିଲେ, ଆପଣଙ୍କର ଯୋଉ ବିଶୁ ମହାରଣା, ଏ ବିଶୁ ମହାରଣା ଥିଲେ ନକ୍ସାକାର। କୋଣାର୍କ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଶେଷ ପର୍ଯ୍ୟନ୍ତ ନକ୍ସା କରିବା ଲୋକ ଥିଲେ କିଏ? ସେ ବିଶୁ
1: ମହାରଣା।
0: କିନ୍ତୁ ଜଣେ ସ୍ଥପତି ଥିଲେ, ସେ ସ୍ଥପତି କାହାକୁ
1: କୁହାଯାଏ?
0: ମୂର୍ତ୍ତି କାରିଗର ମାନଙ୍କୁ, ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ସେମାନଙ୍କ ଭିତରେ ଶ୍ରେଷ୍ଠ ଥିଲେ କି? ସେନା ଜଗୁ ବିନ୍ଧାଣୀ। ଏଇ ଯୋଉ ଜଗୁ ବିନ୍ଧାଣୀ, ଏ ଜଗୁ ବିନ୍ଧାଣୀ ଜଣେ ବୟସ୍କ ଲୋକ, ତାଙ୍କର ଗୋଟେ ବଡ ଦୁର୍ବଳତା ଥିଲା ପାନ ଖାଇବା। ପାନ ନ ଖାଇଲେ ସିଏ କାମ କରିପାରନ୍ତିନି। ବାବୁରେ, ଏ ଜଗୁ ବିନ୍ଧାଣୀ ଯେତେବେଳେ କାମ କରନ୍ତି, ପଛକରେ ଛିଡା ହେଇଥାଏ ଗୋଟିଏ ନାତି, ସେ ନାତି ଧରିଥାଏ ହାତରେ ଗୋଟିଏ ପାନ ଡାଲା, ମୁଣ୍ଡ ଉପରେ ଗୋଟିଏ ଛତା। ଯେତେବେଳେ ବୁଢାର ହାତରୁ ପାନ ପାଟିରୁ ପାନ ସରିଯାଏ, ବୁଢା ପଛକରକୁ ହାତ ଦେଖେଇ ଦିଏ, ନାତି ପାନ ଖଣ୍ଡିଏ ବଢେଇ ଦିଏ।

0: ଏ କଥାକୁ ଲକ୍ଷ୍ୟ କରୁଛନ୍ତି ଉତ୍କଳନ ଦେଶ ଆପଣ ମାନଙ୍କର ଲାଙ୍ଗୁଳା ନରସିଂହ ଦେବ
1: ରାଜା ଲକ୍ଷ୍ୟ କଲେ
0: ଦିନେ ଦେଖିଲେ ନାତି ଟୋକା ଟିକେ କେମିତି ଅନ୍ତର କରାଯିବ। ଦିନେ ରାଜା ନିଜେ ଉଆସରୁ ପାନ କିଛି ଭାଙ୍ଗି ପହଞ୍ଚିଗଲେ ଜଗୁବିନ୍ଧାଣୀ ପଛପଟେ।
1: ଆଜ୍ଞା,
0: ନାତି ଟୋକା ଟିକେ ବାହାର କରିଦେଇ ନିଜେ ଛିଡ଼ା ହେଇଛନ୍ତି ରାଜା, ହାତରେ ଧରିଛନ୍ତି ଛତା ଏବଂ ପାନ ଡାଲା। ଯେତେବେଳେ ଜଗୁବିନ୍ଧାଣୀର ପାନ ସରିଗଲା ପାଟିରୁ, ପଛକୁ ହାତ ବଢ଼େଇ ଦେଲା। ଯେତେବେଳେ ହାତ ବଢ଼େଇ ଦେଲା, ହାତରେ ଖଣ୍ଡିଏ ପାନ ଥୁଆ ହେଇଗଲା। ପାନ ଖଣ୍ଡିକ ନେଇ ପାଟିରେ ଦେଇଯାଇଛି। ଯେତେବେଳେ ଟିକିଏ ଚୋବେଇ ଦେଇଛି, ଚିନ୍ତା କଲା, ଇଏ ତ ମୋ ଘର ଭଙ୍ଗା ହାତ ନାତି ହାତ ପାନ ନୁହଁ,
1: ଏତ
0: ନୁହେଁ ଘର ଭଙ୍ଗା ନାତି ହାତ ପାନ। କାରିଗର ବିଚାର ଇ ମନେ ଚକ୍ଷୁ ତୋଳି ଚାହିଁଲା ସମ୍ଭ୍ରମେ, ପୃଷ୍ଠ ଦେଶେ ଉଭା ତାର ରାଜା ଗଜପତି। ଯେତେବେଳେ କାରିଗର ବିଚାର କଲା, ଇଏ ତ ମୋ ଘର ଭଙ୍ଗା ନାତି ହାତ ପାନ ନୁହଁ, ଏ ସୁବାସିତ ପାନ ଆସିଲା କୋଉଠୁ, ଚାହିଁ ଦେଲା ପଛକୁ। ଯେତେବେଳେ ପଛକୁ ଚାହିଁ ଦେଇଛି, କଣ ଦେଖିବାକୁ ପାଇଲା ଧନ, ନିଜେ ଉତ୍କଳର ଗଜପତି, ଲକ୍ଷ ରାଜାର ମୌଡ଼ମଣି, ତା ପଛ ପଟେ ଧରିଛନ୍ତି ଛତା, ଛତା ଧରି ଛିଡ଼ା ହେଇଛନ୍ତି, ହାତରେ ପାନ ଡାଲା। କାମୁଡ଼ି ଦେଲା ସେ ଜିଭ, ହେଲା ନତ ଜାନୁ, ଜଗୁବିନ୍ଧାଣୀ ଜିଭ କାମୁଡ଼ି ଦେଲା, ରାଜାଙ୍କର ପାଦ ତଳେ ପଡିଗଲା, କହିଲା ଛାମୁ।

0: ଜଗବିନ୍ଧା ହାତ ଯୋଡ଼ିଦେଲା, କହିଲା ଛାମୁ ଏ ଅକିଞ୍ଚନ ପାଇଁ ଇଏ କି ଦୟା,
1: କଣ କଲ
0: ମୋ ଭଳି ଗୋଟେ ସାଧାରଣ ଅଧମ କାରିଗର ପାଇଁ ଗଜପତି ନିଜେ ଛତା ଧରି ପାନ ଢାଲ ଧରି ମୋ ପଛରେ ଛିଡା ହେଇଛନ୍ତି। ଗଜପତି ରାଜା ତା ଗୋଡ ଦୁଇଟା ଧରି ପକେଇଲେ, କହିଲେ ଜଗବିନ୍ଧାଣୀରେ ବାପା ଦତରାଜ।

0: ବାପାଙ୍କ ପ୍ରଦତ୍ତ ରାଜପାଇ ଉତ୍ତରାଧିକାରୀ ସୂତ୍ରରେ ମୁଁ ଆଜି ରାଜା ହେଇଛି, କିନ୍ତୁ ତୁ ହଉଛୁ ଶିଳ୍ପୀ କୁଳର ରାଜା। ସାରା ବିଶ୍ୱରେ ଜାତିର ମାନ ସମ୍ଭ୍ରମକୁ ବଞ୍ଚାଇ ରଖିବାର ଅଧିକାର ତୋର ଅଛି। ଆଜି ସାରା ପୃଥିବୀ ଉତ୍କଳର ଗୌରବକୁ ଦେଖିବାକୁ ଆସି ଯେତେବେଳେ କୋଣାର୍କ ମନ୍ଦିର ଦେଖୁଛି, ସେ କଣ କହୁଛି ଯେ କୋଣାର୍କ ମନ୍ଦିରର ନିର୍ମାତା ହଉଛନ୍ତି ଲାଙ୍ଗୁଳା ନରସିଂହ ଦେବ? ସିଏ କହୁଛି କଣ ନା, ଧନ୍ୟ ସେ ଉତ୍କଳୀୟ ଶିଳ୍ପୀ, ନିର୍ଜୀବ ପଥର ଦେହରେ ଯେଉଁମାନେ ପ୍ରାଣ ସଞ୍ଚାର କରିପାରିଛନ୍ତି।
1: ତେଣୁ ତାପରେ କଣ ହେଇଛି ଆଜ୍ଞା?
0: ବିଚାରକ ମଣ୍ଡଳ, ଏଇ ଯେଉଁ କୋଣାର୍କ ମନ୍ଦିର, ଏ କୋଣାର୍କ ମନ୍ଦିରର ଶିଳ୍ପୀ ହଉଛନ୍ତି କିଏ? ସେ ଚଗୁ ବିନ୍ଧାଣି, ଯାହାଙ୍କୁ ଓଡ଼ିଶାର ଗଜପତି ରାଜା ନିଜେ ସମ୍ମାନ ଦେଇଛନ୍ତି। ଏ କଳା ଶିଖେଇଛି କିଏ? ସେ
2: ଆଜ୍ଞା କିଏ ଶିଖେଇଲେ?
0: ଜଗନ୍ନାଥ। କେମିତି କହିବି, କୋଣାର୍କ ମନ୍ଦିରର ଶିଷ୍ୟ ଚୂଡା ବାରଶହ ବରେଇ ଯାହାକୁ କରିବାକୁ ସକ୍ଷମ ହେଲେ
2: ନାହିଁ,
0: ବାର ବର୍ଷର ଗୋଟାଏ ବାଳୁତ ପୁଅ,
1: ବାର ବର୍ଷ
0: ନା, ଯାର ଧର୍ମପଦ ଧରମା, ଧରମା ତାକୁ କରିବାକୁ ସକ୍ଷମ ହେଲା କେମିତି?
2: କେମିତି ଆଜ୍ଞା? ପିଲା ଲୋକ ନା,
0: ଧରମା ତାକୁ କରିବାକୁ ସକ୍ଷମ ହେଲା କେମିତି
2: କହିଲେ?
0: ଯୋଉଠି ବାରଶହ ବଡ଼େଇଙ୍କର ବୁଦ୍ଧି କାମ କଲାନି, ସେଠି ଧରମାର ବୁଦ୍ଧି କାମ କଲା କେମିତି? ଗୋଟିଏ ପଦ ଗାଇବି, ଏ ମୋ ବଡ ଭାଗ୍ୟ ମିଳିଲା ସୁଯୋଗ ଆସି ଏଠି।

0: ବିଚାରକ ମଣ୍ଡଳ
1: ଆଜ୍ଞା,
0: ଯେତେବେଳେ ଧର୍ମପଦ ଦେଉଳର ଚୂଡା ମାରିଛି ତାକୁ ପଚରା ଗଲା, ବାବୁ ତୁ ଏକାମ କରିବାକୁ ସକ୍ଷମ ହେଲୁ କେମିତି? ସେଇ ସମୟରେ ଧର୍ମପଦ
1: କହିଛି,
0: ଏ ମୋ ବଡ ଭାଗ୍ୟ ମିଳିଲା ସୁଯୋଗ ଆସି ଏଠି ଯଥା କାଳେ, ମଣ୍ଡିଲି ଦେଉଳ ଚୂଡା କୁଟ ଶିଳ୍ପେ ଶିଖିଲି ଯା ଶିଶୁ, କି ଆଦର୍ଶ ଏ ଜାତି, କି ମହନୀୟ ଏ ଜାତି! ଆଜିର କୁଟ ଶିଳ୍ପ ପିଲାମାନଙ୍କୁ କହିଲେ ପିଲାମାନେ ସେ ବିଷୟରେ କିଛି ବି କହିପାରିବେ? ଭାଇମାନେ ଆଜି ଯେତେ ଉତ୍କଳୀୟ ମାନେ ଆପଣ ମାନେ ପାଲା ଶୁଣୁଛନ୍ତି, କେହି ଜଣେ କହିପାରିବ କି କୁଟ ଶିଳ୍ପ କାହାକୁ କୁହାଯାଏ? ବାର ବର୍ଷର ପିଲା ଧର୍ମ ଆଜ୍ଞା, ପିଲାଦିନୁ ବାପ ଦେଖିନି, ମା ଗର୍ଭରେ ଥିଲାବେଳେ ବାପା ତାର ଯାଇଛି କୋଣାର୍କ ମନ୍ଦିର ଗଢିବା ପାଇଁ, କିନ୍ତୁ ମା ଗର୍ଭରୁ ଜନ୍ମ ହେଲା ପରେ ଏ ଜାତି କେତେ ଆଦର୍ଶ ଜାତି ଥିଲା, ଶିକ୍ଷାର କେତେ ଉନ୍ନତି ଥିଲା ଏ ଜାତିରେ! ଯୋଉ ପିଲା ବାର ବର୍ଷ ହେଲା ବାପାକୁ ଦେଖିନି ବୋଲି ବାରି ବାରି ବାରି ବରକୋଳି ଗଳିଆ କୁକୁରକୁ ସାଙ୍ଗରେ ନେଇ ଯାଇଥିଲେ ବାପାକୁ ଚିହ୍ନିବ ବୋଲି, ସେ ପିଲା କେମିତି ଶିଖିଲା ଏ ମନ୍ଦିର ତୋଳାର ରହସ୍ୟ?
1: ସାର୍ କେମିତି ଶିଖିଲା?
0: ତାକୁ ଏ ମହନୀୟତା ଦେଇଛି କିଏ? ସେ ଏ ଜାତିର ପିତା, ଏ ଜାତିର ଜନକ, ଏ ଜାତିର ମହାତ୍ମା, ଆପଣ ମାନଙ୍କର ଜଗନ୍ନାଥ। ଜଗନ୍ନାଥ ଜାତି ଲାଗି ଏ ଜାତି ଉନ୍ନତ, ଜଗନ୍ନାଥ ଲାଗି ଏ ସଂସ୍କୃତି ଉନ୍ନତ, ଜଗନ୍ନାଥ ଜାତି ଲାଗି ଓଡ଼ିଶା ଉନ୍ନତ। ବାବୁ ଏଇଥିପାଇଁ ଯଥାର୍ଥରେ କବି କହିଛନ୍ତି, ଉତ୍କଳେ ନେତାର ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ। ଦିନଜନ ଶରଣ ରକ୍ଷଣ ମହାବାହୁ, ଆନନ୍ଦ ସାଗରେ ପୀର ଦରବାରେ ସର୍ବେ ଉଚ୍ଚ କରି ହରିବୋଲ ହୁଳହୁଳି ଦିଅ।

0: ଭକ୍ତି ରସରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି। ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି।
1: ଯେମିତି କାହ୍ନାର ବଂଶୀର ସ୍ୱନରେ ଅଧୀରା ହୋଇ ବୃନ୍ଦାବନକୁ ଧାଇଁ ଆସୁଥିଲେ ରାଧିକା, ଠିକ୍ ସେମିତି ସୁଲଳିତ ଭାବପୂର୍ଣ୍ଣ ସଙ୍ଗୀତ ଗାନର ଯାଦୁରେ ଅଧୀର ହୋଇପଡ଼ନ୍ତି ଆମ କାଳିଆ ସାଆନ୍ତ। ସେଇଥିପାଇଁ ତ ପାଖକୁ ଡାକି ନିଜର କରିନେଲେ ସିକନ୍ଦରଙ୍କୁ।

0: ଏହିଠାରେ ରହ ସର୍ବେ, ବିଶ୍ରାମ ନିମନ୍ତେ ଏହି ତୋଟା ଉପଯୁକ୍ତ ସ୍ଥାନ।
1: ନାହିଁ ନାହିଁ, ପାଶେ ମୋର ଆସ ନାହିଁ, ରହି ଯାଉ ଦୂରେ, ନିଅ ପଛେ ପ୍ରାଣ ମୋର, ଗୋପାଳ ଦେହରେ ମୋର ଦିଅ ନାହିଁ ହାତ।
0: ଭୟ ଜମା କର ନାହିଁ ମା, ଏହି ସୁନ୍ଦର ତୋଟା ଦେଖି ବିଶ୍ରାମ କରିବାକୁ ଆସିଥିଲି ଧାଇଁ। ତୁମର ଗୋପାଳ ଏଠି ଅଛନ୍ତି ବୋଲି ଜଣା ତ ନଥିଲା ମୋତେ। ତୁମର ଗୋପାଳ ନେଇ ନିରାପଦ ରହମା, ନେଉଛି ମେଲାଣି।
1: କିଏ କିଏ ତୁରେ ଧନ, ଏଭଳି ମଧୁର ଡାକ ଶୁଣିନାହିଁ ବହୁ ଦିନ।
0: ମୋ ଛାର ଜବନ ମାତ୍ର ମା।
1: ନା ନା, ତୁ ତ ଗୋପାଳ ମୋର ଜବନର ବେଶୀ, ଯାଭିଉନି ମୁଁ ପାଗଳ, ଜବନ ଅଜବନ ବୋଲି କାହିଁ ଭଣ୍ଡାଉରେ ବାପ।
0: ଯେଭଳି ଡାକକୁ ଜନନୀ, ନେଉଛି ମେଲାଣି।
1: ମା ହୋଇ ସନ୍ତାନକୁ ମେଲାଣି ମୁଁ ଦେଇକି ପାରିବି?
0: ମା, ମୋ ପାଇଁ ତ ମା ଡାକ ସ୍ୱପ୍ନ ମା, ମାତାର ମୁଁ ଅବହେଳିତ ସନ୍ତାନ ମାତ୍ର, ସେଥିପାଇଁ ସେଥିପାଇଁ ନାହିଁ ମୋର କ୍ଷୋଭ। ହେଲେ ମା, ହେଲେ ମା, ଏ ଗ୍ରାମର ନାମ ମୁକୁନ୍ଦପୁର ନା?
2: ଜନାବ ଜନାବ, ଶତ୍ରୁ ଆମ୍ଭର ପାଇଛି ସନ୍ଧାନ, ଶୀଘ୍ର ଆସନ୍ତୁ, ବିପଦ ଆସନ୍ନ।
3: ଗୋଲମାଲ ମତ କର, ଚଲେ ଯାଓ ଇହାଁ ସେ।
1: ହଁ ରେ ବାପ, ଏଇ ମୋର ଜନ୍ମସ୍ଥାନ ମୁକୁନ୍ଦପୁର।
0: ତାହେଲେ ତାହେଲେ ତୁମେ ତ ଜାଣିଥିବ, ଆଜକୁ 15-20 ବର୍ଷ ତଳେ ଯେତେବେଳେ ଭାରି ଯୁଦ୍ଧ ଲାଗିଥିଲା, ସେତେବେଳେ ଏଇ ଗାଁର ଗୋଟେ ସୁନ୍ଦରୀ ନାରୀକୁ।
1: ଓ, ସେଇ କଥା ପଚାରୁଛୁ, କେମିତି ସେଇ ଯବନ ବିଧବାକୁ ନେଲା ଅପହରି?
0: କିଏ କିଏ ସେ ଯବନ ମା?
1: ଛି ଛି, ସେଇ ମୋ, ତା ନା ମୁଁ ଜମାରୁ ଧରିବିନି।
2: ଜନାବ ଜନାବ, ଶୀଘ୍ର ଆସନ୍ତୁ, ଏ ଶୁଣନ୍ତୁ ବନ୍ଧୁକର ଶବ୍ଦ।
3: ବନ୍ଦ କରୁ ବନ୍ଦ କରୁ।
0: ତାପରେ ତାପରେ କ'ଣ ହେଲା ମା, କୁହ ମା, କାହିଁ ମୋ ଜନନୀ?
1: ମୁଁ ସେହି ହତଭାଗିନୀରେ ଧନ, ପିତା ତୋର ଲାଲ ବେଗ, ତୁହି ମୋ ଗୋପାଳ, ତୋଟା ଭାରି ବୋକାଟା, ଶାଲ ବେଗ କି ଆଉ ମୋ ଗୋପାଳ କି?
0: ସତରେ ତୁହି କି, ତୁହି କି ମୋର ସେଇ ହତଭାଗିନୀ ମା?
4: ଶାଲ ବେଗ କି କର ଗୋଟେ ଛାର ଭିକାରୁଣୀ ସଙ୍ଗେ।
0: ଭିକାରୁଣୀ କିଏ କିଏ ଭିକାରୁଣୀ? ତାକୁ ତାକୁ ଭିକାରୁଣୀ ବେଶରେ ସଜେଇଛି କିଏ? ତାର ଉତ୍ତର ତୁମେ ତାର ଉତ୍ତର ତୁମେ ଦେଇପାରିବ କି ପିତା?
4: ଚୁପ୍ କର ଶାଲ ବେଗ, ସେନାପତି ତୁହି, ଅଗଣିତ ଶତ୍ରୁ ସେନା ଛାଡ଼ି ଆସିଛୁ ପଳାଇ, ଆଉ ଏଠି ଏ ଭିକାରୁଣୀ ସଙ୍ଗେ ଲଗେଇଛୁ ପ୍ରୀତି?
0: ମା ମା ଗୋ,
1: ନା ନଫେର ନଫେର ଧନ, ଯୁଦ୍ଧ ତମ ପ୍ରଥମ କର୍ତ୍ତବ୍ୟ, ପିତୃକାର୍ଯ୍ୟ ଆଗ କର ସମାଧାନ।
0: ଆଶୀର୍ବାଦ ଦିଅ ମା, ଯୁଦ୍ଧରେ ଯେମିତି ମୁହିଁ ହୋଇବି ବିଜୟୀ।
5: ତେବେ ତେବେ ତୁ ସେହି
1: ଭିକାରୁଣୀ ନୁହେଁ ରାଜା, ରାଜାରାଣୀ ଥିଲି କେବେ ତୁମରି ପ୍ରସାଦେ।
0: ଅବାଜାନ ଅବାଜାନ, ବହୁତ ଦର୍ଦ ହୋ ରହା ହେ ଅବାଜାନ, ଔର ସାହା ନହିଁ ଜାତା। ଓହ
5: କ'ଣ ହେ ତୁ, ୟାକୁ ଅନ୍ଦର ଆସିବାକୁ କିଏ ଦେଲା?
0: ମୁଁ ସାଲବେଗ ଆବାଜାନ।
5: ସାଲବେଗ, ଏଭଳି କଦର୍ଯ୍ୟ ଅବସ୍ଥା ନେଇ କୁଆଡ଼େ ଆସିଛୁ? ଦୂର ହେଇଯା ମୋ ଆଖି ଆଗରୁ, ଦଫା ହେଇଯା।
0: ଏ କ'ଣ କହୁଛ ଆବାଜାନ? ମୁଁ ତୁମର ବେଟା ଆବାଜାନ।
5: ବେଟା? ଛି, ତେରା ଦେହ ସାରା ଖାଲି ଘା ଖୁନ ପୂଜ ପୋକ ସାଲୁବାଲୁ, ତୁଝେ ଦେଖି ମତେ ଘୃଣା ଲାଗୁଛି। ତୁ ମୋର ଆଉ ସେଇ ବୀର ବାହାଦୁର ବେଟା ହେଇନାହୁଁ, ଯେ ତତେ ଛୁଇଁବି ଗଲେ ଲଗେଇକି ତୋ ମାଥାରେ ଚୁମା ଦେବି।
0: ଏଖି କହୁଛ ଆବାଜାନ, ରାଜ୍ୟ ପାଇଁ ଯୁଦ୍ଧ କରି ମୋରେ ଅବସ୍ଥା, ସାରା ଶରୀର ରୋଗାକ୍ରାନ୍ତ କ୍ଷତାକ୍ତ, ଏମିତି ଅବସ୍ଥାରେ ମୁଁ କୁଆଡ଼େ ଯିବି ଆବାଜାନ? ମତେ ଏମିତି ଅବସ୍ଥାରେ ଘରୁ ତଡ଼ି ଦିଅ ନା ଆବାଜାନ, ଘରୁ ତଡ଼ି ଦିଅ ନା।
5: ଦୂର ହେଇଯା ମେରି ନଜରୋଁ ସେ, ତୋର ଏଇ କୁଶ୍ଚିତ ରୂପ ଯେମିତି ମୋ ଆଖିରେ ନ ପଡ଼େ, ତୋର ଶରୀରର ଗନ୍ଧ ଯେମିତି ମୋ ନାକରେ ନ ବାଜେ। ଦୂର ହେଇଯା, ଦୂର ହେଇଯା ମେରି ନଜରୋଁ ସେ, ଦୂର ହୋ ଯାଓ
0: ଆବାଜାନ। ପିତାଙ୍କୁ ମୋର ନିର୍ଦ୍ଦୟ ନିଷ୍ଠୁର ବୋଲି ଧିକ୍କାର ବା କରିବି କାହିଁକି? ମୋର ମୋର ଏଇ ଦୁର୍ଦ୍ଦଶା ରକ୍ତ ମାଂସର ଶରୀରରେ ସହ୍ୟ କରିପାରିବେନି ବୋଲି ସିନା ଏଭଳି ଆଦେଶ ଦେବାକୁ ବାଧ୍ୟ ହେଲେ। ଏଭଳି ଅବସ୍ଥା ଦେଖି ନିଜକୁ ତ ଘୃଣା ଲାଗେ, ସିଏ ବା ସହ୍ୟ କରିପାରିଥାନ୍ତେ କିପରି? ଏହିନ ଏହିନ ଜୀବନ ରଖି କିବା ଆଉ ଲାଭ? ମିଳିଯିବ ମୁକ୍ତି ଯଦି ମିଳିଯିବ ମିଳିଯିବ ମୁକ୍ତି ଯଦି ହାରିଦେବି ପ୍ରାଣ।
1: ଏଭଳି ନିର୍ଜନ ରାସ୍ତାରେ ମୁମୂର୍ଷ ଯୁବକଟି କିଏ ହେଇପାରେ? କିଏ କିଏ ଦୂରେ ବାପ?
6: ଗୋପାଳ, ଗୋପାଳ ମୋ ଧନ! ଆରେ ଆରେ ବାପା, ତୋର ଏ କି ଅବସ୍ଥା?
0: ମା, ମା ଗୋ, ଛୁଆନା ମା, ଜମାରୁ ଛୁଆନା ମୋତେ। ଘା ଘାଉଡ଼ ଗୁଡ଼ାକ ପଚା ସଢ଼ା ପୂଜ ରକ୍ତ, ଭାରି ଗନ୍ଧ ମା, ଜମାରୁ ଛୁଆନା ମା, ଜମାରୁ ଛୁଆନା ମୋତେ।
6: ଗୋପାଳ, ମୋତେ ଅନ୍ଧ କରୁନା ରେ ବାପା, କେତେ ଲୁଚୁଗାଳି ଖେଳୁ, ଥରେ ଧରା ଦେ ରେ ବାପ ଧନ, ଥରେ ମୋତେ ଧରା ଦେ।
0: ବିଶ୍ୱାସ ହେଉନି ନା ମା, ଏଇ ଖୋଲି ଦଉଛି ମା, ଦେଖ ଦେଖ ମୋ ଅବସ୍ଥା।
6: କେତେ ଭଣ୍ଡା ଉରେ ବାପ, ମୁଁ ପରା ତୋର ଜନନୀ, ବାହାର ଦେଖେ ଭିତରେ ଲୁଚ, କାହିଁକି କାହିଁ ତୋର ସେଇ ରାଜବେଶ, ଯାହା ଦେଖି ସେଦିନ ହୃଦୟ ମୋର ଉଠିଥିଲା ଭରି, ଗର୍ବରେ ପାଦ ମୋର ଲାଗୁନଥିଲା ଭୂଇଁରେ, ମଣିଥିଲି ଆପଣାକୁ ସେଇ ରାଜମାତା, ହଠାତ୍ ଆଜି ଏକ ବିଷ ପରିବର୍ତ୍ତନରେ ବାପ।
0: ମା, ସେଦିନ ସିନା ରାଜା ଥିଲି, ହେଲେ ହେଲେ ଆଜି ମୁଁ କାଙ୍ଗାଳ ମା। ସେଦିନର ସବଳ ଶରୀର ଆଜି ଦୁର୍ବଳ ପୀଡ଼ିତ ମା, କିନ୍ତୁ ଆଜି ତୋର କୋଳେ ମୋତେ ସମ୍ରାଟର ସୁଖ ମିଳେ ମା। ତୋ କୋଳରେ ମୋତେ ଏମିତି ଚିରଦିନ ବାନ୍ଧି ରଖିବୁ ତ ମା। ମାଲ,
6: ମୋତେ ଭଣ୍ଡଉ ନାହୁଁ ତରେ ଧନ, ମୋର ପ୍ରାଣ ଗୋପାଳକୁ ବାନ୍ଧି ରଖିବି, ଏଭଳି ସୌଭାଗ୍ୟ ସତରେ ମୋ ଭାଗ୍ୟରେ ଥିଲା।

0: ଆଉ ଆଉ ଟାଣ ରଖିପାରୁନି। ମା ମା, ଏ କଷ୍ଟ ଆଉ ସହି ହେଉନାହିଁ ମା, ମନେ ହୁଏ ଆଉ ବଞ୍ଚିବିନି ମା।
1: ଛି, ଧନରେ ଏମିତି ଅଶୁଭ କଥା ଧରନା ତୁଣ୍ଡରେ। ତୁ ମୋର ଏକମାତ୍ର ଭରସା, ତତେ ଛାଡ଼ି ମୁଁ ବଞ୍ଚିପାରିବିନି ରେ ଧନ, ମୁଁ ବଞ୍ଚିପାରିବିନି।
0: କିନ୍ତୁ ମା, ମୋ ଶରୀର ଦିନକୁ ଦିନ ନିସ୍ତେଜ ହେବାରେ ଲାଗିଛି। ଏମିତି ମନେ ହେଉଛି ଯେମିତି ଯେମିତି ମୋ ଜୀବନ କ୍ଷଣ ମାତ୍ରକେ ମୋ ଶରୀର ପରିତ୍ୟାଗ କରିବ।
1: ନା ନାଇଁ ରେ ଧନ, ତୁ ଏମିତି କଥା କହ ନା। ମହାପ୍ରଭୁ କେବେ ହେବେ ନାହିଁ ମୋ ପ୍ରତି ଏମିତି ନିଷ୍ଠୁର, ଛଡ଼େଇ ନେବେ ନାହିଁ ମୋ ଠାରୁ ମୋ ମୋହର ଜୀବନ ଧନ, ମୋ ନୟନ ପିତୁଳା, ମୋ ଗୋପାଳକୁ, କାଳିଆ ସାଆନ୍ତଙ୍କ ଉପରେ ଭରସା ରଖରେ ଧନ। ସେ ନିଶ୍ଚୟ ହରିବେ ତୋ ଶରୀରର ପୀଡ଼ା ପ୍ରତି ମୁହୂର୍ତ୍ତରେ। ତୁ ସେହି ପରସ୍ପର ଚିନ୍ମୟ ଚିନ୍ତାମଣିକୁ ଭଜନ କରରେ ବାପା, ତୁ ଦେଖିବୁ ରେ ବାପା, ସେଇ ଏକା ହରିବେ ତୋ ଦୁଃଖ।
0: କିନ୍ତୁ ମା, ମୁଁ ତ ଜାଣେ ନାହିଁ କିଏ ସିଏ ଚିନ୍ତାମଣି, କିପରି କିପରି କରିବାକୁ ହୁଏ ତାଙ୍କ ଆରାଧନା, କେଉଁଠି ରହନ୍ତି ସିଏ ଆଉ କେଉଁ ଜାଗା ତାଙ୍କର ଠିକଣା।
1: ଧନରେ ନାହିଁ ତାଙ୍କ ଘରଦ୍ୱାର, ଘର ତାର ଭକତର ମନ, ଚିରକାଳ ସେ ଭକତ ଭାବରେ ବନ୍ଧା, ଭାବରେ ଡାକିଲେ ହାତ ବଢ଼େଇ ନିଏ ସେ କୋଳେଇ। ଧନରେ ତୁ ସେଇ ନୀଳାଚଳିଆର ଭଜନ କର,

0: ମା ମା
1: କି ଗିରେ ଗୋପାଳିଆ, ତୁ ଏଠି କେମିତି ଗିରେ?
0: ଗାଈଟେ ହଜି ଯାଇଛି ତ, ଖୋଜି ଖୋଜି ଆସିଛି ଏଠିକି।
1: କଣ କହିଲୁ ରେ ଟୋକା, କାହିଁ ମୁକୁନ୍ଦପୁର କାହିଁ ପୁରସ୍ତମ?
0: ମା, ମୋ କରାମତି କ'ଣ ଜଣା ନାହିଁ ତମକୁ? ଏ ସାରା 14 ଭୁବନ ଆଖି ପିଚୁଳାକେ ମାରିଦେଇ ଆସିପାରେ ମୁଁ।
1: ବଗୁଲିଆଟା, ଆ ବାପା ଘର ଭିତରକୁ ଆ।
0: ଆଲୋ ମା, ଇଏ କିଏ କି?
1: ଇଏ ପରା ମୋ ଧନ, ଯେମିତି ମୁଁ ତୋର ମା ସେମିତି ତାର ବି ମା। ତୁ ମୋ ପୁଅ ସାଙ୍ଗେ ସଙ୍ଗତ ବସିବୁ?
2: କି ଗନ୍ଧ, ତୋ ପୁଅ ଦେହ ସାରା ଘା ପୁଜ ପୋକ ସାଲୁବାଲୁ। ତୋ ପୁଅକୁ ଦେଖି ମୋତେ ଘୃଣା ଲାଗୁଛି, ମୁଁ କେବେ ହେଲେ ତା ସଙ୍ଗେ ସଙ୍ଗାତ ବସିବିନି।
3: ହେଲେ ମୋ ଦେହ ଭଲ ହେଇଗଲେ ମୋତେ ଛୁଇଁବ ତ ସଙ୍ଗାତ?
0: ଛୁଇଁବି, ମାତ୍ର ଏବେ ଛୁଇଁବିନି, କାଳେ ତୋ ଦେହର ରୋଗ ମୋତେ ମାଡ଼ିଯିବ। ବୁଝିଲ ମା, ତୁ ବି ତାକୁ ଛୁଅ ନା।
4: ଏ ଟୋକା, ତୁ ଗଲୁ ଏଠୁ? ଯା ପରା କହୁଛି, ପୋଡ଼ା ମୁହା ଏଇଠି ଜାଣିଥା। ତୁ ଯଦି ପୁଣି ଏଠିକି ଆସିବୁ ତାହେଲେ ତୋର ଦିନକୁ ମୋର ଦିନେ।
1: ତୁ ମନହୁଣା କରନା, ଚିନ୍ତାମଣି ନାମକୁ କରୁଥା ସ୍ମରଣ, ମୁଁ ଏଇ ଯାଇ ଆସୁଛି କ୍ଷଣକେ।

0: ଭଲ ଗାଉଛ ତ ସଙ୍ଗାତ?
1: ନାଇଁ ମୋ ସଙ୍ଗାତ, ମୋତେ କ'ଣ ଠିକ୍ରେ ଗାଇ ଆସୁଛି? ମା କି ସୁନ୍ଦର ଗୀତ ଗାଉଥିଲେ ସତେ, ତମେ ସେମିତି ଗୀତ ଗାଇ ଜାଣ କି ସଙ୍ଗାତ?
0: ମୋତେ କ'ଣ ଗାଇ ଆସେ, ଖାଲି ଶୁଣେ ନା? ଆଉ ତୁମ ଗାଉଣା ସତେ ଭାରି ମିଠା ଲାଗିଲା ବୋଲି ଥୟ ଧରି ରହିପାରିଲିନି ପରା। ଆଚ୍ଛା ସଙ୍ଗାତ, କହିଲ ଦେଖି, ମୁଁ ଯଦି ସେଇ ବୃନ୍ଦାବନ ଚନ୍ଦ୍ର ହୁଏ?
1: ବେଶ, ତୁମକୁ ଭଜିବି, କହିବି ମୋତେ ଭଲ କରିଦିଅ, ଆଉ ଭଲ କରିଦେଲେ ତୁମକୁ ସଙ୍ଗାତ କୁଣ୍ଢେଇ ଧରିବି।
0: ଆଚ୍ଛା, ମୋତେ କୁଣ୍ଢେଇ ଧରିବ ନା ଖଣ୍ଡାଟିଏ ଧରି ଲାଲବେଗ ଆଡ଼କୁ ଧାଇଁଯିବ ସେନାପତି ହୋଇ ପୁଣି ଲଢ଼େଇ କରିବା ପାଇଁ ମଣିଷ କାଟିବାକୁ?
1: ତାହା ବି ଆଶ୍ଚର୍ଯ୍ୟ ନୁହେଁ ସଙ୍ଗାତ, ମାତ୍ର ପ୍ରଭୁଙ୍କ ସାନ୍ନିଧ୍ୟ ପରେ ସଂସାରର ମୋହମାୟାରେ ଆଉ କିବା ଲୋଭ?
0: ଆସ ସଙ୍ଗାତ।
1: ନା ନା, ତୁମେ ମୋତେ ଛୁଅ ନାହିଁ ସଙ୍ଗାତ, ମୋ ରୋଗ ତୁମକୁ ଡେଇଁବ, ମା ତୁମକୁ ପୁଣି ଗାଳି କରିବ।
0: ଗାଳି ଗାଳି ତ ମୋ ପାଇଁ ଚନ୍ଦନ, ମୁଁ ପରା ବୃନ୍ଦାବନ ଚନ୍ଦ୍ର।
1: ମାତ୍ର ମୁଁ କେମିତି ବିଶ୍ୱାସ କରିବି କହିଲ? ମା ଯେଉଁଭଳି ରୂପ କହୁଥିଲେ ସେଭଳି କାଣିଚିଏ ରୂପ ତ ତମର ନାହିଁ। ହଉ, ମା ଆସନ୍ତୁ, ତାଙ୍କୁ ପଚାରି ବୁଝିବି, ଆଉ ସେ ଯଦି କହିବେ।
0: ଏଇ ନିଅ ମୟୂର ଚନ୍ଦ୍ରିକା ରଖ, ମା ଆସିଲେ ଦବ, ଆଉ କହିବ ମୁଁ ଆସିଥିଲି ବୋଲି। ମୁଁ ଆସୁଛି ସଙ୍ଗାତ, ପୁଣି ଦେଖା ହବ।
2: ଗୋପାଳ, ରୁହ ଗୋପାଳ, ଗୋପାଳ, ଗୋପାଳ, ମା, ମା, ଶୀଘ୍ର ଆସ ମା, ଦେଖ ଦେଖ, ଚନ୍ଦନ କର୍ପୂର ତୁଳସୀ ଦୟଣା ବାସରେ କେମିତି ମହକି ଉଠୁଛି ମୋ ପୁର, ଚାରିଆଡ଼େ କେମିତି ଉଜ୍ଜ୍ୱଳ ଜ୍ୟୋତି ଉଦ୍ଭାସିତ ହୋଇ ଉଠୁଛି ମା। ମୋ ଦେହରେ ଆଉ ଯନ୍ତ୍ରଣା ନାହିଁ ମା, ଆଉ ମୋ ଦେହରେ ଯନ୍ତ୍ରଣା ନାହିଁ ମା, ସମସ୍ତ କ୍ଷତ ନିଶ୍ଚିର୍ଣ୍ଣ ହେଇଯାଇଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଧନ୍ୟ ଧନ୍ୟ ତୁମେ ପ୍ରଭୁ, ଧନ୍ୟ ତୁମ ମହିମା।
3: ଧନ୍ୟ ମୋ ଧନରେ, ମୋ ଧନ୍ୟ ଧନରେ, ଦେଖିଲୁ ତ ତୋର ଏକ ନିଷ୍ଠା ଧ୍ୟାନ ବଳରେ ନୀଳାଚଳିଆ ନାଥଙ୍କର କେମିତି ଆସନ ଚଳିଲା। ଯା ବାବା, ପୁଣି ଥରେ ସେଇ ମହାପ୍ରଭୁଙ୍କର ଅମୃତମୟ ନାମକୁ ଗାନ କର। ଯା ବାବା, ଯା।

0: ଧନ୍ୟ ହେଲି, ଧନ୍ୟ ହେଲି ରେ ଧନ, ପତି ତପାବନ କୀର୍ତ୍ତିତ ମୁଖରୁ ଶୁଣି ଯବନ ହେଇ ମଧ୍ୟ ତୁ ଆଜି ପତି ତପାବନଙ୍କର ନାମ ଗାନ କରିପାରୁଛୁ, ପ୍ରଭୁଙ୍କର କୃପା ଲାଭ କରିପାରିଛୁ।
1: ମା, ଆଜିଠାରୁ ଏ ଜୀବନ ରାଜକାର୍ଯ୍ୟରେ ନୁହେଁ ପ୍ରଭୁ କାର୍ଯ୍ୟରେ ହେବ ବି ନିଯୋଗ। ଲୋଡ଼ା ନାହିଁ, ଲୋଡ଼ା ନାହିଁ, ଲୋଡ଼ା ନାହିଁ ମୋର ଏ ବିପୁଳ ସମ୍ଭାର। ଯେଉଁ ପ୍ରଭୁର କୃପା ମୁଁ ଲଭିଛି ଜୀବନେ, ସେ ପ୍ରଭୁର ନାମ ଗାଇ ଫକୀର ବେଶରେ ଦ୍ୱାର ଦ୍ୱାର ଭିକ୍ଷା କରି ବିତାଇବି ଦିନ। ବିଦାୟ ଦିଅ ମା, ବିଦାୟ ଦିଅ ମା, ଆଜିଠାରୁ ପୁତ୍ର ତବ ରାଜକର୍ମ ଛାଡ଼ି ବିଭୁ କର୍ମେ ହେବ ପଥଚାରୀ।
0: ଯାହ ବାପା, ହସି ହସି ଦେଉଛି ବିଦାୟ, ପ୍ରଭୁଙ୍କର ନାମ ଗାଇ ବିତୁଏ ଜୀବନ।
2: ଦ୍ୱାପର ଯୁଗର କୃଷ୍ଣ, କଳିଯୁଗେ ନୀଳାଦ୍ରି ବିହାରୀ। କୃଷ୍ଣଙ୍କର ଅର୍ଥଦଗ୍ଧ ନାଭିକମଳ ଜଗନ୍ନାଥଙ୍କ ଗର୍ଭରେ ନବକଳେବର ବେଳେ ସ୍ଥାପନ କରାଯାଏ ବୋଲି ସାଧୁସନ୍ଥଙ୍କ ମୁଖରୁ କରିଛି ଶ୍ରବଣ। କୃଷ୍ଣଙ୍କର ଲୀଳାଭୂମି ରମ୍ୟ ବୃନ୍ଦାବନ, ପ୍ରତିକୁଞ୍ଜେ ମୁଖରିତ ହୁଏ ତାଙ୍କର ମଧୁର ମୁରଲିସ୍ୱନ।

0: ପ୍ରଣାମ ସାଧୁଜୀ, କେଉଁଠାରୁ ଆସିଛନ୍ତି ଶ୍ରୀକ୍ଷେତ୍ର ଦର୍ଶନେ?
1: ଅନେକ ଶ୍ରମ ସ୍ୱୀକାର କରି ବୃନ୍ଦାବନୁ ଆସିଅଛୁ ଜଗନ୍ନାଥ ଦର୍ଶନ ନିମନ୍ତେ। ଯେହୁ ବିଷ୍ଣୁ ସେହୁ ଜଗନ୍ନାଥ, ନିତ୍ୟ ବୃନ୍ଦାବନ ସଙ୍ଗେ ସମକକ୍ଷ ମୋକ୍ଷଧାମ ପୁରୀ।
0: କେବେ ଫେରିବେ ଆପଣ ନିଜ ଆଶ୍ରମକୁ? ଦୟାକରି ସଙ୍ଗେ ମୋତେ ନେବେ କି ସେ ଧାମେ? ପାପ ଚକ୍ଷୁରେ ଦର୍ଶନ କରି ବୃନ୍ଦାବନ, ଧନ୍ୟ ହେବି ଧନ୍ୟ ହେବି ବୋଲି ସେହି ଧାମୀ ଏତିକି ସୁଦୟା ହେଉ ଦିନ ଅକିଞ୍ଚନେ।
1: ବତ୍ସ, ଆଜି ଆମ୍ଭେ ଶ୍ରୀକ୍ଷେତ୍ର ଛାଡ଼ି ପ୍ରସ୍ଥାନ ନିମନ୍ତେ ହେଉଛୁ ଉଦ୍ବେଗ। ବହୁ ଦୂର ବୃନ୍ଦାବନ ଧାମ, ପଥ ମଧ୍ୟ ବହୁ ବାଧା ସମ୍ମୁଖୀନ ହୋଇ ଯାଇକି ପାରିବ ତୁମ୍ଭେ ତରୁଣ ସନ୍ନ୍ୟାସୀ?
0: ପ୍ରଭୁଙ୍କର ଇଚ୍ଛା ଥିଲେ ଯାତ୍ରା ମୋର ହୋଇବ ସୁଫଳ, ସବୁ ସେଇ ନୀଳାଚଳବାସୀ କାଳିଆର ଇଚ୍ଛା।
1: ଆସ ତେବେ ଆମ୍ଭ ଗୋଷ୍ଠୀ ସହ ହୁଅ ଏକତ୍ରିତ, ପ୍ରଭୁ ନାମ ଗାଇ ଗାଇ ଯାତ୍ରା କଲେ ପଥ କଷ୍ଟ ହୋଇବ ଲାଘବ। ଗାଓ ଥରେ ଜଗନ୍ନାଥ ନାମ।

0: ଅନେକ ଦିନ ରହିଲି ବୃନ୍ଦାବନ ଧାମେ। ବହୁ ସାଧୁ ସନ୍ଥଙ୍କର ଲଭିଲି ସାନ୍ନିଧ୍ୟ। ଧନ୍ୟ ହେଲା ଏ ମାନବ ଜନ୍ମ ପ୍ରଭୁଙ୍କର ନିତ୍ୟରାସ ଶୁଣି ରାଧାକୃଷ୍ଣ ପ୍ରେମ ନିକେତନୁ। ଫେରିବାକୁ ହେବ ମୋତେ ନୀଳାଚଳ ଧାମେ, ସାଧୁସନ୍ଥମାନଙ୍କଠୁ ମାଗୁଛି ମେଲାଣି। ହେ ମହାମହିମା ସାଧୁସନ୍ଥ, ଧନ୍ୟ ହେଲି ଲାଭ କରି ତୁମରି ସାନ୍ନିଧ୍ୟ। ଆଜ୍ଞା ଦିଅ, ଫେରିଯିବି ନୀଳାଚଳ ଧାମେ।
1: ଯାଉ ଥିର, ଯୁବକ ବୟସେ ଦେଖି ତୁମ ବିଭୁପ୍ରୀତି, ତୁମ ସୁଳଳିତ କଣ୍ଠ ଶୁଣି ଜଗନ୍ନାଥଙ୍କର କୀର୍ତ୍ତନ ଭଜନ। ଧନ୍ୟ ହେଲା ରମ୍ୟ ବୃନ୍ଦାବନ। ବୃନ୍ଦାବନ ଚନ୍ଦ୍ର ପଥେ ତୁମ୍ଭଙ୍କୁ ହୁଅନ୍ତୁ ସହାୟ। ନିର୍ବିଘ୍ନେ ପହଞ୍ଚ ଯାଇ ନୀଳାଚଳ ଧାମେ।
0: ପ୍ରଣାମ ସାଧୁ ସମାଜ, ଆନନ୍ଦରେ ଦିଅନ୍ତୁ ବିଦାୟ। ଅନେକ ଦିନ ହେଲା ମୁଁ ଛାଡ଼ି ବୃନ୍ଦାବନ, ଆସିଅଛି ନୀଳାଚଳ ଧାମେ। ପାଖେଇ ଆସେ ପ୍ରଭୁଙ୍କ ନନ୍ଦିଘୋଷ ଯାତ୍ରା। ରଥ ଉପରେ ଦର୍ଶନ କରିବା ମନଙ୍କୁ ପୂର୍ଣ୍ଣ କରନ୍ତି ମୋହର ସକଳ ସାଧନା। ହେଲେ କ'ଣ ଆଶା ମୋର ହୋଇବ ସଫଳ? ଏତେ ପଥ ଅତିକ୍ରମୀ ଦେଖିକି ପାରିବି ମୁଁ ହିଁ ସେହି ଶ୍ରୀମୁଖକୁ?
2: ତ୍ରାହି ତ୍ରାହି, ଘୋର ଅନର୍ଥ, ଘୋର ଅନର୍ଥ ମଣିମା।
3: ଅନର୍ଥ କି ଅନର୍ଥ ହେଲା ପୂଜା ପଣ୍ଡା? କି କାରଣେ ଘୋଷଯାତ୍ରା ଛାଡ଼ି ଉପସ୍ଥିତ ରାଜଦରବାରେ ମହାପ୍ରଭୁଙ୍କ କାର୍ଯ୍ୟରେ ପଡ଼ିଲା କି ବିଘ୍ନ?
2: କି କହିବୁ ମଣିମା, ଏମିତି ଅନର୍ଥ ଘଟି ନାହିଁ କେବେ। ମହାପ୍ରଭୁଙ୍କ କାର୍ଯ୍ୟରେ ଘଟିଲା କି ବିଘ୍ନ? ନନ୍ଦିଘୋଷ ବଡ଼ଦାଣ୍ଡେ ଯାଇଛି ଅଟକି, ଶତଚେଷ୍ଟା ପରେ ବି ନନ୍ଦିଘୋଷର ଚକ ତିଳେ ମାତ୍ର ଘୁଞ୍ଚୁନି ମଣିମା।
3: ଏକି କୁହ ପୂଜା ପଣ୍ଡା, ତୁମେ ଏମିତି ଅନର୍ଥ ଭଲା ଘଟିଲା କିମ୍ପାଇଁ? କି କାରଣେ ଅଟକିଲା ନନ୍ଦିଘୋଷ? ମହାପ୍ରଭୁଙ୍କ କାର୍ଯ୍ୟରେ ଘଟିଲା କି ତ୍ରୁଟି?
4: କ୍ଷମା ମହାବାହୁ, କି ଦୋଷ କରିଛି ସତେ ଏ ତୁଚ୍ଛ ସେବକ? କି କାରଣେ ଅଟକିଲା ତବ ନନ୍ଦିଘୋଷ? ମୁଁ ହୀନ ସେବକ ମାତ୍ର, ଦୋଷକୁ ମୋ କ୍ଷମା କର ପ୍ରଭୁ। ଯାହା ଇଚ୍ଛା ଦଣ୍ଡ ଦିଅ, ମୁଣ୍ଡ ପାତି ସବୁ ନେବି ସହି। ଗୁଣ୍ଡିଚା ମନ୍ଦିରେ ବିଜେ କର ପ୍ରଭୁ, ଦାସ ପ୍ରତି ହେଉ ମାତ୍ର ଏତିକି ସୁଦୟା।
5: ରାଜନ, ତୁମ ପ୍ରତି ନାହିଁ ମୋର କ୍ଷୋଭ, ତିଳେ ମାତ୍ର ତ୍ରୁଟି ସେବାରେ ଆମ୍ଭର ହୋଇନାହିଁ ଜମା। ଯୋଜନ ଦୂରରେ ଅଛି ମୋର ଅତି ପ୍ରାଣପ୍ରିୟ ଭକ୍ତଶାଲ ବେଗ। ନନ୍ଦିଘୋଷେ ବାମନ ବେଶକୁ ମୋର ଦର୍ଶନ ପାଇଁକି ବୃନ୍ଦାବନ ଆସିଛି ସେ ଧାଇଁ। ନିବେଦନ କରିଛି ସେ ନନ୍ଦିଘୋଷେ ରହିବା ପାଇଁକି, ପହଞ୍ଚିବା ଯାଏଁ ସେ ନୀଳାଚଳ ଧାମି। ତେଣୁ ରାଜନ, ଭକ୍ତକୁ ମୋର ଆଣିବାର ଯଥାଶୀଘ୍ର କର ବନ୍ଦୋବସ୍ତ। ଭକ୍ତର ଦର୍ଶନ ପରେ ହିଁ ଗୁଣ୍ଡିଚା ମନ୍ଦିରେ ଆମ୍ଭେ କରିବୁ ଗମନ।
4: ଧନ୍ୟ ଧନ୍ୟ ଧନ୍ୟ ପ୍ରଭୁ, ଧନ୍ୟ ତୁମ ମହିମା, ଧନ୍ୟ ତୁମ ଭକ୍ତ ପ୍ରୀତି।
6: ମହାମନ୍ତ୍ରୀ, ଯଥାଶୀଘ୍ର ରଥ ଆମ୍ଭ କରନ୍ତୁ ପ୍ରସ୍ତୁତ, ଆମ୍ଭେ ଯିବୁ ଭକ୍ତ ସାଲବେଗର ସନ୍ଧାନେ।

ଆପଣ ଶୁଣୁଛନ୍ତି ପ୍ରଭୁଙ୍କ ପ୍ରେମରେ ପାଗଳ କରିଦେଲା ପରେ ଭକ୍ତି ଗୀତ ନୀଳକନ୍ଦରରୁ ଭାସି ଆସୁଥିଲା। ଗୀତ ସୁଭାଷ ଚନ୍ଦ୍ର ଚୌଧୁରୀ, ସଙ୍ଗୀତ ବୁଲୁ ମିଶ୍ର, କଣ୍ଠ କୁମାର ବାପି।

0: ଏଇଭଳି ଭାବ ଭକ୍ତି ଭରା ଭଜନ ଶୁଣିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ନନ୍ଦିଘୋଷ ୟୁଟ୍ୟୁବ ଚ୍ୟାନେଲ।
1: ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି।

ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି। ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି।

0: ଭକ୍ତି ସଙ୍ଗୀତର ମଧୁର ମୂର୍ଚ୍ଛନା ପରେ ଆଜିର ପ୍ରସଙ୍ଗକୁ ହାର୍ଦ୍ଦିକ ସ୍ୱାଗତ। ଗତକାଲି ମହାପ୍ରଭୁଙ୍କ ଉପରେ ଆଧାରିତ ସେହି ସତ୍ୟ ଘଟଣା ଆପଣମାନେ ଶ୍ରବଣ କରୁଥିଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନ କୈବଲ୍ୟପତି ଭୋଜନପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ ତାହା ମଧ୍ୟ ଆପଣମାନେ ଶୁଣୁଥିଲେ, ଯେ ରାତ୍ର ଚାରିଦଣ୍ଡ ଥାଇ ପହଡ଼ ଫିଟିବ, ଖାଇ ଧୋଇ ମହାପ୍ରଭୁ ହାତ ନ ଶୁଖିବ। ଭକ୍ତର ମହାପ୍ରସାଦର ଆତୁରତାକୁ ଦୃଷ୍ଟିରେ ରଖି ମହାରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କୁ ପୁନଶ୍ଚ ପ୍ରାର୍ଥନା କରିଥିଲେ, ସବୁ ହୋଇ ତିନି ଘଡ଼ି ଶୟନ କରିବ, ଭୁଞ୍ଜୁ ଭୁଞ୍ଜୁ ଜଗନ୍ନାଥ ହାତ ନ ଶୁଖିବ, ଦିନକ ଯାକର ଭୋଗ ଭୁଞ୍ଜୁଥିବ ରହି, ଏହି ବର ମୋତେ ଦେବ ତ୍ରୈଲୋକ୍ୟ ଗୋସାଇଁ। ଏ ପ୍ରସଙ୍ଗରୁ ଏହା ଜଣାପଡ଼େ ଯେ ପୌରାଣିକ ଯୁଗରୁ ଶ୍ରୀ ମହାପ୍ରସାଦର ପ୍ରଚଳନ ହୋଇଥିଲେ ମଧ୍ୟ ଐତିହାସିକ ଯୁଗରେ ଭକ୍ତମାନଙ୍କର ଶ୍ରୀ ମହାପ୍ରସାଦ ପ୍ରତି ଲୋଲୁପତା, ଆତୁରତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାହା ସହଜରେ ଉପଲବ୍ଧ ହେବା ପାଇଁ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଇତିହାସରେ ବର୍ଣ୍ଣିତ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ରୂପେ ପରିଚିତ ଯଯାତି କେଶରୀ ଭୋଗମଣ୍ଡପ ନିର୍ମାଣ କରି ଅଧିକ ଶ୍ରୀ ମହାପ୍ରସାଦର ବ୍ୟବସ୍ଥା କରିଥିଲେ। ତତ୍ପରି କ'ଣ ହୋଇଥିଲା ଶୁଣିବେ ଆପଣମାନେ ଭକ୍ତି ଗୀତ ପରେ।
1: ଯେମିତି କାହ୍ନାର ବଂଶୀର ସ୍ୱନରେ ଅଧୀରା ହୋଇ ବୃନ୍ଦାବନକୁ ଧାଇଁ ଆସୁଥିଲେ ରାଧିକା, ଠିକ୍ ସେମିତି ସୁଲଳିତ ଭାବପୂର୍ଣ୍ଣ ସଙ୍ଗୀତ ଗାନର ଯାଦୁରେ ଅଧୀର ହୋଇପଡ଼ନ୍ତି ଆମ କାଳିଆ ସାଆନ୍ତ। ସେଇଥିପାଇଁ ତ ପାଖକୁ ଡାକି ନିଜର କରିନେଲେ ସିକନ୍ଦରଙ୍କୁ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ସର୍ବେ ଭବନ୍ତୁ ସୁଖିନଃ ରେଡିଓ ଚକୋଲେଟ୍ 104 FM ରେ। 1230 ଖ୍ରୀଷ୍ଟାବ୍ଦରେ ରାଜା ଅରଙ୍ଗ ଭୀମଦେବ ଅନ୍ନ ଶ୍ରୀ ମହାପ୍ରସାଦ ପରିମାଣର ବୃଦ୍ଧି କରିଥିବା କଥା ଐତିହାସିକ କୃପାସିନ୍ଧୁ ମିଶ୍ର ବର୍ଣ୍ଣନା କରିଛନ୍ତି। ତେବେ ଏ ସମସ୍ତ ତଥ୍ୟରୁ ଜଣାପଡ଼େ ଯେ ମହାପ୍ରଭୁଙ୍କୁ ସମର୍ପିତ 56 ପୌଟି ଅନ୍ନ ପ୍ରତିଦିନ ଭୋଗ ଲାଗୁଥିଲା। ପ୍ରକୃତ ପକ୍ଷରେ ଆଜି ତାହା କାହିଁ କେତେ ଗୁଣ ବଢ଼ିଗଲାଣି। ତା ସହିତ ଅନ୍ୟ ସମସ୍ତ ବ୍ୟଞ୍ଜନ 56 ଭୋଗ ଭାବରେ ପରିଚିତ ହୋଇ ମହାପ୍ରଭୁଙ୍କୁ ନୈବେଦ୍ୟ ଆକାରରେ ସମର୍ପିତ ହେଉଛି, ଯାହାକି ମହାପ୍ରଭୁ ନିଜେ ପ୍ରତ୍ୟକ୍ଷ ଭାବରେ ଭକ୍ତମାନଙ୍କ ମାଧ୍ୟମରେ ପରୋକ୍ଷ ଭାବରେ ଗ୍ରହଣ କରିଥାନ୍ତି। ତେବେ ମହାପ୍ରଭୁଙ୍କୁ ଆପଣମାନେ ଯେଉଁ ଭୋଗ ଅର୍ପଣ କରନ୍ତି ତାହା ସେ ଖାଆନ୍ତି ନା ନ ଖାଆନ୍ତି? ହଁ ଆଜ୍ଞା, ସେ ଖାଇଲା ଭଳି ନ ଖାଆନ୍ତି, ନ ଖାଇଲା ଭଳି ଖାଆନ୍ତି। ଏହି ହେଉଛି ତାଙ୍କର ବିଶେଷତ୍ଵ। ସମସ୍ତଙ୍କର ବିଶ୍ୱାସ ଓ ଆସ୍ଥା ମହାପ୍ରଭୁଙ୍କୁ ସମର୍ପିତ ଅନ୍ନ ଓ ଶ୍ରୀ ମହାପ୍ରସାଦ ଜୀବ ଗ୍ରହଣ କରେ, ଏହା ହିଁ ସତ୍ୟ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ କହିଛନ୍ତି, ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣୀ ନାମ ଦେହମାଶ୍ରିତଃ ପ୍ରାଣପାନ ସମାଯୁକ୍ତଃ ପଚାମ୍ୟନ୍ନମ୍ ଚତୁର୍ବିଧମ୍। ଅର୍ଥାତ୍ ଜୀବର ଶରୀରରେ ମୁଁ ହେଉଛି ପାଚକ ଅଗ୍ନି ଏବଂ ମୁଁ ହେଉଛି ପ୍ରାଣବାୟୁ ଓ ପାନବାୟୁ। ଏହାଦ୍ୱାରା ମୁଁ ଚାରି ପ୍ରକାର ଖାଦ୍ୟ ଯଥା ଚର୍ବ୍ୟ, ଚୋଷ୍ୟ, ଲେହ୍ୟ ଏବଂ ପେୟ, ଅର୍ଥାତ୍ ଯାହା ଚୋବାଇ ଚୋବାଇ ଖିଆଯାଏ ବା ଶୋଷି ଖିଆଯାଏ ଅଥବା ଚାଟି ଚାଟି ଖିଆଯାଏ କିମ୍ବା ପାନ କରି ଖିଆଯାଏ, ଏସବୁ ଖାଦ୍ୟକୁ ସେ ଜୀର୍ଣ୍ଣ କରାନ୍ତି। ସ୍ୱୟଂ ପ୍ରଭୁ ହିଁ ଜୀର୍ଣ୍ଣ କରାନ୍ତି, ଆମ ଜଠରାଗ୍ନିରେ ସେ ଉପବେଶନ କରନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଆମେମାନେ ଜାଣୁ ଯେ ପାକସ୍ଥଳୀରେ ପାଚକ ଅଗ୍ନି ରହିଛି। ପାକସ୍ଥଳୀକୁ ଯେତେ ଖାଦ୍ୟ ଯାଏ ସେ ତାହା ଜୀର୍ଣ୍ଣ କରାଏ। ଯେତେବେଳେ ପାଚକ ଅଗ୍ନି ଟିକେ ମାନ୍ଦା ରହେ ସେତେବେଳେ କ୍ଷୁଧା ନଥାଏ। ଏ ସମ୍ପର୍କରେ ଆମେ କଥା ହେବା ବର୍ତ୍ତମାନ ଭଜନ।

0: ଶ୍ରୋତା ବନ୍ଧୁ ଆପଣମାନେ ଶୁଣୁଛନ୍ତି ସର୍ବେ ଭବନ୍ତ ସୁଖିନଃ ରେଡିଓ ଚକୋଲେଟ୍ 104 FM। ଯେତେବେଳେ ପାଚକ ଅଗ୍ନି ଠିକ୍ ରୂପେ କାମ କରେ ନାହିଁ ସେତେବେଳେ ଅଗ୍ନିମାନ୍ଦ୍ୟ ହୁଏ ଏବଂ ଚିକିତ୍ସାର ଆବଶ୍ୟକତା ପଡ଼େ। ଏହି ପାଚକ ଅଗ୍ନି ହିଁ ପରମ ପୁରୁଷ ଭଗବାନଙ୍କର ପ୍ରତିନିଧି। ବେଦ ମନ୍ତ୍ରରେ ମଧ୍ୟ ସ୍ୱୀକାର କରାଯାଇଛି ଯେ ପରମେଶ୍ୱର କିମ୍ବା ବ୍ରହ୍ମନ୍ ପାକସ୍ଥଳୀରେ ଅଗ୍ନି ରୂପରେ ବିଦ୍ୟମାନ ଏବଂ ଏହା ସମସ୍ତ ପ୍ରକାର ଖାଦ୍ୟକୁ ଜୀର୍ଣ୍ଣ କରୁଛନ୍ତି। ଯେଣୁ ସେ ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥ ଜୀର୍ଣ୍ଣ କରିବାରେ ସାହାଯ୍ୟ କରୁଛନ୍ତି। ତେଣୁ ଜୀବ ଖାଦ୍ୟ ଗ୍ରହଣରେ ସ୍ୱାଧୀନ ନୁହେଁ। ଯେତେବେଳେ ପରମେଶ୍ୱର ଜୀର୍ଣ୍ଣ ପ୍ରକ୍ରିୟାରେ ସାହାଯ୍ୟ ନ କରିବେ ସେତେବେଳେ ଜୀବ ଖାଦ୍ୟ ଗ୍ରହଣର କୌଣସି ସମ୍ଭାବନା ହିଁ ନାହିଁ। ତାହା ହିଁ ପରମବ୍ରହ୍ମଙ୍କର ଜୀବ ବ୍ରହ୍ମ ପ୍ରତି ଅଶେଷ କରୁଣା। ସୁତରାମ ପରମବ୍ରହ୍ମ ଓ ଜୀବ ବ୍ରହ୍ମ ଏକ ଏବଂ ଅଭିନ୍ନ। ଆପଣମାନେ ମହାପ୍ରଭୁଙ୍କର ଦିବ୍ୟ କଥା ଶ୍ରବଣ କରୁଛନ୍ତି ବର୍ତ୍ତମାନ ଭକ୍ତି ଗୀତ।
1: ବିଭିନ୍ନ କଳା ଭିତରେ ସଙ୍ଗୀତର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ସଙ୍ଗୀତ ହିଁ ଜୀବନକୁ ଏକ ମହତ୍ତ୍ୱର ମୂଲ୍ୟବୋଧ ଆଣିଦିଏ। ସଙ୍ଗୀତ ବିନା ଜୀବନ ଶୁଷ୍କ ଓ ନିରସ ଲାଗେ। ସଙ୍ଗୀତକୁ ଛାଡ଼ି ଜୀବନ ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇପାରେ ନା।
2: ସଙ୍ଗୀତକୁ ଜୀବନର ସବୁକିଛି ମାନି ନେଇଥିବା ସିକନ୍ଦର ଶେଷ ପର୍ଯ୍ୟନ୍ତ ଥିଲେ ସଙ୍ଗୀତର ପୂଜାରୀ। ସଙ୍ଗୀତ ହିଁ ଥିଲା ତାଙ୍କ ମନ୍ଦିର, ସଙ୍ଗୀତ ହିଁ ଥିଲା ସେ ମନ୍ଦିରର ଦେବତା।

ସର୍ବେ ଭବନ୍ତୁ ସୁଖିନଃ। ଶୁଣୁଛନ୍ତି ଆପଣମାନେ ରେଡିଓ ଚକୋଲେଟ୍ 104 FM। ମୁଁ ଅଛି ଆପଣଙ୍କ ସହିତ ଆର୍ଯ୍ୟ। ଶ୍ରୋତା ବନ୍ଧୁ, ଏ କଥାକୁ ଆମକୁ ମାନିବାକୁ ହେବ ଯେ ପରମେଶ୍ୱର ହିଁ ସମ୍ପୂର୍ଣ୍ଣ ଜଗତରେ ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ବା ସୃଷ୍ଟି କରୁଛନ୍ତି ଓ ନିଜେ ପ୍ରାଣୀମାନଙ୍କ ମାଧ୍ୟମରେ ଜୀର୍ଣ୍ଣ ମଧ୍ୟ କରୁଛନ୍ତି। ଅହମ୍ ବୈଶ୍ୱାନରୋ ଭୂତ୍ୱା ପ୍ରାଣୀନାମ ଦେହମାଶ୍ରିତ ପ୍ରାଣ ପାନ ସମାଯୁକ୍ତ ପଚାମ୍ୟନ୍ନମ ଚତୁର୍ବିଧମ୍। ତାଙ୍କର ହିଁ କୃପା ଯୋଗୁଁ ଆମ୍ଭେମାନେ ଅର୍ଥାତ୍ ଜୀବମାନେ ଜୀବନ ଧାରଣ କରିଛନ୍ତି। ବେଦାନ୍ତ ଶାସ୍ତ୍ର ଅନୁସାରେ ଶବ୍ଦାଦିଭ୍ୟନ୍ତ ପ୍ରତିଷ୍ଠାନାଚ ଅର୍ଥାତ୍ ଭଗବାନ ଧ୍ୱନି ଶରୀର ବାୟୁ ଏବଂ ପାକସ୍ଥଳୀରେ ସର୍ବତ୍ର ବିଦ୍ୟମାନ। ପ୍ରମାଣ ସ୍ୱରୂପ ଶ୍ରୀମଦ୍ ଭାଗବତ ପୁରାଣକୁ ମଧ୍ୟ ଗ୍ରହଣ କରାଯାଇପାରେ। ତେବେ ଗୋଟିଏ ପ୍ରସଙ୍ଗରେ ଏହା ବର୍ଣ୍ଣିତ ହୋଇଛି ଯେ ଅନ୍ତରୀକ୍ଷ କହିଲେ, ହେ ମହାବାହୁ, ଆଦି ପୁରୁଷ ଭଗବାନ ନାରାୟଣ ହେଉଛନ୍ତି ସକଳ ପ୍ରାଣୀଙ୍କର ଆତ୍ମା। ସେ ହିଁ ପଞ୍ଚମହାଭୂତରେ ଛୋଟ ବଡ଼ ସମସ୍ତ ପ୍ରକାର ପ୍ରାଣୀଙ୍କୁ ସୃଷ୍ଟି କରିଛନ୍ତି। ସେ ହିଁ ସମସ୍ତଙ୍କୁ ବିଷୟ ଭୋଗ ପ୍ରଦାନ କରିବା ନିମନ୍ତେ ଅନେକ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ଏବଂ ନିଜ ଆତ୍ମସ୍ୱରୂପର ଜ୍ଞାନକୁ ବିସ୍ତାର କରିବା ପାଇଁ ସ୍ୱୟଂ ଅନେକ ରୂପ ହୋଇଛନ୍ତି। ଏଣୁ ସକଳ ସୃଷ୍ଟି ହେଉଛି ପରମାତ୍ମାଙ୍କର ସ୍ୱରୂପ। ଶ୍ରୀମଦ୍ ଭାଗବତରେ ବର୍ଣ୍ଣିତ ଏହି ଉକ୍ତି ଅନୁଯାୟୀ ଏହି ସକଳ ସୃଷ୍ଟିର ସ୍ଥାବର ଜଙ୍ଗମ ସମସ୍ତେ ପରମାତ୍ମାଙ୍କର ସ୍ୱରୂପ। ତେଣୁ ସେ ନିଜେ ଓ ଅନେକ ସ୍ୱରୂପ ମାଧ୍ୟମରେ ସେ ହିଁ ନୈବେଦ୍ୟ ଗ୍ରହଣ କରୁଛନ୍ତି କହିଲେ ଅତିଶୟୋକ୍ତି ହେବ ନାହିଁ। ତେବେ ଏ ସମ୍ପର୍କରେ ଆମେ ପୁନର୍ବାର ଆଲୋଚନା କରିବା। ଏବେ ଶୁଣନ୍ତୁ ଭକ୍ତି ଗୀତ।

ରେଡ଼ିଓ ଚକୋଲେଟ୍ 104 FM ଆପଣମାନେ ସର୍ବେ ଭବନ୍ତ ସୁଖିନଃ ଶୁଣୁଛନ୍ତି ଅତିବଡ଼ି ଜଗନ୍ନାଥ ଦାସଙ୍କର ଭାଗବତ ମତରେ ବ୍ରାହ୍ମଣ ମୁଖେ ମୋ ଆହାର ବିପଦ ଖଣ୍ଡ ଇତାହାର। ଏଠି ବ୍ରାହ୍ମଣ ଶବ୍ଦର ଅର୍ଥ ଜାତିବାଚକ ନୁହେଁ, ଏଠି ବ୍ରାହ୍ମଣ ଶବ୍ଦ ବ୍ରହ୍ମପରାୟଣ ବ୍ୟକ୍ତି ଉଦ୍ଦେଶ୍ୟରେ କୁହାଯାଇଛି। ବ୍ରହ୍ମପରାୟଣ ବ୍ୟକ୍ତି ସମାଜର କଲ୍ୟାଣ ନିମିତ୍ତ ସର୍ବଦା ବ୍ରହ୍ମ ସଂଯୁକ୍ତ ହେବା ପାଇଁ ଚେଷ୍ଟା କରିଥାଏ। ସେ ଯଦି ନିଜର ଆହାର ପାଇଁ ଚିନ୍ତା କରିବ ତାହେଲେ ତାର ବ୍ରହ୍ମ ସଂଯୁକ୍ତ କର୍ମ ବିଘ୍ନିତ ହେବ, ସେଥିପାଇଁ ସେ ଅନ୍ନଦାନ ମାଧ୍ୟମରେ ଅନ୍ନ ଗ୍ରହଣ କରିଥାଏ। ତେଣୁ ଭଗବାନ ମଧ୍ୟ ସେହି ବ୍ରହ୍ମପରାୟଣ ବ୍ୟକ୍ତି ମାଧ୍ୟମରେ ଅନ୍ନ ସ୍ୱୀକାର କରନ୍ତି ଏବଂ ତାହାର ସମସ୍ତ ବିପଦ ଖଣ୍ଡନ କରିଥାନ୍ତି। ତେବେ ପରବର୍ତ୍ତୀ କଥା ଭଜନ ପରେ।

ସର୍ବେ ଭବନ୍ତ ସୁଖିନଃ ଶୁଣୁଛନ୍ତି ଆପଣମାନେ ରେଡିଓ ଚକୋଲେଟ୍ 104 FM ମୁଁ ଅଛି ଆପଣଙ୍କ ସହିତ ଆର୍ଯ୍ୟ। ସ୍କନ୍ଦ ପୁରାଣ ଇତ୍ୟାଦି ଶାସ୍ତ୍ର ଅନୁସାରେ ସମସ୍ତ ଦୁଃଖୀ ଆର୍ତ୍ତାର୍ଥୀ ବ୍ୟକ୍ତିଙ୍କର ଦୁଃଖକୁ ଖଣ୍ଡନ କରି ତାଙ୍କୁ ପରମାନନ୍ଦ ପ୍ରଦାନ କରିବା ପାଇଁ ହିଁ ଶ୍ରୀ ଦାରୁ ବ୍ରହ୍ମ ଆବିର୍ଭୂତ ହୋଇଛନ୍ତି। ତାଙ୍କର ଶ୍ରୀ ମହାପ୍ରସାଦର ବ୍ୟବସ୍ଥା ମଧ୍ୟ ପ୍ରତ୍ୟେକ ଲୋକଙ୍କୁ ଅତି ଆନନ୍ଦ ଦେବା ପାଇଁ ଉଦ୍ଦିଷ୍ଟ। ଶ୍ରୀ ମହାପ୍ରସାଦ ପ୍ରାପ୍ତିରେ ହିଁ ଅତି ଦିବ୍ୟ ଆନନ୍ଦ ମିଳିଥାଏ। ପୂର୍ବରୁ ଯେଉଁ ପ୍ରସଙ୍ଗ ମୁଁ କହୁଥିଲି ଆପଣମାନଙ୍କୁ, ତିନି ଦିନ ବ୍ୟାପି ଶ୍ରୀମନ୍ଦିରରେ ଶ୍ରୀ ମହାପ୍ରସାଦ ନ ମିଳିବାରୁ ଶ୍ରୀମନ୍ଦିରର ଆନନ୍ଦ ବଜାର ଶ୍ରୀହୀନ ହୋଇ ସେଠାରେ ହା ହତାଶମୟ ବାତାବରଣ ଖେଳି ଯାଇଥିଲା। ଦିବ୍ୟ ଆନନ୍ଦ ଅଭାବରେ ଶ୍ରୀକ୍ଷେତ୍ରରେ ଅନ୍ନ ବ୍ୟଞ୍ଜନର ପ୍ରଚୁର ବିକଳ୍ପ ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଭକ୍ତ ଶ୍ରୀ ମହାପ୍ରସାଦ ଟିକିଏ ପାଇଁ ଯେତିକି ଦିବ୍ୟ ଅପାର ଆନନ୍ଦ ପାଇଥାଏ, ବିକଳ୍ପ ବ୍ୟବସ୍ଥାରେ ତାହା ସମ୍ଭବ ନୁହେଁ। ତେବେ ଶ୍ରୀମନ୍ଦିରରେ ଯେଉଁ ଅନ୍ନ ପ୍ରତିଦିନ ଶ୍ରୀଦେବୀଙ୍କ ଦ୍ୱାରା ରନ୍ଧନ କରାଯାଇ ମହାପ୍ରଭୁଙ୍କର ନୈବେଦ୍ୟ ଆକାରରେ ସମର୍ପିତ ହୋଇଥାଏ, ତାହା ଏକ ଯଜ୍ଞ ଅଟେ। ଏ ସମ୍ପର୍କରେ ବିସ୍ତୃତ ଭାବରେ ବିଚାର କରିବା। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତ।

ଏଥିପୂର୍ବରୁ ମୁଁ କହୁଥିଲି ଆପଣମାନଙ୍କୁ ଯେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଥିବା ନୈବେଦ୍ୟ ଏକ ଯଜ୍ଞ କର୍ମ ଅଟେ। ତାହେଲେ ଆମକୁ ପ୍ରଥମେ ଯଜ୍ଞ କ'ଣ ଓ ଏହା କାହିଁକି କରାଯାଏ, ଏହାର ଫଳ କ'ଣ ଓ ଶ୍ରୀ ମହାପ୍ରସାଦ କିପରି ଯଜ୍ଞ କର୍ମର ପର୍ଯ୍ୟାୟଭୁକ୍ତ ତାହା ବିଚାର କରିବାକୁ ହେବ। ଶ୍ରୀମଦ୍ ଭଗବତ ଗୀତା ଅନୁଯାୟୀ ଯେଉଁ ବସ୍ତୁ ଯଜ୍ଞରେ ଅର୍ପିତ ହୁଏ ତାହା ବ୍ରହ୍ମ, ହବି ବ୍ରହ୍ମ। କର୍ତ୍ତା ନିଜେ ମଧ୍ୟ ବ୍ରହ୍ମରୂପ ହୋଇ ଯେଉଁ ବ୍ରହ୍ମରୂପ ଅଗ୍ନିରେ ଆହୁତି ଦେଇଥାନ୍ତି ତାହା ମଧ୍ୟ ବ୍ରହ୍ମ। ଏହି ଯଜ୍ଞ କରିବା ଲୋକର ମଧ୍ୟ ବ୍ରହ୍ମରେ କର୍ମ ସମାଧିତ ହୋଇଥାଏ। ଯଜ୍ଞର ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ। ଶ୍ରୀମଦ୍ ଭଗବତ ଗୀତାର ବର୍ଣ୍ଣନା ଅନୁଯାୟୀ ଯେଉଁ ପାତ୍ର ଯଥା ଶ୍ରୁବ ଶ୍ରୁଚ ଆଦି ଦ୍ୱାରା ଯଜ୍ଞାଗ୍ନିରେ ଆହୁତି ପ୍ରଦାନ କରାଯାଏ ସେହି ଉପର୍ଯ୍ୟୁକ୍ତ ଅର୍ପିତ ବସ୍ତୁକୁ ମଧ୍ୟ ବ୍ରହ୍ମ କୁହାଯାଏ। ରାଶି ଧାନ ଘୃତ ତଣ୍ଡୁଳ ଆଦି ଯଜ୍ଞରେ ହବନ ହେଉଥିବା ଦ୍ରବ୍ୟ ମଧ୍ୟ ବ୍ରହ୍ମ, ଆହୁତି ବ୍ରହ୍ମ, ଆହୁତି ଦେଉଥିବା ବ୍ୟକ୍ତି ମଧ୍ୟ ବ୍ରହ୍ମ, ଅଗ୍ନି ବ୍ରହ୍ମ, ଆହୁତି କ୍ରିୟା ମଧ୍ୟ ବ୍ରହ୍ମ, ହବନ କରୁଥିବା ବ୍ୟକ୍ତି ଶ୍ରୁବ ଶ୍ରୁଚ ଅଗ୍ନି ଆଦିକୁ ବ୍ରହ୍ମର ସ୍ୱରୂପ ମାନି ଯିଏ ଯଜ୍ଞ କାଳରେ ଯଜ୍ଞ କରେ ସେହି ବ୍ୟକ୍ତିର ବ୍ରହ୍ମ ସମାଧି ହୋଇଥାଏ। ସେହିଭଳି ବ୍ୟକ୍ତି ପାଇଁ ବ୍ରହ୍ମ ବ୍ୟତୀତ ଅନ୍ୟ କୌଣସି ବସ୍ତୁର ଅସ୍ତିତ୍ୱ ନାହିଁ। ଆପଣମାନେ ଶୁଣୁଛନ୍ତି ମହାପ୍ରଭୁଙ୍କର ଦିବ୍ୟ କଥା, ଏବେ ଭକ୍ତି ଗୀତ।

ସର୍ବେ ଭବନ୍ତୁ ସୁଖିନଃ। ଶୁଣୁଛନ୍ତି ଆପଣମାନେ ରେଡିଓ ଚକୋଲେଟ୍ 104 FM। ମୁଁ ଅଛି ଆପଣଙ୍କ ସହିତ ଆର୍ଯ୍ୟ। ଯଜ୍ଞ କର୍ମରେ ସମସ୍ତ ଦ୍ରବ୍ୟ ଆହୁତି ଦେବା ପୂର୍ବରୁ ପ୍ରକାର ଭେଦରେ ଅଲଗା ଅଲଗା ହୋଇଥିଲେ ମଧ୍ୟ ଯଜ୍ଞରେ ଆହୁତି ଦେବା ପରେ ସେ ସମସ୍ତ ବସ୍ତୁ ନିଜର ଅସ୍ତିତ୍ୱ ହରାଇ ଅଗ୍ନି ରୂପ ହୋଇଯାଆନ୍ତି। ଯେତେବେଳେ ପର୍ଯ୍ୟନ୍ତ କୌଣସି ବସ୍ତୁ ବା ଦ୍ରବ୍ୟ ନିଜର କିୟଦଂଶର ସତ୍ତା ବା ଅସ୍ତିତ୍ୱ ନ ହରାଇ ଅଗ୍ନିରେ ଥାଏ, ସେତେବେଳେ ପର୍ଯ୍ୟନ୍ତ ଅଗ୍ନିରେ ସେହି ବସ୍ତୁକୁ ଆହୁତି ଦିଆଯାଇଛି ବୋଲି କୁହାଯାଇପାରିବ ନାହିଁ।

କାରଣ ତାହା ଅଗ୍ନିରେ ସମ୍ପୂର୍ଣ୍ଣ ବିଲୀନ ହୋଇନାହିଁ। ଯଜ୍ଞରେ ଅଗ୍ନିରୂପକ ବ୍ରହ୍ମରେ ସମସ୍ତ ଦ୍ରବ୍ୟ ନିଜର ସତ୍ତା ହରାଇଥାନ୍ତି ଏବଂ ବିଲୀନ ହୋଇଯାଇଥାନ୍ତି। ତେବେ ଏ ସମସ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଯଜ୍ଞ ପାଇଁ 6 ମାଧ୍ୟମର ଆବଶ୍ୟକତା ରହିଛି। ସେହିଭଳି ନିଜ ଶରୀର ପାଇଁ ଭୋଜନ କରିବା କାର୍ଯ୍ୟ ଅର୍ଥାତ୍ ଅନ୍ନଯଜ୍ଞ କରିବା ସକାଶେ 6 ମାଧ୍ୟମର ଆବଶ୍ୟକତା ରହିଛି। ଏହି 6 ବ୍ୟବସ୍ଥା କ'ଣ, ଏ ସମ୍ପର୍କରେ ମୁଁ ବିସ୍ତୃତ ଭାବରେ ଆଲୋଚନା କରିବି ଆଗାମୀ ଅଧ୍ୟାୟରେ। ଆଗାମୀ କାଲି ବି ଶୁଭ ପ୍ରଭାତରେ ଉଇଁ ଆସୁଥିବେ ସୂର୍ଯ୍ୟ ଆପଣଙ୍କ ସହ ଭାବ ଦିଆନିଆ ପାଇଁ ଆସିଯାଇଥିବ ଆର୍ଯ୍ୟ। ଧନ୍ୟବାଦ ସମସ୍ତଙ୍କୁ। ଜୟ ଶ୍ରୀ ଜଗନ୍ନାଥ।

0: ଜନ୍ମଦିନର ଅଭିନନ୍ଦନ ଲକ୍ଷ୍ମୀ।
1: ପ୍ରଣାମ ଠାକୁରେ। ମୋ ଜନ୍ମଦିନ ତାହେଲେ ତୁମର ମନେ ଅଛି? ଭାବିଥିଲି ଭକତର ଦୁଃଖ ବୁଝି ବୁଝି ମୋ କଥା ପୁରାପୁରି ଭୁଲି ଯାଇଥିବ।
0: ଜଗନ୍ନାଥ ଯଦି ଜଗତ୍ମାତା କଥା ଭୁଲିଯାଏ, ମୋ ଭକତେ କ'ଣ ଖାଇବାକୁ ପାଇବେ?
1: ସବୁବେଳେ ଖାଲି ଭକ୍ତ ଚିନ୍ତା। ଆଜି ଭଳି କୁଆଁର ପୁନେଇ ରାତିରେ ଥରେ ସ୍ତ୍ରୀ କଥା ଟିକେ ଚିନ୍ତା କର।
0: ସେଇଥିପାଇଁ ତ ମୁଁ ଶ୍ରୀମନ୍ଦିରରେ କଉଡ଼ି ଖେଳର ବ୍ୟବସ୍ଥା କରିଛି। ସାରା ରାତି ଅନିଦ୍ରା ହେଇ ଏ ଜଗନ୍ନାଥ ଆଜି ତମ ସହିତ କଉଡ଼ି ଖେଳିବ।
1: ଆଉ ଯଦି ହାରିଯାଏ?
0: ଯଦି ହାରିଯାଏ ତୁମ ପାଖରେ ମୁଁ ବନ୍ଧା ପଡ଼ିବି ଲକ୍ଷ୍ମୀ।
1: ଠିକ୍ ଅଛି, ତାହେଲେ କଉଡ଼ି ଖେଳ ଆରମ୍ଭ ହେଉ। କଉଡ଼ି ଖେଳରେ ମୋ ପାଖରେ ତମେ ହାରିଗଲ ଠାକୁରେ।
0: ମୁଁ ହାରି ନଥିଲେ ତମେ ଜିତିଥାନ୍ତ କେମିତି ଲକ୍ଷ୍ମୀ?
1: ହଉ ହଉ, ଆଉ କଥାରେ ମୋତେ ଭୁଲେଇ ଦେବାକୁ ଚେଷ୍ଟା କରନି। ଏବେ ତମେ ହାରିଯାଇଛ, ନିଜକୁ ମୋ ପାଖରେ ବନ୍ଧା ବି ପକେଇଛ। ମାଧବଙ୍କୁ 7 ଦିନ ପାଇଁ ଲକ୍ଷ୍ମୀ ମନ୍ଦିରରେ ରହିବାକୁ ପଡ଼ିବ।
0: ମୁଁ ତ ସବୁବେଳେ ତମ ହୃଦୟ ମନ୍ଦିରରେ ଅଛି ଲକ୍ଷ୍ମୀ।
1: ହଁ ହଁ, ଥାଉ ଥାଉ, ଏତେ ଆଉ ରସିକି ଆମେ ଦେଖାଅନି।
0: ରସିକ ଜଗନ୍ନାଥ କ'ଣ ତାହାର ରସିକପଣ ଛାଡ଼ିପାରିବ?

0: ରେଡିଓ ଭକ୍ତିରେ ଆସନ୍ତୁ ଶୁଣିବା ଜଗନ୍ନାଥ କଥା।
1: ଦୂରରୁ ଶୁଭୁଛି ବଂଶୀର ସୁନା, ପାବନରେ ଭାସି ଆସୁଛି ତୁଳସୀ ଚନ୍ଦନର ମହକ, ଲାଗୁଛି ସତେ ଯେମିତି ଏଇଠି କୋଉଠି ଘୁରି ବୁଲୁଛି କାଳିଆ। ହେଲେ ସେ କାଳିଆ ଯେ ଦୟଣା ଲୋଭୀ ସେ କଥା କିଏ ନ ଜାଣେ। ତେଣୁ ବାଇଶ ପାହାଚରେ ପାଦ ଦେଲାବେଳେ ତୁ ଟିକେ ସତର୍କ ଥିବୁ, କାଳେ ତୋ ଗଭାରେ ଦୟଣା ଦେଖି ସେ ତତେ ହାତ ଠାରି ଡାକି ନବ।

0: ହେ କାମିନୀ ରଙ୍କା, ହେ ରସିକ ଠାକୁର, ଷୋଳ ସହସ୍ର ଗୋପାଙ୍ଗନାଙ୍କ ସହ ତମେ ରାସ ରଚିଥିଲ ନା? ପୂର୍ଣ୍ଣ କରିଥିଲ ସେମାନଙ୍କର ତୁମ ସହ ମିଳନର ଅଦମ୍ୟ ଇଚ୍ଛାକୁ। ଆଜି ଆଜି ଏ ଦେବଦାସୀ ମନରେ ସେଇ ପ୍ରଣୟର ଭାବ, ଶ୍ରୀଅଙ୍ଗରେ ଲୀନ ହେଇଯିବାର ଅଜସ୍ର କାମନା। ମୁଁ ନାଚିବି, ମୁଁ ନାଚିବି ଠାକୁରେ, ନାଚି ନାଚି ଏ ଶ୍ରୀମନ୍ଦିରରେ ସୃଷ୍ଟି କରିବି ରାସର ମଧୁଚନ୍ଦ୍ରିକା।
1: ମୁଦୁଲିଏ, ରାତି ଆସି ତୃତୀୟ ପ୍ରହର ହେଲାଣି, ଅଥଚ ଦେବଦାସୀ ଏପର୍ଯ୍ୟନ୍ତ ନାଚ ସାରି ଫେରୁନି, କିଏ କଥା କ'ଣ?
2: ମୁଁ ବି ସେଇ କଥା ଭାବୁଛି ମା ପାତ୍ରେ। ଆଉ ପ୍ରହରକ ପରେ ସକାଳ ହବ, ବଡ଼ ଠାକୁରଙ୍କ ମଙ୍ଗଳ ଆଳତୀ ହବ। ବଡ଼ ଦେଉଳକୁ ସେ ଗାଁରେ ନିଜ ଘର ବୋଲି ଭାବିଛି ନା କ'ଣ?
3: ଦେଖୁଛ ଦେଖୁଛ ମୁଦୁଲିଏ, ସେ ଦେବଦାସୀଟାକୁ ଦେଖୁଛ, ଲାଜ ସରମ କେମିତି ଭୁଲି ଯାଇଛି, ଫୁଙ୍ଗୁଳା ଦେହରେ କେମିତି ପ୍ରଭୁଙ୍କ ପାଖରୁ ନାଚ ସାରି ଚାଲି ଯାଉଛି।
4: ଦେହରେ ତାର ଚନ୍ଦନ କର୍ପୁର ତୁଳସୀର ଗନ୍ଧ, ମୁହଁ ସାରା ପୁଣି ଜଗନ୍ନାଥଙ୍କ କଳା।
3: ପାପିନୀ ଅପବିତ୍ର କରିଦେଲା ମହାପ୍ରଭୁଙ୍କୁ।
5: ମହାପାପ, ଏ ରାଇଜକୁ ଘୋର ବିପଦ ଘଟି ଆସିଲା, ଚାଲ ଏ ଖବର ଗଜପତିଙ୍କୁ ଆଗ ଜଣେଇ ଦେବା। ଚାଲ ଚାଲ ଚାଲ।
6: କଣ କହୁଛ ତମେ ମାନେ? ସେ ଦେବଦାସୀର ଏତେ ସାହସ? ଏ ଗଜପତିର ଆରାଧ୍ୟ ଠାକୁରଙ୍କ ଆଗରେ ସେ ନଗ୍ନ।

0: ହେ ଜଗନ୍ନାଥ, ହେ ମହାପ୍ରଭୁ, ମୋତେ କାହିଁକି ଧୀବର କୂଳରେ ଜନ୍ମ ଦେଲ? ମୁଁ ତ ପ୍ରତ୍ୟହ ଜୀବ ମାରି କେତେ ଦୋଷ କେତେ ପାପ କଲିଣି, ମୁଁ ତ ନିଶ୍ଚୟ ନର୍କରେ ପଡ଼ିବି, କିନ୍ତୁ ଘରେ ବସିଲେ ମୋ ମା ମୋ ସ୍ତ୍ରୀ କହୁଛନ୍ତି ତୁ ସନ୍ନ୍ୟାସୀ ହୋଇ ଆମକୁ ଉପବାସରେ ମାରିବୁ ନା କ'ଣ? ଯଦି ଭଲ ଗତି ଅଛି ତେବେ ମାଛ ମାରିବାକୁ ଯା। କ'ଣ କରିବି ମହାବାହୁ, କେମିତି ପାଳିବି ନିଜ ପେଟକୁ, କେମିତି ପାଳିବି ମୋ ପରିବାରକୁ, କିନ୍ତୁ ଏ ମାଛକୁ କିପରି ମାରିବି? ଏ ତ ଶଙ୍ଖାସୁରକୁ ସଂହାର କରିଥିବା ମତ୍ସ୍ୟ ଅବତାର ପରି ଦେଖାଯାଉଛନ୍ତି। ଆହେ ମୀନବତାର, ମୋତେ ଧୀବର କୂଳରେ ଜନ୍ମ ଦେଇଛ, ମୁଁ ଯଦି ତମକୁ ନ ମାରୁଛି ମୋତେ ଆହାର ମିଳିବନି, ମୋତେ ମୋ ପତ୍ନୀ ଘରୁ ବାହାର କରିଦେବ, ମୋ ମା ମୋତେ ତ୍ୟାଗ କରିଦେବ, ତେଣୁ ମୁଁ ତୁମକୁ ମାରିବି। ଏ କଥା ସ୍ଥିର ନିଶ୍ଚିନ୍ତ।
1: ହେ ନାରାୟଣ ଜଗନ୍ନାଥ ରକ୍ଷା କର, ହେ ନାରାୟଣ ଜଗନ୍ନାଥ,
0: ହେ ଜଗନ୍ନାଥ, ହେ ମହାପ୍ରଭୁ, କାହାର ଈଶ୍ୱର ଏ ମାଛ ପାଟିରୁ ଏ କିଶ୍ୱର ଶୁଣୁଛି?
1: ହେ ନାରାୟଣ,
0: ଏ ମୀନ ଗର୍ଭରୁ ଯେଉଁ ଶବ୍ଦ ଉତ୍ପନ୍ନ ହେଲା ସେ ମୋତେ ଦର୍ଶନ ନ ଦେଲେ ମୁଁ ଏଠାରୁ ଉଠିବିନି, ଏଠାରେ ତପସ୍ୟା କରି ପ୍ରାଣ ତ୍ୟାଗ କରିବି।
2: ତପସ୍ୱୀ, ତମେ ଏଠାରେ ବସି କି ପ୍ରକାର ତପସ୍ୟା କରୁଛ? ତମର ଜାତି କ'ଣ? ତମ ଘର ପରିବାରକୁ ତ୍ୟାଗ କରି ଏଠି ଏକୁଟିଆ ଧ୍ୟାନରେ ବସି କାହା କଥା ଭାବୁଛ?
0: ହେ ବ୍ରାହ୍ମଣ, ମୁଁ ଜାତିରେ କେଉଟ, ଆଜି ପେଟ ପାଟଣା ପାଇଁ ମାଛ ଧରିଲା ବେଳେ ମାଛଟା ମୋ ଜାଲରେ ପଡ଼ିଲା, ତାକୁ ମାରିବାକୁ ଗଲାବେଳେ ଏ ମାଛ ପାଟିରୁ ନାରାୟଣ ନାରାୟଣ ଡାକ ଶୁଣିଲି, ଏ ମାଛ ମୋତେ ଯାହାଙ୍କ ନାମ ଶୁଣାଏ।

ରେଡିଓ ଭକ୍ତିରେ ଆସନ୍ତୁ ଶୁଣିବା ଜଗନ୍ନାଥ କଥା।

0: ଅୟ ବଡ଼ ପଣ୍ଡା, ତୁମର ତ ସବୁ ବଡ଼ ବଡ଼ ବୋଲି କାଲି ଭାରି ଭିଡ଼ରେ କହୁଥିଲ, ବଡ଼ ଦାଣ୍ଡ, ବଡ଼ ଦେଉଳ, ବଡ଼ ଠାକୁର, ହେଲେ ତୁମର ସେ ବଡ଼ ବଡ଼ କଥା ସବୁ କୁଆଡ଼େ ଗଲା କିଅ? ତମର ବଡ଼ ଠାକୁରଙ୍କୁ ଏସେ ଏକ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ଗୋଟେ ବଡ଼ ଭୋଗ ଦବ ବୋଲି କହିଥିଲା, କାହିଁକି ନା ତମ ବଡ଼ ଠାକୁରଙ୍କୁ ପୁଣି ତ ଗୋଟେ ବଡ଼ ଭୋଗ ଦରକାର ନା? କିନ୍ତୁ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ବିନିମୟରେ କି ଭୋଗ ହେଇପାରିବ ନା ତୁମେ କହିପାରିଲ ନା ତୁମର ରାଜା ଗଜପତି?
1: ଶେଠଜୀ, ଗଜପତି ତ ଜଗନ୍ନାଥଙ୍କ ଏକ ସେବକ ମାତ୍ର, ଓଡ଼ିଶାର କେବଳ ଜଣେ ରାଜା କାଳିଆ ରଜା,
2: ବୁଝିଲ? କାଲି ମହାପ୍ରଭୁ ସ୍ୱପ୍ନରେ ତାଙ୍କର ମନପସନ୍ଦର ଭୋଗ ଜଣେଇ ଦେଇଛନ୍ତି। ପ୍ରଭୁଙ୍କ ଇଚ୍ଛା, ତମେ ଯଦି କିଛି ଦବାକୁ ଚାହୁଁଛ ତାହେଲେ କେବଳ ଖଣ୍ଡେ ଗଜମତି ଦିଆ ବିଡ଼ିଆ ପାନ ଦିଅ।
0: ସାମାନ୍ୟ।

0: ଜମିଦାର ପୁଅ ଆଜି ଦାଣ୍ଡର ଭିକାରୀ। ହରିପୁର ଗାଁର ଖ୍ୟାତନାମା ଜମିଦାର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପୁତ୍ର ରଘୁନାଥ, ଯିଏ ଦିନେ ଦୁଃଖ କ'ଣ ଜାଣିନଥିଲା, ଆଜି ସେ ଉଦର କଟାଳ ସହି ନପାରି ଗାଁ ଗାଁ ବୁଲି ଭିକ୍ଷା ମାଗୁଛି, ସେ ଆଜି ଦାଣ୍ଡର ଭିକାରୀ।
1: ହେ ଦୀନବନ୍ଧୁ, ହେ ଆର୍ତ୍ତତ୍ରାଣ, ଆଜି ମୁଁ ଅନାଥ। ହେ ଜଗତର ନାଥ ଜଗନ୍ନାଥ, ଯାହାର କେହି ନାହିଁ ତୁମେ ପରା ତାର ନାଥ। ଏତେ ବଡ଼ ଦୁନିଆରେ କେବଳ ତୁମ ବ୍ୟତୀତ ମୋର କେହି ସାହା ଭରସା ନାହିଁ ପ୍ରଭୁ। ମନ କହୁଛି ତୁମରି ଚରଣ ଯୁଗଳର ଆଶ୍ରୟରେ ଏଇଟି ପଢ଼ି ରହନ୍ତି, କିନ୍ତୁ ମୁଁ କହିଲେ କ'ଣ ହେବ ପ୍ରଭୁ? ତୁମ ଇଚ୍ଛା ନଥିଲେ କ'ଣ ହେଇପାରିବ? ତେଣୁ ଏ ଅରକ୍ଷିତକୁ ରଖିଲେ ରଖ, ମାରିଲେ ମାର। ଆଜିଠାରୁ ତୁମ ପାଦ ପଦ୍ମରେ ଶରଣ ପଶିଲି ପ୍ରଭୁ, ତୁମ ପାଦ ପଦ୍ମରେ ଶରଣ ପଶିଲି। ହେ ଜଗନ୍ନାଥ।
2: ରଘୁ, ତୁ ମୋର ଅତି ଆପଣାର ଭକ୍ତର ରକ୍ଷକ ମୁଁ ଥାଉ ଥାଉ, ଆରେ ତୁ ଅରକ୍ଷିତ ହେଲୁ କେମିତି? ତୁ ଏଇଠି ନିର୍ଭୟରେ ମୋ ମହାପ୍ରସାଦ ସେବନ କରି ଜୀବନ ନିର୍ବାହ କରିବୁ।
0: ପିତାମାତା ମୃତ୍ୟୁ ପୂର୍ବରୁ ରଘୁନାଥଙ୍କର ବିବାହ କରିଦେଇଥିଲେ କଳାବତୀପୁର ବାସିନ୍ଦା ଗଙ୍ଗାଧର କରଣଙ୍କ କନ୍ୟା ଅନ୍ନପୂର୍ଣ୍ଣାଙ୍କ ସହ। କିନ୍ତୁ ଜାମାତା ରଘୁନାଥଙ୍କ ଦାରିଦ୍ର୍ୟର ଖବର ପାଇ ନିଜ ଆତ୍ମସମ୍ମାନରେ କଳଙ୍କ ମନେ କରି ଗଙ୍ଗାଧର କରଣ ନିଜ ବିବାହିତା ଝିଅର ବିବାହ ଅନ୍ୟତ୍ର କରିବାକୁ ବିଚାର କରନ୍ତି।
3: ହେ ଭଗବାନ, ହେ ଜଗତର ନାଥ, ଏସବୁ କ'ଣ ଘଟି ଯାଉଛି ପ୍ରଭୁ? ମୋ ସ୍ୱାମୀ, ମୋ ପ୍ରାଣନାଥ ଥାଉ ଥାଉ ମୁଁ ଅନ୍ୟତ୍ର ବିବାହ କିପରି କରିପାରିବି? ମୋର ଏ ଦେହ ଓ ପ୍ରାଣ ଜଣକୁ ସମର୍ପିତ କରିସାରିଛି, ପୁଣି ଥରେ ମୁଁ ଅନ୍ୟର ପାଣି ଗ୍ରହଣ କିପରି କରିବି? ମତେ କ'ଣ ପ୍ରଭୁ ତୁମେ ଦୋଚାରୁଣୀ କରାଇବ, ବେଭିଚାରିଣୀ କରାଇବ? ହେ ପ୍ରଭୁ, ତୁମେ ବିପତ୍ତି ସମୟରେ ଗଜରାଜକୁ ଉଦ୍ଧାର କରିଥିଲ, ଦ୍ରୌପଦୀର ମହତ ରକ୍ଷା କରିଥିଲ, ଘୋର ବନରେ ମୃଗୁଣୀକୁ ସହ ହେଇଥିଲ, ତମେ ତ ଅନ୍ତର୍ଯ୍ୟାମୀ, ଆର୍ତ୍ତତ୍ରାଣ। ମୁଁ ଅଧିକ କ'ଣ କହିବି ପ୍ରଭୁ? ମୋର ସତୀତ୍ୱ ରକ୍ଷା କର ପ୍ରଭୁ, ରକ୍ଷା କର।
0: ଅନ୍ନପୂର୍ଣ୍ଣା ଚିଠିଟିଏ ଲେଖିଲେ ସ୍ୱାମୀ ରଘୁନାଥଙ୍କ ନିକଟକୁ। ଚିଠିରେ ଲେଖା ଥିଲା, ଆସନ୍ତା
4: ଲୋ ବଉଳ, ତୁ ଜାଣିଛୁ ନା ରସିକ ନାଗର କାଳିଆର ମଲ୍ଲିଫୁଲରେ କେତେ ଶରଧା, ଆଉ ଖଣ୍ଡୁଆ ପାଟରେ କେତେ ମନ। ତୁ ମତେ ଆଜି ଆଣିଦେ ନା ସେଇ ମଲ୍ଲିଫୁଲର ମାଳଟେ, ଆଉ ମନଲୋଭା ଖଣ୍ଡୁଆ ପାଟଟେ।

0: ହେ ସ୍ୱାମୀ, ତୁମର ଅତିଥି ସେବା ଯୋଗୁଁ ଧନ ସମ୍ପତ୍ତି ସରିବାକୁ ବସିଲାଣି, ସିନ୍ଦୁକରେ ଫଟା ଅଧୁଲେଟି ବି ନାହିଁ, କିପରି କରିବ ଆଗକୁ ଅତିଥି ସତ୍କାର?
1: ହଉ, ମୋର ସମ୍ପତ୍ତି ସିନା ସରିଗଲା, ଋଣ ତ ମିଳିବ, ଋଣ ଆଣି ଅତିଥି ସେବା କରିବା, ପରେ ବେଳକାଳ ଦେଖି ସୁଝିଦେବା। ରାମଦାସକୁ କିଏ ଋଣ ନ ଦେବ? ଆଉ ସେଇ ଜଗନ୍ନାଥ ଅଛି, ଆମକୁ ସାହା ଭରସା।
2: ଅତିଥି ସେବା ଜଗନ୍ନାଥ ସେବା, ଏହି ମନ୍ତ୍ରରେ ମନ୍ତ୍ରିତ ହୋଇଥିଲେ ରାମଦାସ। ଅତିଥି ସେବା ରାମଦାସଙ୍କ ଜୀବନ କହିଲେ ଭୁଲ ହେବନି। ଘରେ ଯଦି ଅତିଥି ପହଞ୍ଚିଯାଆନ୍ତି, ସେମାନଙ୍କ ଉପଯୁକ୍ତ ସତ୍କାର ନ କଲାଯାଏ ରାମଦାସ ଅନ୍ନଜଳ ସ୍ପର୍ଶ କରନ୍ତି ନାହିଁ। ଏମିତି ଅତିଥି ସତ୍କାର କରୁ କରୁ ତାଙ୍କର ସବୁ ସମ୍ପତ୍ତି ସରିଗଲା। ତାପରେ ସେ ଗାଁ ସାହୁକାରଙ୍କଠୁ ଋଣ କରି ଅତିଥି ସତ୍କାର କଲେ, ସାଧୁ ସନ୍ଥଙ୍କ ସେବା କଲେ, କିନ୍ତୁ ଋଣ ଟଙ୍କା ବି ସରିଗଲା। ସାହୁକାର ବି ଋଣ ଦେବାକୁ ମନା କରିଦେଲେ। ରାମଦାସ ବଡ଼ ଅଡ଼ୁଆରେ ପଡ଼ିଲେ, କିପରି କରିବେ ଅତିଥି ସତ୍କାର? ପ୍ରତିଟି ଅତିଥି ଭିତରେ ସେ ଜଗନ୍ନାଥକୁ ଦେଖନ୍ତି, ଆଉ ସେହି ଜଗନ୍ନାଥ ତାଙ୍କ ଘରୁ ଉପାସରେ ଫେରିଯିବେ।
1: ପ୍ରିୟେ, କେହି ଆଉ ଋଣ ଦେଉନାହାନ୍ତି, ସାହୁକାର ବି ପୁରୁଣା ଋଣ ମାଗି ମାଗି ଅସହ୍ୟ କଲାଣି। ମୋ ଘରୁ ଅତିଥି ଉପାସରେ ଫେରିଯିବେ, ସେ ଦୃଶ୍ୟ ଦେଖିବାକୁ ମୁଁ ବଞ୍ଚି ରହିପାରିବିନି, ବରଂ ସାପ ଗରଳ ପାନ କରି ମୁଁ ମୃତ୍ୟୁ ବରଣ କରିବି।
0: ପ୍ରାଣନାଥ, ସ୍ୱାମୀ ବିନା ଜୀବନ ସ୍ତ୍ରୀ ପାଇଁ ନର୍କ, ସେ ନର୍କ ମୁଁ ଭୋଗିବାକୁ ଚାହେଁ ନା। ଅତିଥି ସତ୍କାର କେବଳ ତୁମର ନୁହେଁ, ମୋର ବି ତ କର୍ତ୍ତବ୍ୟ ଥିଲା। ସେ କର୍ତ୍ତବ୍ୟରେ ଯେତେବେଳେ ପ୍ରତିବନ୍ଧକ ଦେଖାଦେଇଛି, ଅର୍ଦ୍ଧାଙ୍ଗିନୀ ଭାବରେ ମୁଁ ମଧ୍ୟ ଶାସ୍ତି ଭୋଗିବା ଉଚିତ। ତୁମକୁ ଛାଡ଼ି ମୁଁ ବଞ୍ଚିପାରିବିନି ସ୍ୱାମୀ, ମୋତେ ବି ଅନୁମତି ଦିଅ ତୁମ ସହ ଗରଳ ପାନ କରିବାକୁ।
2: ରାମଦାସ ସ୍ତ୍ରୀଙ୍କୁ ଯେତେ ବୁଝାଇଲେ,
3: କି ଆଶ୍ଚର୍ଯ୍ୟ, ସତରେ ସବୁଠୁ ବେଶୀ ଯେ ଭଲ ପାଏ, ସବୁଠୁ ବେଶୀ ଯେ ନିଜର କରେ, ସେ କିନ୍ତୁ ତାକୁ ଠକି ଦିଏ, କନ୍ଦେଇ ଦିଏ। ନିଜେ ହସୁଥାଏ, କିନ୍ତୁ ସତେ ଯେମିତି ଅନ୍ୟ ଆଖିରେ ଲୁହନ ଦେଖିଲେ ତାକୁ କଷ୍ଟ ହୁଏ।

0: ଆଜି ଭାରି ଖୁସି ଜଣାପଡ଼ୁଛ ଲକ୍ଷ୍ମୀ।
1: ହଁ ବିମଳା, ଆଜି ନୀଳାଦ୍ରି ବିଜୟ, ସେ ନଅ ଦିନ ପରେ ବଡ଼ ଦେଉଳକୁ ବିଜେ କରୁଛନ୍ତି।
0: ତେବେ ଡେରି କାହିଁକି, ଶୀଘ୍ର ଯାଇ ପ୍ରଭୁମାନଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ଆଣ।
2: ଲକ୍ଷ୍ମୀ, ସିଂହଦ୍ୱାରର କଂସା କବାଟ ଖୋଲ। ଲକ୍ଷ୍ମୀ, ମତେ ଭିତରକୁ ଯିବାକୁ ଦିଅ।
1: ଏତେ ଦିନ ପରେ ସ୍ତ୍ରୀ କଥା ମନେ ପଡ଼ିଲା?
2: ଅଭିମାନ କରନି ଲକ୍ଷ୍ମୀ, ଜଗନ୍ନାଥ କ'ଣ କେବେ ଲକ୍ଷ୍ମୀଙ୍କୁ ଭୁଲିପାରେ?
1: ତମକୁ କଥାରେ ପାରି ହେବନି, ଆସ ଭିତରକୁ ଆସ। ଇଏ କ'ଣ ରସଗୋଲା?
2: ମହାଲକ୍ଷ୍ମୀଙ୍କୁ ମୋର ଫେଟି।
1: ସ୍ତ୍ରୀକୁ କେମିତି ମନେଇବାକୁ ହୁଏ ତମକୁ ଠିକ ଜଣା।
2: ସେଇଥିପାଇଁ ପରା ମୁଁ ରସିକ ଜଗନ୍ନାଥ।
3: ରସିକିଆ।

ଆପଣମାନେ ଶୁଣୁଛନ୍ତି ଶ୍ରୀ ଜଗନ୍ନାଥ ଭଜନ କାଳିଆରେ ବନମାଳିଆ, ଗୀତ ଅଶୋକ ପୁହାଣ, କଣ୍ଠ ରଶ୍ମିରଞ୍ଜନ।

0: ସ୍କୁଲ
1: ଭାବ ଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
2: ଆପଣ ଶୁଣୁଛନ୍ତି ପ୍ରଭୁଙ୍କ ସହ ଆତ୍ମୀୟତା ଭାବ ଆଣିଦେଲା ଭଳି ଭକ୍ତି ଗୀତ। ନିର୍ମାଲ୍ୟ ଖଳାରେ ଖରା ପଡ଼ିଲା।

0: ଏତେ ସଜବାଜ ହେଇ ବଡ଼ ଦେଉଳରୁ କୁଆଡ଼େ ବାହାରିଛ କି ପ୍ରଭୁ?
1: ପ୍ରତି ଅମାବାସ୍ୟାରେ ତୁମ ପ୍ରଭୁ ଜଗନ୍ନାଥ କୁଆଡ଼େ ଯାଆନ୍ତି, ତୁମେ କ'ଣ ଜାଣିନ ଲକ୍ଷ୍ମୀ?
0: ମୋର ଜାଣିଲେ ବା କ'ଣ ଲାଭ? ଏକା ଏକା ସାଗର ବିଜେ କରୁଛ, ନିଜ ଶ୍ୱଶୁର ଘରକୁ ଯାଉଛ, ଥରେ କ'ଣ କେବେ ପଚାରିଛ ଲକ୍ଷ୍ମୀ ମୋ ସାଙ୍ଗରେ ତମ ବାପ ଘରକୁ ଯିବ?
1: ସ୍ତ୍ରୀ ବିନା ଶ୍ୱଶୁରାଳୟ ଗମନରେ ଗୋଟେ ଭିନ୍ନ ଆନନ୍ଦ ଥାଏ ଲକ୍ଷ୍ମୀ।
0: ଏବେ ତମକୁ ଶ୍ୱଶୁର ଘର ଯିବାକୁ ଆନନ୍ଦ ଲାଗୁଛି, କିନ୍ତୁ ତମେ ତ ଦିନେ ତମ ଶ୍ୱଶୁର ସମୁଦ୍ର ଉପରେ ବିରକ୍ତି ପ୍ରକାଶ କରି ମୋତେ ଆକ୍ଷେପ କରି କହୁଥିଲ, ଏମିତି ସ୍ତ୍ରୀର ହାତ ଧରିଛି ଯାହାର ବାପା ରାତିରେ ଏତେ ଗର୍ଜନ କରୁଛନ୍ତି ଯେ ବଡ଼ ଦେଉଳରେ ଟିକେ ଶାନ୍ତିରେ ଶୋଇ ହେଉନି। ସେଇ ମୋର ପିତା ସାଗର ଦେବତା ଏବେ କେମିତି ତମର ପ୍ରିୟ ହେଇଗଲେ?
1: ଲକ୍ଷ୍ମୀ, ତମେ ଯେମିତି ମୋର ପ୍ରିୟ, ତୁମ ପିତା ସାଗର ଦେବତା ମୋର ସେମିତି ପ୍ରିୟ। ପ୍ରିୟର ସବୁକିଛି ପ୍ରେମିକ ପାଇଁ ଅତି ନିଜର, ଅତି ଆପଣାର।
0: ଥାଉ ପ୍ରଭୁ, ଏତେ ଆଉ ରସିକି ଆମେ ଦେଖାଉନି।
1: ଦେଖେଇବିନି କେମିତି ଲକ୍ଷ୍ମୀ, ନା ପରା ମୋର ରସିକ ଜଗନ୍ନାଥ।

0: ଆହେ ମହାପାତ୍ରେ, ମହାରାଜ ବିଜେ କରୁଛନ୍ତି ବେଗେ ଠାକୁର ମାନଙ୍କର ମୌଳିସ ଜଳ।
1: ହେ ପ୍ରଭୁ, ମୁଁ ଏବେ କ'ଣ କରିବି? ମୁଁ ତ ଏ ଯାଏଁ ଫୁଲମାଳ କରିନି। ରାଜା ଏକ୍ଷଣି ପଳେଇ ଆସିଲେ, ତାଙ୍କୁ କେଉଁ ଫୁଲମାଳ ଦେବି? ରାଜା ମହାପ୍ରଭୁଙ୍କ ମସ୍ତକରେ ଫୁଲ ଦେବା ବିଧି। ମହାରାଜାଙ୍କୁ ଫୁଲ ନ ଦେଇପାରିଲେ ଆଜି ମୋ ମୁଣ୍ଡକାଟ ନିଶ୍ଚୟ ହେବ। ହେ ପ୍ରଭୁ, ହେ ଜଗନ୍ନାଥ, କ'ଣ କରିବି? ଏ ଯାଉଛି, ମୁଁ ପିନ୍ଧିଥିବା ଏ ଫୁଲମାଳକୁ ଦେଇଦେବି।
2: ଏ କି ବିପରୀତ କଥା! ମହାପ୍ରଭୁଙ୍କ ମଥାର ଫୁଲମାଳରୁ ଏ କେଶ କୁଆଡ଼ୁ ଆସିଲା? ଏ ମାଳ ତ ସେ ତିଲୋଛ ମହାପାତ୍ର ଦେଇଥିଲା, ଏହା ନିଶ୍ଚୟ ତାରି ମୁଣ୍ଡର କେଶ। ସେନାପତି, ସେନାପତି, ଶୀଘ୍ର ଯାଅ, ସେ ମହାପାତ୍ରକୁ ବାନ୍ଧି ଆଣ।
0: ଆଜ୍ଞା ମହାରାଜ।
2: ଆହେ ମହାପାତ୍ର, ମହାପ୍ରଭୁଙ୍କ ମୌଳିରେ କେଶ କେଉଁ କାଳରୁ ଉଠିଲାଣି କହିବଟି? ଆରେ ବ୍ରାହ୍ମଣ, ଦେଖ, ମହାପ୍ରଭୁଙ୍କ ପ୍ରସାଦ ଫୁଲରେ କେଶ। ଶୀଘ୍ର ଏହାର ରହସ୍ୟ କୁହ, ନହେଲେ ଜୀବନରୁ ଆଶା ତ୍ୟାଗ କର।
1: ହେ ପ୍ରଭୁ, ହେ ପ୍ରଭୁ, ମୁଁ ଏବେ କ'ଣ କରିବି? ଏ ରାଜା ବଡ଼ ପ୍ରତାପୀ, କିଛି ଶୁଣିବେନି। ପ୍ରଭୁ, ତୁ ମୋ ନାଁରେ ମିଛ କହୁଛି, ମୋତେ କ୍ଷମା ଦେବ ହେ ଶରଣ ରକ୍ଷକ।
3: ମହାରାଜ, ପ୍ରଭୁଙ୍କ ମସ୍ତକରେ କେଶ ଉଠିବା କଥା ଆପଣ କ'ଣ ଆଜି ଯାଏଁ ଜାଣିନାହାନ୍ତି?
2: ଆହେ ମହାପାତ୍ର, କି ଅଦ୍ଭୁତ କଥା କହୁଛ, ମୋତେ ଦେଖେଇ ପାରିବ?
1: ହଁ ରାଜନ, ନିଶ୍ଚୟ ଦେଖେଇଦେବି।
2: ହଉ ମହାପାତ୍ର, ଏବେ ତୁମେ ଯାଅ, କାଲି ସକାଳ ଧୂପ ବେଳେ ତୁମ କଥାର ସତ୍ୟତା ଦେଖିବା। ଆଉ ଯଦି ତୁମେ ମିଥ୍ୟା କହିଥିବ, ତେବେ ପ୍ରାଣଦଣ୍ଡ ପାଇବ।
1: ହେ ମହାବାହୁ, ହେ ଜଗତର ତ୍ରାଣକର୍ତ୍ତା ପତି ତପାବନ, ଏ ଅଧମକୁ ରକ୍ଷା କର। ମୋ ଭଳି ଅଧମ ପାପୀ ତୁମ ସେବକ ହେବାକୁ ଅଯୋଗ୍ୟ।

0: ଘରମଣି ଘରମଣି ଆହେ ଶୀଘ୍ର ବାହାର। ତମେ ଏତେ ସଜବାଜ ହେଇ ଗଲାବେଳକୁ ତେଣେ ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ସରିଯାଇଥିବ ଯେ।
1: ଓହୋ, ଏମିତି ତରବର କଲେ ମୁଁ ଜମା ବାହାରି ପାରିବିନି।
0: ତମେ ନ ବାହାରିଲେ ସତେ ଯେପରି ଶ୍ରୀଜୀଉମାନେ ରଥରେ ସୁନାବେଶ ହେବେନି। ଆହେ, ଭାଗ୍ୟରେ ଥିଲେ ଆଷାଢ଼ ଶୁକ୍ଳ ଏଇ ବଡ଼ ଏକାଦଶୀରେ ତିନି ରଥରେ ଶ୍ରୀଜୀଉମାନଙ୍କ ସୁନାବେଶ ଦର୍ଶନ କରିବାର ସୁଯୋଗ ମିଳେ।
1: ମୁଁ କ'ଣ ଠାକୁରଙ୍କ ସୁନାବେଶ ଦେଖିନି କି? ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ପୁଷ ପୂର୍ଣ୍ଣିମା, ମୁଁ ଶ୍ରୀମନ୍ଦିରରେ ସବୁ ସୁନାବେଶ ଦେଖିଛି।
0: ଆହେ, ସବୁ ସୁନାବେଶ ଆଉ ରଥରେ ସୁନାବେଶ ଭିତରେ ଢେର ତଫାତ।
1: ରଥରେ ପ୍ରଭୁଙ୍କର ସୁନାବେଶକୁ

0: ଭଜନର ଭିଡିଓକୁ ଦେଖିବା ପାଇଁ ଆଜି ହିଁ ସବସ୍କ୍ରାଇବ କରନ୍ତୁ ନନ୍ଦିଘୋଷ ୟୁଟ୍ୟୁବ ଚ୍ୟାନେଲ।
1: ଭକ୍ତି ରସରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ।

0: ନା ଓଡ଼ିଆ ଲୁଗା ବୁଣେ କାହା ପାଇଁ? ତା ବେଶ ରସିକ ଜଗନ୍ନାଥ ପାଇଁ, ତା ବେଶ ରସିକ ଜଗନ୍ନାଥ ପାଇଁ, ଜଗନ୍ନାଥଙ୍କର ବାର ମାସରେ ଯେଉଁ ତେର ଯାତ୍ରା, ଜଗନ୍ନାଥଙ୍କର ଯୋଉ ବିଭିନ୍ନ ପ୍ରକାର ବେଶ, ଏ ବେଶ ପାଇଁ ଯୋଉ ବାର ହାତୀ ଖଣ୍ଡୁଆ ପାଟ ଦରକାର, ସେ ପାଟ ବୁଣିବ କେବଳ ଓଡ଼ିଆ ପୁଅ।
1: ଓଡ଼ିଆ ପୁଅ ନା
0: ଜଗନ୍ନାଥର ରଥ ଉପରେ ଯୋଉ ଆବରଣ ଦିଆଯିବ, ଯେଉଁ କନା ସାଜ ଦିଆଯିବ, ସେ କନା ସାଜ ବୁଣିବ କେବଳ ଓଡ଼ିଆ ପୁଅ। ଏ ପୁଅ, ସେ ଓଡ଼ିଆ ପୁଅର କଳା ନୈପୁଣ୍ୟତା, ସେ ମାନେ ବୁଣାକାର ଉପରେ କଳା ନୈପୁଣ୍ୟତା କେତେ, ତାର ବିଚାର କରିବାକୁ ଯାଇ କବି ସମ୍ରାଟ ଭଞ୍ଜ କହନ୍ତି। କେତେ ସୁନ୍ଦର ବୟନଶିଳ୍ପ ଅଧିକାରୀ ହଉଛନ୍ତି, କଣ କହିଲେ ଭଞ୍ଜ।

0: ଜାତୀୟତା
1: କ'ଣ
0: ସଂସ୍କୃତି
2: ଆଜ୍ଞା
0: ସାମାଜିକ ଚେତନା
2: ବେଶ
0: ସାହିତ୍ୟ ମଧ୍ୟରେ କେମିତି ପରିପୂରକ ଭାବରେ ରହିଛି ଆପଣମାନେ ବିଚାର କରନ୍ତୁ। କବି ସମ୍ରାଟ ଭଞ୍ଜ କହିଲେ ଉଞ୍ଚି ଦେଲେ ପୀତାମ୍ବରକୁ ଉରୁ ସନ୍ଧିକି ରୁନ୍ଧି। ପୀତାମ୍ବର ବୋଇଲେ ହଳଦିଆ ଲୁଗା ହଳଦିଆ ଲୁଗାଟିଏ ଉରୁ ସନ୍ଧିକି ରୁନ୍ଧି ବିନ୍ଧି ଦେଲେ। ଉରୁ ବୋଲନ୍ତେ ଜଙ୍ଘ ଜଙ୍ଘ ସନ୍ଧିକି ରୁନ୍ଧି କରିକି ପିନ୍ଧେଇ ଦେଲେ। ଭିଡ଼ି ନିତ୍ୟ ନିତମ୍ବିନୀ ନିବିଡ଼େ ନିବି ବନ୍ଧକୁ ବାନ୍ଧି ନିବି ବନ୍ଧ ବାନ୍ଧି ଦେଲେ। ତୋରା ଦିଶି

ଉତ୍କଳୀୟ କାରିଗର ମାନେ ଏତେ ସୁନ୍ଦର ସୂକ୍ଷ୍ମ ଲୁଗା ବୁଣୁଥିଲେ ଏ ପଦର ଅବତରଣ କେବଳ ଏଇଥିପାଇଁ ଆପଣମାନେ ବିଚାର କରନ୍ତୁ ମୋର ପଣ୍ଡିତ ସମାଜ ତୋରା ଦିଶିଲା ଗୋରା ଦେହ ଆଲିଙ୍ଗନକୁ ପାଇ ଯେତେବେଳେ ଝିଅ ଦେହରେ ହଳଦିଆ ଶାଢ଼ୀଟିଏ ପିନ୍ଧେଇ ଦେଲେ ଜାତୀୟତା ବୋଧ କଣ ସଂସ୍କାର କଣ ସାମାଜିକ ଚେତନା କଣ ହଳଦିଆ ଲୁଗା କାହିଁ ପିନ୍ଧେଇଲେ ନେଳି ଲୁଗା କାହିଁ ପିନ୍ଧେଇଲେନି ଧଳ ଲୁଗା କାହିଁ ପିନ୍ଧେଲେନି ଇଏ ଗୋଟିଏ ବିବାହ ସମୟର ଦୃଶ୍ୟ ଆଜ୍ଞା ଗୋଟିଏ ଝିଅଟିଏ ମଙ୍ଗୁଳିତି ଖାଇଲା କେବଳ ହଳଦିଆ ଲୁଗା ପିନ୍ଧେ ଅନ୍ୟ କୌଣସି ଲୁଗା ପିନ୍ଧିବନି ତୋରା ଦିଶିଲା ଗୋରା ଦେହ ଆଲିଙ୍ଗନକୁ ପାଇ ତା ଗୋରା ଦେହ ସହିତ ହଳଦିଆ ଲୁଗାଟେ ଏମିତି ଚଡ଼ିଗଲା ଧଡ଼ି ନଥିଲେ ଶାଢ଼ୀ ଥିଲା ପରି ଦିଶନ୍ତା ନାହିଁ ଯଦି ଲୁଗାରେ ଧଡ଼ି ନଥାନ୍ତା ତାହେଲେ କେହି କହନ୍ତା ନାହିଁ ଯେ ଝିଅଟି ଶାଢ଼ୀ ଖଣ୍ଡିଏ ପିନ୍ଧିଛି ବୋଲି ମୋ ବିଚାରକ ମଣ୍ଡଳୀ ଆପଣମାନେ ବିଚାର କରନ୍ତୁ ଏ ଉତ୍କଳୀୟ କାରିଗର ମାନେ କେତେ ସୂକ୍ଷ୍ମ ଭାବରେ ଲୁଗା ବୁଣୁଥିଲେ ସେ ସୂକ୍ଷ୍ମଟା କେତେ ଆଉ ଗୋଟିଏ ପଦ କମିଶନ ମହନ୍ତ ଲେଖିଲେ କଣ କହିଲେ ପୁଅ କହିଲେ ବାହାର କଲେ

ଲକ୍ଷ୍ୟ କରିବେ ମୋର ଧୀମନ୍ତ ଶ୍ୟାମନ୍ତ, ବାହାର କଲେ ଝିନ ପିତ ଶାଢୀ। ଏ ଉତ୍କଳୀୟ କାରିଗର ମାନେ ବୟନ ଶିଳ୍ପରେ କେତେ ଉନ୍ନତ ସ୍ଥାନକୁ ଯାଇଥିଲେ ଆପଣ ମାନେ ବିଚାର କରନ୍ତୁ। ସିନ୍ଦୁରୀ ଧଡ଼ି ଫୁଲ କୁମ୍ଭ ପଡି ନାଲି ରଙ୍ଗର ଧଡ଼ି ହେଇଥିଲା, ରଖିଲେ ରହିବ ମୁଠା ଭିତରେ। କବି ସମ୍ରାଟ ଭଞ୍ଜ କହୁଛନ୍ତି, ଯଦି ସେ ଲୁଗାକୁ କେହି ମୁଠା ଭିତରେ ମୁଠେଇ ଧରିବାକୁ ଚାହେଁ ତାହେଲେ ଏତେ ସୂକ୍ଷ୍ମ ଯେ ମୁଠା ଭିତରେ ରହିପାରିବ। ଅବା ରଖିଥିଲେ ବାଂଶ ନଳୀରେ, ଗୋଟେ ବାଉଁଶ ନଳୀ ଭିତରେ ତାକୁ ରଖିହବ। କୁଞ୍ଚିଲେ କୁଞ୍ଚିଲେ ସଖି ଯେ ବାଳା ମନ ଆଞ୍ଚି କାଞ୍ଚି ପିନ୍ଧାଇଲେ ଉପମାୟ ରୁଣ୍ଡ ଦେଖିଛି। ବିଚାରକ ମଣ୍ଡଳୀ, ଏଇ ଯୋଉ ବୟନ ଶିଳ୍ପର କାରିଗରୀ ବା ଏ ବୟନ ଶିଳ୍ପର କୌଶଳତା, ଏ ଓଡ଼ିଆ ଜାତିକି ଶିଖେଇଛି କିଏ ନା ଏ ଜଗନ୍ନାଥ ଶିଖେଇଛି। କାରଣ ବାର ମାସରେ ଜଗନ୍ନାଥଙ୍କର ଯୋଉ ତେର ପର୍ବ, ଏ ଜଗନ୍ନାଥଙ୍କର ଯୋଉ ବିଭିନ୍ନ ପ୍ରକାର ବେଶ ପରିପାଟୀ, ଏ ପରିପାଟୀ ମାନେ ପରିପାଟୀ ପାଇଁ ଏ ଉତ୍କଳୀୟ କାରିଗର ମାନେ ବୟନ ଶିଳ୍ପ ଦ୍ୱାରା ଲୁଗା ବୁଣନ୍ତି। ଯେଉଁ ଲୁଗା ଭିତରେ କି ଗୀତଗୋବିନ୍ଦ ଲେଖା ହୁଏ, ଗୀତଗୋବିନ୍ଦ ଖଣ୍ଡୁଆ ଜଗନ୍ନାଥଙ୍କର ଗୋଟିଏ ଖଣ୍ଡୁଆ ପାଠ ଅଛି ଯାହାର ନାମ ହେଉଛି ଗୀତଗୋବିନ୍ଦ ଖଣ୍ଡୁଆ। ସେ ଗୀତଗୋବିନ୍ଦ ଖଣ୍ଡୁଆରେ ଗୀତଗୋବିନ୍ଦ ଲେଖା ହେଇଛି ହିନ୍ଦୀ। ଆପଣମାନେ ବିଚାର କରନ୍ତୁ, ବିଶ୍ୱରେ ଏମିତି କେହି କାରିଗର ଅଛି? ଆପଣମାନେ ପ୍ରିଣ୍ଟ କରି ଗୋଟିଏ ଶାଢ଼ୀ ଭିତରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଦେଇପାରିବେ, ବିଭିନ୍ନ ପ୍ରକାର ଅକ୍ଷର ଆଙ୍କି ଦେଇପାରିବେ, କିନ୍ତୁ ଏମିତି କାରିଗର କେହି ବିଶ୍ୱରେ ଅଛି କି ସୂତା ଦ୍ୱାରା ବୁଣି କରି ଗୀତଗୋବିନ୍ଦର ପଂକ୍ତି କି ଶାଢ଼ୀ ଭିତରେ ଲେଖିପାରିବ? ଇଏ କେବଳ ଉତ୍କଳୀୟ ମାନେ ଜାଣନ୍ତି। କାହା ଲାଗି ଜାଣନ୍ତି? ନା ଜଗନ୍ନାଥଙ୍କ ଲାଗି ଜାଣନ୍ତି। ଇଏ ଜଗନ୍ନାଥ ହେଉଛି ଉତ୍କଳର ପ୍ରାଣ, ଇଏ ଜଗନ୍ନାଥ ହେଉଛି ଉତ୍କଳର ଭାଇ ବନ୍ଧୁ ଦେବତା, ଇଏ ଜଗନ୍ନାଥ ହେଉଛି ଉତ୍କଳର ସବୁକିଛି। ଇଏ ଗଲା ଆପଣ ମାନଙ୍କର କଳା ନୈପୁଣ୍ୟ। ଚତୁର୍ଥ କଥା ହେଲା ସଙ୍ଗୀତ। ବିଶ୍ୱରେ ଆପଣ ବିଭିନ୍ନ ପ୍ରକାର ସଙ୍ଗୀତ ଶୁଣନ୍ତି, ଏ ବିଭିନ୍ନ ପ୍ରକାର ସଙ୍ଗୀତକୁ ଆପଣମାନେ ବିଭିନ୍ନ ପ୍ରକାର ତାଳ ବାଦ୍ୟ ଲୟ ମାଧ୍ୟମରେ ନ୍ୟାସ କରିପାରନ୍ତି, ସରସ ସୁନ୍ଦର କରିପାରନ୍ତି। କିନ୍ତୁ ଉତ୍କଳୀୟ ମାନଙ୍କର ଯେଉଁ ସଙ୍ଗୀତ ଯାହାର ନାଁ ହେଉଛି ଚମ୍ପୁ ଏବଂ ଓଡ଼ିଶୀ ସଙ୍ଗୀତ, ଏଇ ଯେଉଁ ଚମ୍ପୁ ଏବଂ ଓଡ଼ିଶୀ ସଙ୍ଗୀତ, ଏ ଚମ୍ପୁ ଓଡ଼ିଶୀ ସଙ୍ଗୀତର ସୃଷ୍ଟି କାହା ପାଇଁ? ନା ଏ ଜଗନ୍ନାଥଙ୍କ ପାଇଁ। ଜଗନ୍ନାଥ ହେଉଛି ସଙ୍ଗୀତ ପ୍ରିୟ। ଆପଣ ଚିନ୍ତା କରନ୍ତୁ, ଯେତେବେଳେ ରାତିରେ ଜଗନ୍ନାଥଙ୍କର ସବୁ ନୀତି ବଢ଼ିଯିବ, ବଡ଼ସିଂହାର ବେଶ ହେବେ ପ୍ରଭୁ, ବଡ଼ସିଂହାର ଭୋଗ ଲାଗିସାରିବ, ପ୍ରଭୁ ଶୟନକୁ ଯିବା ପୂର୍ବରୁ ଦେବଦାସୀ ମାନେ ଯାଇ ପ୍ରଭୁଙ୍କ ନିକଟରେ ନୃତ୍ୟ କରନ୍ତି। ନାଟୁଆ ଠାକୁର ନୃତ୍ୟ ନ ଦେଖିଲେ ପ୍ରଭୁଙ୍କୁ ନିଦ ହବନି, ଗୀତ ନ ଶୁଣିଲେ ପ୍ରଭୁଙ୍କୁ ନିଦ ହବନି। ଏ ଉତ୍କଳୀୟ ମାନେ କୋଉ ଗୀତ ଗାଆନ୍ତି? ଏ ଓଡ଼ିଶୀ ଚମ୍ପୁ ସଙ୍ଗୀତ ଗାଆନ୍ତି, ଗୀତିଗୋବିନ୍ଦ ଗାଆନ୍ତି। ସେ ଓଡ଼ିଶୀ ଚମ୍ପୁ ସହିତ ଜଗନ୍ନାଥଙ୍କର ସମ୍ପର୍କ ଆଜ୍ଞା ନିବିଡ଼ ଭାବରେ ରହିଛି। ସେଇ ଓଡ଼ିଶୀ ବିଷୟରେ ଟିକିଏ ଆଲୋଚନା। ଓଡ଼ିଆର ପ୍ରାଣ, ଓଡ଼ିଆର ପ୍ରାଣ ହଉଛି ଓଡ଼ିଶୀ, ବା ଓଡ଼ିଆର ପ୍ରାଣ ହଉଛି ଚମ୍ପୁ, କିଶୋର ଚନ୍ଦ୍ରନ ଚମ୍ପୁ, କବି ସୂର୍ଯ୍ୟ ବଳଦେବ ରଥ। ଆଜ୍ଞା, କେତେ ସଙ୍ଗୀତ ଆପଣ ମାନଙ୍କର ଉତ୍କଳରେ ଅଛି ବା ଉତ୍କଳ ବାହାରେ ଅଛି, ତାକୁ ଆପଣ ଯେକୌଣସି ବାଦ୍ୟ, ଯେକୌଣସି ଲୟ, ଯେକୌଣସି ମାନ, ଯେକୌଣସି ତାଳରେ ସରସ ସୁନ୍ଦର କରିପାରିବେ। କିନ୍ତୁ ଉତ୍କଳୀୟ ମାନଙ୍କର ଯୋଉ ଓଡ଼ିଶୀ ବା ଚମ୍ପୁ ସଙ୍ଗୀତ ଅଛି, ତାର ସ୍ୱତନ୍ତ୍ର ତାଳ ଅଛି, ସ୍ୱତନ୍ତ୍ର ମାନ ଅଛି, ସ୍ୱତନ୍ତ୍ର ଲୟ ଅଛି, ତାର ସ୍ୱତନ୍ତ୍ର ବାଦ୍ୟ ବି ଅଛି। ଏ ବାଦ୍ୟ ହଉଛି କଣ ନା ମୃଦଙ୍ଗମ, ବଇଁଶୀ ଆଉ ଗିନି। ଏହା ବ୍ୟତୀତ ଅନ୍ୟ କୌଣସି ବାଦ୍ୟରେ ତାକୁ ସୁନ୍ଦର କରାଯାଇପାରିବ ନାହିଁ। ମୋ ବିଚାରକ ମଣ୍ଡଳୀ, ସେଇ ଉତ୍କଳୀୟ ମାନଙ୍କର ସେଇ ଜଗନ୍ନାଥ ପ୍ରେମୀ ବା ସେଇ ଜଗନ୍ନାଥଙ୍କର ପ୍ରେମମୟ ଯେଉଁ ସଙ୍ଗୀତ ଚମ୍ପୁ ବା ଓଡ଼ୁଶୀ, ସେ ଚମ୍ପୁ ବିଷୟରେ ଟିକିଏ ଆଲୋଚନା। ଗୋଟିଏ ପଦ ଚମ୍ପୁ ଆପଣମାନଙ୍କର କବି ସୂର୍ଯ୍ୟ ବଳଦେବ ରଥ କ ଚମ୍ପୁ କି

0: ଶ୍ରୀମନ୍ତ ଶ୍ୟାମନ୍ତ ଦିନେ ରାଧା କହୁଛନ୍ତି, ସଖୀ ଲଳିତା ମୋର କଣ ହେଇଯାଇଛି ଯାହା ମୁଁ ତୋ ନିକଟରେ ଭାଷାରେ ପ୍ରକାଶ କରିପାରୁନି?
1: କଣ ହେଇଛି କହ।
0: ଲଳିତା କହିଲା, କଣ ହେଇଛି ତୋର?
1: ବାହ,
0: ରାଧା କହୁଛନ୍ତି,
1: କହନ୍ତୁ।

0: କରିବେ ମୋର ଧୀମନ୍ତ ଶ୍ୟାମନ୍ତ।
1: ରାଧା କହୁଛନ୍ତି,
0: ରାଧା କହିଲା ସଖୀ କାଲି ଯା ଦୂରରୁ ସଖୀ କଳା ନା କଲା ମୋ ଆଖି କଳା ଇନ୍ଦିବର ଆରତୀରେ। କାଲି ମୁହଁ ସଞ୍ଜ ବେଳେ ଯାଇଥିଲି ଯମୁନାକୁ, ମୁହଁ ସଞ୍ଜ ବେଳେ ଗଲି କାହିଁକି, ଦିନ ବେଳେ ଗଲିନି କାହିଁକି। ତୁ ତ ଜାଣିଛୁ ସଖୀ, ଇଏ ଗୋପ କଟକରେ ମୋ ପାଇଁ ଚଳିବା ଯେ କେତେ ଦୁଃଖ। କୋବା

0: ଫଳ କେ କୁଲଟା ଅପବାଦ। ରାଧା କହୁଛନ୍ତି ସଖିଲୋ କୁବା ନ ଜାତି ଯମୁନା ପୁଲିନ ବନବା।
1: ବେଶ
0: ଯମୁନା ପୁଲିନକୁ କିଏ ନ ଯାଏ ଦିନକ ପାଇଁ ରାଧା କଲେ ରାଧା ହେଲା ଭ୍ରଷ୍ଟା। ଶ୍ୟାମ ନାମ କିଏ ନଗାଏ ଦିନକ ପାଇଁ ରାଧା ଦିନକ ପାଇଁ ଯଦି ରାଧା ଗାଇଲେ ରାଧା ହେଲା କଳଙ୍କିନୀ। ମଥୁରାକୁ ଦହି ବିକି କିଏ ନ ଯାଏ ଦିନକ ପାଇଁ ରାଧା ଗଲେ ରାଧା ହେଲା ଦୋଚାରୀ। ଗୋଟିଏ ପଦ ଆପଣ ମାନଙ୍କର ଓଡ଼ିଶୀ କଣ କହୁଛନ୍ତି ରାଧା।

ଲକ୍ଷ୍ୟ କରିବେ ମୋର ଜୀବନ୍ତ ଶ୍ୟାମନ୍ତ। ରାଧା କହୁଛନ୍ତି, ସଖିଲୋ ତୁ ତ ଜାଣୁଛୁ ଗୋପପୁରରେ ମୋର ସ୍ଥିତି କଣ, ଗୋପପୁରରେ କେତେ ନିନ୍ଦା ଅପବାଦ ସହି ମୁଁ ପଡିଛି। ତେଣୁ କାଲି ମୁହଁସଞ୍ଜ ବେଳେ ଯାଇଥିଲି ଯମୁନାକୁ ପାଣି ଆଣି ମନ୍ଦି ଆଣିବା ପାଇଁ, ଯେତେବେଳେ ଦେଖିଲି କଣ ନା, କିଳି କଦମ୍ବଲତାର କୋଳେ କି ଶ୍ୟାମଳ ତାର ତେଜ ସେ ରବି ସୁତାର। ଶ୍ୟାମଳ ଲତାରେ ମୋ ଶ୍ୟାମଳ କୃଷ୍ଣ ବସିଥିଲେ, ଯେମିତି ଶୋଭା ଦେଖାଯାଆନ୍ତି ଯମୁନାର ନୀଳ ଜଳ ଆସ୍ତରଣ ମଧ୍ୟରେ ସେ ନୀଳ କଇଁଟିଏ ଫୁଟି ସେଇ ଶୋଭାକୁ ଅବତରଣା କରିଛି। ସେ ଶୋଭାକୁ ଦେଖିଲା ବେଳୁ ତନୁମନ ମୋର ବ୍ୟାକୁଳିତ ହେଇଯାଇଛି, ମନ ମୋର ବିଚଳିତ ହେଇଯାଇଛି। ଯେତେବେଳେ ଏତିକି କଥା ଶୁଣିଲା କିଷ୍ଣ ଲଳିତା କହିଲେ, ଆଲୋ ରାଧା, ତୁ ତ ଖରାପ ହେଇଗଲୁଣି, ତୁ ତ ଖରାପ ହେଇଗଲୁଣି। ଆଜ୍ଞା, ବିଚାର କରନ୍ତୁ ମୋର ବିଚାରକ ଭାଇମାନେ, ବିଚାର କରନ୍ତୁ ମୋର ଅଗଣିତ ଉତ୍କଳୀୟ ସୂତ୍ର ମଣ୍ଡଳୀ, ଏ ଜାତି କେଡ଼େ ମହାନ ଜାତି, ଏହାର ସଂସ୍କୃତି କେଡ଼େ ମହାନ ସଂସ୍କୃତି, କି ସୁନ୍ଦର ଭାବରେ ସଂଯୋଜନା କରିଛନ୍ତି ଆପଣମାନଙ୍କର କବି ସୂର୍ଯ୍ୟ ବଳଦେବ ରଥ। ଗଲା କ ଆସିବ ଖ ଚମ୍ପୁ, କଣ କହୁଛି ରାଧା, କଣ କହୁଛି ଲଳିତା, ଆରେ ଖେଳା।

0: ଲଳିତା କହିଲା, ଲୋ ରାଧା, ତୁ ଖରାପ ହେଇଗଲୁ,
1: ଖରାପ
0: ଖେଳା ଲୋଡ଼ା ଖଞ୍ଜ ନାଖି କି ସାହସ କଲୁ
1: ରେ
0: ଖେଳା ଖଞ୍ଜରୀ ଦୃଶା, ତୁ ଆଜି କେଡେ ବଡ ସାହସ କରିଛୁ, କଣ ସାହସ କରିଛୁ ନା, ଖର୍ବ ହୋଇ ସୁର ତରୁ କୁସୁମ ବାଞ୍ଚିଲୁ, ତୁ ଗୋଟିଏ ଛୋଟିଆ ବାମନ ହୋଇ ଆକାଶର ପାରିଜାତ ଫୁଲ ତୋଳିବାର ଲୋଭ କଲୁ, ତାର ପରିଣାମ କଣ ହେଲା ନା, ଖେଦ ବୀଜ ନିଜ ହୃଦ କେଦାରେ ବିଞ୍ଚିଲୁ, ଖେଦ ବୋଇଲେ ଦୁଃଖ, ବୀଜ ବୋଇଲେ ମଞ୍ଜିକି, ନିଜ ବୋଇଲେ ନିଜର, ହୃଦୟ ବୋଇଲେ ହୃଦୟ ରୂପକ, କେଦାର ବୋଇଲେ ଜମିରେ ବୁଣିବାକୁ ଗଲୁ, ତୁ ଦୁଃଖ ପାଇବୁନି ତା ଦୁଃଖ ପାଇବ କିଏ, ତୁ ଦୁଃଖ ପାଇବୁନି ତା ଦୁଃଖ ପାଇବ କିଏ। ଯେତେବେଳେ ଏକଥା କହିଲେ ଲଳିତା, ରାଧା କଣ କହୁଛନ୍ତି ବିଚାର କରନ୍ତୁ ମୋର ଉତ୍କଳୀୟ ଭାଇମାନେ, ଆମ ଜାତି କେଡେ ମହାନ, ଆମ ସଂସ୍କୃତି କେଡେ ମହାନ, ଆମ ସାହିତ୍ୟ କେଡେ ମହାନ, ଆମ ଜଗନ୍ନାଥ କେଡେ ମହାନ, କଣ କହିଲେ ଆପଣ ମାନଙ୍କର ଗଚମ୍ପ କଣ କହୁଛନ୍ତି ରାଧା।

0: ଲକ୍ଷ୍ୟ କରିବେ ମୋର ଧୀମନ୍ତ ଶ୍ୟାମନ୍ତ, ରାଧା କହିଲେ ସଖିଲୋ ତୋ ନିକଟରେ ଏକଥା ପ୍ରକାଶ କରିବା ପାଇଁ ମୁଁ ଭରସା କଲି।
1: କାହିଁକି
0: ଅନ୍ୟ କାହାକୁ ଆଜି ପର୍ଯ୍ୟନ୍ତ ଏକଥା ମୁଁ କହିନି, କାରଣ ତୋ ହୃଦୟଟା ହଉଛି ଗଙ୍ଗା ଠାରୁ ଆହୁରି ଗଭୀର। ଯେତେ ଗୋପନ କଥା କହିଲେ ମଧ୍ୟ ତୁ ଅନ୍ୟ ଆଗରେ ପ୍ରକାଶ କରିବୁନି, ତେଣୁ କରି ତୋ ଆଗରେ କହିବାକୁ ମୁଁ ବାଧ୍ୟ ହେଲି। ଯେତେବେଳେ ଏକଥା କହିଲେ ରାଧା, ଲଳିତା କହିଲା ଲୋ ରାଧା, ଯେତେବେଳେ ଆମେ ସଭିଏ ମନା କରୁଛୁ ସେ ନନ୍ଦପୁଅର ପ୍ରେମରେ ତୁ ପଡ଼ନା ବୋଲି, ତୁ କଣ ଆମ କଥାକୁ ଶୁଣିଲୁ କି? ତୁ କଣ ଆମ କଥାକୁ ଘେନା କଲୁ କି? ଯାହାର ପରିଣାମ ଆଜି ତୁ ଭୋଗୁଛୁ। କି ସୁନ୍ଦର ଆଜ୍ଞା ଆପଣ ମାନଙ୍କର ଓଡ଼ିଶୀ, କି ସୁନ୍ଦର ଆଜ୍ଞା ଆପଣ ମାନଙ୍କର ଚମ୍ପୁ ସଂସ୍କୃତି, କି ସୁନ୍ଦର ଆପଣ ମାନଙ୍କର ଓଡ଼ିଆ ଭାଷା ସଂସ୍କୃତି। ବିଚାରକ ମଣ୍ଡଳୀ ଟିକେ ବିଚାର କରନ୍ତୁ, ଯାଇଛି କ ଚମ୍ପୁ, ଯାଇଛି ଖ ଚମ୍ପୁ, ଯାଇଛି ଗ ଚମ୍ପୁ, ଆସିବ ଘ ଚମ୍ପୁ, କଣ କହୁଛନ୍ତି ଲଳିତା?

0: ଲକ୍ଷ୍ୟ କରିବେ ମୋର ଧୀମନ୍ତ ସାମନ୍ତ।
1: ଲଳିତା କହୁଛି,
0: ଲଳିତା କହିଲା, ସଖିଲୋ, ଯେତେବେଳେ ଆମେ ସଭିଏ ମନା କରୁଥିଲୁ ନନ୍ଦପୁଅର ପ୍ରେମରେ ନିମଜିତ ରହନା ବୋଲି, ତୁ କଣ ଆମ କଥା ଶୁଣିଲୁ? ତୁ କଣ ଆମ କଥା ଘେନା କଲୁ? ଯାହାର ପରିଣାମ ଆଜି ଏଇଆ ହେଇଛି। କଣ ହେଲା ନା, ଘୃତ ଘଟକୁ ସଖୀ ଶିକ୍ଷା ଆଗରେ ରଖି ଶିରିଷ ଦେହା ଏହା, ଯଦି ଗୋଟିଏ ଘିଅର ଘଡ଼ିକୁ ନିଆଁ ପାଖରେ ରଖାଯାଏ, ନିଆଁର ଧର୍ମ ହଉଛି ଦାହିକା ଶକ୍ତି, ଘିଅର ଧର୍ମ ହଉଛି ତରଳିବା, ତେଣୁ ନିଆଁ ପାଖରେ ଘିଅ ରହିଲେ ନିଶ୍ଚୟ ତରଳିବ, ତେଣୁ କରି ତୁ ଆଜି ଏ ଅବସ୍ଥା ଭୋଗୁଛୁ।

ଶୀଘ୍ର କରିବେ ମୋର ଧୀମନ୍ତ ଶ୍ୟାମନ୍ତ ଯେତେବେଳେ ଏତିକି କହିଦେଲେ କିଏ ସେ ଲଳିତା ରାଧା କହୁଛି ସଖୀ ତୁ ଯାହା କହ ନା କାହିଁକି ଶ୍ୟାମ ଘନ ବିନା ବଞ୍ଚି ପାରିବିନି ଶ୍ୟାମ ଘନ ବିନା ବଞ୍ଚି ପାରିବିନି କଣ କଥା ବାବୁରେ ଗୋଟିଏ ପଦ ଗାଇବି ଆଉ ଓନ୍ ଚମ୍ପୁ କି ସୁନ୍ଦର ଭାବରେ ସଂଯୋଜନା କରିଛନ୍ତି ଆପଣ ମାନଙ୍କର କବି ସୂର୍ଯ୍ୟ ବଳଦେବ ରଥ ଗଲା କ ଚମ୍ପୁ ଗଲା ଖ ଚମ୍ପୁ ଗଲା ଗ ଚମ୍ପୁ ଗଲା ଘ ଚମ୍ପୁ ଆସିବ ଓନ୍ ଚମ୍ପୁ କଣ କହିଲେ ଆପଣ ମାନଙ୍କର କବି ନୂଆ ନଟ।

0: ଲକ୍ଷ୍ୟ କରିବେ ମୋର ଧୀମନ୍ତ ଶ୍ୟାମନ୍ତ,
1: ରାଧା କହିଲେ,
0: ରାଧା କହୁଛନ୍ତି ସଖୀ ଲଳିତା,
1: ଓ
0: ଶ୍ୟାମ ବିନା ଗୋଟିଏ ମୁହୂର୍ତ୍ତ ବଞ୍ଚି ପାରିବିନି। ଶ୍ୟାମଙ୍କ ନିକଟରେ ପହଞ୍ଚୁଛନ୍ତି ଲଳିତା, ଶ୍ୟାମଙ୍କର ମନ ମଧ୍ୟ ଦୁଃଖ, କାରଣ ଅନେକ ଦିନ ହେଲା ରାଧାକୁ ଦେଖି ନାହାନ୍ତି। ବିଚାରକ ମଣ୍ଡଳୀ, କଥାବସ୍ତୁ ଏଇଠି ଥାଉ, ମୋ କହିବାର ତାତ୍ପର୍ଯ୍ୟ ଏଇ ଯେଉଁ ଚମ୍ପୁ ଓଡ଼ିଶୀ ସଙ୍ଗୀତ, ଏ ସଙ୍ଗୀତ ଅତିପ୍ରିୟ ଜଗନ୍ନାଥ। ଦ୍ୱିତୀୟ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ସରିଲା ପରେ, ବଡ଼ସିଂହାର ହଉଛି ଭୋଗ ଲାଗି ସାରିଲା ପରେ, ଠାକୁରଙ୍କ ନିକଟରେ ଦେବଦାସୀ ମାନେ, ଗୋଟି ପୁଅ ମାନେ ଏଇ ସଙ୍ଗୀତକୁ ପରିବେଷଣ ନ କଲେ ଗୀତ ରସିଆ ଜଗନ୍ନାଥକୁ ମୋର ନିଦ ହୁଏ, ଗୀତ ରସିଆ ଜଗନ୍ନାଥଙ୍କୁ ମୋର ନିଦ ହବନି। ବିଚାରକ ମଣ୍ଡଳୀ, ଇଏ ଗଲା ଚାରୋଟି କାରଣ। ଆଉ ଗୋଟିଏ କାରଣ ହଉଛି ନା, ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ। ବିଚାରକ ମଣ୍ଡଳୀ,
1: ନେତା କଥା ପଡିଲା,
0: ଟିକିଏ ଚିନ୍ତା କରନ୍ତୁ, ଉତ୍କଳରେ ଆଉ କୌଣସି ନେତା ଆବଶ୍ୟକତା ନାହିଁ। ଉତ୍କଳର ଜଣେ ନେତା, ଜଣେ ନେତା, ନେତା ଜଣକ କିଏ ସେ? ସାର୍, ନେତା ଜଣକ ହଉଛି ଜଗନ୍ନାଥ। କେମିତି ଜାଣିବା? ବିଚାରକ ମଣ୍ଡଳୀ, ଉତ୍କଳର ଗଜପତି ମାନେ ଅନେକ ରାଜ୍ୟ ଜୟ କରିଛନ୍ତି, ଅନେକ ଧନ ସମ୍ପତ୍ତି ମାନେ ସମ୍ପତ୍ତି ଅର୍ଜନ କରିଛନ୍ତି, କିନ୍ତୁ କରିଛନ୍ତି କଣ? ଗଜପତି ମାନେ କଲେ ରାଜ୍ୟ।

ବିଚାରକ ମଣ୍ଡଳୀ ଏ ଓଡ଼ିଶାର ଯୋଦ୍ଧା ଜାତି, ଏ ଓଡ଼ିଶାର ଗଜପତି ରାଜାମାନେ ଆ ଗଙ୍ଗା ଗୋଦାବରୀ ରାଜ୍ୟ ବିସ୍ତୀର୍ଣ୍ଣ କରିଥିଲେ, ଆ ଗଙ୍ଗା ଗୋଦାବରୀ ରାଜ୍ୟ ବିସ୍ତାର କରିଥିଲେ, ଅନେକ ରାଜ୍ୟ ଜୟ କରି ଅନେକ ସୁନାରୁ ପାଣିଥିଲେ, ମଧ୍ୟ ନିଜ ପାଇଁ କିଛି ରଖିନାହାନ୍ତି। ସବୁ ସୁନାକୁଅ ମଧ୍ୟରେ ଲୁକାୟିତ ଭାବରେ ରହି ଜଗନ୍ନାଥଙ୍କୁ ଅର୍ପଣ କରାଯାଇଛି। ଆଜି ବେଶର ସିଏମ ଜଗନ୍ନାଥ ଯେଉଁ ବିଭିନ୍ନ ପର୍ବପର୍ବାଣୀରେ ବିଭିନ୍ନ ପ୍ରକାର ବେଶ ହଉଛି, ଏଇ ସୁନା ବେଶ କହନ୍ତୁ ଯେକୌଣସି ବେଶ କହନ୍ତୁ, ଏ ସବୁ ପାଇଁ ଯେଉଁ ଆୟୋଜନ ହେଇଛି ସେ ଆୟୋଜନ ଦେଇଛି କିଏ? ସେ ନା ଗଜପତି ରାଜାମାନେ। ଏ ଗଜପତି ରାଜାମାନେ ଏତେ ଯୁଦ୍ଧ କରି ଏତେ ଧନ ସମ୍ପତ୍ତି ଆଣି ଜଗନ୍ନାଥଙ୍କୁ ଦେଇ ମଧ୍ୟ ନିଜକୁ କେବେ ରାଜା ବୋଲି ସ୍ୱୀକାର କରିନାହାନ୍ତି, ନିଜକୁ କହୁଛନ୍ତି ରାଉତ। ଆମେ ଜଗନ୍ନାଥଙ୍କର ସେବକ ମାତ୍ର, ଆମେ ଜଗନ୍ନାଥଙ୍କ ରାଜ୍ୟରେ ରାଜା ନୋହୁ, ଏ ରାଜ୍ୟର ରାଜା।

0: ଜଗନ୍ନାଥଙ୍କୁ ଖାଲି ରାଜା କୁହାଯାଇପାରିବ,
1: ଆଉ କଣ କହିବା,
0: ରାଜା ଦି ରାଜେଶ୍ୱର ବି କୁହାଯାଇପାରିବ। କାହିଁକି ଧନ କଥା କହିଲି,
1: କାହିଁକି
0: ଗୋଟିଏ ଲୋକ ଦାନ ଦେଇପାରିଲେ,
1: ଆଜ୍ଞା
0: ରାଜାଟିଏ ଦାନ ଦେଲେ,
1: ଆଜ୍ଞା
0: ଜମି ଖଣ୍ଡେ ଦେଇପାରିବେ, ଟଙ୍କା ସୁନା କିଛି ଦେଇପାରିବେ, କିନ୍ତୁ ଜଗନ୍ନାଥ ଦାନୀ ପଣେ ଶ୍ରେଷ୍ଠ, ଯିଏ ଚୌବର୍ଗ ଦେଇପାରନ୍ତି। ଚୌବର୍ଗ କଣ ନା, ଧର୍ମ ଅର୍ଥ କାମ ମୋକ୍ଷ, ଏଇ ଚୌବର୍ଗ ଦେବାର କ୍ଷମତା ବା ଅଧିକାର କେବଳ ଜଗନ୍ନାଥଙ୍କ। ତେଣୁକରି ବାପା, ଏ ଉତ୍କଳର ପ୍ରାଣ ଯେଉଁ ଜଗନ୍ନାଥ, ଏ ଉତ୍କଳ ମାଟିର ମହନୀୟତା ଯେଉଁ ଜଗନ୍ନାଥଙ୍କ ଲାଗି, ଏ ଉତ୍କଳ ମାଟିର ଶ୍ରେଷ୍ଠତ୍ଵ ଯେଉଁ ଜଗନ୍ନାଥଙ୍କ ଲାଗି ପ୍ରତିପାଦିତ ହେଇଛି, ସେଇ ଜଗନ୍ନାଥଙ୍କ ସମ୍ବନ୍ଧରେ ଗୋଟିଏ ପଦ ଭଜନ ଗାଇଦେଲୁ ବାବୁ।
2: ଆଜି

0: ଲକ୍ଷ୍ୟ କରିବେ ମୋର ଧୀମନ୍ତ ସାମନ୍ତ
1: ଆଜ୍ଞା,
0: ଜଗନ୍ନାଥ ହେଉଛି ରାଷ୍ଟ୍ର ଦେବତା,
1: ଦେବତା
0: ଜଗନ୍ନାଥ ହେଉଛନ୍ତି ବିଶ୍ୱର ଦେବତା,
1: ଦେବତା
0: କାହିଁକି
1: କାହିଁକି ଦେବତା ଆଜ୍ଞା?
0: ଆମେ ତିନି ପ୍ରକାର ଲୋକ ବିଶ୍ୱରେ ଦେଖୁ,
1: ତିନି ପ୍ରକାର କ'ଣ କ'ଣ ଆଜ୍ଞା?
0: ଶୀତ ପ୍ରଧାନ ଦେଶମାନଙ୍କରେ ବାସ କରୁଥିବା ଲୋକମାନେ ଗୌର
1: ଆଜ୍ଞା, ଗୋରା,
0: କିଛି ଲୋକ କଳା
1: କଳା,
0: ଆଉ କିଛି ଲୋକ ହଳଦିଆ।
1: ବାବା ବାବା,
0: ଆପଣ ଜଗନ୍ନାଥ ସଂସ୍କୃତି ଦେଖନ୍ତୁ।
1: ହଁ,
0: ଏଇ ଜଗନ୍ନାଥ ସଂସ୍କୃତିରେ ଆପଣ ତାକୁ ପାଇବେ, ବିଶ୍ୱର ଯାହା ବିଶ୍ୱ ଯାହା ଜଗନ୍ନାଥ ସେଇୟା,
2: ବିଶ୍ୱ
0: ମଧ୍ୟରେ ଯାହା ଅଛି ଜଗନ୍ନାଥଙ୍କ ମଧ୍ୟରେ ସବୁ ଅଛି। ଏଇ ଯୋଉ ବିଶ୍ୱରେ ତିନି ପ୍ରକାର ଲୋକ ଆମେ ଦେଖିବାକୁ ପାଉଛେ, କଳା ଧଳା ଏବଂ ହଳଦିଆ, ଏଇ ଜଗନ୍ନାଥ ମନ୍ଦିରରେ ଆମେ ତିନି ପ୍ରକାର ଦେବ ଦେଖୁଛେ ବା ତିନି ପ୍ରକାର ରୂପ ଦେଖୁଛେ। ଜଗନ୍ନାଥ ହେଲେ କଳା, ବଳଭଦ୍ର ହେଲେ ଧଳା, ଆଉ ସୁଭଦ୍ରା ହେଲେ ହଳଦିଆ। ବିଶ୍ୱର ପ୍ରତୀକ ହଉଛି ଜଗନ୍ନାଥ, ବିଶ୍ୱର ସାମ୍ୟ ହଉଛି ଜଗନ୍ନାଥ। ଜଗନ୍ନାଥ ସଂସ୍କୃତି ବିଶ୍ୱକୁ ସାମ୍ୟ ଶିଖେଇଛି, ବିଶ୍ୱକୁ ସଂସ୍କାର ଶିଖେଇଛି, ବିଶ୍ୱକୁ ସଂସ୍କୃତି ଶିଖେଇଛି, ସମଦର୍ଶିତା ଭାବ ଶିଖେଇଛି। ଇଏ ଗଲା ଗୋଟିଏ କଥା। ଆଉ ଗୋଟିଏ କଥା, ଜଗନ୍ନାଥ ଆମର ଭାଇ ବନ୍ଧୁ କୁଟୁମ୍ବ,
1: ଜଗନ୍ନାଥ ବନ୍ଧୁ ଆମର,
0: ଜଗନ୍ନାଥ ଆମର ଭାଇ ବନ୍ଧୁ କୁଟୁମ୍ବ
1: ସବୁ। ଆମର ତ କାଇଁ କହୁଛୁ ଗୁଆ ଚଳାଚଳି ହଉନି,
0: ଗୁଆ ଚଳାଚଳି ହଉନି
1: ନାଇଁ ଆଜ୍ଞା।
0: ବାବୁ
1: ଆଜ୍ଞା,
0: ଯେକୌଣସି ଶୁଭ କାମ ଯିଏ କରିବ, ଆଗ ଜଗନ୍ନାଥଙ୍କ ମନ୍ଦିରକୁ ନିମନ୍ତ୍ରଣ ଖଣ୍ଡ।

0: ଜଗନ୍ନାଥଙ୍କୁ ନିମନ୍ତ୍ରଣ ନଦେଲେ ଓଡ଼ିଆ କୌଣସି କାମ କରିପାରିବ ନାହିଁ।
1: କାହିଁକି ଆଜ୍ଞା?
0: ଓଡ଼ିଆର ପ୍ରାଣ ହଉଛି ଜଗନ୍ନାଥ, ଓଡ଼ିଆର ଜାତିର ଦେବତା ହଉଛି ଜଗନ୍ନାଥ। ମୋ ବିଚାରକ ମଣ୍ଡଳୀ, ଏଇ ଯୋଉ ଜଗନ୍ନାଥ, ଏ ଜଗନ୍ନାଥର ନିବାସ କୋଉଠି?
1: ଜଗନ୍ନାଥ କୋଉଠି ରହୁଛନ୍ତି? ପୁରୀରେ ଆଜ୍ଞା ରହୁଛନ୍ତି।
0: ପୁରୀରେ?
1: ପୁରୀରେ ବଡ ଦେଉଳ ଭିତରେ।
0: ପୁରୀ କୋଉଠି?
1: ପୁରୀ ଆଜ୍ଞା ଶ୍ରୀକ୍ଷେତ୍ର।
0: ଶ୍ରୀକ୍ଷେତ୍ର କୋଉଠି?
1: ବଡଦାଣ୍ଡ ପାଖରେ ଆଜ୍ଞା।
0: ବଡଦାଣ୍ଡ କୋଉଠି?
1: ବାଇଶ ପାହାଚ ପଥକୁ।
0: ଅଜବଟା
2: ଅଜବ,
0: କିଛି ଜାଣୁନି
1: କଣ ଜଗନ୍ନାଥ।
0: କବି ସମ୍ରାଟ ଭଞ୍ଜଙ୍କର ଭାଷାରେ।

0: ସମୁଦ୍ର କୂଳରେ
1: ଆଜ୍ଞା,
0: ବଙ୍ଗୋପସାଗର କୂଳରେ
1: ଆଜ୍ଞା
0: ଅବସ୍ଥିତ ଗୋଟିଏ କ୍ଷେତ୍ର
1: କ୍ଷେତ୍ର
0: ଯାହାର ନାମ ହଉଛି ନୀଳକ୍ଷେତ୍ର
2: ନୀଳାଚଳ
0: କ୍ଷେତ୍ର ନୀଳାଚଳ କାହିଁକି ହେଲା
1: କାହିଁକି ହେଲା
0: ବିଚାରକ ମଣ୍ଡଳ ଏହା ନୀଳାଚଳ କ୍ଷେତ୍ର ସୃଷ୍ଟି ହେଇଛି କେବେ
1: ସେଟା କହିହେବନି ଆଜ୍ଞା
0: ରାମଙ୍କର ସେତୁବନ୍ଧ ବାନ୍ଧିବାର କଥା ଯେତେବେଳେ ରାମ ସେତୁବନ୍ଧ ତିଆରି କରୁଥିଲେ ଭାଲୁ ବର୍କଟ ମାନେ ଅନେକ ଦୂରରୁ ପଥର ମାନ ବହି ଆଣୁଥିଲେ ସେ ସବୁକୁ ସମୁଦ୍ର ମଧ୍ୟରେ ନିକ୍ଷେପ କରାଯାଉଥିଲା
1: ଆଜ୍ଞା ବନ୍ଧ
0: ପ୍ରଭୁଙ୍କର ନଳନୀଳଙ୍କର କରସ୍ପର୍ଶ ଦ୍ଵାରା ସେମାନେ ସମୁଦ୍ରରେ ଭାସୁଥିଲେ ବନ୍ଧ ତିଆରି
1: ଚାଲିଥିଲା
0: ଏ କପିମାନେ ବହି ଆଣିଥିବା ଯୋଡ଼ିଏ ସୁନ୍ଦର ପର୍ବତକୁ ଦେଖିଲେ ରାମ ସେ ସୁନ୍ଦର ପର୍ବତ ଯୋଡ଼ିକ କିଏ ସେ
1: ଆଜ୍ଞା କହିଲ
0: ନୀଳ

ନୀଳସୁନ୍ଦର ଏବଂ ନୀଳଗିରି ବୋଲି ଯୋଡ଼ିଏ ସୁନ୍ଦର ପର୍ବତ ଯାହା ରାମଙ୍କର ନୟନକୁ ଆକୃଷ୍ଟ କଲା। ରାମ ବିଚାର କଲେ ତୃତୀୟା ଯୁଗ ପରେ ଦ୍ୱାପର ଯୁଗ ଯିବ, ଦ୍ୱାପର ଯୁଗ ପରେ ଆସିବ କଳି ଯୁଗ। ସେଇ କଳି ଯୁଗରେ ଏଇ ପର୍ବତ ଉପରେ ମୋର ଲୀଳା ଖେଳା ହବ। ତେଣୁ କରି ସେ ପର୍ବତ ଯୋଡ଼ିକ ବାଛି କରି ଅଲଗା କରି ଥୋଇଦେଲେ, ହନୁମାନଙ୍କୁ ପଠେଇଦେଲେ, ତାକୁ ନେଇ ସମୁଦ୍ର କୂଳରେ ଥୋଇଦେଇଆ। ଏଇ ହଉଛି ସେଇ ନୀଳ ସୁନ୍ଦର ପର୍ବତ, ଯୋଉ ନୀଳ ସୁନ୍ଦର ପର୍ବତ ଉପରେ ନୀଳମଣି ଭଗବାନ କୃଷ୍ଣ ଆବିର୍ଭାବ ହୋଇଛନ୍ତି ଜଗନ୍ନାଥ ରୂପରେ। ଏ ବାପା, ଆଉ ବେଶୀ ବାଟ ଯିବାନି, ସମୟ ନିର୍ଘଣ୍ଟ ଶେଷ ହେଇ ଆସୁଛି। ହଉ, ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା। ଏ ବାପା, ଆଉ ଗୋଟିଏ ପଦ ଜଗନ୍ନାଥଙ୍କର ସ୍ତବ ପାଠ।

0: ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି।
1: ନାଟକ କଣ୍ଟାରେ ଚିରିଛି ଖଣ୍ଡୁଆ ପାଟ, ବିଭିନ୍ନ ଭୂମିକାରେ ଭଏସ୍ ଓଭର ଆର୍ଜେ ଅନିଲ, ମାଳିନୀ, ରାକ୍ଷୀ ଦାସ, କୃଷ୍ଣ ଆର୍ଜେ ସଂଗ୍ରାମ, ମୁଦୁଳି ଦୀପକ ମିଶ୍ର, ପଢିଆରୀ ସତ୍ୟ ସ୍ୱାଗତ ମିଶ୍ର, ମହାପାତ୍ରେ ବିଶ୍ୱଜିତ ସାହୁ, ମେକାଖ ତାପସ ପାଣିଗ୍ରାହୀ, ମକରା ସତ୍ୟ, ଗୋବରା ମାନସ ପରିଡ଼ା, ଚେମା ଆର୍ଜେ ନଦୀମ, ମଦନା ହାଡୁ କିଶୋର, ରାଜା ପ୍ରତାପ ରୁଦ୍ର, ଅବକାଶ ମିଶ୍ରା, ଡଗର ଆର୍ଜେ ନୀଲ, ରଚନା ଆର୍ତ୍ତତ୍ରାଣ ଶତପଥୀ, ନିର୍ଦ୍ଦେଶନା ଅବକାଶ ମିଶ୍ରା, ସାଉଣ୍ଡ ପ୍ୟାକେଜିଂ ସମିତ୍ରୀ ଶ୍ରୀକାନ୍ତ ଆଣ୍ଡ ସତ୍ୟା। ଆସନ୍ତୁ ଶୁଣିବା ନାଟକ କଣ୍ଟାରେ ଚିରିଛି ଖଣ୍ଡୁଆ ପାଟ।
2: ଭକ୍ତିର ଆରମ୍ଭ କି ଶେଷ ନାହିଁ, କେତେବେଳେ ତାର ଅଙ୍କୁରୋଦ୍ଗମ ମନ ଓ ହୃଦୟରେ ହୁଏ କହିହେବନି। କେତେକଙ୍କର ବାଲ୍ୟାବସ୍ଥାରୁ ହୃଦୟରେ ବିଭୁପ୍ରେମ ଜାଗ୍ରତ ହୁଏ, ତ ଆଉ କେତେକ ପ୍ରୌଢ଼ାବସ୍ଥାରେ ଭଗବାନଙ୍କ ପ୍ରତି ଆତ୍ମନିବେଦନ କରିଥାନ୍ତି। ସମସ୍ତ ଜଞ୍ଜାଳରୁ ଦୂରେଇ ଯାଇ ସେ ମନ ଓ ହୃଦୟକୁ ସମର୍ପି ଦିଏ ନିଜର ଆରାଧ୍ୟ ଦେବତାଙ୍କ ପାଦପଦ୍ମରେ। କବି ଜୟଦେବଙ୍କ ରଚିତ ଶ୍ରୀ ଗୀତଗୋବିନ୍ଦ ଥିଲା ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ସଙ୍ଗୀତ। ଗୀତଗୋବିନ୍ଦ ଶୁଣିଲେ ପ୍ରଭୁ ନିଦ୍ରା ଯାଆନ୍ତି, ପୁଣି ଗୀତଗୋବିନ୍ଦ ଶୁଣିଲେ ପ୍ରଭୁଙ୍କ ନିଦ୍ରା ଭଙ୍ଗ ହୁଏ। ଗୀତଗୋବିନ୍ଦ ଗାୟନ କରାଗଲେ ପ୍ରଭୁ ରହିପାରନ୍ତି ନାହିଁ ରତ୍ନ ସିଂହାସନରେ। ସେତେବେଳେ ଗୀତଗୋବିନ୍ଦ ହିଁ ଥିଲା ଶ୍ରେଷ୍ଠ ଭକ୍ତି ନୈବେଦ୍ୟ। ବୃଦ୍ଧା ମାଳିନୀ କଣ୍ଠରୁ ସୁମଧୁର ସ୍ୱରରେ ଗୀତଗୋବିନ୍ଦ ଶୁଣି ପ୍ରଭୁ ଧାଇଁ ଆସିଥିଲେ ତା ପାଖକୁ। ଧନ୍ୟ ହୋଇଥିଲା ମାଳିନୀର ଜୀବନ ଜନ୍ମଚକ୍ଷୁରେ ମହାପ୍ରଭୁଙ୍କୁ ଦର୍ଶନ କରି। ଏହି କିମ୍ବଦନ୍ତୀକୁ ଆଧାର କରି ରଚନା କରାଯାଇଛି ଭକ୍ତି ରସାତ୍ମକ ନାଟକ କଣ୍ଟାରେ ଚିରିଛି ଖଣ୍ଡୁଆ ପାଟ।
3: ରାତି ପାହିଲାଣି, ରସି ଫୁଲ ପରି ଜହ୍ନ ଆଲୁଅ ବିଛେଇ ପଡ଼ିଛି, ସୁଲୁସୁଲିଆ ପବନ ବି ବହୁଛି। ଯାଏ ବାଇଗଣ କିଆରୀ ଆଡ଼େ ଟିକେ ବୁଲି ଆସେ, ବାଇଗଣ ଦୁଇଟା ବି ତୋଳି ଆଣିବି। ପିଲାଏ ସକାଳୁ ପଖାଳ ସାଙ୍ଗକୁ ବାଇଗଣ ପୋଡ଼ା କି ଭଜାଟିଏ ଖାଇ କାମକୁ ବାହାରିଯିବେ, ଶୋଇଲେ କ'ଣ ହବ? ବାଇଗଣ କିଆରୀ ରହିଲା କି ରାତିରେ ଷଣ୍ଢ ପଶି ଖାଇଲା, ଏଥିପାଇଁ କ'ଣ ଘରେ କାହାର ନିଘା ଅଛି? ଶୋଇଥାନ୍ତୁ ନିଘୋଡ଼ ନିଦରେ, ମୁଁ ମଲା ପରେ ଭୋଗିବେ ଯେ। ମୋ ଟୋକେଇଟା କୁଆଡ଼େ ଗଲା? ହଁ, ଏଇଠି ଅଛି, ମିଳିଗଲା। ଏଥର ଯାଏ

କିଏ କିଏ ଏତେ ମିଠା ସ୍ୱରରେ ବଇଁଶୀ ବଜାଉଛି? ପୁଣି ମୁଁ ଯେମିତି ଗାଉଛି ଠିକ ସେମିତି ସେଇ ସ୍ୱରରେ ବଇଁଶୀ ଶୁଭୁଛି। କିଏ କିଏ କାଇଁ କୋଉଠି ତ କାହାକୁ ଦେଖୁନାହିଁ।

0: ମା, ଗୀତ ବନ୍ଦ କଲ କାହିଁକି? ଗାଓ ନା।
1: ଗୀତ ଗୋବିନ୍ଦ କ'ଣ ଅଥାରୁ ବନ୍ଦ କରନ୍ତି?
0: ବୁଝିଲ ମା, ତମ କଣ୍ଠରେ ଏତେ ମିଠା ଅଛି ଯେ ମୁଁ କ'ଣ ସ୍ଥିର ହୋଇ ରହିପାରିଲି।
1: ବଇଁଶୀ ଧରି ଦୌଡ଼ି ଆସିଲି।
0: ଏ ବଇଁଶୀଟି କେମିତି ଆପେ ଆପେ ମୋ ଓଠ ପାଖକୁ ଚାଲିଯାଇଛି ମୁଁ ଜାଣିନି।
1: ହେଲେ ତମ ଗୀତ ସାଙ୍ଗରେ ସ୍ୱର ମିଶାଇ ବଜେଇବାକୁ ମୋ ମନ କହିଲା, ମୁଁ ବଜେଇଲି।
2: ତମେ କିଏ ବାପ ମୁଁ ଜାଣିନି, ମୋ ପୁଅ ବୟସର ହବ ପରା, ଏ ସାମାନ୍ୟ ବୁଢ଼ୀଟାକୁ ମା ବୋଲି ଡାକିଲ କାହିଁକି ବାପ?
0: ତମେ ପରା ଏଇନେ କହିଲ ମୁଁ ତମ ପୁଅ ବୟସର ବୋଲି, ତମକୁ ମା ନ ଡାକି ଆଉ କ'ଣ ଡାକିଥାନ୍ତି ଯେ?
2: ଆ କଥାରୁ ସତ୍ୟ ବା ମହୁ ଝରୁଛି, କି ସୁନ୍ଦର ରୂପ, ନୀଳ ମେଘଠାରୁ ଆହୁରି ସୁନ୍ଦର ଦେହର ରଙ୍ଗ, ଏ ହଳଦିଆ ଲୁଗାଖଣ୍ଡ କଳା ମେଘ ଦେହରେ ବିଜୁଳି ଝଟକିଲା ଭଳି ଲାଗୁଛି, ବନମାଳିଟି ବେକରୁ ଜାନୁ ପର୍ଯ୍ୟନ୍ତ ଲମ୍ବି ଆସିଛି, ମୁଣ୍ଡରେ ଖୋସା ହୋଇଥିବା ମୟୂର ପକ୍ଷୀଟି ସୁଲୁସୁଲିଆ ପବନରେ ଢଳି ଢଳି ନାଚୁଛି, ଡାଳିମ୍ବ ମଞ୍ଜି ପରି ସୁନ୍ଦର ଦାନ୍ତ, ପଳାଶ ରଙ୍ଗର ଓଠରେ ଲାଗି ରହିଛି ହସର ଜୁଆର, ସୁନ୍ଦର ଆଖି ଯୋଡ଼ିକର ଚାହାଣିରେ ଟାଣି ହୋଇଯାଉଛି ମନ ଓ ହୃଦୟ। ତମେ ତ ମଣିଷ ନୁହଁ, କେହି ଦେବତା ପରି ଜଣାପଡ଼ୁଛ, ହେଲେ ବାପ ତମେ ଏତେ ରାତିରେ ମୋ ବାଇଗଣ ବାଡ଼ିରେ ମୋ ପଛେ ପଛେ ବୁଲୁଛ କାହିଁକି?
1: ମୋ ପାଇଁ ପରା ଦିନ ରାତି ସବୁ ସମାନ ମା, ମୋର ଥାନ ନାହିଁ କି ଅଥାନ ନାହିଁ, ଯେଉଁଠି ଗୀତ ଗୋବିନ୍ଦ ବୋଲା ହୁଏ ମୋ ପାଦ ଦୁଇଟା ଆପେ ଆପେ ଟାଣି ହେଇ ସେଇଠିକି ଚାଲିଯାଏ, ସେତେବେଳେ ଆଉ ମୁଁ ମୋ ଭିତରେ ନଥାଏ।
2: ପୁଅ ତୁ କ'ଣ କହୁଛୁ ମୁଁ କିଛି ବୁଝିପାରୁନି, ତତେ ଦେଖିଲା ବେଳଠୁ ମୋ ଭିତରଟା କ'ଣ ହେଇଯାଉଛି, ମୋର ଠିଆ ହେବାକୁ ବଳ ପାଉନି, ମୁଁ ଟିକେ ଶୋଇଯିବାକୁ ଚାହୁଁଛି, ଏଇଠି ଶୋଇପଡ଼ୁଛି।

0: ହେ ମଣିମା, ସୁଖ ନିଦ୍ରା ଭାଙ୍ଗ ହେ ମଣିମା, ଅବକାଶ ପରା ଡେରି ହେଇଯାଉଛି, ଉଠ ହେ ମଣିମା।
1: ମୁଦୁଲିଏ, ଏଥର ଦୁଆର ଫିଟାଓ।
2: ଚାବି ଖୋଲି ଦୁଆର ଫିଟେଇବି ଯେ, ଆଗ ଆପଣମାନେ ଯୋଉ ମୁଦ ତନଖି କରି ଦେଖନ୍ତୁ ଠିକ ଅଛି କି ନାହିଁ, ତାପରେ ମୁଁ ମୁଦ ଭାଙ୍ଗି ଦୁଆର ଖୋଲିବି ନା ଆଉ।
1: ହଁ ହଁ, ସବୁ ଠିକ ଅଛି, ଏଥର ଦୁଆର ଫିଟା ଯାଉ।
0: ମଣିମା ହେ, ଏଥର ସୁଖ ନିଦ୍ରା ତେଜିଆ ହେଉ ହେ ମହାପୁରୁଷ।
3: ଆଳିଆ ମେକାପେ, ଅଖଣ୍ଡ ମେକାପଙ୍କ ଠାରୁ ବୈଠା ନିଅ, ଚାଲ ଦେଖିବା ଭିତର ସବୁ ଆଗ ଭଳି ଠିକ ଅଛି କି ନାହିଁ।
4: ଦେଖନ୍ତୁ ମହାପାତ୍ର ଆପଣେ, କାଲି ଯେମିତି ବେଶ ଆଉ ପହୁଡ଼ ସଜା ହେଇଥିଲା ସବୁ ସେମିତି ଅଛି।
0: ହଁ ହଁ, ସବୁ ତ ଠିକ ଅଛି, କିଛି ବି ବ୍ୟତିକ୍ରମ ହେଇନାହିଁ।
3: ହେ ମେକାପେ, ବୈଠାଟା ଭଲ କରି ଟିକେ ଠାକୁରଙ୍କ ଆଡ଼େ ଦେଖେଇଲ, ଠାକୁରଙ୍କ ବେଶଭୂଷା କେମିତି ଅଡ଼ୁଆ ତୁଡ଼ିଆ ଲାଗୁଛି। ଏ ପଢ଼ିଆରିଏ, ଟିକେ ଭଲ କରି ନିଘା କଲ,
5: ଇଏ କ'ଣ? ଆରେ ଦେଖୁଛ ଦେଖୁଛ ମେକାପେ, ଜଗନ୍ନାଥଙ୍କ ପାଟ ପୀତାମ୍ବରୀକୁ ଦେଖୁଛ।
3: ପଢ଼ିଆରିଏ, ମୁଦୁଲିଏ, ସମସ୍ତେ ଭଲ କରି ଦେଖ, ଜଗନ୍ନାଥଙ୍କର ଇଏ କି ଅବସ୍ଥା?
0: ସତେ ତ, କଣ କିଓ ମେକାପେ, ମୁଦୁଲିଏ, ମହାପ୍ରଭୁଙ୍କର ଏ ଅବସ୍ଥା କେମିତି ହେଲା?
4: ଇଏ ତମେ ତ ଯୋଉଠି ମୁଁ ତ ସେଇଠି, ମହାପ୍ରଭୁଙ୍କ ଏ ଅବସ୍ଥା କେମିତି ହେଲା ମୁଁ ଜାଣିବି କେମିତି?
2: ଆହେ, କାଲି ତ ମୁଦ କଲାବେଳେ ସମସ୍ତେ ଥିଲ, ଆଜି ମୁଦ ଭାଙ୍ଗିଲା ବେଳେ ସମସ୍ତେ ଦେଖିଛ, ହେଲେ ମତେ ପଚାରିଲେ ମୁଁ କି ଉତ୍ତର ଦେବି?
0: ଇଏ କାଲି ରାତିରେ ତ ସିଂହାରିଏ ବଡ଼ ସିଂହାର ବଢେଇ ଚାଲିଗଲେ, ବୀଣାକାର କଳାହାଟ ଦୁଆରେ ବୀଣା ବଜେଇ କଳସ ଗାଇଲା, ପଲଙ୍କ ମେକାପ ସେଜ ବିଛେଇଲେ, ଭିତର ଗାଉଣୀ ଜୟଦେବ ଗାଇଲା, ଠାକୁରେ ସେଜକୁ ଗଲା ପରେ ସମସ୍ତଙ୍କ ଆଗରେ ମୁଦୁଲି ଦୁଆର ମୁଦ କଲେ, ହେଲେ ଏମିତି ଅଘଟଣ ଘଟିଲା କେମିତି?
3: ଆରେ ମତେ ତ ଆଚମ୍ବିତ ଲାଗୁଛି, ମହାପୁରୁଙ୍କର ପାଟ ପିତାମ୍ବରୀ ଏମିତି ଖଣ୍ଡ ଖଣ୍ଡ ହେଇ ଚିରିଲା କେମିତି?
2: ଏ ଭଲ କରି ଟିକେ ନଜର କରନ୍ତୁ ମହାପାତ୍ରେ ଆଉ ପଢ଼ିଆରିଏ, ଖାଲି ପାଟ ପିତାମ୍ବରୀ ଚିରିନି, ନୁଗାସାରା ଆଉ ଗୀତ ଗୋବିନ୍ଦ ଖଣ୍ଡୁଆରେ ନାଗିଛି ବାଇଗଣ କଣ୍ଟା।
0: କଣ କହୁଛ ମେକାପେ, ଇଏ ବାଇଗଣ କଣ୍ଟା ଦେଉଳ ଗମ୍ଭୀର ଭିତରକୁ ଆସିଲା କେମିତି? ଇଏ ତ ବଡ ରହସ୍ୟ କଥା।
3: ଆରେ ଭାଇ, ନୀଳାମୟ ଠାକୁର ସେ, ତା ନୀଳା ତମ ଆମ ପରି ଲୋକ କଣ ସହଜେ ଜାଣିପାରିବେ ନା ବୁଝିପାରିବେ?
0: ହେଲା, କଥାଟା ଠିକ ଯେ ମହାପାତ୍ରେ, ହେଲେ ଏବେ ହବ କଣ, ଅବକାଶ ବଢିବ କେମିତି? ମତେ କଥାଟା କିଛି ଠିକ ଲାଗୁନାହିଁ, ଏଇଟା ତ ନୁଚା ଛପା କଥା ନୁହଁ ନା, କଥାଟା ନିଶ୍ଚୟ ମହାରାଜାଙ୍କ କାନକୁ ଯିବ, ରଜା ଆସି ନ ଦେଖିଲା ଯାଏ କିଛି ବି କରିହବନି, ଆମ ଅବସ୍ଥା କଣ ହବ ଜାଣିପାରୁଛ ଟି?
2: ଆମେ କଣ କରିବା ଯେ, ଇଚ୍ଛାମୟ କାଳିଆ ଠାକୁର ସେ, ଯଦି ଆମକୁ ଦଣ୍ଡ ଭୋଗିବାକୁ ଥିବ ଭୋଗିବା, ତା ଉପରେ ସବୁ ଛାଡ଼ି ଦିଅ, ନିଶ୍ଚିନ୍ତ ହେଇ ବସ।
3: ମୁଁ ଭାବୁଛି ବାହାର ଲୋକଙ୍କ କାନକୁ କଥାଟା ଯିବା ଆଗରୁ ଆମେ ବିଶ୍ୱିନୀ ଡଗରିଆଙ୍କୁ ରାଜାଙ୍କ ପାଖକୁ ପଠେଇ ଖବର ଦେଇଦବା, ନହେଲେ ଦୋଷଟା ଓଲଟି ଆମ ଉପରକୁ ଆସିବ ଯେ।
2: ଭଲ କଥାଟେ କହିଛ ମହାପାତ୍ରେ, ଏ ଅଘଟଣ ଭିତରେ ଠାକୁରଙ୍କ ଆଉ ସବୁ ନୀତିକାନ୍ତି ବଢ଼ିବନି, ସବୁ ତ ବିଭ୍ରାଟ ହେଲାଣି, ହବ ଏ କାଳିଆ ଠାକୁର, ସବୁ ତୋର ଇଚ୍ଛା ପ୍ରଭୁ।
4: ତୋ ସେବକକୁ ତୁ ହିଁ ରାଜଦଣ୍ଡରୁ ବଞ୍ଚେଇ ପାରିବୁ ଠାକୁର, ତୁ ତ ସବୁ ଜାଣିଛୁ ଠାକୁର, ତତେ ଆମେ ଆଉ କଣ ଜଣେଇବୁ, ତୋ ସେବକର ମାନ ତୁ ହିଁ ରଖିବୁ ମହାପ୍ରଭୁ, ସବୁ ତୋ ହାତରେ, ଆମେ ତ ନିମିତ୍ତ ମାତ୍ର।

0: ଆରେ ମକରା, କିଏ କୁଆଡ଼େ ଅଛ? ଆରେ ଆରେ ଆରେ ମା ଶୋଇଲା ଘରେ ନାହିଁ, ଏତେ ସକାଳୁ କୁଆଡ଼େ ଗଲା ସେ?
1: ଆରେ ଭାଇ, ତୁ କଣ ଜାଣିନୁ, ସେ ସକାଳୁ ଉଠି ବାଇଗଣ ବାରିକି ଯାଏ, ସେଇଟା ତା ଘର ସଂସାର ଆଉ ସବୁକିଛି। ବୟସ ହେଲାଣି, ରାତିରେ ନିଦ ହଉନଥିବ, ଆଉ କୁଆଡ଼େ ଯିବ? ଭୋରୁ ଭୋରୁ ସେ ଚାଲିଯାଏ ସେ ବାଇଗଣ କିଆରିକି, ଯେତେ ମନା କଲେ ସେ କଣ କାହା କଥା ଶୁଣୁଛି?
0: ଆରେ ବୟସ ହେଇଗଲେ ସମସ୍ତେ ପିଲା ଭଳିଆ ହୁଅନ୍ତି, କାହା କଥା ଶୁଣନ୍ତିନି, ତାଙ୍କ ମନ ଯାହା ହୁଏ ତାହା କରନ୍ତି। ମାର ଏବେ ସେଇ ଅବସ୍ଥା, ଚାଲୁ ଦେଖିବା ମା ବାଇଗଣ କିଆରିରେ ଅଛି ନା ନାହିଁ। ହଁ, ମୁଁ ଆଗରେ ଯାଉଛି, ତୁ ଚେମା ଆଉ ମଦନାକୁ ସାଙ୍ଗରେ ଧରିଆ। ଆ
1: ଆଜ୍ଞା ଭାଇ।
2: ଗୋବରାଇ, ମାଆକୁ ପାଇଲୁ?
0: ଆରେ ମକରା, ଚେମା, ମଦନା, ଆରେ ଦେଖ ମା ଏଠି କେମିତି ପଡିଛି, ରାତିରେ କଣ କେହି ସାପ ଫାପ କାମୁଡ଼ି ଦେଇନାହାନ୍ତି ତ? ହେ ଭଗବାନ!
1: ଦେଖି ନାହିଁ ମୋ ଭାଇ, ସେମିତି କିଛି ଚିହ୍ନ ତ ନାହିଁ, ସେ ବଞ୍ଚିଛି ହେଲେ ବେହୋସ ହେଇଯାଇଛି।
0: ଏ ମକରା, ଆଉ ଡେରି କରନି, ସମସ୍ତେ ଆସ, ତାକୁ ଘରକୁ ନେଇଯିବା।
1: ହଁ ଚାଲ ଚାଲ।
0: ଏ ଚେମା, ତୁ ଆଉ ମକରା ଗୋଡ ପଟୁ ଧର। ମଦନା, ତୁ ଅଣ୍ଟା ତଳୁ ହାତକୁ ଟିକେ ଟେକି ଧର, ମୁଁ ମୁଣ୍ଡ ପଟ ଧରୁଛି। ଉଠା ଉଠା, ଧରିଲ, ଚାଲ ଚାଲ। ଏଇ ଖଟରେ ଶୁଆଇ ଦିଅ। ମଦନା, ଧୀରେ ଧୀରେ। ଆରେ ମକରା, ଆରେ ପାଣି ଢାଲା ବିଞ୍ଚଣା ଟିକେ ଆଣେ। ମା, ଏ ମା, ଉଠ ମା, ମା,
3: ମା, ମା, ତୁ ଉଠୁନୁ କାହିଁକି? ମା କଣ ହେଇଛି ତୋର, କଣ ହେଇଛି ମା ତୋର? ଉଠୁ ଉଠୁ ଉଠୁ ମା, ଭାଇ ଭାଇ, ମା କାହିଁ ଉଠୁନି ଭାଇ?
0: ଆଖ ପାଖରେ ବୈଦ୍ୟଟିଏ ବି ନାହିଁ, କୁଆଡ଼େ ନବା, କଣ ହବ ତାର? ସତରେ ସତରେ ମା କଣ ଆମକୁ ଛାଡ଼ି ଚାଲିଯିବ? ନାଇଁ ମା, ନାଇଁ, ତୁ ଆମକୁ ଛାଡ଼ି ଯାଇପାରିବୁନି ମା, ଉଠ ମା, ଉଠ। ଆରେ ଆରେ ଚେମା, ମଦନା, ଆରେ ଆରେ ମା କିଛି ଶୁଣୁନି, କିଛି କହୁନି, ସେ ଉଠୁନି କଣ ପାଇଁ, କଣ କରିବି ମୁଁ? ସତରେ ସତରେ କଣ ଆମ ମା ଆମକୁ ଅନାଥ କରି ଚାଲିଯିବ? ହେ କାଳିଆ ଠାକୁର, ମୋ ମାକୁ ବଞ୍ଚେଇ ଦେ ପ୍ରଭୁ, ମୋ ମାକୁ ବଞ୍ଚେଇ ଦେ, ମୋ ମାକୁ ବଞ୍ଚେଇ ଦେ।
4: ଆରେ ସେ ପାପ କଥା ଗୁଡା କାହିଁ ମୁହଁରେ ଧରୁଛୁ କହିଲୁ? ମାର କିଛି ହବନି, ମନକୁ ଟିକେ ଟାଣ କର, ଏମିତି ଭାଙ୍ଗି ପଡିଲେ କଣ ଚଳିବ?
2: ତାହେଲେ ତାହେଲେ ଏବେ କଣ କରିବା କହୁନ ଯେ?
5: ଏ ମକରା, ଗୋବରା, ମୁଁ ଗୋଟେ କଥା କହିବି, କରିବ?
0: କହ, ତତେ ଯୋଉ ବୁଦ୍ଧି ଦେଖାଯାଉଛି କହ, ତୁ ଯାହା କହିବୁ ଆମେ କରିବୁ, ଆମର ମା ଦରକାର।
5: ମା ଆମର ଗୀତ ଗୋବିନ୍ଦ ଶୁଣିବାକୁ ବହୁତ ଭଲ ପାଏ, ଚାଲ ଆମେ ସମସ୍ତେ ମା କାନ ପାଖରେ ବସି ଗୀତ ଗୋବିନ୍ଦ ବୋଲିବା, ମୋ ମନ କହୁଛି ମା ଆମର ଭଲ ହେଇଯିବ।

0: ହେ ପ୍ରଭୁ କାଳିଆ ଠାକୁର, ସବୁ ତୋର ଇଚ୍ଛା। ଏ ଦାସୀ ମାଳିନୀ ତତେ କୋଟି ଦଣ୍ଡବତ ଜଣାଉଛି ପ୍ରଭୁ। ଆରେ ଗୋବରା, ମକରା, ଚେମା, ଆରେ ତମର ସବୁ କଣ ହେଇଛି କି ରେ? ମୋ ପାଖରେ ବସି ଗୀତ ଗୋବିନ୍ଦ ଗାଉଛ କାହିଁକି? ମୁଁ ଏତେ ସମୟ ଶୋଇପଡ଼ିଲି, ମୋତେ କେହି ଟିକେ ଡାକିଲନି? ଏତେବେଳ ଯାଏ ପ୍ରଭୁଙ୍କ ସେବା ପୂଜା ହେଇନି, ସେ ମୋ ଉପରେ ରାଗିବେ ନା ନାହିଁ କହିଲ?
1: ତତେ କିଏ କହୁଥିଲା ଏତେ ରାତିରୁ ଯାଇ ବାଇଗଣ ତୋଳିବାକୁ କହିଲୁ?
2: ତୋର କଣ ହେଲା ମା? ତୁ ସେଠି ଚେତାବୁଡ଼ି ପଡ଼ିଲୁ କାହିଁକି?
0: କଣ ହେଲା? ମୁଁ ଚେତାବୁଡ଼ି ପଡ଼ିଥିଲି?
1: ଆମେ କଣ ମିଛରେ କହୁଛୁ? ଆମେ ସମସ୍ତେ ଯାଇ ପରା ତତେ ଟେକି ଟିକେ ଘରକୁ ଆଣିଲୁ, ମନେ ପକେଇ କହିଲୁ, ତୋର କଣ ହେଇଥିଲା?
0: ଆରେ ସେ କଥା ମୋତେ ପଚାରିନି ରେ। ମୁଁ କହିଲେ କଣ ତମେ ମୋ କଥାକୁ ବିଶ୍ୱାସ କରିବ? କହିବ ମାଟା ପାଗେଳି ହେଇଗଲାଣି। ଆରେ ସବୁ ସେଇ କପଟିଆ ଫଟିଆ ଠାକୁର କାଳିଆର କରାମତି।
1: ମା, ତୁ କଣ କହିବାକୁ ଚାହୁଁଛୁ?
0: ତୁ ତ ଜାଣୁ ମୁଁ ସବୁଦିନେ ଠାକୁର ଘରେ ଗୀତ ଗୋବିନ୍ଦ ଗାଏ। କାଲି ରାତିରେ ମୋତେ ମୋଟେ ନିଦ ହେଲାନି। ଭାବିଲି ଜହ୍ନରାତି ହେଇଛି, ବାହାନ୍ତା ବି ହେଲାଣି, ଫୁକିଆ ତରା ବି ଉଠିଲାଣି, ଯାଉଛି ବାଇଗଣ ବାରିଆଡ଼େ ଟିକେ ବୁଲି ଆସିବି, ବାଇଗଣ ଦିଟା ବି ତୋଳି ଆଣିବି।
1: ସେଇଠୁ କଣ ହେଲା ମା?
0: ବାଇଗଣ ତୋଳୁ ତୋଳୁ ମନେ ପଡ଼ିଗଲା ଅଦେ ଗୀତ ଗୋବିନ୍ଦ, କେହି କୁଆଡ଼େ ନାହାନ୍ତି। ବଡ଼ ପାଟିରେ ସୁର ଲମ୍ବେଇ ବୋଲିଲି, ହଠାତ୍ ଶୁଣିଲି କିଏ ଜଣେ ସେ ଗୀତ ସାଙ୍ଗରେ ସୁର ମିଶେଇ ବଇଁଶି ବଜଉଛି। ଅଟକି ଗଲି, ଚାରିଆଡ଼କୁ ଚାହିଁଲି, କେହି କୁଆଡ଼େ ନାହାନ୍ତି। ତାହେଲେ ବଇଁଶି ସୁର ଶୁଭିଲା କେମିତି?
1: ତୁ କଣ କାହାରିକୁ ଦେଖିପାରିଲୁନି ମା?
0: ମଲା କିଏ ଥିଲେ ତ ଦେଖନ୍ତି। ଆଉ ପଦେ ଗାଇଲି, ପୁଣି ସେମିତି ବଇଁଶି ଶୁଭିଲା। ବୁଲି ପଡ଼ି ପଛକୁ ଚାହିଁଲା ବେଳକୁ ଦେଖିଲି ଟୋକାଟେ ମୋ ପଛେ ପଛେ ବଇଁଶି ବଜେଇକି ଆସୁଛି। ଆ, କି ସୁନ୍ଦର ତା ଚେହେରା! ତା ଦେହର ରଙ୍ଗ ନୀଳ କଇଁର ରଙ୍ଗ ପରି, ମୁଣ୍ଡରେ ଗୋଟେ ମୟୂର ଚୂଳ, ପିନ୍ଧିଛି ହଳଦିଆ ଲୁଗା ଖଣ୍ଡେ, ବେକରୁ ଜାନୁ ଯାଏ ଲମ୍ବିଛି ଗୋଟେ ଲମ୍ବା ଫୁଲମାଳ। ହସିଦେଲେ ମୁକୁତା ଝରି ପଡ଼ିଲା ଭଳି ଲାଗୁଛି। ଏତେ ସୁନ୍ଦର ଦେଖାଯାଉଛି ଯେ ଚାହିଁଲେ ଆଖି ଫେରେଇବାକୁ ଇଚ୍ଛା ହଉନି। ହେଲେ ତାପରେ କଣ ହେଲା ମୁଁ କିଛି ଜାଣିନି।
1: ତୋ କଥା ମୁଁ ଠିକ ବୁଝିସାରିଲିଣି ମା। ଦିନ ରାତି ଯୋଉ କାଳିଆ ପାଖରେ ବସି ଗୀତ ଗୋବିନ୍ଦ ତୁ ଗାଉଥିଲୁ, ଆଜି ତୋର ସେ ତପସ୍ୟା ପୂରଣ ହେଇଛି ମା। ଠାକୁର ନିଜେ ରତ୍ନ ସିଂହାସନ ଛାଡ଼ି ତୋ ପାଖକୁ ଆସିଛନ୍ତି। ଯୋଗୀ ଋଷିମାନେ ଯୁଗ ଯୁଗ ଧରି ତପସ୍ୟା କରି ଯାହାକୁ ଦେଖିପାରିନାହାନ୍ତି, ତୁ ତୋର ଚମ ଆଖିରେ ସେଇ କାଳିଆ ଠାକୁରଙ୍କୁ ଦେଖିପାରିଲୁ। ତୋ ପଛେ ପଛେ ବୁଲି ବୁଲି ତୋ ମୁହଁରୁ ଗୀତ ଗୋବିନ୍ଦ ସେ ଶୁଣିଲେ। ଏ ସୁଯୋଗ ସମସ୍ତଙ୍କ ଭାଗ୍ୟରେ ଆସେନି ମା। ତୁ ଖାଲି ଆମ ମା ନୁହଁ, ତୁ ଆମ ଗାଁର ମା, ଏ ଦେଶର ମା। ହେ ପ୍ରଭୁ, ତମେ କାହାକୁ କେତେବେଳେ ନେଇ କୋଉଠି ପହଞ୍ଚେଇ ଦିଅ ସେ କଥା କେହି ବି ଜାଣନ୍ତିନି। ତମ ଲୀଳା ବୁଝିବା ଏତେ ସହଜ ନୁହେଁ ପ୍ରଭୁ। ଆରେ ହେ, ସମସ୍ତେ କୁହ ଜୟ ଜଗନ୍ନାଥ।

0: ସେବକଗଣ, ଖବର ପାଇଲି ଶ୍ରୀମନ୍ଦିରରେ କ'ଣ ଅଘଟଣ ଘଟିଛି। ପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। କ'ଣ ପ୍ରକୃତରେ ହୋଇଛି ମୁଁ ତୁମମାନଙ୍କ ମୁହଁରୁ ଶୁଣିବାକୁ ଚାହୁଁଛି।
1: ମଣିମା, କାଲି ରାତିରେ ଦେଉଳ ଶୋଧ ପରେ ସମସ୍ତଙ୍କ ହାଜିରାରେ ଦୁଆର ମୁଦ କଲି। ଆଜି ସକାଳେ ସାଧୁମାନେ ଆଉ ଗାଁଣୀ ସେବକମାନେ କୀର୍ତ୍ତନ କଲେ ଆଉ ଗୀତଗୋବିନ୍ଦ ଗାଇଲେ। ଦେଉଳ ଫିଟିଲେ ଅବକାଶ ନୀତି ବଢ଼ିବ ବୋଲି ପାଳିଆ ସେବକମାନେ ପହଞ୍ଚି ଯାଇଥିଲେ। ପଢ଼ିଆରିଏ, ଭିତର ଛୁମହାପାତ୍ରେ, ଅଖଣ୍ଡ ମେକାପ, ପାଳିଆ ମେକାପ, ସମସ୍ତେ ଦେଖିଲେ ଦୁଆର ମୁଦ ଠିକ୍ ଅଛି। ତାପରେ ମୁଦ ଭାଙ୍ଗି ଦୁଆର ଫିଟେଇଲି।
2: ଛାମୁ, ଏ ସେବକ ବଇଠା ଧରି ଭିତରକୁ ଗଲା, ଦେଖିଲି ଭିତରେ ସବୁ ଠିକ୍ ଥିଲା।
3: ଛାମୁ, ହଠାତ୍ ମୋ ଆଖି ପ୍ରଭୁଙ୍କ ଭେଷ ଉପରେ ପଡ଼ିଲା। ଦେଖିଲି ମହାପ୍ରଭୁଙ୍କ ଭେଷ କେମିତି ଅଡ଼ୁଆ ତୁଡ଼ୁଆ ହେଇଛି। ପଢ଼ିହାରୀଙ୍କୁ ଡାକିଲି, ବଇଠା ନେଇ ଦେଖିଲୁ ଯେ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆରେ ବାଇଗଣ କଣ୍ଟା ନାଗିଛି।
4: ମହାପ୍ରଭୁଙ୍କ ପାଟ ପିତାମ୍ବରୀ ଚିରି ଯାଇଛି। ଏସବୁ କେମିତି ହେଲା, କାହିଁକି ହେଲା, କିଛି ବୁଝି ହେଉନି। ଛାମୁ, ମଣିମା ନିଜେ ପ୍ରତ୍ୟକ୍ଷ କରନ୍ତୁ, ଦେଖିବେ ପ୍ରଭୁଙ୍କ ଅବସ୍ଥା କେମିତି ହେଇଛି।
1: ମଣିମା, ଭିତରକୁ ବିଜେ ହୁଅନ୍ତୁ, ଆମର କିଛି ଭୁଲ ନାହିଁ। ମଣିମା, ଯଦି ଆପଣଙ୍କ ବିଚାରରେ ଆମେ ଦୋଷୀ, ତେବେ ଛାମୁ ଯାହା ବିଚାର କରି ଦଣ୍ଡ ଦେବେ, ଆମେ ମୁଣ୍ଡ ପାତି ସେ ଦଣ୍ଡ ଗ୍ରହଣ କରିବୁ।
3: ଅଖଣ୍ଡ ମେକାପେ, ବୈଠା ଧର, ମଣିମାଙ୍କୁ ରତ୍ନ ସିଂହାସନ ପାଖକୁ ନେଇଯାଅ।
1: ଆସନ୍ତୁ, ଆସନ୍ତୁ ମଣିମା।

ସତେ ତ ପ୍ରଭୁଙ୍କ ପାଟ ବସନ କଣ୍ଟା ଲାଗି ଚିରି ଯାଇଛି। ଗୀତ ଗୋବିନ୍ଦ ଖଣ୍ଡୁଆରେ ବାଇଗଣ କଣ୍ଟା। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ଇଏ ତମର ପୁଣି କି ଲୀଳା ପ୍ରଭୁ, ଇଏ ତମର କି ଲୀଳା। କାହାକୁ ମୁଁ ଭୁଲ ଦେବି? ଏ ଅଘଟଣରୁ ଆପଣଙ୍କ ଅବକାଶ ନୀତି ବଢ଼ି ପାରିନି। କେତେ କଷ୍ଟ ହଉଥିବ ଆପଣଙ୍କୁ। ଏ ଦାସାନୁଦାସ ସେବକ ପ୍ରତି ଦୟା କରନ୍ତୁ ପ୍ରଭୁ, ଦୟା କରନ୍ତୁ। ମୁଁ ଆପଣଙ୍କୁ ଚାହିଁ ଶପଥ କରୁଛି, ଏହାର ସତ୍ୟାସତ୍ୟ ନ ପାଇବା ଯାଏ ମୁଁ ଅନ୍ନ ଜଳ ସ୍ପର୍ଶ କରିବି ନାହିଁ। ତେଣିକି ଆପଣଙ୍କ ଇଚ୍ଛା ପ୍ରଭୁ, ଆପଣଙ୍କ ଇଚ୍ଛା। ସେବକଗଣ, ସବୁ ନୀତିକାନ୍ତି ବିଳମ୍ବ ହୋଇସାରିଲାଣି, ପ୍ରଭୁଙ୍କୁ ଆଉ କଷ୍ଟ ଦିଅନି। ଯାହା ନୀତିକାନ୍ତି ହେବା କଥା ଶୀଘ୍ର ଶୀଘ୍ର ବଢ଼ାଅ। ଏ ଅଘଟଣର ସତ୍ୟାସତ୍ୟ ପ୍ରଭୁ ନିଶ୍ଚୟ ଜଣାଇଦେବେ ବୋଲି ଏ ସେବକର ବିଶ୍ୱାସ। ମୁଁ ଆସୁଛି, ରାଜନଗରରେ ଟିକେ କ୍ଳାନ୍ତି ମେଣ୍ଟେଇବି।

0: ରାଉତ ପ୍ରତାପ ରୁଦ୍ର, ଗତ ରାତିର ଅଘଟଣ ବିଷୟରେ ତୁମେ ଚିନ୍ତିତ ନା? ଶୁଣ, ସେବକମାନଙ୍କର ସେବାରେ କିଛି ବି ବ୍ୟତିକ୍ରମ ନାହିଁ। ଏ ଲୀଳା ମୁଁ ନିଜେ ରଚନା କରିଛି। ସମୁଦ୍ରକୂଳରେ ଥିବା ଏକ କଣ୍ଟକିତ ବାଇଗଣ କିଆରିରେ ବୃଦ୍ଧ ମାଳିନୀ ଶ୍ରୀଗୀତ ଗୋବିନ୍ଦ ବୋଲି ବାଇଗଣ ତୋଳୁଥିଲା। ତୁମେ ତ ଜାଣ, ଗୀତ ଗୋବିନ୍ଦ ବୋଲା ହେଲେ ମୁଁ ରକ୍ତ ସିଂହାସନରେ ରହିପାରେନି। ତାର ମଧୁର ସ୍ୱରରେ ଶ୍ରୀଗୀତ ଗୋବିନ୍ଦ ଆବୃତ୍ତି ଶୁଣି ମୁଁ ଆକୃଷ୍ଟ ହୋଇ ଚାଲି ଆସିଥିଲି ସିଂହାସନ ଛାଡ଼ି ସେଇ ବୃଦ୍ଧାର ପାଇଗଣ କିଆରିକୁ। ତାର ସ୍ୱର ସହିତ ସ୍ୱର ମିଶେଇ ବଂଶୀ ବଜେଇ ତାରି ପଛେ ପଛେ ମୁଁ ଘୁରି ବୁଲୁଥିଲି। ସେଇଥିପାଇଁ ପାଟ ପିତାମ୍ବର ମୋର କଣ୍ଟକିତ ହୋଇଯାଇଛି।
1: କିଏ ସେଇ ସୁନ୍ଦର ସୁଠାମ ଯୁବକ? କୋଟି କାମ ଝିଣା କାନ୍ତି, ଶିରରେ ମୟୂର ପୁଚ୍ଛ, ପ୍ରତିଟି ଶବ୍ଦରେ ଥିଲା ଅପୂର୍ବ ମାଦକତା, ଆଜାନୁ ଲମ୍ବିତ ବନଫୁଲର ଗଜରା। ସତେ କଣ ପ୍ରଭୁ ରତ୍ନ ସିଂହାସନ ଛାଡ଼ି ଚାଲି ଆସିଥିଲେ ସେବକର କକ୍ଷକୁ? ହଁ, ତାଙ୍କ ଛଡ଼ା ଆଉ କେହି ଆସି ନ ପାରନ୍ତି। ତୁଳସୀ ଚନ୍ଦନ କର୍ପୂର ଦୟଣାର ମହକରେ ଏ କୋଠରୀ ମହକି ଉଠୁଛି। ହେ ପ୍ରଭୁ କରୁଣା ନିଧାନ, ହେ ଦାସାନୁଦାସର କାତର ପ୍ରାର୍ଥନା ତମେ ଶୁଣିଛ ପ୍ରଭୁ, ତମେ ଶୁଣିଛ। ଚିନ୍ତାର ନିରନ୍ଧ୍ର ଅନ୍ଧକାରରେ ଆଲୋକର ବର୍ତ୍ତିକା ଦେଖାଇବା ପାଇଁ ନିଜେ ପଥଶ୍ରମ କରି ତମେ ଚାଲି ଆସିଲ ପ୍ରଭୁ। ହେ ଭାବଗ୍ରାହୀ, ସତରେ ଆପଣ ଭକ୍ତର ଅଧୀନ, ମୋତେ କ୍ଷମା କରିବେ ପ୍ରଭୁ, ମୋତେ କ୍ଷମା କରିବେ। ଆପଣଙ୍କ ଅଭୟ ପଦ ପଙ୍କଜରେ ଏ ଅଧମର ଭକ୍ତିପୂତ ପ୍ରଣାମ ପ୍ରଭୁ, ଭକ୍ତିପୂତ ପ୍ରଣାମ।
2: କିଏ ଅଛରେ?
3: ଆଜ୍ଞା ମଣିମା,
2: ମହାମନ୍ତ୍ରୀଙ୍କୁ କୁହ ଚାରିଆଡ଼କୁ ଚାର ପେଶି ଦିଅନ୍ତୁ। ସମୁଦ୍ର କୂଳରେ କାହାର ବାଇଗଣ କିଆରି ଅଛି? ଆଉ କିଏ ବାଇଗଣ ତୋଳିଲା ବେଳେ ଶ୍ରୀଗୀତ ଗୋବିନ୍ଦ ଆବୃତ୍ତି କରୁଥିଲା? ତୁରନ୍ତ ଏ ଖବର ମତେ ଜଣାନ୍ତୁ।
3: ଆଜ୍ଞା ମଣିମା।

0: ଆରେ ଘରେ କିଏ ଅଛ?
1: କିଏ ତମେ? କାହା ଖୋଜୁଛ?
0: ଏଠି କିଏ ଜଣେ ସ୍ତ୍ରୀ ଲୋକ ଗୀତ ଗୋବିନ୍ଦ ବୋଲୁଥିବାର ଶୁଣିଲି ତ, ସେଇଥିପାଇଁ ପଚାରିଦେଲି।
1: ସିଏ ମୋ ମା, ସେ ପ୍ରତିଦିନ ଠାକୁର ଘରେ ବସି ଜଗନ୍ନାଥଙ୍କ ପାଖରେ ଗୀତ ଗୋବିନ୍ଦ ପଡ଼େ।
0: ଆଚ୍ଛା, ତମର ସମୁଦ୍ର କୂଳରେ ବାଇଗଣ କିଏରି ଅଛି କି?
1: ହଁ, ହେଲେ କଣ ହେଲା?
0: ତମ ମା କାଲି ବାଇଗଣ ତୋଳିଲା ବେଳେ ଗୀତ ଗୋବିନ୍ଦ ଗାଉଥିଲେ, ଏକଥା ତମେ ଜାଣିଛ?
1: ତମେ କିଏ? ପରିଚୟ ନ ଦେଇ ଏତେ କଥା କଣ ପଚାରୁଛ?
0: ମୁଁ ଗଜପତିଙ୍କ ଡଗର। ଦେଉଳରେ କଣ ଗୋଟେ ଅଘଟଣ ହେଇଛି, ସେ କଥା ବୁଝିବା ପାଇଁ ମହାରାଜ ମତେ ପଠେଇଛନ୍ତି। ମୁଁ ଏଥର ଆସୁଛି।
1: ମା, ମା, ତୁ ଶୁଣିଲୁ? ମା
2: କଣ କି ରେ, କାହିଁ ଏମିତି ହଲ୍ଲା କରୁଛୁ? କଣ ହେଇଛି ବା?
1: ରାଜାଙ୍କ ଡଗର ଆସିଥିଲା, ଦେଉଳରେ କଣ ଗୋଟେ ଅଘଟଣ ହେଇଛି, ସେ ତୋ କଥା ପଚାରୁଥିଲା। ମା,
2: ତତେ ସେଥିରୁ କଣ ମିଳିବ? ତୁ କଣ ଡରି ଯାଉଛୁ କି ରେ? ସେ ଘଟଣ ଅଘଟଣ ସବୁ କାଳିଆ ସେଇଠି ବସି କରୁଛି, ସିଏ ସେ କଥା ବୁଝିବନି। ତୋ ମୁଣ୍ଡ କାଇଁ ବଥଉଛି ବା? ଚାଲ ଘରକୁ ଚାଲ, ସବୁ ସେଇ କାଳିଆ ଉପରେ ଛାଡ଼ିଦେ।

ଅମାତ୍ୟଗଣ, ବୃଦ୍ଧା ମାଳିନୀର ଘର ଠାବ ହୋଇସାରିଛି। କୌଣସି ପ୍ରକାର ରାଜକୀୟ ସଲ୍ଟଣର ଆବଶ୍ୟକତା ନାହିଁ। ଯିଏ ଯେଉଁ ଅବସ୍ଥାରେ ଅଛ, ମୋ ସହିତ ଆସ। ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ମାଳିନୀ ମାଆକୁ ସସମ୍ମାନେ ରାଜନଗରକୁ ନେଇ ଆସିବା। ଏଥିରେ କାହାର ସାମାନ୍ୟ ବିଳମ୍ବ ମୁଁ ବରଦାସ୍ତ କରିବିନି। ଶୁଭସ୍ୟ ଶୀଘ୍ର। ହଁ, ଆପଣଙ୍କୁ କୁହ, ଶିବିକା ନେଇ ଆମ ପଛେ ପଛେ ଆସିବେ।

0: ମା ମା, ଗାଁ ମୁଣ୍ଡରେ ଗଜପତି ମହାରାଜଙ୍କ ବିଜେ କାହାଳି ଶୁଣାଯାଉଛି। କାଲି ଡଗର ଆସିଥିଲା, ମହାରାଜ ବୋଧ ହୁଏ ଆମ ଘର ଆଡ଼େ ଆସୁଛନ୍ତି। ମା, ଏବେ ଏବେ କଣ ହବ? ମା,
1: ତୋର ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଅଛି ତ? ଯଦି ଅଛି ତାଙ୍କ ଉପରେ ଭରସା ରଖ। ଆମେ ତ କାହାର କିଛି କ୍ଷତି କରିନାହୁଁ, ତେଣୁ ଭୟ କରିବାର କଣ ଅଛି? ସବୁ ଅସୁବିଧାକୁ ସୁବିଧା କରିବା ଠାକୁର ପରା ସିଏ। ଆସନ୍ତୁ, ଗଜପତି ମହାରାଜ ଆସନ୍ତୁ। ସେ କାହିଁକି ଆସୁଛନ୍ତି ବଳେ ଜଣା ପଡ଼ିବନି।
2: କାହାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରିୟ ଭକ୍ତ ମାଳିନୀ ମାତା, ତାଙ୍କୁ ଥରେ ଦର୍ଶନ କରି ମୋ ନେତ୍ର ଯୁଗଳକୁ ମୁଁ ପବିତ୍ର କରିବି। ମାତା, ପ୍ରଭୁଙ୍କର ଦାସାନୁଦାସ ଆଜି ତମ ଦୁଆରେ, ତାକୁ କଣ ତମେ ଦର୍ଶନ ଦବନି? ମାତା,
1: ଲକ୍ଷେ ରଜାର ମୌଡ଼ମଣି, ପ୍ରଭୁଙ୍କର ଚଳନ୍ତି ପ୍ରତିମା ଆଜି ଏ ଅଭାଗିନୀ ଗରିବ ମାଳିନୀ କୁଟୀରରେ। ବେଶଭୂଷାର ଆଡ଼ମ୍ବର ନାହିଁ, ପାଦରେ ପାଦୁକା ନାହିଁ, ମୁଖମଣ୍ଡଳ ମଳିନ। କଣ ହେଇଛି ମଣିମା? ମୁଁ କଣ କିଛି ଭୁଲ କରିଛି?
2: ମାତା,
1: ତମେ ତମେ ଏ କଣ କରୁଛ? ଠାକୁର ରାଜା, ତମେ ପରା ଓଡ଼ିଆ ଜାତିର ଗୌରବ। ପ୍ରଭୁ ଜଗନ୍ନାଥଙ୍କ ଛଡ଼ା ଆଉ କାହା ଆଗରେ ତମ ମଥା ନଇବା କଥା ନୁହଁ। ମୋ ଭଳି ମୋ ଭଳି ଗୋଟେ ଗରିବ ନିଆଶିରେ ସ୍ତ୍ରୀ ଲୋକର ପାଦ ଛୁଇଁବ ତମେ? ନା ନା, ସେ ପାପରେ ଭାଗି ହେବାକୁ ମତେ ଦିଅନି ମଣିମା, ମତେ ଭାଗି ହେବାକୁ ଦିଅନି।
2: ନା ନା ମାତା, ନା, ମୁଁ ଆଜି ଉତ୍କଳ ଗଜପତି ହିସାବରେ ତୁମ ପାଖକୁ ଆସିନି। ମୁଁ ଆସିଛି ଜଣେ ପବିତ୍ର ପ୍ରାଣା, ପ୍ରଭୁଙ୍କ ଚରଣ କମଳରେ ସମର୍ପିତା, ଜଣେ ମହାନ ଆତ୍ମା ଜନନୀର ପୁତ୍ର ହିସାବରେ। ମାତା, ଏ ପବିତ୍ର ପାଦ ଦୁଇଟିକୁ ଅଶ୍ରୁ ଜଳରେ ଧୋଇଦେଇ ଜଣେ ଅନନ୍ୟା ଜନନୀର ଦର୍ଶନ କରି ନେତ୍ରକୁ ପବିତ୍ର କରିବାକୁ। ମାତା, ମତେ ପୁତ୍ର ବୋଲି ଡାକି ଥରେ କୋଳକୁ ନିଅ। ମା, ତମ କୋଳରେ ରହି ମୁଁ କିଛି ସମୟ ଜଞ୍ଜାଳକୁ ଭୁଲି କେବଳ ପ୍ରଭୁଙ୍କ ପାଖରେ ରହିବାର ସୁଖ ଅନୁଭବ କରିବାକୁ ଚାହୁଁଛି।
1: ଠାକୁର ରାଜା, ଠାକୁର ରାଜା କଣ କହୁଛନ୍ତି? ଆପଣ ଏମିତି କଣ ଗପି ଚାଲିଛନ୍ତି? ଏ ମୂର୍ଖ ମାଳିନୀ ମୁଣ୍ଡରେ କିଛି ପଶୁନି ମଣିମା। ମଣିମା, ମଣିମା ଉଠିବା ହୁଅ।
2: ନା ନା ମାତା, ମଣିମା ନୁହେଁ, ମତେ ପୁଅ ବୋଲି ଡାକ। ମା, ମତେ ଥରେ ପୁଅ ବୋଲି ଡାକ।
1: ପୁଅ, ଉଠ, ଏଥର କଣ ହେଇଛି କହ।
2: ମାତା, ଧନ୍ୟ ତୁମେ, ଧନ୍ୟ ତୁମେ ମାତା, ଧନ୍ୟ ତୁମେ। ତୁମେ କେବଳ ଏ ଗାଁର ମା ନୁହେଁ, ତୁମେ ଆଜି ସମସ୍ତ ଓଡ଼ିଆ ପ୍ରାଣର ମାତା। ତୁମେ ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦେଖିପାରିଲ, ଆଉ ତୁମ କଣ୍ଠ ନିଃସୃତ ଗୀତ ଗୋବିନ୍ଦର ମଧୁର ସ୍ୱର ପ୍ରଭୁଙ୍କୁ ରତ୍ନ ସିଂହାସନରୁ ଟାଣି ନେଇଗଲା ତୁମ ବାଇଗଣ ବାଡ଼ିକୁ। ଧନ୍ୟ ତୁମେ, ଧନ୍ୟ ତୁମେ ମାତା, ଧନ୍ୟ ତୁମେ। ତୁମ ଭଳି ମାତା ପାଇ ଆଜି ଉତ୍କଳ ଧନ୍ୟ ହୋଇସାରିଛି। ଅମାତ୍ୟଗଣ, କାଳ ବିଳମ୍ବ ନ କରି ଶିବିକାରେ ମାତାଙ୍କୁ ସସମ୍ମାନେ ରାଜନଗରକୁ ନେଇ ଆସ। ମା, ଏ ଅଧମ ପୁଅଟା ଉପରେ ଦୟାକରି ରାଜନଗରକୁ ଆସ। ମା, ଆଜିଠାରୁ ତୁମେ ଏ ଗାଁରେ ନ ରହି ଶ୍ରୀକ୍ଷେତ୍ରରେ ବାସ କରିବ। ତୁମ ପାଇଁ ଯେଉଁ ଆଶ୍ରମ କରାଯିବ ତାହା ତୁମ ସ୍ମୃତିକୁ ବହନ କରି ମାତା ମଠ ନାମରେ ପରିଚିତ ହେବ। ଶ୍ରୀକ୍ଷେତ୍ରରେ ରହି ତୁମେ ପ୍ରତିଦିନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀଗୀତ ଗୋବିନ୍ଦ ଗାନ କରିବ। ମାତା, ତୁମର ଚଳିବା ପାଇଁ ପର୍ଯ୍ୟାପ୍ତ ଜମିବାଡ଼ି ମୁଁ ଖଞ୍ଜିଦେବି। ଶୁଣ ସର୍ବେ, ଆଜିଠାରୁ ଶ୍ରୀଗୀତ ଗୋବିନ୍ଦ ବ୍ୟତୀତ ଅନ୍ୟ ଗୀତ ପ୍ରଭୁଙ୍କ ଛାମୁରେ ବୋଲା ହେବ ନାହିଁ। ଏହା ଗଜପତି ପ୍ରତାପ ରୁଦ୍ରର ନିର୍ଦ୍ଦେଶ।
3: ଜୟ ଗଜପତି ମହାରାଜା ପ୍ରତାପ ରୁଦ୍ରଙ୍କର
4: ଜୟ।
3: ଜୟ ଭକ୍ତ ଶିରୋମଣି ମାଳିନୀ ମାତାଙ୍କର
4: ଜୟ।

0: ଏଇଭଳି ଭାବ ଭକ୍ତିଭରା ଭଜନ ଶୁଣିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ନନ୍ଦିଘୋଷ ୟୁଟ୍ୟୁବ ଚ୍ୟାନେଲ।
1: ରେଡିଓ ଚକୋଲେଟ୍ ଆପ୍ ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି।

0: ଭକ୍ତି ରସରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି। ରେଡିଓ ଭକ୍ତିରେ ଆପଣମାନେ ଶୁଣୁଛନ୍ତି ପାଲା।
1: ଗାୟକ ଶ୍ରୀ ନିଶିକାନ୍ତ ପଣ୍ଡା ଓ ସାଥୀମାନଙ୍କ ଦ୍ୱାରା ପରିବେଷିତ ପାଲା।

ସମ୍ମାନୀୟ ମୋର ଉତ୍କଳୀୟ ଶ୍ରୋତୃମଣ୍ଡଳୀ, ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଏଫ୍ଏମ୍ ରେଡ଼ିଓ ମାଧ୍ୟମରେ ଆୟୋଜିତ ହୋଇଥିବା ପାଲା ସଂସ୍କୃତିର ପ୍ରଚାର ଦିଗରେ ଯେଉଁ ଅଭିନବ ପ୍ରୟାସ ଜାରି କରାଯାଇଛି, ସେ ପ୍ରୟାସକୁ ସାଧୁବାଦ ଜଣାଇ ସର୍ବପ୍ରଥମେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରୁଛୁ ଗୋଟିଏ ମଙ୍ଗଳାଚରଣ। କବି କହିଲେ କ'ଣ, କାଳା ଭଞ୍ଜନ ପୁଞ୍ଜ ସୁନ୍ଦର ମୁଖଙ୍କୁ

0: ନବ ତାରଣଂ ତ୍ରିଜଗତାଂ ନାଥଂ ଭଜେ କେଶବ। ସର୍ବପ୍ରଥମେ
1: ଆଜ୍ଞା
0: ଉତ୍କଳର ନାଥ
1: ବେଶ
0: ଜଗନ୍ନାଥଙ୍କର ଚରଣ ଯୁଗଳକୁ ବନ୍ଦନା କରି ଆମେ ମାନେ ଗନ୍ତବ୍ୟ ପଥର ପଥିକ ହବା। କବି କହିଲେ କଣ, କାଳା ଭଞ୍ଜନ ପୁଞ୍ଜ ସୁନ୍ଦର ମୁଖଂ, ଏଇ ଯୋଉ କାଳିଆ ମୁଖ, ଏ କାଳିଆ ମୁଖ ଭଳି ମୁଖ ସାରା ପୃଥିବୀରେ ଆଉ କୋଉଠି ନାହିଁ, ଏ ମୁଖ ଭଳି କମନୀୟ ମୁଖ ଆଉ ପୃଥିବୀରେ କେଉଁଠି ଦେଖିବାକୁ ମିଳିବନି। ପଦ୍ମାଭିଳାଶାସ୍ପଦଂ, ପଦ୍ମ ଭଳି ଯାହାଙ୍କର ଚରଣ ଯୁଗଳ, ସକାଦ୍ୟ ମରବୃନ୍ଦ ସେବିତ ଭୁଜଂ, ଦେବତା ମାନେ ଯେଉଁ ପ୍ରଭୁଙ୍କର ପାଦକୁ ଚିନ୍ତା କରନ୍ତି, ଯିଏ କି ତିନି ଜଗତର ନାଥ, ତିନି ଜଗତର ନାଥ ବୋଲି ଜଗନ୍ନାଥଙ୍କୁ କୁହାଯାଇଛି। ତିନି ଜଗତର ନାଥ ବୋଲି କାହିଁକି କୁହାଗଲା? ପ୍ରଥମ କଥା ଚିନ୍ତା କରାଯାଉ, ଆମର ଭାରତର ଚାରିଦିଗରେ ଚାରୋଟି ଧାମ ଅଛି, ଚାରିଦିଗରେ ଚାରୋଟି ଧାମ, କାଶୀଧାମ, ବଦ୍ରିକା ଧାମ, ରାମେଶ୍ୱର ଧାମ ଏବଂ ଶ୍ରୀ ପୁରୁଷୋତ୍ତମ ଧାମ। ଏଇ ଯୋଉ ଚାରିଧାମ, ଚାରିଧାମରେ ଚାରି ଠାକୁର ଅଛନ୍ତି। କାଶୀର ଠାକୁରଙ୍କୁ କୁହାଗଲା କାଶୀନାଥ, ବଦ୍ରିକା ଠାକୁରଙ୍କୁ କୁହାଗଲା ବଦ୍ରିନାଥ, ରାମେଶ୍ୱରର ଠାକୁରଙ୍କୁ କୁହାଗଲା ରାମନାଥ, କିନ୍ତୁ ଉତ୍କଳର ଠାକୁର କାହିଁକି ଉତ୍କଳନାଥ?

0: ଉତ୍କଳର ଠାକୁରଙ୍କୁ କୁହାଗଲା ଜଗତର ନାଥ।
1: କାହିଁକି ଆଜ୍ଞା?
0: କାହିଁକି ଜଗତର ନାଥ କୁହାଗଲା?
1: ଆମେ କହିବେ
0: କାଶୀର ଠାକୁର ଯଦି କାଶୀନାଥ ହେଲେ, ବଦ୍ରିକାର ଠାକୁର ଯଦି ବଦ୍ରିନାଥ ହେଲେ, ରାମେଶ୍ୱର ଠାକୁର ଯଦି ରାମନାଥ ହେଲେ, ଉତ୍କଳର ଠାକୁର ଉତ୍କଳନାଥ ନ ହେଇ ଜଗତର ନାଥ କାହିଁକି ହେଲେ? ଖାଲି ଗୋଟିଏ ଜଗତର ନାଥ ନୁହଁ, ସିଏ ହଉଛନ୍ତି ତିନି ଜଗତର ନାଥ। ଜଗତ କେତେ
1: କେତେ ଆଜ୍ଞା?
0: ଜଗତ କେତେ
1: କେତେ ଆଜ୍ଞା?
0: କବି କହିଛନ୍ତି ତିନି ଜଗତ, ସ୍ୱର୍ଗ ମର୍ତ୍ୟ ପାତାଳ
1: ଆଜ୍ଞା।
0: ପୁଣି କବି କହିଛନ୍ତି ସାତ ବ୍ରହ୍ମାଣ୍ଡ, ବ୍ରହ୍ମାଣ୍ଡ ସାତ ଅଛି। ପୁଣି କବି କହିଛନ୍ତି ଚଉଦ ବ୍ରହ୍ମାଣ୍ଡ। ପୁଣି କବି କହିଛନ୍ତି ଏକୋଇଶ ବ୍ରହ୍ମାଣ୍ଡ, ଯାହାକି

ବ୍ରହ୍ମାଣ୍ଡ କେତେଟା ଠିକ ନାହିଁ, ବ୍ରହ୍ମାଣ୍ଡ ଏକୋଇଶ ମାନେ ଏକୋଇଶ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଗଲାଣି, କିନ୍ତୁ ପୁଣି କବି କହିଛନ୍ତି କଣ ନା, ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯା ଲୋମ ମୂଳେ ବିରାଜୟୀ, ଏଇ ଯୋଉ ଜଗନ୍ନାଥ ସମସ୍ତ ସୃଷ୍ଟିର ଆଧାର ଯିଏ, ସମସ୍ତ ସୃଷ୍ଟିର କର୍ତ୍ତା ଯିଏ, ତାଙ୍କ ଲୋମ ମୂଳରେ କେତେ ବ୍ରହ୍ମାଣ୍ଡ ଜାତ ହଉଛି ତାର କିଛି ବି କଣ ନାହିଁ। ମୁଁ କହିବାର ତାତ୍ପର୍ଯ୍ୟ କଣ, ୟାକୁ କାହିଁକି କୁହାଗଲା ଜଗତର ନାଥ, ୟାକୁ କାହିଁକି କୁହାଗଲା ତିନି ଜଗତର ନାଥ। ମୋର ବିଚାରକ ମଣ୍ଡଳୀ ଟିକେ ସୁସ୍ଥ ଚିତ୍ତରେ ବିଚାର କରନ୍ତୁ, ଚାହିଁଲେ କାହାକୁ

ବାବାରେ ଚାହିଁଲେ ଗୋଟିଏ ପିଲାକୁ ଆମେ ରାମ ବେଶରେ ସଜେଇ ଦେଇପାରିବା। କେମିତି? ହଳଦିଆ ଲୁଗା ଖଣ୍ଡିଏ ପିନ୍ଧେଇ ଦବା, ମୁଣ୍ଡରେ ମୁକୁଟଟିଏ ବାନ୍ଧି ଦବା, ହାତରେ ଧନୁର୍ବାଣ ଧରେଇ ଦବା, ରାମାନନ୍ଦ ଚିତା କାଟିଦବା, ଦେହରେ ନୀଳ ରଙ୍ଗ ବୋଳି ଦବା, ସେ ପିଲାଟି ରାମ ହେଇଯିବ। ଗୋଟିଏ ପିଲାକୁ ଆମେ କୃଷ୍ଣ ବେଶରେ ସଜେଇ ଦବା, ହାତରେ ଯଦି ମୋହନ ବଂଶୀ ଧରେଇ ଦେଲେ ତାହେଲେ ସେ ପିଲାଟି କୃଷ୍ଣ ହେଇଯିବ। କିନ୍ତୁ ବାପା ଚାହିଁଲେ କାହାକୁ

0: ଚାହିଁଲେ କାହାକୁ ଆମେ ଜଗନ୍ନାଥ ବେଶରେ ସଜେଇ ପାରିବା କି?
1: କାହିଁକି ହବନି?
0: ଜଗନ୍ନାଥ ବେଶରେ କାହାକୁ ସଜେଇ ହବନି, କାହିଁକି ସଜେଇ ହବନି? ନା ଜଗନ୍ନାଥ ବେଶରେ ସଜେଇବାକୁ ହେଲେ ଆମ ହାତ ଦିଟା କାଟିବାକୁ ପଡିବ, ହାତ ଦିଟା କାଟିପାରିବା କି? ଅଣ୍ଟାଠୁ କାଟିବାକୁ ପଡିବ, ଅଣ୍ଟାଠୁ କାଟିପାରିବା କି? କାନ ଦିଟା କାଟିବାକୁ ପଡିବ, କାନ ଦିଟା କାଟିପାରିବା କି? ଆଖି ଦିଟା ବିସ୍ଫାରିତ କରିବାକୁ ପଡିବ, ଆଖି ଦିଟା ବିସ୍ଫାରିତ କରିପାରିବା କି? ତେଣୁକରି ଜଗନ୍ନାଥ ବେଶରେ କାହାକୁ ସଜେଇ ହବନି। ଜଗନ୍ନାଥ ହେଉଛନ୍ତି ସୃଷ୍ଟିର ସ୍ୱୟଂ ସମ୍ପୂର୍ଣ୍ଣ ଦେବତା, ଏ ଦେବତାଙ୍କର ପଟାନ୍ତର ନାହିଁ, ଏ ଦେବତାଙ୍କର ଦ୍ୱିତୀୟ ନାହିଁ। ତେଣୁକରି କବି କହିଲେ କଣ ନା, ନାଥଂ ନେତ୍ରୀ ଜଗତଂ, ଇଏ ହେଉଛନ୍ତି ତିନି ଜଗତର ନାଥ, ଇଏ ସ୍ୱର୍ଗପୁରର ନାଥ, ଇଏ ମର୍ତ୍ତ୍ୟପୁରର ନାଥ, ଇଏ ପାତାଳପୁରର ନାଥ, ଇଏ ହେଉଛନ୍ତି ତିନି ଜଗତର ନାଥ। ତେଣୁକରି ମନ ଆଜି ସେଇ ତିନି ଜଗତର ନାଥ ଜଗନ୍ନାଥ ସମସ୍ତଙ୍କର ମନଭୀଷ୍ଟ ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ଉତ୍କଳବାସୀଙ୍କର ସମସ୍ତ ଦୁଃଖ ଦୂର କରନ୍ତୁ। ବୋଲ ଆନନ୍ଦେ କବର
2: ହରି ବୋଲ ହରି ବୋଲ ହରି
0: ବାବୁ। ସେଇ ଜଗନ୍ନାଥଙ୍କ ସମ୍ବନ୍ଧରେ ଆଲୋଚନା। ପ୍ରଥମ କଥା, ଜଗନ୍ନାଥ କାହାର? ସେ ଜଗତର ନାଥ, ସେ ଗୋଟିଏ ଜାତିର ନୁହଁ, ସେ ଗୋଟିଏ ଗୋଷ୍ଠୀର ନୁହଁ, ସେ ଗୋଟିଏ ସମଷ୍ଟିର ନୁହଁ, ସେ ଗୋଟିଏ ସମ୍ପ୍ରଦାୟର ନୁହଁ। ସବୁ ସମ୍ପ୍ରଦାୟର ସମାହାର ଘଟିଛି ଜଗନ୍ନାଥଙ୍କର କ୍ଷେତ୍ରରେ। ଶୈବ କହ, ଶାକ୍ତ କହ, ଗାଣପତ୍ୟ କହ, ବୈଷ୍ଣବ କହ, ସୌର କହ, ସମସ୍ତେ ସେଇ ଜଗନ୍ନାଥ କ୍ଷେତ୍ରକୁ ଆକୃଷ୍ଟ ହେଇ ଆସିଛନ୍ତି ଏବଂ ଜଗନ୍ନାଥଙ୍କ ଭିତରେ ନିଜର ସମସ୍ତ ସତ୍ତାକୁ ଉପଲବ୍ଧି କରି ଜଗନ୍ନାଥ ଧର୍ମକୁ ଶ୍ରେଷ୍ଠ, ବିଶ୍ୱର ଶ୍ରେଷ୍ଠ ଧର୍ମ ବୋଲି ମାନ୍ୟତା ଦେଇ ଯାଇଛନ୍ତି। ମୋର କହିବାର ତାତ୍ପର୍ଯ୍ୟ କ'ଣ, ଜଗନ୍ନାଥ ହେଉଛି ଓଡ଼ିଆର ଦେବତା, ଜଗନ୍ନାଥ ହେଉଛି ଓଡ଼ିଆର ପ୍ରାଣ, ଏ ଓଡ଼ିଆର ପ୍ରାଣ ଜଗନ୍ନାଥ। କାହିଁକି କାହିଁକି ଓଡ଼ିଆ ଲାଗି ଜଗନ୍ନାଥ, ଜଗନ୍ନାଥ ଲାଗି ଓଡ଼ିଆ? ସେହି ସମ୍ବନ୍ଧରେ କହିବାକୁ ଗଲେ ପ୍ରଥମ କଥା ଚିନ୍ତା କରାଯାଉ, ଯେତେ ଦିନ ପର୍ଯ୍ୟନ୍ତ ଯେଉଁ ଦେଶର ଭାଷା ସଂସ୍କୃତି ଯେତେ ଉନ୍ନତ ସେ ଦେଶ ସେତେ ଉନ୍ନତ। ଯଥାର୍ଥରେ କହିଛନ୍ତି କିଏ ସେ, ଆପଣମାନଙ୍କର ଉତ୍କଳମଣି ଗୋପବନ୍ଧୁ ଦାସ। ଉଚ୍ଚ

0: ରକ୍ଷା କରିବେ ମୋର ବିଜ୍ଞ ସମାଜ, ହେ ମୋର ଅଗଣିତ ଉତ୍କଳୀୟ ସୂତ୍ର ମଣ୍ଡଳୀ। ମୁଁ କହିବାର ତାତ୍ପର୍ଯ୍ୟ କଣ ନା, ଜଗନ୍ନାଥ ଓଡ଼ିଆ ପାଇଁ ଏବଂ ଜଗନ୍ନାଥଙ୍କ ପାଇଁ ଓଡ଼ିଆ।
1: କେମିତି ଆଜ୍ଞା?
0: ଜଗନ୍ନାଥ ସହିତ ଓଡ଼ିଶାର ସମ୍ପର୍କ କଣ ଏବଂ ଓଡ଼ିଆଙ୍କ ସହିତ ଜଗନ୍ନାଥଙ୍କର ସମ୍ପର୍କ
1: କଣ,
0: ସେଇ ସମ୍ବନ୍ଧରେ ଆଜି ଟିକେ ଆଲୋଚନା। କହିବାର କଥା ହଉଛି କଣ ନା, ଯେଉଁ ଜାତି ଯେତେ ଉନ୍ନତ, ଯେଉଁ ଜାତିର ଭାଷା ଯେତେ ଉନ୍ନତ, ଯେଉଁ ଜାତିର ସଂସ୍କୃତି ଯେତେ ଉନ୍ନତ, ଯେଉଁ ଜାତିର ଜାତୀୟତାବୋଧ ଯେତେ ଉନ୍ନତ, ଯେଉଁ ଜାତିର ବୀରତ୍ୱ ଯେତେ ଉନ୍ନତ, ସେ ଜାତି ବିଶ୍ୱରେ ସେତେ ଉନ୍ନତ। ଆଜି ଓଡ଼ିଆ ପୁଅ ଛାତିରେ ହାତ ବାଡ଼େଇ କହୁଛି ମୁଁ ଓଡ଼ିଆ ବୋଲି।
1: କାହିଁକି
0: ଓଡ଼ିଆ ପୁଅ ଛାତିରେ ହାତ ବାଡ଼େଇ କହେ ମୁଁ ଓଡ଼ିଆ ବୋଲି? ଆଜି ତ ଓଡ଼ିଆ, ଆଜି ତ ଓଡ଼ିଶା ଭାରତର ସବୁଠାରୁ ନିକୃଷ୍ଟତମ ରାଜ୍ୟ। ଏ ଦେଶର ସରକାର କେନ୍ଦ୍ର ନିକଟରେ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦାବି କରି ସଦାବେଳେ ଘୋଷଣା କରୁଛି ଯେ ମତେ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦିଆଯାଉ। ଯାହା ଦିଆଗଲେ ମଧ୍ୟ ଓଡ଼ିଆ ପୁଅ ଛାତିରେ ହାତ ବାଡ଼େଇ କହେ ମୁଁ ଓଡ଼ିଆ ବୋଲି। କାହିଁକି ଓଡ଼ିଆ ବୋଲି କହେ?
1: କାହିଁକି ଆଜ୍ଞା?
0: ପାଞ୍ଚଟା ଜିନିଷକୁ ନେଇ ଓଡ଼ିଆ ପୁଅ ଗର୍ବ କରେ।
1: କଣ ପାଞ୍ଚଟା ଆଜ୍ଞା?
0: ପାଞ୍ଚଟା ଜିନିଷକୁ ନେଇ ଓଡ଼ିଆ ପୁଅ ଗର୍ବ କରେ। ସେ ପାଞ୍ଚଟା ଜିନିଷ କଣ
1: କହିଲ?
0: ପ୍ରଥମ କଥା ହେଲା ତ୍ୟାଗ,
1: ତ୍ୟାଗ।
0: ଦ୍ୱିତୀୟ କଥା ହେଲା ବୀରତ୍ୱ, ତୃତୀୟ କଥା ହେଲା କଳା ନୈପୁଣ୍ୟତା, ଚତୁର୍ଥ କଥା ହେଲା ସଙ୍ଗୀତ, ଆଉ ପଞ୍ଚମ କଥା ହେଲା ଜଗନ୍ନାଥ। ଏଇ ପାଞ୍ଚଟା ଜିନିଷକୁ ନେଇ ଓଡ଼ିଆ ପୁଅ ଗର୍ବ କରେ। ଏବଂ ଏଇ ପାଞ୍ଚଟା ଯୋଉ ମହନୀୟ ଗୁଣ, ଏ ମହନୀୟ ଗୁଣ ସେ ଜଗନ୍ନାଥଙ୍କ ଠାରୁ ଶିଖିଛି ବା ଜଗନ୍ନାଥ ତାକୁ ଶିଖେଇଛି। କେମିତି? ପ୍ରଥମ କଥା
1: ତ୍ୟାଗ,
0: ତ୍ୟାଗ
1: ଆଜ୍ଞା।
0: ଏ ଜାତି ତ୍ୟାଗ କରି ଜାଣେ
1: କେମିତି?
0: ବିଚାରକ ମଣ୍ଡଳ ଟିକେ ସ୍ଥିର ଭାବରେ ଚିନ୍ତା କରନ୍ତୁ। ଆପଣ ମାନଙ୍କର ଆଜାଦି ହିନ୍ଦୀ ଫୌଜ କୋହିମା ପ୍ରାନ୍ତରେ ଯୁଦ୍ଧ ଚାଲିଛି, ସେ ଯୁଦ୍ଧରେ ଗୋଟିଏ ଫୌଜି ମରିଯାଇଛି, ତାର ମାଟି ନେତାଜୀ ସୁଭାଷଙ୍କ ନିକଟରେ କାନ୍ଦୁଛି। ଯେତେବେଳେ କାନ୍ଦୁଛି ଏଇ ସମୟରେ ନେତାଜୀ ସୁଭାଷ ସେ ମାକୁ ସାନ୍ତ୍ୱନା ଦେଇ କହିଲେ, କଣ କହିଲେ? ବାପା ତା ଛଡା ଜନନୀ।

ଯେତେବେଳେ ମାଟି ନେତାଜୀ ସୁଭାଷଙ୍କ ନିକଟରେ କାନ୍ଦିଲା, ନେତାଜୀ ସୁଭାଷ କହିଲେ, ମା, ମୁଁ କଣ ତୋର ଗୋଟିଏ ପୁଅ ନୁହଁ, ମୋତେ କଣ କୋଳକୁ ଆଉ ଜଣେ ନେଲେ ତୋର ପୁଅ, ସେଦିନ ତୋ ଦୁଃଖ ତୁ ଭୁଲି ପାରିବୁନି। ଯେତେବେଳେ ଏତିକି କହିଲେ, ସେ ମା କଣ କହିଲା, କହିଲା, ରମଣୀୟ।

ଏଇ ସମୟରେ ସେ ମାଟି ଆଖିରେ ଲୁହ ଦିଦାରେ ପୋଛି ଦେଇ କହିଲା, ସୁବାସରେ ମୁଁ କଣ ଏଇଥିପାଇଁ କାନ୍ଦୁଥିଲି? ମୋ ପୁଅଟା ଯୁଦ୍ଧଭୂମିରେ ମରିଗଲା ବୋଲି ମୁଁ କାନ୍ଦୁଥିଲି? ନାଇଁ ରେ ପୁଅ, ଓଡ଼ିଆ ମାର ଲକ୍ଷଣ ସେଇଆ ନୁହଁ। ମୋ ଲକ୍ଷଣ କଣ କହୁଛି ଶୁଣ। ପୁତ୍ର ମରଣେ ନାହିଁ।

ମୋ ମରିଯିବା ଲାଗି ମୁଁ ଦୁଃଖ କରୁନି। ମୋ ଦୁଃଖ କରିବାର କାରଣ କଣ ନା, ଦେଶ ସେବା ପାଇଁ ମୋର ଆଉ ପୁଅ ନାହିଁ। କୋହିମା ପ୍ରାନ୍ତରେ ଯୁଦ୍ଧ ଚାଲିଛି ବାପା, କୋହିମା ପ୍ରାନ୍ତରେ ଯୁଦ୍ଧ ଚାଲିଛି, ଫୌଜ ଚାଲିଛି,

0: ଏଇ ସମୟରେ ଶୋକସନ୍ତପ୍ତ ମା କହିଲା, କହିଲା, ସୁବାସରେ ମୋ ପୁଅଟା ମରିଯାଇଛି ବୋଲି ମୁଁ କାନ୍ଦୁନି, ମୁଁ କାନ୍ଦୁଛି କାହିଁକି? ମୋତେ ବିଧାତା କିଏ ଗୋଟିଏ ପୁଅର ମା କଲା? ଯଦି ଗାନ୍ଧାରୀ ଭଳି ମୋତେ ଶହେ ପୁଅର ମା କରିଥାନ୍ତି, ଯଦି ଏ ଉତ୍କଳ ଦେଶ ପାଇଁ ମୋର ଶହେ ପୁଅ ଶହୀଦ ହେଇଥାନ୍ତି, ମୋର ଶହେ ପୁଅ ରକ୍ତଦାନ କରିଥାନ୍ତେ, ତାହେଲେ ବୀରପ୍ରସବିନୀ ମାର ଗୌରବ ମୁଁ ଅର୍ଜନ କରିଥାନ୍ତି। ମୋତେ ବିଧାତା ଗୋଟିଏ ପୁଅର ମା କରିବା ହେତୁ ମୁଁ ନିଜକୁ ଧିକାର କରୁଛି। ଏ ଜାତିର ମହନୀୟ ତ୍ୟାଗର ଆଉ ଗୋଟିଏ ନିଦର୍ଶନ
1: କଣ ଆଜ୍ଞା?
0: ଧୀରସ୍ଥିର ଭାବରେ ଶ୍ରବଣ କରନ୍ତୁ ମୋର ପଣ୍ଡିତ ମାରିଣି। ଆଉ ଗୋଟିଏ ଦୃଷ୍ଟାନ୍ତ କଣ ନା, ଆପଣମାନଙ୍କର ତାପଙ୍କର ଦଳ ବେହେରା କଥା, ଯେଉଁ ତାପଙ୍କର ଦଳ ବେହେରାଙ୍କୁ ଧରିବା ପାଇଁ ବ୍ରିଟିଶ ସରକାର ଜୀବିତ ଅବସ୍ଥାରେ ହେଉ ବା ମୃତ ଅବସ୍ଥାରେ ହେଉ, ଧରାଇ ଦେଲେ 10,000 ସୁନା ମୋର ଦେବ ବୋଲି ଘୋଷଣା କରିଥିଲା। ସେଇ ତାପଙ୍କର ଦଳ ବେହେରାଙ୍କ କଥା କହୁଛି। ଜଙ୍ଗଲରେ ବୁଲୁଛନ୍ତି ତାପଙ୍କର ଦଳ ବେହେରା, ଜୀର୍ଣ୍ଣ ଶୀର୍ଣ୍ଣ ଶରୀର ହେଇଗଲାଣି, ପରିଧାନ ଗଛର ବଳକଳ, ଖାଦ୍ୟ ହେଉଛି ମାନେ ଜଙ୍ଗଲର ଫଳ ଏବଂ ଝରଣାର ଜଳ। ଏଇ ସମୟରେ ହେଇଛି କଣ? ଚିଲିକାର ଗୋଟେ କେଉଟର ଡଙ୍ଗାଟା ଆଜ୍ଞା ବୁଡ଼ି ଯାଇଛି। ପାଞ୍ଚ ପ୍ରାଣୀ କୁଟୁମ୍ବ ତାର ହାରନ ହାରନ ଚିତ୍କାର କରୁଛନ୍ତି। ଜଣେ କେହି ସହୃଦୟ ବ୍ୟକ୍ତି କହିଲେ, କହିଲେ, ବାବୁରେ ତୁ ଯଦି ତାପଙ୍କର ଦଳ ବେହେରାଙ୍କ ନିକଟକୁ ଯିବୁ, ଯଦି ଦଳ ବେହେରାଙ୍କ ନିକଟରୁ କିଛି ଅନୁକମ୍ପା ମୂଳକ ସାହାଯ୍ୟ ପାଇବୁ, ତେବେ ତୋର ଆଶା ପୂରଣ ହେଇଯିବ। ଏଇ କଥାକୁ ଶ୍ରବଣ କରି ଯାଉଛି କେଉଟ ଆଜ୍ଞା ଜଙ୍ଗଲ ବାଟରେ, ଭେଟ ହେଇଗଲେ ତାପଙ୍କର ଦଳ ବେହେରା। ପଚାରିଲେ, ବାବୁରେ ଯାଉଛୁ କୁଆଡେ? ଏଇ ସମୟରେ କେଉଟ ଉତ୍ତର ଦେଲା କଣ? କହିଲା, ଆଜ୍ଞା ମୁଁ ଯାଉଛି ଟିକେ ତାପଙ୍ଗଗଡ଼। ନା ତାପଙ୍ଗଗଡ଼ ଯିବାର କାରଣ କଣ? ନା ତାପଙ୍ଗଗଡ଼ ଯିବାର କାରଣ ହେଉଛି ଦଳ ବେହେରାଙ୍କ ସହିତ ଭେଟ ହେବା। ଦଳ ବେହେରାଙ୍କ ସହିତ କାହିଁକି ଭେଟ ହେବୁ ରେ ବାବୁ?
1: ଡଙ୍ଗାଟା ବୁଡ଼ିଗଲା।
0: କେଉଟ କହୁଛି, କହୁଛି, ମହାଶୟ ଡଙ୍ଗାଟି ମୋର ବୁଡ଼ି ଯାଇଛି, ପାଞ୍ଚ ପ୍ରାଣୀ କୁଟୁମ୍ବ ମୋର ହାରନ ହାରନ ଚିତ୍କାର କରୁଛନ୍ତି, ସେମାନଙ୍କର ଅଭୁକ୍ତ ମୁହଁରେ ଦାନ ଦୀପୁଞ୍ଜେ ଦେବା ପାଇଁ ତାପଙ୍କର ଦଳ ବେହେରାଙ୍କ ନିକଟରୁ କିଛି ଅନୁକମ୍ପା ମୂଳକ ସାହାଯ୍ୟ ପାଇଲେ ଆଶା ମୋର ପୂରଣ ହବ। ଯେତେବେଳେ ଏକଥା କହିଛି କେଉଟ, ତାପଙ୍କର ମହାମାନୀ ଦଳ ବେହେରା ନିଜେ କହିଲେ କଣ? କହିଲେ, ବାପା, ଆଉ ତତେ ତାପଙ୍ଗଗଡ଼ ଯିବା ଆବଶ୍ୟକ ପଡିବ, ମୋ ହାତଟି କି ଧରରେ ଧନ, ମୋ ହାତଟି ଧରିକି ଖୋର୍ଦ୍ଧା ଚାଲ। କେଉଟ ଆଶ୍ଚର୍ଯ୍ୟ ହେଇଗଲା, କହିଲା, ହେ ମହାନୁଭବ, ଆପଣଙ୍କର ହାତ ଧରି ଖୋର୍ଦ୍ଧା ଚାଲିଗଲେ ମୋ ଆଶା କଣ ପୂରଣ ହେଇଯିବ? ଏଇ ସବୁ ତାପଙ୍କର ଦଳ ବେହେରା କହିଲେ, ଆଶା ତୋର ନିଶ୍ଚୟ ପୂରଣ ହବ ରେ ବାବୁ, କାହିଁକି ଏକଥା ମୁଁ କହୁଛି? ମୋ ହାତ ଧରି ତୁ ନେଇଗଲେ ତୁ ତାର ଫଳ ପାଇଯିବୁ। ତାପଙ୍କର ଦଳ ବେହେରାଙ୍କ ହାତକୁ ଧରି କେଉଟ ଯାଇ ପହଞ୍ଚିଗଲା କୋଉଠି ନା ଖୋର୍ଦ୍ଧାର ଯେଉଁ ବ୍ରିଟିଶ ମାନଙ୍କର ଛାଉଣୀରେ। ଯେତେବେଳେ ପହଞ୍ଚି ଯାଇଛି ଛାଉଣୀ ଭିତରେ ପ୍ରବେଶ କରିଯାଇଛି, କଣ ଶୁଣିବାକୁ ପାଇଲା? କଣ ଶୁଣିବାକୁ ପାଇଲା? ପୁଛିଲେ ଜଙ୍ଗଲୀ, କାହିଁକି ଆସିଛ?

ବାପାଙ୍କର ଦଳ ବେହେରାଙ୍କର ଜୀର୍ଣ୍ଣ ଶୀର୍ଣ୍ଣ ଶରୀର ଜଙ୍ଗଲୀ ଭଳି ବେଶଭୂଷା ଯେତେବେଳେ ପଶି ଯାଇଛନ୍ତି ଛାଉଣୀ ଭିତରେ, ଏହି ସମୟରେ କେଉଟ ପଚାରି ଯୋଉ ଲାର୍ଜ ପଚାରିଲେ କହିଲାରେ ଜଙ୍ଗଲୀ ତୁ ଏଠି କିଏ ଆସିଛୁ? ବୀର ଗମ୍ଭୀର କଣ୍ଠରେ, ବଜ୍ରନି ଘୋଷ କଣ୍ଠରେ ତାପଙ୍କର ଦଳ ବେହେରାଙ୍କ ମୁଖରୁ ନିଶୃତ ହେଲା, ଆପଣ ପୁରା ଘୋଷଣା କରିଛନ୍ତି ତାପଙ୍କର ଦଳ ବେହେରାକୁ ଜୀବିତ ଅବସ୍ଥାରେ ହେଉ ବା ମୃତ ଅବସ୍ଥାରେ ହେଉ ଯିଏ ଧରେଇ ଦେବ ତାକୁ 10,000 ସୁନାମର ଦିଆଯିବ। ମୁହିଁ ସେଇ ଦଳ ବେହେରା ମୋତେ କେଉଁ

ମୁଁ ହଉଛି ତାପଙ୍କର ସେଇ ମହାମାନୀ ଦଳ ବେହେରା। ମୋତେ କେଉଟ ଧରିକରି ଆଣିଛି, ଜୀବିତ ଅବସ୍ଥାରେ ହେଉ ବା ମୃତ ଅବସ୍ଥାରେ ହେଉ, 10,000 ସୁନାମୋହର ପ୍ରାପ୍ୟ ତାର, ତାକୁ ଆପଣ ସେ 10,000 ସୁନାମୋହର ଦେଇ ଦିଅନ୍ତୁ। ଯେତେବେଳେ ଏକଥା କହିଲେ ତାପଙ୍କର ଦଳ ବେହେରା, କଣ ହେଲା ପରିସ୍ଥିତି ଶୁଣି କର୍ମଚାରୀ ସେଥା ପଡି ଗଲେ, ପୋତିଲେ ଦୁର୍ଦ୍ଦଶମ। କାର୍ଯ୍ୟାଳୟ ସାରା ନିରବ ନିଷ୍ପନ୍ଦ, ମୁଖୁ ନସ୍ପୁର କଥା। ଯେତେବେଳେ ଏକଥା ଶ୍ରବଣ କଲେ, ଦୀର୍ଘ 300 ବର୍ଷ ଧରି ଭାରତକୁ ଶାସନ କରିଥିବା ବ୍ରିଟିଶ ସାମ୍ରାଜ୍ୟର ମୁଣ୍ଡ ନଇଗଲା ଏ ଓଡ଼ିଆ ମାଟି ଉପରେ, ନଇଗଲା ଏ ଓଡ଼ିଆ ଉପରେ, ଧନ୍ୟ ଓଡ଼ିଆ, ଧନ୍ୟ ତୋର ତ୍ୟାଗ। ସାଧାରଣ ଗୋଟେ କେଉଟ ଲାଗି ତାପଙ୍ଗର ମହାମାନୀ ଦଳ ବେହେରା ନିଜର ଜୀବନକୁ ବିପନ୍ନ କରିପାରେ, ଏକଥା କେବେ ଆମେ ବିଶ୍ୱାସ କରୁନୁ। ଆରେ ବାବୁ, ଏଇ ଯୋଉ ତ୍ୟାଗ, ଏ ତ୍ୟାଗ ଓଡ଼ିଆକୁ ଶିଖେଇଛି କିଏ? ଓଡ଼ିଆକୁ ଶିଖେଇଛନ୍ତି ଜଗନ୍ନାଥ। ପ୍ରମାଣ ଗୋଟିଏ ପଦ କବିତା ମୋର, କଣ କହିଲେ,

0: ଲକ୍ଷ୍ୟ କରିବେ ମୋର ଧୀମନ୍ତ ଶ୍ୟାମ
1: ଆଜ୍ଞା
0: ଏ ତ୍ୟାଗ ଓଡ଼ିଆ ଜାତିକି ଶିଖେଇଛି କିଏ
1: ଶିଖେଇଛି
0: ଏ ତ୍ୟାଗ ଓଡ଼ିଆ ଜାତିକି ଶିଖେଇଛନ୍ତି ଜଗନ୍ନାଥ
1: କେମିତି ଆଜ୍ଞା
0: ତାର ପ୍ରମାଣ
1: କହିଲ
0: ନା ବନ୍ଧୁ ମହାନ୍ତି କି ସୁନା ଥାଳି ଭୋଗ ଯାଜପୁରର ବନ୍ଧୁ ବନ୍ଧୁ ମହାନ୍ତି ପିଲାଛୁଆର ସଂସାର କିନ୍ତୁ ଦିନ ଦରିଦ୍ର ଅବସ୍ଥା ସଦାବେଳେ ଜଗନ୍ନାଥଙ୍କର ନାମ କୀର୍ତ୍ତନ କରି ଜଗନ୍ନାଥଙ୍କର ପ୍ରେମରେ ନିମଜିତ ରହିଗଲେ ବନ୍ଧୁ ମହାନ୍ତି ଦିନକ ପାଇଁ ଚିନ୍ତା କଲେନି ସଂସାର କଥା। ଦିନେ ପତ୍ନୀ କହିଲେ ନାଥ
1: ସ୍ୱାମୀ
0: ଭୋକ ଉପାସ।

0: ସମୟରେ ପତ୍ନୀ କହିଲେ,
1: ସ୍ୱାମୀ
0: କହିଲେ, ହେ ନାଥ,
1: ବା ବା,
0: ତମେ ପରା କହୁଛ ତମର କିଏ ଜଣେ ବଡ ବନ୍ଧୁ ଅଛନ୍ତି ଜଗତର ବନ୍ଧୁ ବୋଲି, ସେ ଜଗତ ବନ୍ଧୁ ଥାଉ ଥାଉ ମୋ ପିଲା ଛୁଆଙ୍କୁ ନେଇ ମୁଁ ଅଭୁକ୍ତ ଅବସ୍ଥାରେ ଜୀବନ ବିତାଉଛି, ତମେ ତ ସଦାବେଳେ ଜଗନ୍ନାଥଙ୍କର ନାମରେ ମଗ୍ନ ରହିଲ, ସେ ସଂସାର କେମିତି ଚଳିବ? ବନ୍ଧୁ ମହାନ୍ତି କହିଲେ, ପ୍ରିୟେ ଚାଲ ଯିବା ସେଇ ବନ୍ଧୁଙ୍କ ପାଖକୁ, ସେଇ ଜଗତ ବନ୍ଧୁଙ୍କ ପାଖକୁ ଯାଇ ଆମ ଦୁଃଖ ଜଣେଇବା। ପୁରୀ ସହରରେ ପହଞ୍ଚି ଯାଇଛନ୍ତି, ପରିବାର ସହିତ କିଏ ସେ ନା ଭକ୍ତ ବନ୍ଧୁ ମହାନ୍ତି।
1: ଆଜ୍ଞା,
0: ଯେତେବେଳେ ବଡଦାଣ୍ଡରେ ବୁଲି ବୁଲି ଦିନ ଯାକ କ୍ଲାନ୍ତ ହେଇଗଲେ, ସନ୍ଧ୍ୟାବେଳେ କରିଛନ୍ତି କଣ, ଅଭୁକ୍ତ ଅବସ୍ଥାରେ ପେଟ ଜଳି ଯାଉଛି, ବଡଦାଣ୍ଡରେ କାନି ପକେଇ ଶୋଇଯାଇଛନ୍ତି। ବାବୁ, ରାତି ହେଲା, ଜଗନ୍ନାଥଙ୍କର ଶେଷ ଭୋଗ ଯାହାକୁ କୁହାଯାଏ ରାଜା ଭୋଗ, ସେ ରାଜା ଭୋଗ ଯେତେବେଳେ ଭୋଗ ହବାକୁ ଯାଉଛି, ସୁନା ଥାଳିରେ ଭୋଗ ହବାକୁ ଯାଉଛି, ଏଇ ସମୟରେ ହେଇଛି କଣ, ନିଜେ ଜଗନ୍ନାଥ ସୁନାଥାଳିର ଭୋଗ ଧରି ପହଞ୍ଚି ଗଲେ ଭକ୍ତ ନିକଟରେ, ଉଠେଇଲେ, ବନ୍ଧୁ ଦିନ ଯାକ ଅଭୁକ୍ତ ହେଇ ପଡିଛ, ଏଠି ନିଅ ନିଅ ଖାଦ୍ୟ ଖାଇଦିଅ। ଯେତେବେଳେ ବନ୍ଧୁ ମହାନ୍ତି ଦେଖିଲେ ଜଗନ୍ନାଥଙ୍କର ପବିତ୍ର ମହାପ୍ରସାଦ ସେମାନଙ୍କ ନିକଟରେ ଥୁଆ ହେଇଛି, ସପରିବାର ଉଠି ସେ ଅର୍ଣ୍ଣକୁ ଭକ୍ଷଣ କଲେ, ଦେଖିଲା ବେଳକୁ ପାଖରେ ଆଉ କେହି ନାହାନ୍ତି, ସୁନାଥାଳିଟା ଅଛି, ଇଏ ସୁନାଥାଳି ଦେଇଯାଇଥିବା ଲୋକ ଜଣଙ୍କ ଗଲେ କୁଆଡେ, ଇଏ ସୁନାଥାଳି ଫେରେଇବା କେମିତି? ବନ୍ଧୁ ମହାନ୍ତି ଥାଳିଟିକୁ ମୁଣ୍ଡ ଉପରେ ଦେଇ ଶୋଇଯାଇଛନ୍ତି। ରାତି

ଯେତେବେଳେ ରାତି ପାଇ ପ୍ରଭାତ ହେଲା, ବଡ ଦେଉଳରେ ହୁରି ପଡିଗଲା। ଯୌମୁତ ଦିଆଯାଇଥିବା ମନ୍ଦିର ଭିତରୁ ଥାଳି ଗଲା କୁଆଡ଼େ, ଜଗନ୍ନାଥଙ୍କର ରତ୍ନ ଥାଳି ଗଲା କୁଆଡ଼େ, ଯେଉଁ ଥାଳିରେ ଜଗନ୍ନାଥଙ୍କୁ ଭୋଗ ପ୍ରସାଦ ଦିଆଯାଏ ସେ ଥାଳି ଗଲା କୁଆଡ଼େ। ରାଜାଙ୍କ ନିକଟକୁ ଖବର ଗଲା, ଗଜପତି ରାଜା ଚାରିଦିଗକୁ ଚାର ପଠେଇ ଦେଲେ। ଚାର ମାନେ ଖୋଜୁ ଖୋଜୁ ଦେଖିଲେ କାହାକୁ ନା ବନ୍ଧୁ ମହାନ୍ତି, ମୁଣ୍ଡ ତଳେ ଚିକି ଚିକି କରୁଛି ଛିଡ଼ା ଗାମୁଛା ଭିତରେ ସେଇ ସୁନା ଥାଳି। ଯେତେବେଳେ ବନ୍ଧୁ ମହାନ୍ତିକି ବାନ୍ଧି କରି ନେଇଗଲେ, ରାଜାଙ୍କ ନିକଟରେ ପହଞ୍ଚେଇ ଦେଲେ, ରାଜା ଆଦେଶ ଦେଲେ କାରାଗାରରେ ନିକ୍ଷେପ କରିଦିଅ। ବନ୍ଧୁ ମହାନ୍ତିକି କାରାଗାରରେ ନିକ୍ଷେପ କରି ଦିଆଗଲା। ଯେତେବେଳେ କାରାଗାରରେ ନିକ୍ଷେପ କରି ଦିଆଗଲା, ସପରିବାର କାରାଗାରରେ ଥାଇ ଡାକୁଛନ୍ତି, କହିଲେ ପ୍ରଭୁ ଏତିକି ଦୁଃଖ ଦେଲ, ଗୋଟିଏ ପଦ ଆପଣମାନଙ୍କର ଚନ୍ଦନ ହଜୁରୀ କ'ଣ କହିଲେ।

0: ଯେତେବେଳେ କାତର କଣ୍ଠରେ କାରାଗାର ମଧ୍ୟରେ ବନ୍ଧୁ ମହାନ୍ତି ଜଗନ୍ନାଥଙ୍କ ନିକଟରେ ନିଜର ମନପ୍ରାଣକୁ ଅର୍ପଣ କରିଦେଇଛନ୍ତି, ଶୋଇଛନ୍ତି ଗଜପତି ରତ୍ନପଲ୍ଲଙ୍କ ଉପରେ। ଗଜପତିଙ୍କ ନିର୍ଦ୍ଦେଶ ହେଲା, ପ୍ରଭୁଙ୍କର
1: କଣ ହେଲା,
0: ଏ ଗଜପତି କି ଅନ୍ୟାୟ କଲୁ, ମୋର ଭକ୍ତ, ମୋର ବନ୍ଧୁ, ମୋର ଆତ୍ମା, ମୋ ଆତ୍ମାଙ୍କୁ ତୁ ଆଜି ଅମର୍ଯ୍ୟାଦା କଲୁ, ମୋ ଭକ୍ତକୁ ତୁ ଆଜି ଅମର୍ଯ୍ୟାଦା କଲୁ। ଶୀଘ୍ର ଯାଇ ମୋ ଭକ୍ତକୁ ମୁକ୍ତି ଦେଇ ତାକୁ ତାର ଉଚିତ ପ୍ରାପ୍ୟ ଦେଇ ତାକୁ ସସମ୍ମାନେ ବଡ଼ଦାଣ୍ଡରୁ ବିଦା କର। ଯେତେବେଳେ ରାଜାଙ୍କର ଏ ଆଦେଶ, ପ୍ରଭୁଙ୍କର ଏ ଆଦେଶ ରାଜା ପ୍ରାପ୍ତ ହେଲେ, ସଙ୍ଗେ ସଙ୍ଗେ କଲେ କଣ, ସେଇ ଅନ୍ଧାର ରାତିରେ କାରାଗାର ମଧ୍ୟରେ ପ୍ରବେଶ କରି ବନ୍ଧୁ ମହାନ୍ତିକି ମୁକ୍ତ କରି କଲେ କଣ ନା, ତାଙ୍କୁ ସସମ୍ମାନେ ଜମିବାଡ଼ି ଖଞ୍ଜି ଦେଇ ଆନନ୍ଦରେ ରହିବାର ସୁଯୋଗ ଯୋଗେଇ ଦେଲେ। ଇଏ ଗଲା ବନ୍ଧୁ ମହାନ୍ତି କି ସୁନା ଥାଳି ଭୋଗ।
1: ଆଜ୍ଞା,
0: ଦାସିଆ ବାହୁରି ନଡ଼ିଆ ପଛରାଗ, ବାଲିଗାଁର ଦାସିଆ, ବାଲିଗାଁର ଦାସିଆ ଯେଉଁ ଜଗନ୍ନାଥଙ୍କ ପ୍ରେମରେ ଉଦ୍ବୁଦ୍ଧ ହୋଇ ଘର ସଂସାରକୁ ତୁଚ୍ଛ ମନେ କରିଦେଇଥିଲା, ଦିନଯାକ ତନ୍ତ ବୁଣିଥିବା ଦାସିଆ ଜଗନ୍ନାଥଙ୍କର ପ୍ରେମରେ ଏତେ ମଜି ଯାଇଥିଲା, ଦିନେ ଶ୍ରୀକ୍ଷେତ୍ରରୁ ଦର୍ଶନ ସାରି ଘରକୁ ଫେରିଲା ବାଟରେ, ଘରକୁ ଫେରିଲା ପରେ ପତ୍ନୀ ତାର କରିଛି କଣ ନା, ଗୋଟିଏ ମାଟି ହାଣ୍ଡିରେ କିଛି ଯାଉ ଏବଂ କିଛି ଶାଗ ବାଢି ଦେଇଛି। ସେ ଶାଗକୁ ଦେଖି, ସେ ଯାଉକୁ ଦେଖି ଦାସିଆ କହିଛି କଣ, ହାଣ୍ଡି ସୁରଙ୍ଗ ଯାଉ ଧଳା, ତା ମଧ୍ୟ ଶାଗ ଚକା ଡୋଳା, ପ୍ରେମ କି ଭାବ। ହାଣ୍ଡିର ରଙ୍ଗ ହଉଛି ନାଲି, ହାଣ୍ଡିର ରଙ୍ଗ ହଉଛି ନାଲି, ତା ଦେହରେ ଯେଉଁ ଯାଉ ପୂର୍ଣ୍ଣ ହେଇଛି ଯାଉର ରଙ୍ଗ ହଉଛି ଧଳା, ତା ଉପରେ ଯେଉଁ ଶାଗ ମେଞ୍ଚାକ ଥୁଆ ହେଇଛି ଶାଗ ମେଞ୍ଚାକ ହଉଛି କଳା। ଇଏ ହଉଛି ଜଗନ୍ନାଥଙ୍କର ଚକା ଆଖି, ୟାକୁ ମୁଁ ଖାଇବି କେମିତି ହେ ବାବୁ। ସେଇ ବାଲି ବାଲିଗ୍ରାମର ଦାସିଆର ନଡ଼ିଆକୁ ଜଗନ୍ନାଥ ନିଜ ହାତରେ ଗ୍ରହଣ କରିଛନ୍ତି। ବୋଇଲା ବାଲିଗ୍ରାମ ଦାସ ଦେଇଛି ଘେନ ପିତ ବାସ। ଯେତେବେଳେ ବାଲିଗ୍ରାମ ଦାସର ରଡ଼ିଆକୁ ଜଗନ୍ନାଥ ନିଜ ହାତରେ ନେଇଯାଇଛନ୍ତି, ଏଭଳି ତ୍ୟାଗ ବା ଏଭଳି ଦୟା ଆଉ କିଏ କାହା ଉପରେ କରିପାରେ। ଆଉ ଗୋଟିଏ କଥା, ମାଳି ଝିଅ ତୁଲେ ବାଇଗଣ ବିଲେ ପାଟ ପିତାମ୍ବରୀ ଚିରିଛି, ମାଳି ଝିଅ ଗୀତ ଗୋବିନ୍ଦ ବୋଲି ବାଇଗଣ ବିଲରେ ବୁଲୁ ବୁଲୁ, ତା ପଛରେ ବୁଲି ବୁଲି ଜଗନ୍ନାଥଙ୍କର ପାଟ ପିତାମ୍ବରୀ ସବୁ ବାଇଗଣ କଣ୍ଟା ଲାଗି ଚିରି ଯାଇଛି। ଏତେ ବଡ଼ ତ୍ୟାଗ ଯେଉଁ ଜାତିର ଠାକୁର କରିପାରେ, ସେ ଜାତିଏ ତ୍ୟାଗ ଶିଖିବନି, ତା ଆଉ ଶିଖିବ
1: କିଏ।
0: ବିଚାରକ ମଣ୍ଡଳୀ, ଗୋଟିଏ ଜିନିଷ ଗଲା, ଆପଣ ମାନଙ୍କର ତ୍ୟାଗ, ଏ ତ୍ୟାଗ ଶିଖେଇଛି କିଏ ସେ ନା, ଏ ଜାତି କି ତ୍ୟାଗ ଶିଖେଇଛି ଜଗନ୍ନାଥ। ଆଉ ଗୋଟିଏ କଥା, ଦ୍ୱିତୀୟ କଥା, ଓଡ଼ିଆର ବୀରତ୍ଵ, ସାରା ବିଶ୍ୱରେ ଯେତେ ଜାତି ଅଛି
1: ଆଜ୍ଞା,
0: ଓଡ଼ିଆ ଭଳିଆ ବୀର ଜାତି ଆଉ କେହି
1: ନାହିଁ।
0: କାହିଁକି କଥା କହିଲି,
1: କାହିଁକି ଆଜ୍ଞା,
0: ବାପା
1: ଆଜ୍ଞା,
0: ଗୋଟିଏ ପଦ କବିତା କହିବି, ଓଡ଼ିଆର ବୀରତ୍ଵର ନିଦର୍ଶନ କଣ, ଓଡ଼ିଆର ବୀରତ୍ଵର ନିଦର୍ଶନ କଣ, ବହିଟାର ନାଁ ହଉଛି ହୀରାଖଣ୍ଡର ଗାଥା, ବହିଟାର ନାଁ ହଉଛି ହୀରାଖଣ୍ଡର ଗାଥା। ସମ୍ବଲପୁର ରାଜ ଦରବାରୁ ନିର୍ଦ୍ଦେଶ

କ୍ରୀଡ଼ାଖୋଳର ରାଜା ଭାଗୀରଥି ଜେନାମଣିଙ୍କ ସହିତ ପାଲଲହଡ଼ର ରାଜାଙ୍କର ଯୁଦ୍ଧ ହେଇଛି, ସମ୍ବଲପୁର ଏ ସମ୍ବଲପୁର ରାଜାଙ୍କ ସହିତ କ୍ରୀଡ଼ାଖୋଳ ରାଜାଙ୍କର ଯୁଦ୍ଧ ହେଇଛି। ସମ୍ବଲପୁରର ଗୋଟିଏ କରଦ ରାଜ୍ୟ ହେଉଛି ଆପଣଙ୍କର ପାଲଲହଡ଼ ରାଜ୍ୟ। ସେ ପାଲଲହଡ଼ ରାଜ୍ୟ ଯୁବରାଜ ହେଉଛନ୍ତି କିଏ? ସେ ନା ଜରାଉଜ ଦେବ। ସମ୍ବଲପୁରର ରାଜା ଜରାଉଜ ଦେବଙ୍କର ସାହାଯ୍ୟ ଲୋଡ଼ିଛନ୍ତି ଯୁଦ୍ଧରେ ସାହାଯ୍ୟ କରିବା ପାଇଁ। ସେ ଯୁଦ୍ଧକୁ ଯିବା ପାଇଁ ଜରାଉଜ ଦେବଙ୍କର ମା ତାଙ୍କୁ ବୀରବେଶରେ ସାଜି ଦେଇ କହୁଛନ୍ତି କଣ ନା, ସମ୍ବଲପୁର ରାଜ ଦରବାରୁ ନିର୍ଦ୍ଦେଶ ଆଜି ଆସିଛି, ବାପ ଛୁଟି ଯାଅ, ବେଗେ ସମର କେତେ ଦେଖାଅ ତୁମର ସୌର୍ଯ୍ୟ ଦ୍ରବ। ବୀରବେଶରେ ସଜିତ ହେଇ ଅଶୀ ଧାରଣ ପୂର୍ବକ ଅଶ୍ୱାରୋହଣ କରି ଚାଲିଛନ୍ତି କିଏ? ସେନା ଜରାଉଜ ଦେବ। ପୁଅକୁ ଯୁଦ୍ଧ ବେଶରେ ଯୁଦ୍ଧଭୂମିକୁ ପଠେଇ ଦେଇ ମା କରିଛି କଣ? ଶୀତଳ ପ୍ରସାଦ ଥାଇ ରାଜରାଣୀ ଦୃଷ୍ଟି ପ୍ରସରାଇ ପାରିଲେ ହେ।

ରାଣୀ ଚାହିଁଛନ୍ତି ଦି ମହଲା କୋଠା ଉପରେ, କେତେବେଳେ ପୁଅ ମୋର ଯୁଦ୍ଧରୁ ଫେରିବ, ଯେତେବେଳେ ରାଣୀ ଚାହିଁଛନ୍ତି। ଏହି ସମୟରେ ରାଣୀ ଦେଖିବାକୁ ପାଇଲେ ଜରାଓଜ ଘୋଡ଼ା ଛୁଟେଇ ଫେରି ଆସୁଛି, ଜରାଓଜ ଘୋଡ଼ା ଛୁଟେଇ ଫେରି ଆସୁଛି। ରାଣୀ କଲେ କଣ, ରାଣୀ ସିଧା ତଳକୁ ଓହ୍ଲେଇ ଆସିଲେ, ଛିଡ଼ା ହେଇଗଲେ ସିଂହଦରଜା ନିକଟରେ। ସିଂହଦରଜା ନିକଟରେ ଛିଡ଼ା ହେଇ ଯେତେବେଳେ ଜରାଓଜ ଅଶ୍ୱ ଅବତରଣ କରି କଣ କହିଲେ, କହିଲେ ଲଢୁଥିଲି ମା ଶତ୍ରୁ ସହିତ ପାଟ।

0: ଏହି ସମୟରେ ଜରାବଜ କହିଲେ କହିଲେ ମା, ଶତ୍ରୁଙ୍କ ସହିତ ଲଢୁଥିଲି କିନ୍ତୁ ମୋ ପାଟଖଣ୍ଡଟା ଭାଙ୍ଗି
1: ଭାଙ୍ଗିଗଲା।
0: ଯେତେବେଳେ ପାଟଖଣ୍ଡଟା ଭାଙ୍ଗିଗଲା ମୁଁ ସେଇଠି ଫେରି ଆସିଛି। ଆଜି ଦିନକ ତୋ କୋଳରେ ମୋତେ ଆଶ୍ରୟ ଦେ, କାଲି ପ୍ରତ୍ୟୁଷରୁ ପୁଣି ଯୁଦ୍ଧ ବେଶରେ ମୁଁ ଚାଲିଯିବି। ଯେତେବେଳେ ଏକଥା କହିଲେ ଜରାବଜ ଦେବ, ସେଇ ସମୟରେ ମା କଣ କଲେ? ରାଣୀ କିଛି ଉତ୍ତର ଦେଲେନି, ରାଣୀ କିଛି ଉତ୍ତର ଦେଲେନି, ଫେରି ଆସିଲେ, ଫେରି ଆସିଲେ ଅନ୍ତପୁରକୁ। ଅନ୍ତପୁର ମଧ୍ୟରୁ ଶାଢୀ ଗୋଟିଏ ନେଇ ପହଞ୍ଚିଗଲେ କୁମାର ନିକଟରେ, ଫିଙ୍ଗିଦେଲେ କୁମାର ମୁହଁକୁ ଶାଢୀ ଖଣ୍ଡିକ। କହିଲେ ବାପା, ଭାବିଥିଲି ବି ର

ଲକ୍ଷ୍ୟ କରିବେ ମୋର ଧୀମନ୍ତ ସାମନ୍ତ। ଏଇ ସମୟରେ ରାଣୀ କହିଲେ କଣ କହିଲେ, ବାପା ମୁଁ ଚିନ୍ତା କରିଥିଲି ତମେ ବୀରର ପୁଅ, ବୀର ପୁଅ ସମ୍ମୁଖ ଯୁଦ୍ଧରେ ଜୀବନ ଦେଇ ଜାଣେ, କିନ୍ତୁ ଯୁଦ୍ଧରୁ କେବେ ପୃଷ୍ଠଭଙ୍ଗ ଦେଇ ଜାଣେ ନା, ଯୁଦ୍ଧରୁ କେବେ ପଛଘୁଞ୍ଚା ଦେଇ ଜାଣେ ନା। ଯଥାର୍ଥରେ କହିନାହାନ୍ତି କବି ପଛ

ବୀର ଯିଏ ସେ କେବେ ପଛଘୁଞ୍ଚା ଦେଇ ଜାଣେ ନା, ସମ୍ମୁଖ ଯୁଦ୍ଧରେ ସିଏ ମରି ଜାଣେ ସିନା କିନ୍ତୁ ପଛଘୁଞ୍ଚା ଦେଇ ଜାଣେ ନା। ତେଣୁ କରି ବାପା ତମେ ବୀର ସନ୍ତାନ ନୁହଁ, ଏ ଶାଢ଼ୀ ଖଣ୍ଡିକ ଦଉଛି, ଏ ଶାଢ଼ୀ ଖଣ୍ଡିକ ତୁମ ଯୋଗ୍ୟ ପୁରସ୍କାର। କଣ କହିଲେ ରାଣୀ? କହିଲେ କାହିଁକି ଆସିଛ ପଳା।

0: ପାଣି କହିଲେ କୁମାର ଯୋଉଠୁ ଆସିଛ ପୁଣି ସେଠିକି ଫେରିଯା, ମୁଁ ତୁମକୁ ପଠେଇଥିଲି ବିଜୟ ଲକ୍ଷ୍ୟ ଧରି ଆସିବା ପାଇଁ, କିନ୍ତୁ ତୁମେ ଯାଇ ପରାଜୟର ଗ୍ଲାନି ନେଇ ଫେରିବ ଏକଥା ମୁଁ ଚିନ୍ତା କରିନଥିଲି। ବାବୁ ସେଇଠୁ ଫେରିଲେ କୁମାର ଜରା ହଉଛି, ତା ପର ଦିନ ଯୁଦ୍ଧରେ ନିଜେ ଆତ୍ମବଳି ଦେଇ ଜୟୀ ହେଲେ, ନିଜ ରାଜ୍ୟକୁ ଜୟ କରେଇଲେ। ତେଣୁକରି ଏତେ ବଡ ବୀରତ୍ୱର ପରାକାଷ୍ଠା ଏ ଜାତିକି ଶିଖେଇଛି କିଏ? ସେ ଏ ଜାତିକି ଶିଖେଇଛି ଜଗନ୍ନାଥ। କେମିତି ଜାଣିବା ପୁଅ? ମୋର ବିଚାରକ ମଣ୍ଡଳୀ ବିଚାର କରନ୍ତୁ, ଯେତେବେଳେ କୃଷ୍ଣଦେବ ରାୟ କାଞ୍ଚିର ରାଜା କୃଷ୍ଣଦେବ ରାୟଙ୍କ ସହିତ ପୁରୀର ଗଜପତି ରାଜାଙ୍କର ଯୁଦ୍ଧ ହଉଛି, ପ୍ରତାପରୁଦ୍ର ଦେବଙ୍କର ଯୁଦ୍ଧ ହେଇଛି, ସେ ଯୁଦ୍ଧରେ ପ୍ରତାପରୁଦ୍ର ଦେବ ପରାସ୍ତ ହେଇ ଫେରି ଆସିଛନ୍ତି। ଯେତେବେଳେ ପରାସ୍ତ ହେଇ ଫେରି ଆସି ଜଗନ୍ନାଥଙ୍କ ନିକଟରେ ଜଣେଇଛନ୍ତି ନିଜର ଦୁଃଖ, ମହାବାହୁ ତମ ଭଳିଆ ମହାବାହୁ ଥାଉ ଥାଉ ଉତ୍କଳ ଜାତିର ସ୍ୱାଭିମାନ ଉତ୍କଳ ଜାତିର ଗୌରବ ଗର୍ବ ଗୌରବ ଆଜି ଦାକ୍ଷିଣାତ୍ୟରେ ଭୁଲୁଣ୍ଠିତ ହେଇଯିବ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ରେ ରାଉତ ଆନନ୍ଦ ଚିତ୍ତରେ କାଳି ପ୍ରତିଶ୍ୱର ଯୁଦ୍ଧ ଅନୁକୂଳ କରେ। ତା ପରଦିନ ପ୍ରତିଶ୍ୱର ରାଜା ଯୁଦ୍ଧ ଅନୁକୂଳ କରିଛନ୍ତି, ନିଜେ ଜଗନ୍ନାଥ ବଳଭଦ୍ର ଦୁଇ ଭାଇ କଳା ଘୋଡ଼ା ଧଳା ଘୋଡ଼ା ଚଢ଼ି ସୈନିକ ବେଶରେ ରାଜାଙ୍କ ସହିତ ଯୋଗ ଦେଇ କାଞ୍ଚି ଅଭିଯାନରେ ଉତ୍କଳର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ତେଣୁକରି ଓଡ଼ିଆ ଜାତିକି ବୀରତ୍ୱ ଶିଖେଇଛି କିଏ? ସେ ନା ଜଗନ୍ନାଥ। ଲକ୍ଷ୍ୟ କରିବେ ମୋର ଧୀମନ୍ତ ସାମନ୍ତ, ଏ ଜାତି ଜଗନ୍ନାଥଙ୍କ ପାଇଁ ଉଦ୍ଦିଷ୍ଟ। ଜଗନ୍ନାଥ ହେଉଛନ୍ତି ଜାତିର ତ୍ରାଣକର୍ତ୍ତା, ଜଗନ୍ନାଥ ହେଉଛନ୍ତି ଜାତିର ମୁଖ୍ୟକର୍ତ୍ତା।
1: ଆଜ୍ଞା,
0: ଇଏ ଗଲା ଆପଣମାନଙ୍କର
2: ବୀରତ୍ୱ
0: ଏବଂ ତ୍ୟାଗ।
1: ତ୍ୟାଗ
0: ତୃତୀୟ କଥା ହେଲା ଉତ୍କଳ ଜାତିର କଳା ନୈପୁଣ୍ୟତା। ଉତ୍କଳ ଜାତିର କଳା ନୈପୁଣ୍ୟତା, ଏ ଜାତିକି ପ୍ରଭୁ କଳା ନୈପୁଣ୍ୟତା କଣ ଶିଖେଇଛି? ଲକ୍ଷ୍ୟ କରିବେ ମୋର ଧୀମନ୍ତ ଶ୍ୟାମ, କଳାରେ ଶ୍ରେଷ୍ଠତା ଲାଭ କରିଥିବାରୁ ଏ ଦେଶର ନାଁ ହଉଛି ଉତ୍କଳ। କଳାରେ ଶ୍ରେଷ୍ଠତା ଲାଭ କରିଥିବାରୁ ଏ ଦେଶର ନାଁ ହଉଛି ଉତ୍କଳ। ଏ ଉତ୍କଳର କଳାକୁ ବଞ୍ଚେଇ ରଖିଛି ଜଗନ୍ନାଥ। ଜଗନ୍ନାଥ ଆମକୁ କଳା ଶିଖେଇଛି,
1: ଜଗନ୍ନାଥ ଶିଖେଇଛନ୍ତି
0: ତାର ନିଦର୍ଶନ
1: କହିଲା।
0: କୋଉ କଳା ଲାଗି ଆମେ ମାନେ ପ୍ରସିଦ୍ଧି ଲାଭ କରିଛୁ? ପ୍ରଥମ କଥା ହେଲା ପଥର କଳା।
1: ପଥର
0: ନିର୍ଜୀବ ପାଷାଣ ଦେହରେ ଜୀବନ ସଞ୍ଚାର ସଞ୍ଚାର କରିବାର କାରିଗରୀ କେବଳ ଉତ୍କଳିଆ ମାନଙ୍କୁ ଜଣା, ଏବଂ ଏ କଳା ଜଗନ୍ନାଥ ପାଇଁ ଉଦ୍ଦିଷ୍ଟ। କେମିତି? ଜଗନ୍ନାଥ ମନ୍ଦିର ଯେଉଁ 120 ହାତର ଦୀର୍ଘ ମନ୍ଦିର ନିର୍ଜୀବ ପଥର ଦେହରେ ପ୍ରାଣ ସଞ୍ଚାର କରାଯାଇ ତିଆରି କରାଯାଇଛି। ଆପଣମାନଙ୍କର କୋଣାର୍କ ମନ୍ଦିର, କୋଣାର୍କ ମନ୍ଦିର ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଛି, କା ଲାଗି? ନାଇଁ ଉତ୍କଳୀୟ ଶିଳ୍ପୀ ମାନଙ୍କ ଲାଗି। ଉତ୍କଳୀୟ ଶିଳ୍ପୀ ପାଣିରେ କଳାକୁ ସୃଷ୍ଟି କରିଛି କିଏ? ସେ ନାଇଁ ଜଗତର ନାଥ ଜଗନ୍ନାଥ। ଲକ୍ଷ୍ୟ କରିବେ ମୋର ଧୀମନ୍ତ ସାମନ୍ତ, 1200 ବଢେଇ 12 ବର୍ଷ ସମାଧାନ କରି ଓଡ଼ିଶା ରାଜକୋଷରୁ 12 ବର୍ଷର ରାଜସ୍ୱକୁ ଦାନ କରି ତିଆରି କରାଗଲା ଆପଣମାନଙ୍କର କୋଣାର୍କ ମନ୍ଦିର। କିନ୍ତୁ ନାଁ ନେଲା କିଏ? ସେ ନାଁ ନେଲେ ଲାଙ୍ଗୁଳା ନରସିଂହ ଦେବ। କୋଣାର୍କ ମନ୍ଦିରର ନିର୍ମାତା ହେଉଛନ୍ତି ଲାଙ୍ଗୁଳା ନରସିଂହ ଦେବ। ବାବୁ କାହିଁକି? 1200 ବଢେଇଙ୍କର ଶ୍ରମ ଗଲା କୁଆଡ଼େ? ଦୀର୍ଘ 12 ବର୍ଷ ଧରି ବ୍ରହ୍ମଚର୍ଯ୍ୟ ଜୀବନ ଯାପନ କରି ଯେଉଁ 1200 ବଢେଇ କୋଣାର୍କ ମନ୍ଦିର ତିଆରି କରିଥିଲେ ତାଙ୍କ ଶ୍ରମ ଗଲା କୁଆଡ଼େ? ଓଡ଼ିଶାର ରାଜକୋଷର 12 ବର୍ଷର ରାଜସ୍ୱ, ଓଡ଼ିଶାର ଅଗଣିତ ଚାଷୀ ମାନଙ୍କର ରାଜସ୍ୱ ଜଣା,
1: ଆଜ୍ଞା,
0: ଯେଉଁ ମନ୍ଦିର ତିଆରି କରାଯାଇଥିଲା ତାଙ୍କର ଶ୍ରମ ଗଲା କୁଆଡ଼େ? କିନ୍ତୁ ନାଁ ନେଲେ କିଏ? ସେ ଲାଙ୍ଗୁଳା ନରସିଂହ ଦେବ, କୋଣାର୍କ ମନ୍ଦିରର ନିର୍ମାତା। ବାବା ଏ ଜାତି କେଡ଼େ ମହାନ, ଏ ସଂସ୍କୃତି କେଡ଼େ ମହତ, ଏ ଜାତିର ପ୍ରାଣ ଯେଉଁ ଜଗନ୍ନାଥ ସେ କେଡ଼େ ମହାନ, ତାର ନିଦର୍ଶନ ଆପଣ ଏଇଠି ଟିକେ ଶ୍ରବଣ କରନ୍ତୁ। ମୋର ଧୀମନ୍ତ ଶ୍ୟାମନ୍ତ, ମୋ କହିବାର ତାତ୍ପର୍ଯ୍ୟ କଣ? 1200 ବିନ୍ଧାଣି ଲାଗିଛନ୍ତି କୋଉଠି ନା କୋଣାର୍କ ମନ୍ଦିର। ବିନ୍ଧାଣି କାହାକୁ କହିବା?
1: ନାଇଁ,
0: ଯୋଉମାନେ ବଢେଇ କାମ କରୁଛନ୍ତି ସେମାନଙ୍କୁ ବିନ୍ଧାଣି କୁହାଯିବନି।
2: ବିନ୍ଧାଣି
0: କାହାକୁ କୁହାଯିବା? ନା ହାତୀ ହାତ ପାଲି।

0: ଦେଉଳ ଧ୍ୱଜା,
1: ଦେଉଳ
0: ଦେଉଳ ଉପରେ ଯେଉଁ ଧ୍ୱଜା ବନ୍ଧା ଯାଏ ତାକୁ ଯିଏ ତିଆରି କରାଯାଏ କରିଯାଆନ୍ତି ତାକୁ କୁହାଯାଏ ବିନ୍ଧାଣି ରଜା। ମୋର ଧୀମନ୍ତ ସାମନ୍ତ କୋଣାର୍କ ମନ୍ଦିରରେ ବାରଶ ବଢେଇ ଶ୍ରମଦାନ କଲେ, ବାର ବର୍ଷ ଧରି ମୈଥୁନ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ଜୀବନ ଯାପନ କଲେ, କିନ୍ତୁ ଯଶ ନେଲେ କିଏ? ସେ ନା ଲାଙ୍ଗୁଳା ନରସିଂହ ଦେବ। କାହିଁକି କାହିଁକି
2: ତାଙ୍କ ନାଁ ଉପଟ ନେଇଗଲେ?
0: ଏ ଜାତିର ମହତ କେତେ, ଏ ଜଗନ୍ନାଥର ମହିମା କେତେ, ଆପଣ ଟିକେ ଧୀରସ୍ଥିର ଭାବରେ ଶ୍ରବଣ କରନ୍ତୁ। ମୋ କହିବାର ତାତ୍ପର୍ଯ୍ୟ, କୋଣାର୍କ ମନ୍ଦିରରେ ବିଭିନ୍ନ ପ୍ରକାର ଶିଳ୍ପୀ ଥିଲେ। ଆପଣଙ୍କର ଯୋଉ ବିଶୁ ମହାରଣା, ଏ ବିଶୁ ମହାରଣା ଥିଲେ ନକ୍ସାକାର। କୋଣାର୍କ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଶେଷ ପର୍ଯ୍ୟନ୍ତ ନକ୍ସା କରିବା ଲୋକ ଥିଲେ କିଏ? ସେ ବିଶୁ
2: ମହାରଣା।
0: କିନ୍ତୁ ଜଣେ ସ୍ଥପତି ଥିଲେ, ସେ ସ୍ଥପତି କାହାକୁ କୁହାଯାଏ? ମୂର୍ତ୍ତି କାରିଗର ମାନଙ୍କୁ, ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ସେମାନଙ୍କ ଭିତରେ ଶ୍ରେଷ୍ଠ ଥିଲେ କି? ସେ ନା ଜଗୁ ବିନ୍ଧାଣି। ଏଇ ଯୋଉ ଜଗୁ ବିନ୍ଧାଣି, ଜଗୁ ବିନ୍ଧାଣି ଜଣେ ବୟସ୍କ ଲୋକ, ତାଙ୍କର ଗୋଟେ ବଡ ଦୁର୍ବଳତା ଥିଲା ପାନ ଖାଇବା। ତାଙ୍କର ଗୋଟେ ବଡ ଦୁର୍ବଳତା ଥିଲା ପାନ ଖାଇବା। ପାନ ନ ଖାଇଲେ ସିଏ କାମ କରିପାରନ୍ତିନି। ବାବୁରେ, ଏ ଜଗୁ ବିନ୍ଧାଣି ଯେତେବେଳେ କାମ କରନ୍ତି, ପଛକରେ ଛିଡା ହେଇଥାଏ ଗୋଟିଏ ନାତି, ସେ ନାତି ଧରିଥାଏ ହାତରେ ଗୋଟିଏ ପାନ ଡାଲା, ମୁଣ୍ଡ ଉପରେ ଗୋଟିଏ ଛତା। ଯେତେବେଳେ ବୁଢାର ହାତରୁ ପାନ ପାଟିରୁ ପାନ ସରିଯାଏ, ବୁଢା ପଛକରକୁ ହାତ ଦେଖେଇ ଦିଏ,
2: ନାତି
0: ନାତି ପାନ ଖଣ୍ଡିଏ ବଢେଇ ଦିଏ।

0: ଏ କଥାକୁ ଲକ୍ଷ୍ୟ କରୁଛନ୍ତି ଉତ୍କଳ ନରେଶ ଆପଣ ମାନଙ୍କର ଲାଙ୍ଗୁଳା ନରସିଂହ ଦେବ
1: ରାଜା ଲକ୍ଷ୍ୟ କଲେ
0: ଦିନେ ଦେଖିଲେ ନାତି ଟୋକା ଟିକେ କେମିତି ଅନ୍ତର କରାଯିବ ଦିନେ ରାଜା ନିଜେ ଉଆସରୁ ପାନ କିଛି ଭାଙ୍ଗି ପହଞ୍ଚିଗଲେ ଜଗୁବିନ୍ଧାଣୀ ପଛପଟେ
1: ଆଜ୍ଞା
0: ନାତି ଟୋକା ଟିକେ ବାହାର କରିଦେଇ ନିଜେ ଛିଡ଼ା ହେଇଛନ୍ତି ରାଜା ହାତରେ ଧରିଛନ୍ତି ଛତା ଏବଂ ପାନ ଡାଲା ଯେତେବେଳେ ଜଗୁବିନ୍ଧାଣୀର ପାନ ସରିଗଲା ପାଟିରୁ ପଛକୁ ହାତ ବଢେଇ ଦେଲା ଯେତେବେଳେ ହାତ ବଢେଇ ଦେଲା ହାତରେ ଖଣ୍ଡିଏ ପାନ ଥୁଆ ହେଇଗଲା ପାନ ଖଣ୍ଡିକ ନେଇ ପାଟିରେ ଦେଇଯାଇଛି ଯେତେବେଳେ ଟିକିଏ ଚୋବେଇ ଦେଇଛି ଚିନ୍ତା କଲା ଇଏ ତ ମୋ ଘର ଭଙ୍ଗା ହାତ ନାତି ହାତ ପାନ ନୁହଁ ଏତ ନୁହେଁ ଘର ଭଙ୍ଗା ନାତି ହାତ ପାନ କାରିଗର ବିଚାର ଇ ମନେ ଚକ୍ଷୁ ତୋଳି ଚାହିଁଲା ସମ୍ଭ୍ରମେ ପୃଷ୍ଠ ଦେଶ ଉଭା ତାର ରାଜା ଗଜପତି ଯେତେବେଳେ କାରିଗର ବିଚାର କଲା ଇଏ ତ ମୋ ଘର ଭଙ୍ଗା ନାତି ହାତ ପାନ ନୁହଁ ଇଏ ସୁବାସିତ ପାନ ଆସିଲା କୋଉଠୁ ଚାହିଁଦେଲା ପଛକୁ ଯେତେବେଳେ ପଛକୁ ଚାହିଁ ଦେଇଛି କଣ ଦେଖିବାକୁ ପାଇଲା ଧନ ନିଜେ ଉତ୍କଳର ଗଜପତି ଲକ୍ଷ ରାଜାର ମୌଡ଼ମଣି ତା ପଛ ପଟେ ଧରିଛନ୍ତି ଛତା ଛତା ଧରି ଛିଡ଼ା ହେଇଛନ୍ତି ହାତରେ ପାନ ଡାଲା କାମୁଡି ଦେଲା ସେ ଜିଭ ହେଲା ନତ ଜାନୁ ଜଗୁବିନ୍ଧାଣୀ ଜିଭ କାମୁଡି ଦେଲା ରାଜାଙ୍କର ପାଦ ତଳେ ପଡିଗଲା କହିଲା ଛାମୁ।

0: ଜଗୁବି ନାଣି ହାତ ଯୋଡି ଦେଲା, କହିଲା ଛାମୁ ଏ ଅକିଞ୍ଚନ ପାଇଁ ଇଏ କି ଦୟା,
1: କଣ କଲ
0: ମୋ ଭଳି ଗୋଟେ ସାଧାରଣ ଅଧମ କାରିଗର ପାଇଁ ଗଜପତି ନିଜେ ଛତା ଧରି ପାନ ଢାଳ ଧରି ମୋ ପଛରେ ଛିଡା ହେଇଛନ୍ତି। ଗଜପତି ରାଜା ତା ଗୋଡ ଦୁଇଟା ଧରି ପକେଇଲେ, କହିଲେ ଜଗୁବିନ୍ଧାଣୀରେ ବାପା ଦତ୍ତ ରାଜ୍ୟ।

0: ସାରା ବିଶ୍ୱରେ ଜାତିର ମାନ ସମ୍ଭ୍ରମକୁ ବଞ୍ଚାଇ ରଖିବାର ଅଧିକାର ତୋର ଅଛି। ଆଜି ସାରା ପୃଥିବୀ ଉତ୍କଳର ଗୌରବକୁ ଦେଖିବାକୁ ଆସି ଯେତେବେଳେ କୋଣାର୍କ ମନ୍ଦିର ଦେଖୁଛି, ସେ କଣ କହୁଛି ଯେ କୋଣାର୍କ ମନ୍ଦିରର ନିର୍ମାତା ହଉଛନ୍ତି ଲାଙ୍ଗୁଳା ନରସିଂହ ଦେବ? ସିଏ କହୁଛି କଣ ନା, ଧନ୍ୟ ସେ ଉତ୍କଳୀୟ ଶିଳ୍ପୀ, ନିର୍ଜୀବ ପଥର ଦେହରେ ଯେଉଁମାନେ ପ୍ରାଣ ସଞ୍ଚାର କରିପାରିଛନ୍ତି।
1: ତେଣୁ ତାପରେ କଣ ହେଇଛି ଆଜ୍ଞା,
0: ବିଚାରକ ମଣ୍ଡଳ, ଏଇ ଯେଉଁ କୋଣାର୍କ ମନ୍ଦିର, ଏ କୋଣାର୍କ ମନ୍ଦିରର ଶିଳ୍ପୀ ହଉଛନ୍ତି କିଏ? ସିନା ଚଗୁ ବିନ୍ଧାଣି, ଯାହାଙ୍କୁ ଓଡ଼ିଶାର ଗଜପତି ରାଜା ନିଜେ ସମ୍ମାନ ଦେଇଛନ୍ତି। ବେଶ, ଏ କଳା ଶିଖେଇଛି କିଏ? ସେ
2: ଆଜ୍ଞା କିଏ ଶିଖେଇଲେ?
0: ଜଗନ୍ନାଥ। କେମିତି କହିବି, କୋଣାର୍କ ମନ୍ଦିରର ଶିଷ୍ୟ ଚୂଡା ବାରଶହ ବରେଇ ଯାହାକୁ କରିବାକୁ ସକ୍ଷମ ହେଲେନି, ବାର ବର୍ଷର ଗୋଟାଏ ବାଳୁତ ପୁଅ,
1: ବାର ବର୍ଷ
0: ନା, ଯାହାର ଧର୍ମପଦ ଧରମା, ଧରମା ତାକୁ କରିବାକୁ ସକ୍ଷମ ହେଲା କେମିତି?
2: ପିଲା ଲୋକ ନା,
0: ଧରମା ତାକୁ କରିବାକୁ ସକ୍ଷମ ହେଲା କେମିତି
2: କହିଲ?
0: ଯୋଉଠି ବାରଶହ ବଡ଼େଇଙ୍କର ବୁଦ୍ଧି କାମ କଲାନି, ସେଠି ଧରମାର ବୁଦ୍ଧି କାମ କଲା କେମିତି? ଗୋଟିଏ ପଦ ଗାଇବି, ଏ ମୋ ବଡ ଭାଗ୍ୟ ମିଳିଲା ସୁଯୋଗ ଆସି ଏଠି।

0: ବିଚାରକ ମଣ୍ଡଳୀ,
1: ଆଜ୍ଞା,
0: ଯେତେବେଳେ ଧର୍ମପଦ ଦେଉଳର ଚୂଡା ମାରିଛି, ତାକୁ ପଚରା ଗଲା, ବାବୁ ତୁ ଏ କାମ କରିବାକୁ ସକ୍ଷମ ହେଲୁ କେମିତି? ସେଇ ସମୟରେ ଧର୍ମପଦ
1: କହିଛି,
0: ଏ ମୋ ବଡ଼ ଭାଗ୍ୟ ମିଳିଲା ସୁଯୋଗ ଆସି ଏଠି ଯଥା କାଳେ, ମଣ୍ଡିଲି ଦେଉଳ ଚୂଡା କୁଟ ଶିଳ୍ପେ ଶିଖିଲି ଯା ଶିଶୁ। କି ଆଦର୍ଶ ଏ ଜାତି, କି ମହନୀୟ ଏ ଜାତି। ଆଜିର କୁଟ ଶିଳ୍ପ ପିଲାମାନଙ୍କୁ କହିଲେ ପିଲାମାନେ ସେ ବିଷୟରେ କିଛି ବି କହିପାରିବେ। ଭାଇମାନେ ଆଜି ଯେତେ ଉତ୍କଳୀୟ ମାନେ ଆପଣ ମାନେ ପାଲା ଶୁଣୁଛନ୍ତି, କେହି ଜଣେ କହିପାରିବ କି କୁଟ ଶିଳ୍ପ କାହାକୁ କୁହାଯାଏ? ବାର ବର୍ଷର ପିଲା ଧର୍ମ, ଆଜ୍ଞା, ପିଲାଦିନୁ ବାପକୁ ଦେଖିନି, ମା ଗର୍ଭରେ ଥିଲାବେଳେ ବାପା ତାର ଯାଇଛି କୋଣାର୍କ ମନ୍ଦିର ଗଢିବା ପାଇଁ, କିନ୍ତୁ ମା ଗର୍ଭରୁ ଜନ୍ମ ହେଲା ପରେ ଏ ଜାତି କେତେ ଆଦର୍ଶ ଜାତି ଥିଲା, ଶିକ୍ଷାରେ କେତେ ଉନ୍ନତି ଥିଲା ଏ ଜାତିରେ। ଯୋଉ ପିଲା ବାର ବର୍ଷ ହେଲା ବାପାକୁ ଦେଖିନି ବୋଲି ବାରି ବାରି ବାରି ବରକୋଳି ଗଳିଆ କୁକୁରକୁ ସାଙ୍ଗରେ ନେଇ ଯାଇଥିଲେ ବାପାକୁ ଚିହ୍ନିବ ବୋଲି, ସେ ପିଲା କେମିତି ଶିଖିଲା ଏ ମନ୍ଦିର ତୋଳାର ରହସ୍ୟ?
1: ସାର୍ କେମିତି ଶିଖିଲା?
0: ତାକୁ ଏ ମହନୀୟତା ଦେଇଛି କିଏ? ସେ
2: ଜଗନ୍ନାଥ,
0: ଏ ଜାତିର ପିତା, ଏ ଜାତିର ଜନକ, ଏ ଜାତିର ମହାତ୍ମା ଆପଣ ମାନଙ୍କର ଜଗନ୍ନାଥ। ଜଗନ୍ନାଥ ଜାତି ଲାଗି ଏ ଜାତି ଉନ୍ନତ, ଜଗନ୍ନାଥ ଲାଗି ଏ ସଂସ୍କୃତି ଉନ୍ନତ, ଜଗନ୍ନାଥ ଜାତି ଲାଗି ଓଡ଼ିଶା ଉନ୍ନତ। ବାବୁ ଏଇଥିପାଇଁ ଯଥାର୍ଥରେ କବି କହିଛନ୍ତି, ଉତ୍କଳ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ। ଦିନଜନ ଶରଣର କ୍ଷଣ ମହାବାହୁ, ଆନନ୍ଦ ସାଗରେ ପୀର ଦରବାରେ ସର୍ବେ ଉଚ୍ଚ କରି ହରିବୋଲ ହୁଳହୁଳି ଦିଅ।

0: ଭକ୍ତି ରସରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି। ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି।
1: ଯେମିତି କାହ୍ନାର ବଂଶୀର ସ୍ୱନରେ ଅଧୀରା ହୋଇ ବୃନ୍ଦାବନକୁ ଧାଇଁ ଆସୁଥିଲେ ରାଧିକା, ଠିକ୍ ସେମିତି ସୁଲଳିତ ଭାବପୂର୍ଣ୍ଣ ସଙ୍ଗୀତ ଗାନର ଯାଦୁରେ ଅଧୀର ହୋଇପଡ଼ନ୍ତି ଆମ କାଳିଆ ସାଆନ୍ତ। ସେଇଥିପାଇଁ ତ ପାଖକୁ ଡାକି ନିଜର କରିନେଲେ ସିକନ୍ଦରଙ୍କୁ।

ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତିରେ ଆସନ୍ତୁ ଶୁଣିବା ଜଗନ୍ନାଥ କଥା।

0: ଜନ୍ମଦିନର ଅଭିନନ୍ଦନ ଲକ୍ଷ୍ମୀ।
1: ପ୍ରଣାମ ଠାକୁରେ। ମୋ ଜନ୍ମଦିନ ତାହେଲେ ତୁମର ମନେ ଅଛି? ଭାବିଥିଲି ଭକତର ଦୁଃଖ ବୁଝି ବୁଝି ମୋ କଥା ପୁରାପୁରି ଭୁଲି ଯାଇଥିବ।
0: ଜଗନ୍ନାଥ ଯଦି ଜଗତମାତା କଥା ଭୁଲିଯାଏ ମୋ ଭକତେ କ'ଣ ଖାଇବାକୁ ପାଇବେ?
1: ସବୁବେଳେ ଖାଲି ଭକ୍ତ ଚିନ୍ତା। ଆଜି ଭଳି କୁଆଁର ପୁନେଇ ରାତିରେ ଥରେ ସ୍ତ୍ରୀ କଥା ଟିକେ ଚିନ୍ତା କର।
0: ସେଇଥିପାଇଁ ତ ମୁଁ ଶ୍ରୀମନ୍ଦିରରେ କଉଡ଼ି ଖେଳର ବ୍ୟବସ୍ଥା କରିଛି। ସାରା ରାତି ଅନିଦ୍ରା ହେଇ ଏ ଜଗନ୍ନାଥ ଆଜି ତମ ସହିତ କଉଡ଼ି ଖେଳିବ।
1: ଆଉ ଯଦି ହାରିଯାଏ?
0: ଯଦି ହାରିଯାଏ ତୁମ ପାଖରେ ମୁଁ ବନ୍ଧା ପଡ଼ିବି ଲକ୍ଷ୍ମୀ।
1: ଠିକ ଅଛି, ତାହେଲେ କଉଡ଼ି ଖେଳ ଆରମ୍ଭ ହେଉ। କଉଡ଼ି ଖେଳରେ ମୋ ପାଖରେ ତମେ ହାରିଗଲ ଠାକୁରେ।
0: ମୁଁ ହାରି ନଥିଲେ ତମେ ଜିତିଥାନ୍ତ କେମିତି ଲକ୍ଷ୍ମୀ?
1: ହଉ ହଉ, ଆଉ କଥାରେ ମୋତେ ଭୁଲେଇ ଦେବାକୁ ଚେଷ୍ଟା କରନି। ଏବେ ତମେ ହାରିଯାଇଛ, ନିଜକୁ ମୋ ପାଖରେ ବନ୍ଧା ବି ପକେଇଛ। ମାଧବଙ୍କୁ ସାତ ଦିନ ପାଇଁ ଲକ୍ଷ୍ମୀ ମନ୍ଦିରରେ ରହିବାକୁ ପଡ଼ିବ।
0: ମୁଁ ତ ସବୁବେଳେ ତମ ହୃଦୟ ମନ୍ଦିରରେ ଅଛି ଲକ୍ଷ୍ମୀ।
1: ହଁ ହଁ, ଥାଉ ଥାଉ, ଏତେ ଆଉ ରସିକି ଆମେ ଦେଖାଅନି।
0: ରସିକ ଜଗନ୍ନାଥ କ'ଣ ତାହାର ରସିକପଣ ଛାଡ଼ିପାରିବ?

0: ରେଡିଓ ଭକ୍ତିରେ ଆସନ୍ତୁ ଶୁଣିବା ଜଗନ୍ନାଥ କଥା।
1: ଦୂରରୁ ଶୁଭୁଛି ବଂଶୀର ସୋନା, ପବନରେ ଭାସି ଆସୁଛି ତୁଳସୀ ଚନ୍ଦନର ମହକ, ଲାଗୁଛି ସତେ ଯେମିତି ଏଇଠି କୋଉଠି ଘୁରି ବୁଲୁଛି କାଳିଆ। ହେଲେ ସେ କାଳିଆ ଯେ ଦୟଣା ଲୋଭି ସେ କଥା କିଏ ନ ଜାଣେ। ତେଣୁ ବାଇଶି ପାହାଚରେ ପାଦ ଦେଲାବେଳେ ତୁ ଟିକେ ସତର୍କ ଥିବୁ, କାଳେ ତୋ ଗଭାରେ ଦୟଣା ଦେଖି ସେ ତତେ ହାତ ଠାରି ଡାକି ନବା।

ରେଡିଓ ଭକ୍ତିରେ ଆସନ୍ତୁ ଶୁଣିବା ଜଗନ୍ନାଥ କଥା। ରସିକିଆ।

0: ହେ କାମିନୀ ରଙ୍କା, ହେ ରସିକ ଠାକୁର, ଷୋଳ ସହସ୍ର ଗୋପାଙ୍ଗନାଙ୍କ ସହ ତମେ ରାସ ରଚିଥିଲ ନା? ପୂର୍ଣ୍ଣ କରିଥିଲ ସେମାନଙ୍କର ତୁମ ସହ ମିଳନର ଅଦମ୍ୟ ଇଚ୍ଛାକୁ। ଆଜି ଆଜି ଏ ଦେବଦାସୀ ମନରେ ସେଇ ପ୍ରଣୟର ଭାବ, ଶ୍ରୀଅଙ୍ଗରେ ଲୀନ ହେଇଯିବାର ଅଜସ୍ର କାମନା। ମୁଁ ନାଚିବି, ମୁଁ ନାଚିବି ଠାକୁରେ, ନାଚି ନାଚି ଏ ଶ୍ରୀମନ୍ଦିରରେ ସୃଷ୍ଟି କରିବି ରାସର ମଧୁଚନ୍ଦ୍ରିକା।
1: ହୟ ମୁଦୁଲିଏ, ରାତି ଆସି ତୃତୀୟ ପ୍ରହର ହେଲାଣି, ଅଥଚ ଦେବଦାସୀ ଏପର୍ଯ୍ୟନ୍ତ ନାଚ ସାରି ଫେରୁନି, କିଏ କଥା କ'ଣ?
2: ମୁଁ ବି ସେଇ କଥା ଭାବୁଛି ମା ପାତ୍ରେ। ଆଉ ପ୍ରହରକ ପରେ ସକାଳ ହବ, ବଡ଼ ଠାକୁରଙ୍କ ମଙ୍ଗଳ ଆଳତୀ ହବ, ବଡ଼ ଦେଉଳକୁ ସେ ଗାଁରେ ନିଜ ଘର ବୋଲି ଭାବିଛି ନା କ'ଣ?
3: ଦେଖୁଛ ଦେଖୁଛ ମୁଦୁଲିଏ, ସେ ଦେବଦାସୀଟାକୁ ଦେଖୁଛ, ଲାଜ ସରମ କେମିତି ଭୁଲି ଯାଇଛି, ଫୁଙ୍ଗୁଳା ଦେହରେ କେମିତି ପ୍ରଭୁଙ୍କ ପାଖରୁ ନାଚ ସାରି ଚାଲି ଯାଉଛି।
4: ଦେହରେ ତାର ଚନ୍ଦନ କର୍ପୂର ତୁଳସୀର ଗନ୍ଧ, ମୁହଁ ସାରା ପୁଣି ଜଗନ୍ନାଥଙ୍କ କଳା।
3: ପାପିନୀ ଅପବିତ୍ର କରିଦେଲା ମହାପ୍ରଭୁଙ୍କୁ।
5: ମହାପାପ, ଏ ରାଇଜକୁ ଘୋର ବିପଦ ଘଟି ଆସିଲା, ଚାଲ ଏ ଖବର ଗଜପତିଙ୍କୁ ଆଗ ଜଣେଇଦେବା, ଚାଲ ଚାଲ ଚାଲ।
3: କଣ କହୁଛ ତମେମାନେ? ସେ ଦେବଦାସୀର ଏତେ ସାହସ, ଏ ଗଜପତିର ଆରାଧ୍ୟ ଠାକୁରଙ୍କ ଆଗରେ ସେ ନଗ୍ନ।

0: ହେ ଜଗନ୍ନାଥ, ହେ ମହାପ୍ରଭୁ, ମୋତେ କାହିଁକି ଧୀବର କୂଳରେ ଜନ୍ମ ଦେଲ? ମୁଁ ତ ପ୍ରତ୍ୟହ ଜୀବ ମାରି କେତେ ଦୋଷ କେତେ ପାପ କଲିଣି, ମୁଁ ତ ନିଶ୍ଚୟ ନର୍କରେ ପଡ଼ିବି, କିନ୍ତୁ ଘରେ ବସିଲେ ମୋ ମା ମୋ ସ୍ତ୍ରୀ କହୁଛନ୍ତି ତୁ ସନ୍ନ୍ୟାସୀ ହୋଇ ଆମକୁ ଉପବାସରେ ମାରିବୁ ନା କ'ଣ? ଯଦି ଭଲ ଗତି ଅଛି ତେବେ ମାଛ ମାରିବାକୁ ଯା। କ'ଣ କରିବି ମହାବାହୁ, କେମିତି ପାଳିବି ନିଜ ପେଟକୁ, କେମିତି ପାଳିବି ମୋ ପରିବାରକୁ, କିନ୍ତୁ ଏ ମାଛକୁ କିପରି ମାରିବି? ଏ ତ ଶଙ୍ଖାସୁରକୁ ସଂହାର କରିଥିବା ମତ୍ସ୍ୟ ଅବତାର ପରି ଦେଖାଯାଉଛନ୍ତି। ଆହେ ମୀନବତାର, ମୋତେ ଧୀବର କୂଳରେ ଜନ୍ମ ଦେଇଛ, ମୁଁ ଯଦି ତୁମକୁ ନ ମାରୁଛି ମୋତେ ଆହାର ମିଳିବନି, ମୋତେ ମୋ ପତ୍ନୀ ଘରୁ ବାହାର କରିଦେବ, ମୋ ମା ମୋତେ ତ୍ୟାଗ କରିଦେବ, ତେଣୁ ମୁଁ ତୁମକୁ ମାରିବି। ଏ କଥା ସ୍ଥିର ନିଶ୍ଚିନ୍ତ?
1: ହେ ନାରାୟଣ ଜଗନ୍ନାଥ ରକ୍ଷା କର, ହେ ନାରାୟଣ ଜଗନ୍ନାଥ,
0: ହେ ଜଗନ୍ନାଥ, ହେ ମହାପ୍ରଭୁ, କାହାର ଈଶ୍ୱର ଏ ମାଛ ପାଟିରୁ, ଏ କି ସ୍ୱର ଶୁଣୁଛି?
1: ହେ ନାରାୟଣ,
0: ଏ ମୀନ ଗର୍ଭରୁ ଯେଉଁ ଶବ୍ଦ ଉତ୍ପନ୍ନ ହେଲା ସେ ମୋତେ ଦର୍ଶନ ନ ଦେଲେ ମୁଁ ଏଠାରୁ ଉଠିବିନି, ଏଠାରେ ତପସ୍ୟା କରି ପ୍ରାଣ ତ୍ୟାଗ କରିବି।
2: ତପସ୍ୱୀ, ତମେ ଏଠାରେ ବସି କି ପ୍ରକାର ତପସ୍ୟା କରୁଛ? ତମର ଜାତି କ'ଣ? ତମ ଘର ପରିବାରକୁ ତ୍ୟାଗ କରି ଏଠି ଏକୁଟିଆ ଧ୍ୟାନରେ ବସି କାହା କଥା ଭାବୁଛ?
0: ହେ ବ୍ରାହ୍ମଣ, ମୁଁ ଜାତିରେ କେଉଟ, ଆଜି ପେଟ ପାଟଣା ପାଇଁ ମାଛ ଧରିଲା ବେଳେ ମାଛଟା ମୋ ଜାଲରେ ପଡ଼ିଲା, ତାକୁ ମାରିବାକୁ ଗଲାବେଳେ ଏ ମାଛ ପାଟିରୁ ନାରାୟଣ ନାରାୟଣ ଡାକ ଶୁଣିଲି, ଏ ମାଛ ମୋତେ ଯାହାଙ୍କ ନାମ ଶୁଣାଏ।

ରେଡିଓ ଭକ୍ତିରେ ଆସନ୍ତୁ ଶୁଣିବା ଜଗନ୍ନାଥ କଥା।

0: ଅୟ ବଡ଼ ପଣ୍ଡାଏ, ତୁମର ତ ସବୁ ବଡ଼ ବଡ଼ ବୋଲି କାଲି ଭାରି ଭିଡ଼ରେ କହୁଥିଲ, ବଡ଼ ଦାଣ୍ଡ, ବଡ଼ ଦେଉଳ, ବଡ଼ ଠାକୁର, ହେଲେ ତୁମର ସେ ବଡ଼ ବଡ଼ କଥା ସବୁ କୁଆଡ଼େ ଗଲା କିଅ? ତମର ବଡ଼ ଠାକୁରଙ୍କୁ ଏସେ ଏକ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ଗୋଟେ ବଡ଼ ଭୋଗ ଦବ ବୋଲି କହିଥିଲା, କାହିଁକି ନା ତମ ବଡ଼ ଠାକୁରଙ୍କୁ ପୁଣି ତ ଗୋଟେ ବଡ଼ ଭୋଗ ଦରକାର ନା? କିନ୍ତୁ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ବିନିମୟରେ କି ଭୋଗ ହେଇପାରିବ ନା ତୁମେ କହିପାରିଲ ନା ତୁମର ରାଜା ଗଜପତି?
1: ଶେଠଜୀ, ଗଜପତି ତ ଜଗନ୍ନାଥଙ୍କ ଏକ ସେବକ ମାତ୍ର, ଓଡ଼ିଶାର କେବଳ ଜଣେ ରାଜା କାଳିଆ ରଜା,
2: ବୁଝିଲ? କାଲି ମହାପ୍ରଭୁ ସ୍ୱପ୍ନରେ ତାଙ୍କର ମନପସନ୍ଦର ଭୋଗ ଜଣେଇ ଦେଇଛନ୍ତି। ପ୍ରଭୁଙ୍କ ଇଚ୍ଛା, ତମେ ଯଦି କିଛି ଦବାକୁ ଚାହୁଁଛ ତାହେଲେ କେବଳ ଖଣ୍ଡେ ଗଜମତି ଦିଆ ବିଡ଼ିଆ ପାନ ଦିଅ।
0: ସାମାନ୍ୟ।

0: ଜମିଦାର ପୁଅ ଆଜି ଦାଣ୍ଡର ଭିକାରୀ। ହରିପୁର ଗାଁର ଖ୍ୟାତନାମା ଜମିଦାର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପୁତ୍ର ରଘୁନାଥ, ଯିଏ ଦିନେ ଦୁଃଖ କ'ଣ ଜାଣିନଥିଲା, ଆଜି ସେ ଉଦର କଟାଳ ସହି ନପାରି ଗାଁ ଗାଁ ବୁଲି ଭିକ୍ଷା ମାଗୁଛି, ସେ ଆଜି ଦାଣ୍ଡର ଭିକାରୀ।
1: ହେ ଦୀନବନ୍ଧୁ, ହେ ଆର୍ତ୍ତତ୍ରାଣ, ଆଜି ମୁଁ ଅନାଥ। ହେ ଜଗତର ନାଥ ଜଗନ୍ନାଥ, ଯାହାର କେହି ନାହିଁ ତୁମେ ପରା ତାର ନାଥ। ଏତେ ବଡ଼ ଦୁନିଆରେ କେବଳ ତୁମ ବ୍ୟତୀତ ମୋର କେହି ସାହା ଭରସା ନାହିଁ ପ୍ରଭୁ। ମନ କହୁଛି ତୁମରି ଚରଣ ଯୁଗଳର ଆଶ୍ରୟରେ ଏଇଟି ପଢ଼ି ରହନ୍ତି, କିନ୍ତୁ ମୁଁ କହିଲେ କ'ଣ ହେବ ପ୍ରଭୁ? ତୁମ ଇଚ୍ଛା ନଥିଲେ କ'ଣ ହେଇପାରିବ? ତେଣୁ ଏ ଅରକ୍ଷିତକୁ ରଖିଲେ ରଖ, ମାରିଲେ ମାର। ଆଜିଠାରୁ ତୁମ ପାଦ ପଦ୍ମରେ ଶରଣ ପଶିଲି ପ୍ରଭୁ, ତୁମ ପାଦ ପଦ୍ମରେ ଶରଣ ପଶିଲି। ହେ ଜଗନ୍ନାଥ।
2: ରଘୁ, ତୁ ମୋର ଅତି ଆପଣାର ଭକ୍ତର ରକ୍ଷକ ମୁଁ ଥାଉ ଥାଉ, ଆରେ ତୁ ଅରକ୍ଷିତ ହେଲୁ କେମିତି? ତୁ ଏଇଠି ନିର୍ଭୟରେ ମୋ ମହାପ୍ରସାଦ ସେବନ କରି ଜୀବନ ନିର୍ବାହ କରିବୁ।
0: ପିତାମାତା ମୃତ୍ୟୁ ପୂର୍ବରୁ ରଘୁନାଥଙ୍କର ବିବାହ କରିଦେଇଥିଲେ କଳାବତୀପୁର ବାସିନ୍ଦା ଗଙ୍ଗାଧର କରଣଙ୍କ କନ୍ୟା ଅନ୍ନପୂର୍ଣ୍ଣାଙ୍କ ସହ। କିନ୍ତୁ ଜାମାତା ରଘୁନାଥଙ୍କ ଦାରିଦ୍ର୍ୟର ଖବର ପାଇ ନିଜ ଆତ୍ମସମ୍ମାନରେ କଳଙ୍କ ମନେ କରି ଗଙ୍ଗାଧର କରଣ ନିଜ ବିବାହିତା ଝିଅର ବିବାହ ଅନ୍ୟତ୍ର କରିବାକୁ ବିଚାର କରନ୍ତି।
3: ହେ ଭଗବାନ, ହେ ଜଗତର ନାଥ, ଏସବୁ କ'ଣ ଘଟି ଯାଉଛି ପ୍ରଭୁ? ମୋ ସ୍ୱାମୀ, ମୋ ପ୍ରାଣନାଥ ଥାଉ ଥାଉ ମୁଁ ଅନ୍ୟତ୍ର ବିବାହ କିପରି କରିପାରିବି? ମୋର ଏ ଦେହ ଓ ପ୍ରାଣ ଜଣକୁ ସମର୍ପିତ କରିସାରିଛି, ପୁଣି ଥରେ ମୁଁ ଅନ୍ୟର ପାଣି ଗ୍ରହଣ କିପରି କରିବି? ମତେ କ'ଣ ପ୍ରଭୁ ତୁମେ ଦୋଚାରୁଣୀ କରାଇବ, ବେଭିଚାରିଣୀ କରାଇବ? ହେ ପ୍ରଭୁ, ତୁମେ ବିପତ୍ତି ସମୟରେ ଗଜରାଜକୁ ଉଦ୍ଧାର କରିଥିଲ, ଦ୍ରୌପଦୀର ମହତ ରକ୍ଷା କରିଥିଲ, ଘୋର ବନରେ ମୃଗୁଣୀକୁ ସହ ହେଇଥିଲ, ତମେ ତ ଅନ୍ତର୍ଯ୍ୟାମୀ, ଆର୍ତ୍ତତ୍ରାଣ। ମୁଁ ଅଧିକ କ'ଣ କହିବି ପ୍ରଭୁ? ମୋର ସତୀତ୍ୱ ରକ୍ଷା କର ପ୍ରଭୁ, ରକ୍ଷା କର।
0: ଅନ୍ନପୂର୍ଣ୍ଣା ଚିଠିଟିଏ ଲେଖିଲେ ସ୍ୱାମୀ ରଘୁନାଥଙ୍କ ନିକଟକୁ। ଚିଠିରେ ଲେଖା ଥିଲା, ଆସନ୍ତା
4: ଲୋ ବଉଳ, ତୁ ଜାଣିଛୁ ନା ରସିକ ନାଗର କାଳିଆର ମଲ୍ଲିଫୁଲରେ କେତେ ଶରଧା, ଆଉ ଖଣ୍ଡୁଆ ପାଟରେ କେତେ ମନ। ତୁ ମତେ ଆଜି ଆଣିଦେ ନା ସେଇ ମଲ୍ଲିଫୁଲର ମାଳଟେ, ଆଉ ମନଲୋଭା ଖଣ୍ଡୁଆ ପାଟଟେ।

ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।

0: କିଏ କିଏ ମୋ ପଛରେ କିଏ ନା କେହି ତ ନାହାନ୍ତି ତେବେ ଚନ୍ଦନ ତୁଳସୀ କସ୍ତୁରୀର ମହକ ବଂଶୀର ସ୍ୱର ନୂପୁରର ଋଣଛୁଣୁ ଶବ୍ଦ ଏସବୁ ଏସବୁ ଆସିଲା କୋଉଠୁ ମତେ ଲାଗୁଛି ଏ ମୋର ବାଇଗଣ ବାଡ଼ି ନୁହଁ ଇଏ ବଡ଼ ଦେଉଳ ମୋ ଆଗରେ ପଛରେ ଚଉ ଦିଗରେ ଘୁରି ବୁଲୁଛନ୍ତି ମୋ ପ୍ରିୟ କାଳିଆ ଠାକୁର
1: ଆଶ୍ଚର୍ଯ୍ୟ ପ୍ରଭୁ ଜଗନ୍ନାଥଙ୍କ ପରିଧାନ ବସ୍ତ୍ରରେ ଅଶୁଭ ଲକ୍ଷଣର ଚିହ୍ନ ବଡ଼ ପଣ୍ଡାଏ ଏ ଅଘଟଣ ଘଟିଲା କିପରି
2: ମୁଣ୍ଡ ରହିଲେ ତୁଣ୍ଡ ଖୋଲିବୁ ମହାରାଜ ଆଜି ପ୍ରଭାତରେ ମଙ୍ଗଳ ଆଳତୀ ସମୟରେ ଦେଖିବାକୁ ମିଳିଲା ପ୍ରଭୁଙ୍କ ପିନ୍ଧା ବସ୍ତ୍ରରେ ବାଇଗଣ କଣ୍ଟା ଲାଗିଛି କିଛି ଅଂଶ କଣ୍ଟାରେ ଚିରି ବି ଯାଇଛି
3: ଆମକୁ ବିଶ୍ୱାସ କରନ୍ତୁ ମଣିମା ଆମେ କାଲି ରାତିରେ ଅତି ନିଷ୍ଠାର ସହ
4: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।

0: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
1: ପଣ୍ଡାଏ ପଣ୍ଡାଏ, ମୋତେ ଟିକେ ରଥ ଉପରକୁ ଛାଡ଼ ପଣ୍ଡାଏ, ମୁଁ ଟିକେ ମୋ ଜଗାକୁ ଦେଖନ୍ତି।
2: ହଁ ଦେଖେ ଦେଖେ ନା ଚାଖେ ମୋ, ଯା ଯା, ଗାଧୁଆ ନାହିଁ ପାଧୁଆ ନାହିଁ, ଗାଲ ସାରା ପାନ ଥୁକ, ଦେହରେ କୁଙ୍କୁମ ଚିହ୍ନ, କୋଉ ବେଶିଆ କଳରେ କେଳି କରୁଥିଲା ଆସିଗଲା, ଦିଅ ଦେଖିବାକୁ ଭକ୍ତି ଦେଖେଇ ହଉଛି, ପାପି ଅଧମ, ଯା ଯା ଯା ଯା ଯା ଯା।
1: କାଳିହାରୀ, ହଁ ହଁ, ମୁଁ ଅପବିତ୍ର ପାପି, ହେଲେ ତୁ ତୁ ପରା ପତିତ ପାବନ, ମୋ ପରି ପତିତ ନଥିଲେ ତୁ ପତିତ ପାବନ କାହା ପାଇଁ, ତମ ଭକ୍ତ ହେଇ ତମେ ରଥ ଉପରେ ଥାଇ ତମରି ଆଗରେ ମୋତେ ସେମାନେ ମାଡ଼ ଦେଇ ତଡ଼ିଦେଲେ, ଏଳେ ଏଳେ ଚକା ଆଖି ତମର, କିଛି ଦିଶିଲାନି ତମକୁ। ଠିକ୍ ଅଛି, ତମ ରଥରେ ସିନା ସେମାନଙ୍କ ହକ୍ ବୋଲି ସେମାନେ ମୋତେ ମାଡ଼ ମାରିଲେ, ତମ ଦାସ ତମ ଭକ୍ତ ଏଇଠି ସମୁଦ୍ର କୂଳରେ ତମରି ପାଇଁ ବାଲିରେ ରଥ ତିଆରି କଲା, ସତରେ ଯଦି ତମେ ଭକ୍ତକୁ ଆଦର କର ନିଶ୍ଚେ ମୋ ରଥରେ ଆସି ତମେ ବିଜେ କରିବ, ନହେଲେ ନହେଲେ ଯଦି ତମ ପାଇଁ।
3: ଆପଣ ଶୁଣୁଛନ୍ତି ଅଭିମାନ ଭରା ଭଜନ ଦୁଃଖ।

0: ଆହେ ଶୁଭୁଛି, ଆରେ ସେ ଚଉରା ମୂଳରେ ସନ୍ଧ୍ୟା ପରେ ଦେବ, ଘରକୁ ଆମର ଜଣେ ଯୋଗୀ ଆସିଲେଣି, କ'ଣ କରିବା କହିଲ? ଅତିଥି ସତ୍କାର ପାଇଁ ଘରେ ବୋଧେ କିଛି ନାହିଁ?
1: ତମେ ବ୍ୟସ୍ତ କାହିଁ ହଉଛ ଯେ, ଆଜି ଯାଏ କ'ଣ ଆମ ଘରୁ କେହି କିଛି ନ ଖାଇ ଫେରିଛନ୍ତି? ତମେ ଗୋଟେ କାମ କର, ଗୋଟେ କତୁରୀରେ ମୋ ମୁଣ୍ଡର ଲମ୍ବା କେଶକୁ କାଟିଦିଅ, ମୁଁ ସେଥିରେ ଚଉଁରି ବୋଳିଦେବି, ତାକୁ ତମେ ନେଇ ବିକି ସେଥିରେ ସଉଦାପତ୍ର ନେଇ ଆସିବ, ରୋଷେଇବାସ କରି ଆମେ ଅତିଥିଙ୍କ ଚର୍ଚ୍ଚା କରିବା।
0: ତମେ ଏ କ'ଣ କହୁଛ, ନାରୀର ସୌନ୍ଦର୍ଯ୍ୟ ହେଲା କେଶ, ଅତିଥିଙ୍କ ପାଇଁ ତମେ ତମର ସୌନ୍ଦର୍ଯ୍ୟକୁ ବଳି ଦେଇଦେବ? ଏ ଗରିବ ବ୍ରାହ୍ମଣ ଦାମୋଦର ଦାସ ପାଇଁ ତମେ ଏତେ ବଡ଼ ତ୍ୟାଗ କରିବ?
1: ଏ ଶୁଭୁଛି, କାଲି ରାତିରେ ମୁଁ ମୋର କେଶ କାଟି ଦେଇଥିଲି ନା, ଆଉ ସେଇ କେଶକୁ ବିକି ଆମେ ଅତିଥି ସତ୍କାର କରିଥିଲେ।

0: ବଡ଼ ଦାଣ୍ଡରେ ମୋ ନନ୍ଦିଘୋଷ ପାଖରେ ଠିଆ ହୋଇ କଣ ଦେଖୁଛ ବିଭୀଷଣ?
1: ଦେଖୁଛି ମୋ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ କିପରି ପାଟ ଦୌଡ଼ିରେ ବନ୍ଧା ହୋଇ ରଥରେ ସାରା ଦୁନିଆକୁ ଦର୍ଶନ ଦେଉଛନ୍ତି, ଆଉ ବନ୍ଧନ ଯନ୍ତ୍ରଣାରେ କିଭଳି ପ୍ରଭୁଙ୍କର ଶ୍ରୀଅଙ୍ଗ ନିସ୍ତେଜ ହୋଇପଡ଼ିଛି।
0: ତମ ସହ ମୁଁ ଏକଥାରେ ଏକମତ ନୁହେଁ ବିଭୀଷଣ। ବନ୍ଧନ ମୋତେ ଯନ୍ତ୍ରଣା ଦିଏନି, ଦିଏ ଆନନ୍ଦ, ପରମ ସନ୍ତୋଷ।
1: ପ୍ରଭୁ
0: ହଁ ଲଙ୍କେଶ୍ୱର, ପାଟ ଦୌଡ଼ିରେ ବନ୍ଧନ ହେଲେ ମୁଁ କ'ଣ ପହଣ୍ଡିରେ ଆସିପାରେ ନା ରଥରେ ସ୍ଥିର ହୋଇ ବସିପାରେ? ଏହି ଅସ୍ଥିର ଚଗଲା ଠାକୁରକୁ ସ୍ଥିର କରି ରଖିବାକୁ ହେଲେ ଆବଶ୍ୟକ ହେଇଥାଏ ବନ୍ଧନ। ସେଦିନ ମୋ ଦୁଷ୍ଟମୀ ପାଇଁ ମା ଯଶୋଦା ଜାମଳା ଅର୍ଜୁନ ଗଛରେ ମୋତେ ବାନ୍ଧିଥିଲେ କୁଆ ଦୌଡ଼ିରେ, ଭାଇ ବଳଭଦ୍ରଙ୍କ ସହ ମିଶି ପଣସ ଚୋରି

0: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
1: ମୁଁ ୟାଙ୍କୁ ମନା କରୁଥିଲି, ଆମର ଯାଜପୁରରୁ ପୁରୀ ଆସିବା ଲୋଡ଼ା ନାହିଁ କି, ନୀଳାଚଳିଆ ବନ୍ଧୁକୁ ଭେଟିବା ଦରକାର।

0: ଦରକାର ନାହିଁ। ମୋ କଥା କ'ଣ ଇଏ ମାନିଲେ? ଏକାଜିତ, ମୁଁ ପୁରୀ ଯିବି ଆଉ ମୋ ବନ୍ଧୁଙ୍କୁ ଭେଟିବି। ଏତେ କଷ୍ଟ କରି ପିଲା ଛୁଆଙ୍କୁ ଧରି ପୁରୀ ଆସିଲୁ, କି ଲାଭ ହେଲା? 6-7 ଦିନ ବଡ଼ ଦେଉଳ ପେଜ ନଳା ପାଖରେ ଉପାସ ଭୋକରେ ପଡ଼ି ରହିଲା ପରେ ରାତିରେ କେହି ଜଣେ ସୁନା ଥାଳିରେ ମହାପ୍ରସାଦ ଆଣି ଆମକୁ ଭେଟିଦେଲେ। ୟାଙ୍କୁ କହିଲେ କ'ଣ ନା, ତମ ବନ୍ଧୁ ଦେଇଛନ୍ତି। ଖୁସିରେ ଆମେ ସେ ମହାପ୍ରସାଦକୁ ଖାଇ ସମସ୍ତେ ଶୋଇଗଲୁ। ହେଲେ ସକାଳୁ ଖୁସି ଆମର ସବୁ ମିଳେଇଗଲା। ରାଜାଙ୍କ ନୋକ ଆସି ୟାଙ୍କୁ ଚୋର କହିକି ବାନ୍ଧି ନେଇଗଲେ। ବନ୍ଧୁ ଘରକୁ ଆସି ବନ୍ଧୁ ସତ୍କାର ଆମକୁ ଢେର ମିଳିଲା। ଯିଏ ବନ୍ଧୁର ମନ କଥା ନ ବୁଝିଲା, ବନ୍ଧୁକୁ ଚୋର ସଜେଇ କାରାଗାରକୁ ପଠେଇଦେଲା, ସେ କି ବନ୍ଧୁ? ସେ ଶ୍ରୀକ୍ଷେତ୍ର ସାଇ କେବେ ବନ୍ଧୁ ହେଇପାରନ୍ତିନି, କେବେ ନୁହେଁ।
1: ନା, ତମେ ଏମିତି କୁହନି। ଏ ବନ୍ଧୁ ମହାନ୍ତିର ବନ୍ଧୁଙ୍କୁ ନିନ୍ଦନି, ଅପବାଦ ଦିଅନି। ମୋ ପୁରିଆ ବନ୍ଧୁଙ୍କୁ ବନ୍ଧୁପଣ ଠିକ ଜଣା। ସେ ପରା ସୁଦାମାଙ୍କ ପାଦ ପଖାଳି ଦେଇଥିଲେ, ଶ୍ରଦ୍ଧାରେ ଖୁଦ ବଜା ନେଇ ଖାଇଥିଲେ, ସୁଦାମାଙ୍କ ଦୁଃଖ ସବୁଦିନ ପାଇଁ ଦୂର କରିଦେଇଥିଲେ।
0: ଠିକ ଯେ, ହେଲେ
1: ଆଉ ଚିନ୍ତା କରନି, ଆମ ଦୁଃଖର କାଳରାତି ପାଇଯାଇଛି। ମୋ ନୀଳା ଚଳିଆ ବନ୍ଧୁ ସ୍ୱପ୍ନରେ ରାଜାଙ୍କୁ ସବୁ କଥା ଜଣେଇ ଦେଇଛନ୍ତି। ଆଜି ସାରା ଦୁନିଆ ଜାଣିଗଲାଣି ଏ ବନ୍ଧୁ ମହାନ୍ତିଙ୍କ ସହିତ ଜଗନ୍ନାଥଙ୍କର କି ସମ୍ପର୍କ। ସେ ତ ଫକତ ଭାବରେ ବନ୍ଧା।

0: ସୁଭଦ୍ରା, ତୋର କ'ଣ ହେଇଛି? ମୋ ସୁନା ମୁହିଁର ଚନ୍ଦ୍ରବଦନଟି ଝାଉଁଳି ପଡ଼ିଛି। କ'ଣ, ମୁଁ ନଥିବା ଅବସ୍ଥାରେ ବଡ଼ ଭାଇ ରାଗିକଲେ କି?
1: ବଳଭଦ୍ର କ'ଣ କେବେ ସୁଭଦ୍ରା ଉପରେ ରାଗିପାରେ ଜଗନ୍ନାଥ?
0: ତାହେଲେ କାହିଁକି କାହିଁକି ଆମ ସାନ ଭଉଣୀ ମନ ଦୁଃଖ କରିଛି?
2: ମନ ଦୁଃଖ କରିବିନି ଭାଇ, ବଡ଼ ଦେଉଳର ଗମ୍ଭୀରା ଭିତରେ ବୈଶାଖର ପ୍ରଚଣ୍ଡ ତାତି ସହିପାରିଲନି ବୋଲି ଭାଉଜ ଶ୍ରୀଦେବୀ, ଭୂଦେବୀ ଆଉ ପଞ୍ଚୁ ପାଣ୍ଡବଙ୍କୁ ଧରି ନରେନ୍ଦ୍ରକୁ ଚାପ ଖେଳିବାକୁ ଚାଲିଗଲ। ଭୁଲିଗଲ ମୋ କଥା ଆଉ ବଡ଼ ଭାଇଙ୍କ କଥା। ମନ କ'ଣ ଟିକେ ବି ଡାକିଲାନି ଆମକୁ ତମ ସାଙ୍ଗରେ ନେବାକୁ?
1: ଚୁପ୍ ରହିଲୁ କାହିଁକି ଜଗନ୍ନାଥ? ଦେ, ତୋ ସାନ ଭଉଣୀ ପ୍ରଶ୍ନର

0: ଭକ୍ତି ରସରେ ଭିଜେଇ ଦେଲା ପରେ ଏମିତି ଭଜନ ଶୁଣିବା ପାଇଁ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ ନନ୍ଦୀ ଘୋଷ ୟୁଟ୍ୟୁବ ଚ୍ୟାନେଲ।
1: ଏ ଘରେ କିଏ ଅଛ ଟିକିଏ ଶୁଣିବ?
2: ଏ ଦୀନବନ୍ଧୁ ଦାସର ପ୍ରଣାମ ଗ୍ରହଣ କରନ୍ତୁ ସନ୍ନ୍ୟାସୀ ମହାପୁରୁ।
1: ସାରା ଅବନ୍ତୀରେ ଶୁଣିଲି ତମେ ଜଣେ ବଡ଼ ଭକ୍ତ, ଦୟାଳୁ ଆଉ ଅତିଥି ପରାୟଣ, ସେଥିପାଇଁ ଦେଖା କରିବାକୁ ଚାଲି ଆସିଲି। ବହୁ ବାଟରୁ ଆସିଛି, ଭାରି ଭୋକ, କ'ଣ କିଛି ଖାଇବାକୁ ମିଳିବ?
2: ହଁ ପ୍ରଭୁ, ବସନ୍ତୁ ବସନ୍ତୁ ଆପଣ, ମୁଁ ଏଇ ସାଙ୍ଗେ ସାଙ୍ଗେ ବ୍ୟବସ୍ଥା କରୁଛି।
1: ହଁ ଶୁଣ, ମୁଁ ଆମିଷ ଭୋଜନ କରିବାକୁ ଚାହେଁ।
2: ଯେଉଁଥିରେ ଆପଣ ସନ୍ତୁଷ୍ଟ ହେବେ ତାହା ହିଁ କରିବି।
3: ସେପଟେ ବଡ଼ ପୁଅ ସର୍ପ ଦଂଶନରେ ମରି ଶୋଇଛି, ଆମର ଅଶୌଚ ଅବସ୍ଥା। ଏପଟେ ଅତିଥି ପୁଣି କହୁଛନ୍ତି ଆମିଷ ଭୋଜନ କରିବେ ବୋଲି, କ'ଣ କରିବି? ଅତିଥି ନ ଖାଇ ଫେରିଗଲେ ସମସ୍ତ ପୁଣ୍ୟ ନଷ୍ଟ ହୋଇଯିବ। ସେ ଯାହା ହଉ, ଅତିଥି ସେବା ହିଁ ମୋର ପ୍ରଥମ କର୍ତ୍ତବ୍ୟ।
2: ଆସନ୍ତୁ ସନ୍ନ୍ୟାସୀ ମହାପ୍ରଭୁ, ଭୋଜନ ପ୍ରସ୍ତୁତ।
1: ଶୁଣ, ମୁଁ ଏକା ଭୋଜନ କରିବିନି, ପରିବାରର ସମସ୍ତେ ମୋ ସହିତ ଭୋଜନ କରିବେ।
2: ପ୍ରଭୁ,
1: ତା ନହେଲେ ମୁଁ ନ ଖାଇ ଫେରିଯିବି।
2: ନାହିଁ ପ୍ରଭୁ, ନାହିଁ, ମୁଁ ସମସ୍ତଙ୍କ ପାଇଁ ପତ୍ର ପକାଉଛି।
1: ଏ କ'ଣ ଚାରିଟା ପତ୍ର? ମୁଁ ଶୁଣି ଆସିଲି ତମ ପରିବାରରେ ପାଞ୍ଚ ଜଣ ଲୋକ ଅଛନ୍ତି, ଆଉ ଗୋଟେ ପତ୍ର ପକାଅ।
3: ତୋଷ କ୍ଷମା କରିବେ ସନ୍ନ୍ୟାସୀ ମହାପୁରୁ, ଗୋଟେ କଥା ଲୁଚେଇ ମୁଁ ମହା ପାପ କରିଛି। ବଡ଼ ପୁଅଟି ସର୍ପଧଂସନରେ ଗମ୍ଭୀରା ଭିତରେ ମରି ଶୋଇଛି, ଏ ପାପରୁ ମୁକ୍ତି ତ ମିଳିବ ନାହିଁ। ଆପଣ ନ ଖାଇ ଫେରିଗଲେ ତାଠାରୁ ଅଧିକ ପାପ ହବ ମହାପୁରୁ, ତାଠାରୁ ଅଧିକ ପାପ ହବ।
1: କିଏ କହିଲା ସେ ମରିଛି ବୋଲି? ତା ପାଇଁ ପତ୍ର ପକାଅ, ନିଜେ ଯାଇ ଡାକିଲେ ସେ ନିଶ୍ଚୟ ଉଠି ଆସିବ।
3: ଆପଣ ଆପଣ ଏ କ'ଣ କହୁଛନ୍ତି ମହାପୁରୁ?
1: କ'ଣ ମୋ କଥାରେ ବିଶ୍ୱାସ ହଉନି? ଯାଅ, ତାକୁ ଡାକି ଆଣ।
3: ଯାଉଛି ମହାପୁରୁ, ଯାଉଛି। ସନ୍ନ୍ୟାସୀ ମହାପୁରୁ କୁଆଡ଼େ ଚାଲିଗଲେ? ମୋ ମଲା ପୁଅକୁ ଜୀବନ ଦେଇ ସିଏ କୁଆଡ଼େ ଚାଲିଗଲେ? ନା ନା, ସେ ଆଉ କେହି ନୁହନ୍ତି, ସେ ସ୍ୱୟଂ ପ୍ରଭୁ ଜଗନ୍ନାଥ। ମୋ ଭକ୍ତିର ପରୀକ୍ଷା ନେବା ପାଇଁ ସନ୍ନ୍ୟାସୀ ରୂପରେ ଆସିଥିଲେ। ଚନ୍ଦନ ତୁଳସୀ ବାସ୍ନାରେ ମୋ ଘର ମହକି ଉଠୁଛି। ହେ ପ୍ରଭୁ କରୁଣା ସାଗର ଭାବଗ୍ରାହୀ, ତୁମ ନୀଳାଏ ମଣିଷ ବୁଝିବ କେମିତି ପ୍ରଭୁ? ସତରେ ତମେ ଭକତ ଭାବରେ ବନ୍ଧା ପ୍ରଭୁ, ତମେ ଭକତ ଭାବରେ ବନ୍ଧା।

0: ସୁଦୂର ଦିଲ୍ଲୀ ରାଜ୍ୟ ପାରୁଶରେ ଜୟନଗରର ରାଜା ଜୟସିଂହଙ୍କ ଅଲିଅଳ କନ୍ୟା ବିଷ୍ଣୁପ୍ରିୟା ଥିଲେ ସ୍ୱର୍ଗର ଅପ୍ସରା ଭଳି ସୁନ୍ଦରୀ, କିନ୍ତୁ ତାଠୁ ଅଧିକ ଥିଲେ ହରିଭକ୍ତା। ଶ୍ରୀଜଗନ୍ନାଥଙ୍କ ଚରିତ ମହିମା ଶ୍ରବଣରେ ଆତ୍ମହରା ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବ୍ୟାକୁଳ ଚିତ୍ତରେ ଅଧୀରା ହୋଇଯାଇଥିଲେ। କିନ୍ତୁ ସେ ଜଣେ ନାରୀ ଓ ପରାଧୀନା ହୋଇଥିବାରୁ ପ୍ରଚୁର କ୍ଷୋଭ କରି ନୀରବରେ ଅଶ୍ରୁପାତ କରିବାକୁ ଲାଗିଲେ। ପ୍ରଭୁ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ ତିଳଚ୍ଛ ମହାପାତ୍ର ଶ୍ରେଷ୍ଠ, ତାଙ୍କ ବଂଶରେ ଜଣେ କୁଟୁମ୍ବୀ ବନ୍ଧୁ ମହାପାତ୍ର। ସେ ଥିଲେ ଅତ୍ୟନ୍ତ ଅର୍ଥଲୋଭୀ। ପ୍ରଭୁ ଜଗନ୍ନାଥଙ୍କ ମହିମା ଓ ତିଳଚ୍ଛ ମହାପାତ୍ରଙ୍କ ନାମକୁ ବ୍ୟବହାର କରି ସେ ଧନ ଉପାର୍ଜନ କରିବାକୁ ଦେଶ ବିଦେଶ ବୁଲୁଥିଲେ। ଶେଷରେ ଜୟନଗର ରାଜ୍ୟରେ ପହଞ୍ଚି ବିଷ୍ଣୁପ୍ରିୟାଙ୍କୁ ଚିଠିଟିଏ ଲେଖିଲେ।
1: ହେ ରାଜକନ୍ୟା, ଶୁଣିଛି ତୁମେ ଜଣେ ଜଗନ୍ନାଥ ଭକ୍ତା, ଆଉ ଦାନୀ ବି। ଶ୍ରୀଜଗନ୍ନାଥଙ୍କ ନିମନ୍ତେ ହୃଦୟର ଶ୍ରଦ୍ଧା ସହିତ ରାଜକୁମାରୀ ଯଦି କିଛି ଦିଅନ୍ତି, ତେବେ ଆମେ ତାହା ନେଇ ମହାପ୍ରଭୁଙ୍କ ଛାମୁରେ ପହଞ୍ଚାଇ ଦେବୁ। ଆମେ ହେଉଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ପାର୍ଷଦ।
0: ଏପରି ଏକ ଚିଠି ପାଇ ବିଷ୍ଣୁପ୍ରିୟା ଆତ୍ମହରା ହୋଇଗଲେ। ସେ ଅତ୍ୟନ୍ତ ଭାବବିହ୍ୱଳା ହୋଇ ଜଗନ୍ନାଥଙ୍କୁ ସ୍ମରଣ କରିବାକୁ ଲାଗିଲେ। ମନେ ମନେ ଭାବିଲେ, ଏପରି କି ଅପୂର୍ବ ଦ୍ରବ୍ୟ ଅଛି ଯାହା ମହାପ୍ରଭୁଙ୍କ ପାଇଁ ଦୁଷ୍ପ୍ରାପ୍ୟ। ଜଗତର ସକଳ ସମ୍ପଦର ଅଧିକାରିଣୀ ମାତା ମହାଲକ୍ଷ୍ମୀ, ଯାହାର ଛାୟା ଭଳି ବିରାଜମାନ, ଯିଏ ନିଜେ ରତ୍ନାକର, ତାଙ୍କୁ କି ବା ଉପହାର ସେ ଦେବେ। ସେ ମହାପ୍ରଭୁଙ୍କୁ ଚିଠିଟିଏ ଲେଖିଲେ।
2: ପ୍ରଭୁ, ଆପଣଙ୍କୁ କ'ଣ ଦେବି ଜାଣିପାରୁନାହିଁ। ହେ ପ୍ରଭୁ ବଳିଆର ଭୁଜ, ଗୋଟେ ନାରୀ ପାଇଁ ସବୁଠାରୁ ବଡ଼ ହେଲା ତା ମନ। ଆଜିଠାରୁ ମୁଁ ମୋ ମନ ଆପଣଙ୍କୁ ଦେଲି, ମୁଁ ପୁରାପୁରି ଆପଣଙ୍କର ହୋଇଗଲି। ପ୍ରଭୁ, ଆପଣ ହେଉଛନ୍ତି ବାଞ୍ଛା କଳ୍ପତରୁ, ଏବେ ଦାସୀ ଆପଣଙ୍କର, ଯାହା ଆପଣଙ୍କ ଇଚ୍ଛା ତାହା କରନ୍ତୁ।
0: ମୃଗମଦ କାଳିରେ ବିଷ୍ଣୁପ୍ରିୟା ଚିଠିଟିଏ ଲେଖିଲେ। ଚିଠି ନୁହଁ, ମାତ୍ର ଗୋଟିଏ ଶ୍ଳୋକ, ଆଉ ସେହି ଗୋଟିଏ ଶ୍ଳୋକ କହିଦେଉଥିଲା ତାଙ୍କ ମନର କଥା। ଚିଠିଟିକୁ 10 ସ୍ୱର୍ଣ୍ଣ ଅସରପି ସହ ମହାପାତ୍ରଙ୍କ ନିକଟକୁ ପଠାଇଦେଲେ।
3: ସମସ୍ତେ କହୁଥିଲେ ଜୟସିଂହର କନ୍ୟା ବଡ଼ ଦାନୀ ବୋଲି, ହେଲେ ଏତେ ଅଳ୍ପ ଧନ ଦେଲା କାହିଁକି? ମାତ୍ର 10 ଅସର୍ପି, ଆଉ ଗୋଟେ ଚିଠି ଦେଇଛି ମହାପ୍ରଭୁଙ୍କୁ ଦେଇଦେବାକୁ। ବୋଧେ ଚିଠି ପୁଡ଼ିଆ ଭିତରେ କିଛି ମଣି ମୁକ୍ତା ଲୁଚାଇ ପଠେଇଛି, ଖୋଲିକି ଦେଖେ। ଆରେ କିଛି ତ ନାହିଁ, ଆଉ ଏଥିରେ କ'ଣ ଗୋଟେ ଲେଖା ହେଇଛି, ଶ୍ଳୋକଟେ, କ'ଣ ଏହାର ଅର୍ଥ ତ କିଛି ବୁଝି ହେଉନି। ଯାହା ହେଇଥାଉ, କିଏ ଆକୁ ବୋହିକି ନବ, ଏଇଠି ଫୋପାଡ଼ି ଦିଏ।
0: ମହାପାତ୍ରଙ୍କର ତ ଆଶା ଥିଲା ଧନ ଅଳଙ୍କାରରେ। ସେ କିପରି ବୁଝିବେ ଅତି ଅମୂଲ୍ୟ ନିଜର ଅନ୍ତଃକରଣର ମଣି ବୋଲି ଯେଉଁ ମନକୁ କୁହାଯାଏ, ତାହା ରାଜକୁମାରୀ ବିଷ୍ଣୁପ୍ରିୟା ମହାପ୍ରଭୁଙ୍କୁ ସମର୍ପଣ କରିଦେଇଛନ୍ତି। ମହାପାତ୍ର ସିନା ସେ ଚିଠିଟିକୁ ଫୋପାଡ଼ି ଦେଇଥିଲେ, କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଥିଲା ତାହା ତାଙ୍କ ଭକ୍ତର ମନ। ମହାପ୍ରଭୁ ମନମାଳି ସେ ଚିଠିଟିକୁ ଗୋଟାଇ ଆଣି ପାଟସୂତାରେ ବାନ୍ଧି ନିଜ ଗଳାରେ ଓହଳାଇ ଦେଲେ। ତାହା ଯାଇ ହୃଦୟସ୍ଥିତ କୌସ୍ତଭ ମଣି ସହିତ ମିଶି ରହିଲା। ଆଉ ସେଦିନ ରାତ୍ରିରେ ମହାପାତ୍ରଙ୍କ ସ୍ୱପ୍ନରେ ଆସିଲେ ସ୍ୱୟଂ ମହାପ୍ରଭୁ।
4: ଏଇ ବ୍ରାହ୍ମଣ, ଧନ ଅର୍ଚ୍ଚନ ଆଶରେ ତୁ ଜୟନଗର ଗଲୁ, ତତେ ଯାହା ମିଳିଲା ତା ନେଲୁ, ହେଲେ ମୋ ଦ୍ରବ୍ୟ ମତେ ଦେଲୁନି। ବିଷ୍ଣୁପ୍ରିୟା ଯାହା ଦେଇଥିଲା ତା ମୋ ପାଇଁ ଅମୂଲ୍ୟ ରତ୍ନ ଥିଲା, ତାକୁ ତୁ ଇତର ମଣି ଦୂରକୁ ଫିଙ୍ଗିଦେଲୁ, ତାକୁ ତୁ ସିନା ହେୟ ମନେ କରି ଫୋପାଡ଼ିଦେଲୁ। ମୋ ପାଇଁ କିନ୍ତୁ ତାହା କଣ୍ଠି ଧନ ଥିଲା, ମୁଁ ତାକୁ ଯତ୍ନରେ ଗୋଟେଇ ଆଣି ମୋ ଗଳାରେ ଝୁଲେଇଛି।
3: ଆହେ କରୁଣା ସାଗର ଚକ୍ରଧର, ଏ ଅଧମକୁ କ୍ଷମା କର, ଭକ୍ତକୁ ଆପଣ ଏତେ ସାହା ବୋଲି ମୁଁ ଜାଣିନଥିଲି। ଧନ୍ୟ ତୁ କାଳିଆ, ଧନ୍ୟ ତୋର ଲୀଳା।

0: ନାରାୟଣ ନାରାୟଣ।
1: ଦେବର୍ଷି ନାରଦ, ଅସମୟରେ ସବୁ କୁଶଳ ତ?
0: ପ୍ରଣାମ ପ୍ରଭୁ। ଆପଣ ବଡ଼ ଦେଉଳର ଅଣସର ଘରେ ଜ୍ୱରରେ ଆଉଟୁ ପାଉଟୁ ହେଉଥିବେ, ଏ ନାରଦ କିପରି କୁଶଳରେ ରହିପାରିବ ପ୍ରଭୁ?
2: ଶରୀର ଥିଲେ ତ ବ୍ୟାଧି ଅଛି, ଯନ୍ତ୍ରଣା ଅଛି।
0: ଜ୍ୱର ଯନ୍ତ୍ରଣା କିଛି ମାତ୍ରାରେ ଉପଶମ ହେଲାଣି ପ୍ରଭୁ।
1: ଫୁଲୁରି ତେଲର ପ୍ରଲେପ, ଦଶମୂଳ ମୋଦକ ସେବନ ଦ୍ୱାରା ମୁଁ ପ୍ରାୟତଃ ସୁସ୍ଥ ଅନୁଭବ କଲିଣି।
0: ଆପଣ ତ ଅନୁଭବର ଠାକୁର, ମୋ ହୃଦୟର ଆବେଗକୁ ନାରାୟଣ ନିଶ୍ଚୟ ଅନୁଭବ କରିପାରୁଥିବେ। ସ୍ନାନ ମଣ୍ଡପରେ ବର୍ଷକରେ ଥରେ ଏତେ ସମୟ ଧରି
3: ଆସନ୍ତୁ ଶୁଣିବା ବିଜୟ ଜେନାଙ୍କ କଣ୍ଠରେ ଭାବଭକ୍ତିରେ ଭିଜେଇ ଦେବା ଭଳି ଭଜନ ଭକ୍ତିର ଯମୁନା। ଗୀତ ଗୁରୁ ଶତପଥୀ, ସଙ୍ଗୀତ ବୁଲୁ ମିଶ୍ର।

0: ଭଜନର ଭିଡିଓକୁ ଦେଖିବା ପାଇଁ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ ନନ୍ଦିଘୋଷ ୟୁଟ୍ୟୁବ ଚ୍ୟାନେଲ।
1: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
2: ହେ ପ୍ରଭୁ ଜନାର୍ଦ୍ଦନ, ତମେ ପରା ଶ୍ରୀମଦ୍ ଭଗବତ ଗୀତାରେ କହିଥିଲ, ସମସ୍ତ କର୍ମ ପରିହରି ଯେ ମୋର ପାଦେ ଆଶ୍ରା କରି ତାହାର ନିର୍ବାହାର ଭାର କନ୍ଧରେ ରହିଛି ମୋହର। ତମରି କଥା ଅନୁସାରେ ମୁଁ ମୋ ନିଜକୁ ଶ୍ରୀପୟରେ ସମର୍ପି ଦେଇଛି ପ୍ରଭୁ। ଶୟନେ ସପନେ ଜାଗରଣେ ପବିତ୍ର ପୋଥି ଗୀତାକୁ ଆବୃତ୍ତି କରିଚାଲିଛି, ନାମ ବହିଛି ଗୀତା ପଣ୍ଡା। ଏ ଗୀତା ପଣ୍ଡାର ଛୋଟିଆ ସଂସାରର ଦାୟିତ୍ୱ କ'ଣ ତମର ନୁହେଁ ପ୍ରଭୁ? ତମକୁ ଆଶ୍ରା କରି ମୋ ପିଲାଛୁଆ କ'ଣ ଭୋକ ଉପାସରେ ମରିଯିବେ?
3: ମରିଯିବେ ନୁହେଁ, ମରିବାକୁ ବସିଲେଣି। ଚାରିଦିନ ହେଲାଣି ପିଲାଙ୍କ ପେଟରେ ଆହାର ମୁଠେ ପଡ଼ିନି, ଡହଳ ବିକଳ ହେଇ କାନ୍ଦୁଛନ୍ତି। ମା ହେଇ ମୁଁ ଏସବୁ କେମିତି ସହିବି? ଆଉ ନୁହେଁ, ତମର ସବୁ ଦିନକୁ ମୋର ଦିନେ। ଏଇ ଗୀତା ବହି ଘରେ ଅଛି ବୋଲି ସିନା ତମେ ଗୀତା ପଢ଼ୁଛ। ଆଜି ଏଇ କ୍ଷଣି ଲେଖନୀରେ ଗୀତା ବହିକୁ ଟିକ୍ ଟିକ୍ କରିକି ଚିରିଦେବି। ମୂଳୁ ମାରିଲେ ଯିବ ସରି ଦେବଙ୍କ ସାଙ୍ଗେ କିମ୍ପା ଗଳି।
2: ନାହିଁ, ତମେ ଏ କ'ଣ କଲ? ମୋର ଅତି ଆପଣାର ଗୀତା ବହିଟିକୁ ଲେଖନୀରେ କାଟି ପକେଇଲ। ତମେ ଠିକ କଲନି, ଠିକ କଲନି। ତମେ ତମେ ଗୀତା ବହିଟିକୁ କାଟିଦେଲନି ଯେ ମୋ ହୃଦୟକୁ କାଟିଦେଲ, ମୋ ପ୍ରଭୁଙ୍କୁ କଷ୍ଟ ଦେଲ। ତମ ସାଙ୍ଗରେ ମୋର କିଛି କଥାବାର୍ତ୍ତା ନାହିଁ। ଯାଅ, ମୋତେ ଏକାକି ରହିବାକୁ ଦିଅ, ଯାଅ।

0: ସୁବୁଚି ସୁବୁଚି, ଆହେ କବାଟ ଖୋଲ, ତମ ବନ୍ଧୁ ଆମ ପାଇଁ ଧନ ରତ୍ନ ସହ ଢେର ଖାଇବା ଜିନିଷ ପଠେଇଛନ୍ତି।
1: ଖାଇବା ଜିନିଷ ମୋ ବନ୍ଧୁ ପଠେଇଛନ୍ତି?
0: ହଁ, ଗୋଟେ ସୁନ୍ଦର ବାଳକ ଏଇ କିଛି ସମୟ ପୂର୍ବରୁ ସେ ପରା ଆସି ସବୁ ଜିନିଷ ମତେ ଦେଇଗଲା, କହିଲା ତମ ଶ୍ରୀକ୍ଷେତ୍ର ବନ୍ଧୁ ଏସବୁ ପଠେଇଛନ୍ତି। ମୁଁ ତାକୁ ଖାଇବାକୁ ଯେତେ ବାଧ୍ୟ କଲି ସେ ମନା କଲା, କହିଲା ମା ମୋ ଜିଭ କଟି ଯାଇଛି, ରକ୍ତ ଝରୁଛି, ଖାଇବି କେମିତି? କିଏ ସେଇ ଅମଣିଷ କେ ଜାଣି ଏମିତି ବାଳକଟାକୁ କଷ୍ଟ ଦେଲା।
2: ଆରେ ଆରେ, ସେ ଅମଣିଷ ହଉଛ ତମେ? ଓ ସେ ବାଳକ ଜଣକ କିଏ ଜାଣିଛ? ସେ ହଉଛନ୍ତି ମୋ ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥ।
0: ତମେ ଏ କଣ କହୁଛ? ଠାକୁର ଆଣି ଆମ ଘରେ ଖାଇବା ଜିନିଷ ଦେଇ ଯାଇଛନ୍ତି?
2: ହଁ
0: ପ୍ରଭୁ,
2: ମୋ ଠାକୁର ମୋ ଠାକୁର ମୋ ମନ କଥା ବୁଝିଛନ୍ତି, ନିଜେ କ୍ଷତାକ୍ତ ହୋଇ ମୋ ସଂସାର ପାଇଁ ଆହାର ଆଣି ଦେଇ ଯାଇଛନ୍ତି। କାହିଁକି ଜାଣିଛ? ସେ ତ ଭକତ ଭାବରେ ବନ୍ଧା, ସେ ତ ଭକତ ଭାବରେ ବନ୍ଧା।

0: ହେ ଶ୍ରୀକ୍ଷେତ୍ର ମଣି, ହେ ଜଗନ୍ନାଥ, ଶୁଣିଛି ତୁମେ କାଳେ କଳ୍ପନାର ଠାକୁର, ଭାବନାର ଠାକୁର। ତୁମକୁ ଯିଏ ଯେମିତି ରୂପରେ କଳ୍ପନା କରେ, ତୁମେ ତାକୁ ସେମିତି ରୂପରେ ଦର୍ଶନ ଦିଅ। ଏହି ଭାବ ନେଇ ଏହି ଗଣପତି ଭଟ୍ଟ ଶ୍ରୀକ୍ଷେତ୍ର ଧାମକୁ ଧାଇ ଆସିଛି। ତମେ ଯଦି ସତରେ ଅନ୍ତର୍ଯ୍ୟାମୀ, ମନକୁ ପଢ଼ିପାର, ମୋଇଷ୍ଟ ଠାକୁର ବିଘ୍ନ ବିନାଶନ ଗଜାନନଙ୍କୁ କଣ ଶ୍ରୀକ୍ଷେତ୍ରର ସର୍ବତ୍ର ମୁଁ ଦେଖିପାରିବି? କୁହ କୁହ ଜଗନ୍ନାଥ, କୁହ। ଏ କଣ ମୋ ଶରୀରରେ ଏପରି ଅହେତୁକ କମ୍ପନ କାହିଁକି ସୃଷ୍ଟି ହେଉଛି? ଭୁଲି ଯାଉଛି ମୁଁ ମୋର ସ୍ଥିତି, ଗତି, ସବୁକିଛି। ଯୁଆଡ଼େ ଆଖି ଯାଉଛି ସିଆଡ଼େ ଦେଖିପାରୁଛି ମୋ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଗଣେଶଙ୍କୁ। ଆଶ୍ଚର୍ଯ୍ୟ, ଟିକିଏ ପୂର୍ବରୁ ସ୍ନାନ ମଣ୍ଡପରେ ଦର୍ଶନ କରୁଥିଲି ଯେଉଁ ଚତୁର୍ଥା ମୂର୍ତ୍ତିଙ୍କୁ, ସେଠାରେ ବିଜେ ସ୍ୱୟଂ ଗଜାନନ। ମୋ ମୁଣ୍ଡ କିଛି କାମ କରୁନି, ମୁଁ ପାଗଳ ହେଇଯିବି, ମୁଁ ପାଗଳ ହେଇଯିବି ଜଗନ୍ନାଥେ, ମୁଁ ପାଗଳ ହେଇଯିବି।
1: ପାଗଳ ହେଲେ ହିଁ ଜଗନ୍ନାଥଙ୍କୁ ପାଇପାରିବ ଗଣପତି ଭଟ୍ଟ, କାରଣ ମୁଁ ଭାବରସିଆ, ପ୍ରୀତିରସିଆ, ମନରସିଆ, କିମିଆ କରି ସବୁରି ମନରେ ସୃଷ୍ଟି କରେ ମୋ ପ୍ରତି ଆକର୍ଷଣ, ଆକର୍ଷଣରୁ କରେ ଆଲିଙ୍ଗନ, ଆଉ ତାପରେ ଧୀରେ ଧୀରେ ଧୀରେ ମୋ ଶ୍ରୀଅଙ୍ଗରେ କରିଦିଏ ଲୀନ। ଆତ୍ମହରା ହେଇ ଦୁନିଆ କହେ ମୁଁ ରସିକ ଜଗନ୍ନାଥ।

0: ତାଙ୍କର ପ୍ରକୃତ ନାମ କେହି ଜାଣିନାହାନ୍ତି। ସେ ପ୍ରଭୁ ଜଗନ୍ନାଥଙ୍କୁ ଖେଚୁଡ଼ି କରି ଖାଇବାକୁ ଦିଅନ୍ତି। ଖେଚୁଡ଼ି ତିଆରି କେବେ ଡେରି ହୋଇଗଲେ ପ୍ରଭୁ ଜଗନ୍ନାଥ ଗୋପାଳ ରୂପରେ ତାଙ୍କ ପଣତକାନି ଟାଣି ଅଳିକରି କୁହନ୍ତି, ବେଗି କରମା, ବେଗି କରମା। ବାରମ୍ବାର କରମା କରମାରୁ ତାଙ୍କ ନାମ ହୋଇଗଲା କରମାବାଇ।
1: ଏ କଣ କରୁଛ ମା?
2: ମୁଁ ମୋ ପୁଅ ଗୋପାଳ ପାଇଁ ଖେଚୁଡ଼ି ରାନ୍ଧୁଛି।
1: ଗୋପାଳ ମାନେ?
2: ମାନେ ଆଉ କଣ, ମୋ ଜଗନ୍ନାଥଙ୍କୁ ମୋ ଗେଲ ବସରରେ ଗୋପାଳ ବୋଲି ଡାକେ।
1: ତେବେ ଜଗନ୍ନାଥଙ୍କ ପାଇଁ ତୁମେ ଏମିତି ଖେଚୁଡ଼ି ରାନ୍ଧୁଛ ଅଗାଧୁଆ ମୁହଁ ହାତ ନ ଧୋଇ?
2: ହଁ, କଣ ହୋଇଗଲା ସେଠୁ? ପିଲାଟା ବେଗି କର କହି ସକାଳୁ ଅଳି କରି ବସୁଛି, ତା କାମ ନ କରି ଅନ୍ୟ କାମ କିପରି କରିବେ?
1: ତୁମେ ଜାଣ ଏ ଜଗନ୍ନାଥ କିଏ? ଇଏ ହେଉଛନ୍ତି ସକଳ ସୃଷ୍ଟିର ଆଧାର, ବ୍ରହ୍ମା ରୁଦ୍ର ଇନ୍ଦ୍ର ପ୍ରଭୃତି ଦେବଗଣ ସର୍ବଦା ଏହାଙ୍କର ଅଧୀନ। ଏଭଳି ଜଗତ ଠାକୁରଙ୍କୁ ତୁମେ ଏମିତି ଅଗାଧୁଆ ମୁହଁ ହାତ ନ ଧୋଇ ଦାନ୍ତ କାଠିରେ ଘାଣ୍ଟି ଖେଚୁଡ଼ି ଭୋଗ କରୁଛ?
2: ମୋତେ ଏତେ କଥା ଜଣା ନାହିଁ ବାବା, ମୁଁ ତୋ ପୁଅ ବୋଲି ଭାବି ବହୁ ଦିନରୁ ଏମିତି ହିଁ ଖୁଆଇ ଆସିଛି। କାଇଁ କେବେ ତମ ଗୋପାଳ ଖେଚୁଡ଼ି ଅସ୍ୱାଦ ହୋଇଥିବା କଥା ମୋତେ କହିନି, ସବୁଦିନ କିନ୍ତୁ ବଡ ଆନନ୍ଦରେ ଖାଇ ଆସିଛି।
3: ଧନ୍ୟ ତୁ ମା, ପ୍ରଭୁ ଜଗନ୍ନାଥଙ୍କୁ ମମତାରେ କିଣି ନେଇଛୁ। ତୋ ପାଇଁ ଛୁଆଁ ଛୁଆଁ ଶୌଚ ଅଶୌଚ ନିୟମକାନୁନ କିଛି ବି ଦରକାର ନାହିଁ।

0: ଭାବଭକ୍ତିରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।
1: ମଣିମା ମଣିମା ମଣିମା ଘୋର ଅନର୍ଥ ମଣିମା।
2: ଅନର୍ଥ କେମିତି ଅନର୍ଥ ବଡ ପଣ୍ଡା?
1: ମହାରାଜ, ଜଗନ୍ନାଥ ମହାପ୍ରଭୁଙ୍କର ଖଣ୍ଡୁଆ ପେଟ କିପରି ଚିରି ଯାଇଛି କିଛି ବୁଝା ପଡ଼ୁନି ମଣିମା।
2: ଚିରି ଯାଇଛି? ଜଗନ୍ନାଥଙ୍କ ଖଣ୍ଡୁଆ ପେଟ ଚିରିଗଲା? କିଏ ଦାୟୀ? ଧରି ଆଣ ତାକୁ, ମୃତ୍ୟୁଦଣ୍ଡ ସୁନିଶ୍ଚିତ।
3: ନା ଗଜପତି, ଯାହା ପାଇଁ ଏ ଦଶା, ଯଦି ସେ ମୃତ୍ୟୁଦଣ୍ଡ ପାଏ ତାହେଲେ ମୋ ମନ ମରିଯିବ।
4: ମହାପ୍ରଭୁ ଆପଣ କ'ଣ, ଆପଣଙ୍କ ନିର୍ଦ୍ଦେଶ ଏ ଅଧମ କିଛି ବୁଝିପାରୁନି। ମହାପ୍ରଭୁ,
3: ତୁ କ'ଣ ଜାଣିନୁ ଗଜପତି, ଗୀତ ଗୋବିନ୍ଦରେ ମୋର କେତେ ଆଦର।
5: ରସିକିଆ

0: କର୍ମା ଭାଇ
1: ଜୁହାର ଗୋସେଇ, ବଡ଼ ଦେଉଳର ବାଟ ଭୁଲି କେମିତି ମୋ ଦୁଆରକୁ ଚାଲି ଆସିଲେ?
2: ତୋ ଘରେ ଚନ୍ଦନ କର୍ପୂର ତୁଳସୀର ମହକ, ବଡ଼ ଦେଉଳର ବାସ୍ନା, ସତ କହିବୁ କି କର୍ମା ଭାଇ? ତୋ ଘରକୁ କିଏ ଆସିଥିଲେ? ତୋତେ ତ ଜଗନ୍ନାଥ ଘରାଣ।
1: ଏ ବୁଢ଼ୀ ଦେବଦାସୀ ଆଜି ମହାପୁରୁଙ୍କ ପାଇଁ ଅଲୋଡ଼ା ହୋଇଯାଇଛି। ମନ ମୋହିବା ପାଇଁ ଦେହରେ ଯୌବନ ନାହିଁ, ଛନ୍ଦ ତୋଳି ନାଚିବା ପାଇଁ ପାଦରେ ବଳ ବି ନାହିଁ। ସେ ଯେତେବେଳେ ମୋତେ ପାସରି ଗଲେ, ଆଉ କିଏ କାହିଁ ମୋ ଘରକୁ ଆସିଲେ?

ହଁ, ଏଇ କେତେ ଦିନ ହେବ ଶ୍ୟାମଳ ବର୍ଣ୍ଣର ବାଳକ ମୋ ଘରକୁ ଆସୁଛି, ମୋ ହାତରୁ ଖେଚେଡ଼ି ଖାଇବାକୁ ଅଳି କରୁଛି, ମୋତେ ବସେ ଉଠେଇ ଦଉନି। ଏ ଅଭାବୀ ଘରେ ଯାହା ମିଳିଲା ସେଇଥିରେ ଖେଚେଡ଼ି ରାନ୍ଧି ଦେଉଛି। ସେ ଭୋକିଲା ଛୁଆଟା ଖାଇବାକୁ ଏମିତି ତରତର କରୁଛି ଯେ ଖେଚେଡ଼ି ଘାଣ୍ଟିବାକୁ ଚଟୁ ବି ମୋତେ ଆଣିବାକୁ।

0: ଏଇଭଳି ଭାବ ଭକ୍ତି ଭରା ଭଜନ ଶୁଣିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ନନ୍ଦିଘୋଷ ୟୁଟ୍ୟୁବ ଚ୍ୟାନେଲ।
1: ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି।

0: ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି।
1: ଦୂରରୁ ଶୁଭୁଛି ବଂଶୀର ସୁନା, ପବନରେ ଭାସି ଆସୁଛି ତୁଳସୀ ଚନ୍ଦନର ମହକ, ଲାଗୁଛି ସତେ ଯେମିତି ଏଇଠି କୋଉଠି ଘୁରି ବୁଲୁଛି କାଳିଆ। ହେଲେ ସେ କାଳିଆ ଯେ ଦୟଣା ଲୋଭୀ ସେ କଥା କିଏ ନ ଜାଣେ। ତେଣୁ ବାଇଶି ପାହାଚରେ ପାଦ ଦେଲାବେଳେ ତୁ ଟିକେ ସତର୍କ ଥିବୁ, କାଳେ ତୋ ଗଭାରେ ଦୟଣା ଦେଖି ସେ ତତେ ହାତଠାରି ଡାକି ନବ।

ରେଡିଓ ଚକୋଲେଟ୍ ଆପ୍ରେ ଆପଣମାନେ ଶୁଣୁଛନ୍ତି ରେଡିଓ ଭକ୍ତି। ଭକ୍ତି ରସରେ ନିଜକୁ ହଜେଇ ଦିଅନ୍ତୁ ଏବଂ ଶୁଣୁଥାନ୍ତୁ ରେଡିଓ ଭକ୍ତି।

0: ଭକ୍ତି ସଙ୍ଗୀତର ମଧୁର ମୂର୍ଚ୍ଛନା ପରେ ଆଜିର ପ୍ରସଙ୍ଗକୁ ହାର୍ଦ୍ଦିକ ସ୍ୱାଗତ। ଗତକାଲି ମହାପ୍ରଭୁଙ୍କ ଉପରେ ଆଧାରିତ ସେହି ସତ୍ୟ ଘଟଣା ଆପଣମାନେ ଶ୍ରବଣ କରୁଥିଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନ କୈବଲ୍ୟପତି ଭୋଜନପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ ତାହା ମଧ୍ୟ ଆପଣମାନେ ଶୁଣୁଥିଲେ, ଯେ ରାତ୍ର ଚାରିଦଣ୍ଡ ଥାଇ ପହଡ଼ ଫିଟିବ, ଖାଇ ଧୋଇ ମହାପ୍ରଭୁ ହାତ ନ ଶୁଖିବ। ଭକ୍ତର ମହାପ୍ରସାଦର ଆତୁରତାକୁ ଦୃଷ୍ଟିରେ ରଖି ମହାରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କୁ ପୁନଶ୍ଚ ପ୍ରାର୍ଥନା କରିଥିଲେ, ସବୁ ହୋଇ ତିନି ଘଡ଼ି ଶୟନ କରିବ, ଭୁଞ୍ଜୁ ଭୁଞ୍ଜୁ ଜଗନ୍ନାଥ ହାତ ନ ଶୁଖିବ, ଦିନକ ଯାକର ଭୋଗ ଭୁଞ୍ଜୁଥିବ ରହି, ଏହି ବର ମୋତେ ଦେବ ତ୍ରୈଲୋକ୍ୟ ଗୋସାଇଁ। ଏ ପ୍ରସଙ୍ଗରୁ ଏହା ଜଣାପଡ଼େ ଯେ ପୌରାଣିକ ଯୁଗରୁ ଶ୍ରୀ ମହାପ୍ରସାଦର ପ୍ରଚଳନ ହୋଇଥିଲେ ମଧ୍ୟ ଐତିହାସିକ ଯୁଗରେ ଭକ୍ତମାନଙ୍କର ଶ୍ରୀ ମହାପ୍ରସାଦ ପ୍ରତି ଲୋଲୁପତା, ଆତୁରତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାହା ସହଜରେ ଉପଲବ୍ଧ ହେବା ପାଇଁ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଇତିହାସରେ ବର୍ଣ୍ଣିତ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ରୂପେ ପରିଚିତ ଯଯାତି କେଶରୀ ଭୋଗମଣ୍ଡପ ନିର୍ମାଣ କରି ଅଧିକ ଶ୍ରୀ ମହାପ୍ରସାଦର ବ୍ୟବସ୍ଥା କରିଥିଲେ। ତତ୍ପରି କ'ଣ ହୋଇଥିଲା ଶୁଣିବେ ଆପଣମାନେ ଭକ୍ତି ଗୀତ ପରେ।
1: ଯେମିତି କାହ୍ନାର ବଂଶୀର ସ୍ୱନରେ ଅଧୀରା ହୋଇ ବୃନ୍ଦାବନକୁ ଧାଇଁ ଆସୁଥିଲେ ରାଧିକା, ଠିକ୍ ସେମିତି ସୁଲଳିତ ଭାବପୂର୍ଣ୍ଣ ସଙ୍ଗୀତ ଗାନର ଯାଦୁରେ ଅଧୀର ହୋଇପଡ଼ନ୍ତି ଆମ କାଳିଆ ସାଆନ୍ତ। ସେଇଥିପାଇଁ ତ ପାଖକୁ ଡାକି ନିଜର କରିନେଲେ ସିକନ୍ଦରଙ୍କୁ।